सुमधुरभा।

ଆକାଶବାଣୀ ଜୟପୁର। ଆଜି ବୁଧବାର 1948 ଶତାବ୍ଦ ଶ୍ରାବଣ 9 ଦିନ 2026 ମସିହା ଜୁଲାଇ ମାସର 22 ତାରିଖ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସକାଳ 5:57 ମାଙ୍ଗଳିକ।

0: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 85ତମ ଭାଗ।
1: ଏପିସୋଡ 85 85।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 85ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
1: ଗଣନା ଲଘୁ ଚେତସାମ ଉଦାର ଚିତ୍ତାନାମ ତୁ ବସୁଧୈବ କୁଟୁମ୍ବକମ୍। ଏହି ଶ୍ଳୋକଟିର ଅର୍ଥ ହେଲା ଇଏ ମୋର ସିଏ ମୋର ନୁହେଁ, ଏଭଳି ସଂକୀର୍ଣ୍ଣ ମନା ଲୋକେ ଚିନ୍ତା କରନ୍ତି। ହେଲେ ଉଦାର ଚିତ୍ତ ବିଶିଷ୍ଟ ଲୋକେ ସମଗ୍ର ସଂସାରକୁ ମୋର କହନ୍ତି, ଅର୍ଥାତ୍ ସମଗ୍ର ସଂସାରବାସୀ ଗୋଟିଏ କୁଟୁମ୍ବରୁ ବୋଲି ଚିନ୍ତା କରନ୍ତି। ଏସବୁ ପ୍ରବନ୍ଧରେ ଲେଖିଲେ ବଡ଼ ଚମତ୍କାର ଲାଗେ। ଭାଷଣରେ ବସୁଧୈବ କୁଟୁମ୍ବକମ୍ ବୋଲି କହିଲେ କହିବା ଲୋକ ଓ ଶୁଣିବା ଲୋକ ଉଭୟ ଆନନ୍ଦିତ ହୁଅନ୍ତି। କିନ୍ତୁ ଯାହାକୁ ଗୋଟିଏ କୁଟୁମ୍ବ ବୋଲି ଆମେ ପ୍ରକୃତରେ କହୁ, ସେଇଠି ପରା କେହି କାହାର ନୁହନ୍ତି। ଦୂରକୁ ଘର ପରି ଦିଶୁଥିଲେ ବି ଇଟା ସାଥିରେ ଇଟାର ସମ୍ପର୍କ ନଥାଏ, ସେଇଠି ମନ ସାଥିରେ ମନର ଯୋଡ଼ ନଥାଏ। ତେଣୁ ଚାହୁଁ ଚାହୁଁ ବିରାଟ ଦୁର୍ଗ ପରି ଦିଶୁଥିବା ଘରଟି ଭୁଷୁଡ଼ି ପଡ଼େ, ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଏ। ସାମ୍ପ୍ରତିକ ସମୟରେ ସବୁଠାରୁ ବଡ଼ ସମସ୍ୟା ଏଇ ଅବୁଝାମଣାର ସମସ୍ୟା। ଆଜିକାଲି ଜଣେ ଅନ୍ୟ ଜଣଙ୍କର ସମସ୍ୟା ବୁଝିବାକୁ ନାରାଜ। ପୁଅ ଝିଅ କ'ଣ ଚାହାନ୍ତି, ସ୍ତ୍ରୀ କ'ଣ ଚାହେଁ ସେ କଥା ସ୍ୱାମୀ ବୁଝେ ନା, ସ୍ୱାମୀ କ'ଣ ଚାହେଁ ସେ କଥା ସ୍ତ୍ରୀ ବୁଝେ ନା, ବାପା ମା' କ'ଣ ଇଚ୍ଛା କରନ୍ତି କ'ଣ ଚାହାନ୍ତି ସେ କଥା ପୁଅ ଝିଅ ବୁଝନ୍ତି ନାହିଁ। କୁଟୁମ୍ବ ତ ବହୁତ ଦୂରର କଥା, ବସୁଧୈବ କୁଟୁମ୍ବକମ୍ ବୋଲି ଯେଉଁ କଥାଟି ଅଛି ତାକୁ କିଏ ପଚାରେ। ଛୋଟିଆ ପରିବାର, ଗୋଟିଏ ଛାତ ତଳେ ତିନି ଭାଇ ରହନ୍ତି, ସମସ୍ତେ ଅଲଗା ଅଲଗା, ଦୈବାତ ବାଟରେ ଭେଟାଭେଟି ହୋଇଗଲେ ହୁଏତ ବିନା ବାକ୍ୟ ବ୍ୟୟରେ ଜଣେ ଅନ୍ୟର ମୁହଁ ଚାହେଁ, ହେଲେ ଭାଇ ଭାଇ ବୋଲି ସମ୍ପର୍କ ମୂଳରୁ କିଛି ନାହିଁ। ସ୍ତ୍ରୀମାନେ ପରସ୍ପରକୁ ଦେଖି ସହନ୍ତି ନାହିଁ, ଛୋଟ ଛୋଟ କଥାକୁ କେନ୍ଦ୍ର କରି ନୀତି ତାଙ୍କ ଘରେ କଳିକଜିଆ ହୁଏ। ମଝିରେ ଦିନେ ଦାଣ୍ଡ ଅଗଣାରେ ଥିବା ସଜନା ଗଛରୁ ଜଣେ ଭାଇ ସଜନା ଶାଗ ତୋଳୁଥିଲା, ସେଇ କଥା ଆର ଭାଇର ସ୍ତ୍ରୀ ଦେଖିଲା, ତା ସ୍ୱାମୀକୁ କର୍ଣ୍ଣ ମନ୍ତ୍ରଣା ଦେଲା, ଅତଏବ ଆର ଭାଇ ଆଙ୍କୁଡ଼ି ହାତରେ ଧରି ସଜନା ଶାଗ ତୋଳି ବାହାରିଲା। ଏଇ କଥା ତୃତୀୟ ଭାଇ ଦେଖି ସେ ବି ସଜନା ଶାଗ ତୋଳିଗଲା ସେଠିକି। ବାସ୍, ତାପରେ ଶାଗ ତୋଳାକୁ କେନ୍ଦ୍ର କରି ଉପୁଜିଲା କଳି। ତିନି ଭାର୍ଯ୍ୟା ସେଠି ଉପସ୍ଥିତ ହେଲେ, ଟିକିଏ କହିଦିଏ ପୂର୍ବରୁ ସବୁ ଭାଗ ହୋଇଥିଲା କିନ୍ତୁ ଗଛଟା ଯେହେତୁ, ତେଣୁ କିଭଳି ଭାଗ କରାଯାଇପାରିବ ସେ କଥାରେ ନିଷ୍ପତ୍ତି ହୋଇପାରିନଥିବାରୁ ତାକୁ କ୍ଷମା ଦିଆଯାଇଥିଲା, ମାନେ ଗଛଟିକୁ କ୍ଷମା ଦିଆଯାଇଥିଲା। ଲାଗିଲା ତୁମୁଳ ସଂଗ୍ରାମ, ପ୍ରଥମେ ଠେଲା ପେଲା ଧସ୍ତାଧସ୍ତି, ତାପରେ ବିଧା ଚାପୁଡ଼ା ଗୋଇଠା ଗଳା ଧକ୍କା ଓ ଶେଷରେ ଠେଙ୍ଗା ବାଡ଼ିରେ ପିଟାପିଟି। ଭାର୍ଯ୍ୟାମାନେ ପରସ୍ପର ଭିତରେ ରାମ୍ପୁଡ଼ା ଛିଣ୍ଡା ହେଲେ, ଖୁନ୍ଦା ମରାମରି ହେଲେ।

0: ଲୋକେ ସେଠି ରୁଣ୍ଡ ହେଲେ, ପଞ୍ଚାୟତ ବସିଲା, ସମସ୍ତଙ୍କର ସଜନା ଗଛ ଲୋଡ଼ା, ମାନେ ତିନି ଭାଇ ତିନି ଭାର୍ଯ୍ୟାଙ୍କର ସଜନା ଗଛ ଲୋଡ଼ା। ପଞ୍ଚ କି ନିଷ୍ପତ୍ତି ନେବେ? ଶେଷରେ ନିଷ୍ପତ୍ତି ହେଲା, ଜିଅନ୍ତା ସଜନା ଗଛକୁ କଟାଯିବ, ତିନି ଗଡ଼ କରାଯିବ, ଗଡ଼େ ଗଡ଼େ କରି ପ୍ରତି ପରିବାର ପାଇବେ। ଏବଂ ତାହା ହିଁ ହେଲା ଶେଷରେ, ଗଡ଼େ ଗଡ଼େ କଞ୍ଚା ମୁନିଗା କାଠ ନେଲେ ତିନି ଭାଇ ନିଜ ନିଜ ଘରକୁ। କ'ଣ କରିଥିବେ ସେ କାଠରେ? ଏଇ ତ ଆମର ବସୁଧୈବ କୁଟୁମ୍ବକମ୍। ଏଇ କଥାଟିକୁ ତ ଆମେ ଦୋହରାଉଥାଉ ସବୁଠି ବାରମ୍ବାର। ଇଏ ଗୋଟିଏ ଘରର କାହାଣୀ, ଏଭଳି ଅଜସ୍ର କାହାଣୀ ସଂସାରରେ ଭରି ରହିଛି। ହୁଏତ ଆମ ନିଜ ଘରେ ବି ଏଭଳି ଅନେକ କାହାଣୀ ରହିଛି। ଆଉ ଗୋଟିଏ ପରିବାରର କଥା ଶୁଣନ୍ତୁ। ଚାରି ଭାଇ, କାହାର କାହାରି ସାଥିରେ ପଟେ ନାହିଁ, କାହାରି କାହାର ସାଥିରେ ସମ୍ପର୍କ ନାହିଁ। ବାପାଙ୍କର ଶ୍ରାଦ୍ଧ, ଚାରି ଭାଇ ଅଲଗା ଅଲଗା ଶ୍ରାଦ୍ଧର ଆୟୋଜନ କଲେ, ଅଜସ୍ର ଟଙ୍କା ଖର୍ଚ୍ଚ କଲେ। ଯେହେତୁ ସମସ୍ତେ ଗୋଟିଏ ଗାଁରେ ରହୁଥିଲେ, ତେଣୁ ସମସ୍ତେ ଗାଁ ଲୋକଙ୍କୁ ଡାକିଲେ ଭୋଜି ଖାଇବା ପାଇଁ। ଲୋକେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ, କେଉଁଠିକି ଯିବେ କେଉଁଠିକି ନ ଯିବେ। କିଛି ଲୋକ କାହା ଘରକୁ ବି ଗଲେନି, କିଛି ଲୋକ ଚାରି ଘରକୁ ଗଲେ ଖାଲି ଦୋଷ ଛଡ଼େଇବା ପାଇଁ, ସବୁଠି ଅଇଁଠା ହେଇ ଆସିଲେ। ସବୁ ଭୋଜିର ଉଦ୍ଦେଶ୍ୟ ଏକ, ଚାହିଁଥିଲେ ଗୋଟିଏ ଜାଗାରେ ହେଇପାରିଥାନ୍ତା ଭୋଜି, ଅଳ୍ପ ଖର୍ଚ୍ଚ ବି ସେଥିରେ ହେଇଥାନ୍ତା, କିନ୍ତୁ ହେଲା ଚାରିଟା ଜାଗାରେ। ଏଇ ତ ଆମର ବସୁଧୈବ କୁଟୁମ୍ବକମ୍। କୁହନ୍ତୁ ତ, ଆମେ ପ୍ରବନ୍ଧରେ ଯାହା ଲେଖୁ, ମାନେ ଯେଉଁ ସବୁ ମହତ ବାଣୀକି ଉଦ୍ଧାର କରୁ, ଅର୍ଥାତ୍ ଟିଏ ଲଗେଇ ଦେଇ ତାର ଅର୍ଥ ବୟାନ କରୁ, କିମ୍ବା ଭାଷଣରେ ଅନେକ ଉକ୍ତିକି ଉଦ୍ଧାର କରୁ, ସେସବୁ କ'ଣ ଆମେ ନିଜେ ପାଳନ କରୁ? ନା, ଅନେକ କରନ୍ତି ନାହିଁ। ତେଣୁ ଧର୍ମ ବାବଦୀୟ ସବୁ କଥା ଅନେକ ଧର୍ମ ପୁସ୍ତକରେ ବନ୍ଦେ। କେହି କେତେବେଳେ କେଉଁଠି କିଛି ଲେଖିବାର କି କହିବାର ଦରକାର ଥିଲେ, ତାକୁ ମାନେ ଧର୍ମ ପୁସ୍ତକ ସବୁକୁ ଓଲଟେଇ ତାକୁ ଲୋଡ଼ାଥିବା କଥାଟିକୁ ସେଇଠି ଦେଖି ଉତ୍ତାରି ନେଇଯାଏ। ଭାଷଣ ଶେଷ, ଲେଖା ଶେଷ, ଧର୍ମ ଫର୍ମ ସବୁକିଛି ଶେଷ, ଉକ୍ତି ଶେଷ। ତାପରେ ସେ ଉକ୍ତି ପୁଛି ହେଇଯାଏ ମନରୁ। ଠିକ କହୁଛି ନା? ଯଦି ଶାସ୍ତ୍ରୋକ୍ତ କଥା ସବୁର ଶହେ ଭାଗରୁ ବେଶୀ ନୁହେଁ ଭାଗେ ଆମେ ପାଳନ କରନ୍ତେ, ତେବେ ହୁଏତ ଏ ସଂସାର ବଦଳି ଯାଆନ୍ତା, ଏ ସମଗ୍ର ସଂସାର ଗୋଟିଏ କୁଟୁମ୍ବ ପାଲଟି ଯାଆନ୍ତା। କିନ୍ତୁ ପରେ ଯାହା, ତାକୁ ଆପଣ ପୂରଣ କରିବେ। ବାସ୍, ଆଜି ପାଇଁ ଏତିକି। କହିଲା ବେଳକୁ ଯଦି କିଛି ଭୁଲ କହିଥିବି, ତେବେ ଦୟାକରି ଉଦାର ହୃଦୟରେ ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: କଥାରେ ଜାଣିବା ବିରି ଚାଷ ବିଷୟରେ। ବିରି ଏକ ପ୍ରମୁଖ ଡାଲି ଜାତୀୟ ଫସଲ। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଲୌହ ଓ ଭିଟାମିନ୍ ଭରପୁର ମାତ୍ରାରେ ଥାଏ। ଓଡ଼ିଶାରେ ଏହା ଖରିଫ ଓ ରବି ଋତୁରେ ଚାଷ କରାଯାଏ। ଖରିଫ ଋତୁର ଉପଯୁକ୍ତ ସମୟ ହେଉଛି ଜୁନ୍ରୁ ଜୁଲାଇ ମାସ ଏବଂ ରବି ଋତୁ ପାଇଁ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ। ଜଳବାୟୁ, ଏଥିପାଇଁ ଜଳବାୟୁ ହେଲା 25°C ରୁ 35°C ତାପମାତ୍ରା ଉପଯୁକ୍ତ। ମଧ୍ୟମ ବର୍ଷା ଓ ଖରା ସହନ କରିପାରେ। ଏଥିପାଇଁ ମାଟି ଦରସା ଓ ବାଲିଆ ଦରସା କିମ୍ବା ମଧ୍ୟମ କଳା ମାଟି ଭଲ। ପାଣି ନିଷ୍କାସନର ଭଲ ବ୍ୟବସ୍ଥା ରହିବା ଦରକାର। ପ୍ରତି ହେକ୍ଟରକୁ ପ୍ରାୟ 15-20 କିଲୋଗ୍ରାମ ବିହନ ଆବଶ୍ୟକ। ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଉଚିତ। ପଚା ଗୋବର ଖତ ବ୍ୟବହାର କରିବା। ମାଟି ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ କରିବା। ଏଥିପାଇଁ ଜଳସେଚନ, ସାଧାରଣତଃ ବର୍ଷା ପାଣି ପର୍ଯ୍ୟାପ୍ତ ହୁଏ। ଖରା ପଡ଼ିଲେ ଫୁଲ ଓ ଫଳ ଧରିବା ସମୟରେ ସେଚନ କରିବା। ଉନ୍ନତ ବିହନ ବ୍ୟବହାର କରିବା। ନିୟମିତ ଫସଲ ତଦାରଖ କରିବା। ଆବଶ୍ୟକ ହେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ରୋଗ ଓ ପୋକ ନିୟନ୍ତ୍ରଣ କରିବା। ବିହନ ବୁଣିବାର 70-90 ଦିନ ପରେ ଫସଲ ଅମଳ କରିବା। ବିରି ଚାଷର ଉପକାରିତା, ଚାଷ ଖର୍ଚ୍ଚ କମ୍ ଓ ଲାଭ ଅଧିକ। ମାଟିରେ ନାଇଟ୍ରୋଜେନ୍ ବୃଦ୍ଧି କରି ଉର୍ବରତା ବଢ଼ାଇବା। ଡାଲି, ବଡ଼ି, ପାମ୍ପଡ଼ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ଏଥିପାଇଁ ଚାଷ ପ୍ରଣାଳୀ କିପରି

0: କରିବା, ଜମିକୁ 2-3 ଥର ହଳ କରି ସମତଳ କରିବା, ପ୍ରମାଣିତ ଓ ଉନ୍ନତ କିସମର ବିହନ ବ୍ୟବହାର କରିବା, ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିବା, ଧାଡ଼ିରେ ବୁଣିଲେ ଫସଲର ଯତ୍ନ ନେବା ସହଜ ହୁଏ, ସମୟ ସମୟରେ ଯେଉଁ ସବୁ ଅନାବନା ଗଛ ସବୁ ବାହାରିଥିବ ସେଗୁଡ଼ିକୁ ସଫା କରିବା, ମାଟି ପରୀକ୍ଷା ଅନୁଯାୟୀ ରାସାୟନିକ ସାର ପ୍ରୟୋଗ କରିବା, ବର୍ଷା କମ୍ ହେଲେ ଫୁଲ ଓ ଶୁଣ୍ଢି ଧରିବା ସମୟରେ ଜଳସେଚନ କରିବା। ବିହନ ଶୋଧନ ଦ୍ୱାରା ଅନେକ ରୋଗକୁ ରୋକାଯାଇପାରେ। ପତ୍ର ଖାଉଥିବା ପୋକ, ମାହୁ ପୋକ ଓ ଅନ୍ୟାନ୍ୟ କୀଟପତଙ୍ଗ ଦେଖାଦେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେବା। ଜମିକୁ ସଫା ରଖିଲେ ରୋଗର ପ୍ରକୋପ କମ୍ ହୁଏ। 70-90 ଦିନ ମଧ୍ୟରେ ଫସଲ ଅମଳ ହୁଏ। ଶୁଣ୍ଢି କଳା ହୋଇ ଶୁଖିଗଲେ ଅମଳ କରିବା। ବିହନକୁ ଭଲ ଭାବରେ ଶୁଖାଇ ଶୁଷ୍କ ଓ ସୁରକ୍ଷିତ ସ୍ଥାନରେ ସଂରକ୍ଷଣ କରିବା। ବିରି ଚାଷର ଉପକାରିତା। ମାଟିରେ ନାଇଟ୍ରୋଜେନ୍ ସ୍ଥିର କରି ଉର୍ବରତା ବଢ଼ାଏ, କମ୍ ଖର୍ଚ୍ଚରେ ଭଲ ଆୟ ମିଳେ। ବିରିରୁ ଡାଲି, ବଡ଼ି, ପାମ୍ପଡ଼, ଦୋସା, ଇଡ୍ଲି ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଏ। ଫସଲ ଚକ୍ରରେ ବିରି ଚାଷ କଲେ ପରବର୍ତ୍ତୀ ଫସଲର ଉତ୍ପାଦନ ମଧ୍ୟ ଭଲ ହୁଏ। ସଠିକ୍ ଦୂରତାରେ ବିହନ ବୁଣିବା, ସମୟ ସମୟରେ ଅନାବନା ଗଛ ସବୁ ସଫା କରିବା, ଫସଲର ବୃଦ୍ଧି ସମୟରେ ନିୟମିତ ତଦାରଖ କରିବା, ଆବଶ୍ୟକ ହେଲେ ଜୈବିକ କିମ୍ବା ଜୈବିକ ସାର ବ୍ୟବହାର କରିବା। ବିରି ଫସଲ 70-90 ଦିନ ମଧ୍ୟରେ ଫସଲ ଅମଳ ହୋଇଯାଏ। ଶୁଖିଲା ପରିବେଶରେ ଅମଳ କରି ସଠିକ୍ ଭାବରେ ଗଚ୍ଛିତ କଲେ ଦୀର୍ଘ ସମୟ ସଂରକ୍ଷଣ କରିହେବ। ବିରି ଡାଲିର ବଜାର ଚାହିଦା ଭଲ ଥିବାରୁ ଚାଷୀମାନେ ଭଲ ଦର ପାଇପାରନ୍ତି। ଅଳ୍ପ ସମୟରେ ଅମଳ ମିଳେ, କମ୍ ପାଣି ଓ କମ୍ ଖର୍ଚ୍ଚରେ ଚାଷ କରାଯାଇପାରେ, ମାଟିର ଉର୍ବରତା ବୃଦ୍ଧି କରେ। ବିରି ଚାଷ ଏକ ଲାଭଜନକ, ପୌଷ୍ଟିକ ଏବଂ ପରିବେଶ ଅନୁକୂଳ ଚାଷ। ଉନ୍ନତ ବିହନ, ସଠିକ୍ ପରିଚର୍ଯ୍ୟା ଏବଂ ବୈଜ୍ଞାନିକ ପଦ୍ଧତି ଅନୁସରଣ କଲେ ଚାଷୀମାନେ ଅଧିକ ଉତ୍ପାଦନ ଓ ଭଲ ଲାଭ ପାଇପାରିବେ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମସୁରାମ ଗଣ୍ଡ ଏବଂ ସାଥୀମାନେ।
2: ବର୍ଷା ଆସିଲେ ଚାଷୀର ମନ ହସେ, କାରଣ ବର୍ଷା ତାର ଅତି ଆପଣାର। ବର୍ଷା ହିଁ ତା ମୁହଁରେ ଆହାର ଦିଏ। ଗଣ୍ଡ ଭାଇ ଭଉଣୀମାନେ ମଧ୍ୟ ବର୍ଷାକୁ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ବର୍ଷାରେ ଯେତେବେଳେ ବିଲରୁ ବିଲକୁ ପାଣିର ସୁଅ ଚାଲେ, ସେତେବେଳେ ମାଛ ଧରିବା ପାଇଁ ସେମାନେ ଦାନ୍ଦର ବା ମୁଗୁର ପାଣି ସୁଅ ପାଖରେ ବସାଇ ଦିଅନ୍ତି। ସେଥିରେ ମାଛ କଙ୍କଡ଼ା ପଡ଼ନ୍ତି। ସମୟ ଆସେ ଭାଗ ବଣ୍ଟାର, ଆଉ ଏହି ଭାଗବଣ୍ଟା ସମୟରେ ଉଭୟ ଗଣ୍ଡ ଯୁବକ ଏବଂ ଯୁବତୀ ତାକୁ କେନ୍ଦ୍ର କରି ନାଚି ନାଚି ଗୀତ ଗାଆନ୍ତି। ସେହି ଗୀତ ଆଜି ପ୍ରଥମେ ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସୋନପୁର ଗ୍ରାମର ମସୁରାମ ଗଣ୍ଡ ଏବଂ ସାଥୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ ପାଞ୍ଚଟି ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ

0: କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ସାତଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20ଟି କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ଭଲପୁର ଓ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା, ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଡ଼ି ଉପରେ ଉଠିଥାଏ, ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟିଏ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି, ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ, କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶିନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ, ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ, ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ, ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ, ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସ୍ଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ, ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବର୍ଷ ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବା

0: ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପୋଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର, କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେଢ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ। ଆଲୋଚକ ଥିଲେ ଡାକ୍ତର ଅଭିଳାଷ ମହାପାତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧିଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧି ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧିଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପ୍ ଚେରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଭାରତର ୟୁପିଆଇ ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିଭିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ

ଉତ୍ତର ମାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍

ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ୍ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସାଲିଲ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ୍ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ ଜିକେଏନ୍ଏମ୍ ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅଭିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ଟଙ୍କା ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ

0: ଥିବା ବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡିୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫରହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାର୍ଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ବିବିଧା କାର୍ଯ୍ୟକ୍ରମ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଆକାଶରେ ଜହ୍ନ ଯେତେବେଳେ ହସେ, ମନର କୋଣ ଅନୁକୋଣରେ ଅନେକ ଅନୁଭବ ଜାଗ୍ରତ ହୋଇଯାଏ। ସେହି ଅନୁଭବ କେବେ ପ୍ରେମର, କେବେ ଆଶାର, ଆଉ କେବେ ସାଥୀ ହୋଇ ସାରା ଜୀବନ ଚାଲିବାର ପ୍ରତିଶ୍ରୁତିର।
1: ଆକାଶରେ ଜହ୍ନ ଯେପରି ପ୍ରତି ରାତି ନରବରେ ଆସି ପୃଥିବୀକୁ ଆଲୋକିତ କରେ, ସେହିପରି ଜୀବନରେ କିଛି ସମ୍ପର୍କ ଥାଏ ଯାହା କେବେ ପୁରୁଣା ହୁଏ ନାହିଁ।
0: ଜୀବନରେ ସମୟ ବଦଳେ, ଋତୁ ବି ବଦଳେ, ମଣିଷ ବି ବଦଳି ଯାଆନ୍ତି, କିନ୍ତୁ କିଛି ବନ୍ଧନ ଏମିତି ଥାଏ ଯାହା ସମୟର ପରୀକ୍ଷାରେ ଆହୁରି ଦୃଢ଼ ହୋଇଯାଏ।
1: ଜହ୍ନ ଯେପରି ପ୍ରତି ରାତି ନିଜ ଆଲୋକରେ ଧରାକୁ ସଜାଏ, ସେହିପରି ପ୍ରିୟ ମଣିଷଟି ଜୀବନକୁ ସୁନ୍ଦର କରିଦିଏ।
0: ତେବେ ଆସନ୍ତୁ ନା ଦୈନନ୍ଦିନ ବ୍ୟସ୍ତତାରୁ କିଛି ମୁହୂର୍ତ୍ତ ପାଇଁ ମନକୁ ଟିକେ ମୁକ୍ତ କରିବା। ଜହ୍ନର ଶୀତଳତା ପରି କୋମଳ ଅନୁଭୂତିକୁ ହୃଦୟରେ ସାଇତି ଆରମ୍ଭ କରୁଛୁ ଆଜିର ବିବିଧା। ଉପସ୍ଥାପନାରେ ଆମେ ଦୁହେଁ
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା। ନମସ୍କାର।

0: ଜୀବନ ଏକ ଚକ୍ର, ଆରମ୍ଭ ଅଛି, ଶେଷ ମଧ୍ୟ ଅଛି। ଏହି ଭିତରେ ଲୁଚି ରହିଥାଏ ଅନେକ କାହାଣୀ, ଅନେକ ସ୍ୱପ୍ନ ଓ ଅନେକ ସଂଘର୍ଷ।
1: ପ୍ରତ୍ୟେକ ମଣିଷର ଜୀବନରେ କିଛି ଏମିତି ଅଧ୍ୟାୟ ଥାଏ ଯାହା ସମୟ ସହ ବଦଳିଯାଏ, କିଛି ସ୍ମୃତିରେ ସବୁଦିନ ପାଇଁ ରହିଯାଏ।
0: ସେହି ଅକୁହା କାହାଣୀକୁ ଯେତେବେଳେ ସିନେମାର ରୂପ ମିଳେ, ସେତେବେଳେ ଜନ୍ମ ନିଏ ଏକ ଅର୍ଥପୂର୍ଣ୍ଣ ସୃଷ୍ଟି।
1: ଚାରିକାନ୍ଧ ସେହି ପ୍ରୟାସରେ ଏକ ସୁନ୍ଦର ଉଦାହରଣ। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଜୀବନର ବିଭିନ୍ନ ରଙ୍ଗକୁ ପରଦାରେ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି।
0: ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନକୁ ପରଦାରେ ସାକାର କରିବା ପାଇଁ ଦରକାର ଅସୀମ ସାହସ ଓ ନିଷ୍ଠା। ଗୋଟିଏ ଚଳଚ୍ଚିତ୍ରର ସଫଳତା କେବଳ କଳାକାରମାନଙ୍କର ଅଭିନୟ ଉପରେ ନୁହେଁ, ବରଂ ତାହା ପଛରେ ଥିବା ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କ ପରିଶ୍ରମ ଓ ଚିନ୍ତାଧାରା ଉପରେ ନିର୍ଭର କରେ।
1: ଚାରିକାନ୍ଧ ଭଳି ଏକ ମିଡ୍ ଲେନ୍ଥ ଫିଲ୍ମ ପ୍ରମାଣ କରିପାରିଛି ଯେ ଭଲ କାହାଣୀ ପାଇଁ ସମୟର ବ୍ୟବଧାନ ନୁହେଁ, ଭାବନାର ଗଭୀରତା ସବୁଠାରୁ ବଡ଼। ଆଜି ଆମ ବିବିଧାର ଅତିଥି ଚାରିକାନ୍ଧ ଫିଲ୍ମର ପ୍ରଡ୍ୟୁସର ଅତୀଶ କୁମାର ରାଉତ ଏବଂ ଡାଇରେକ୍ଟର ବିଶ୍ୱନାଥ ରଥ, ତାଙ୍କ ସହିତ କଥାବାର୍ତ୍ତା।

0: ଅଛନ୍ତି ସସ୍ମିତା ପାଣିଗ୍ରାହୀ।
1: ସାର୍ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
2: ନମସ୍କାର
1: ସାର୍, ଟିକେ ପ୍ରଥମେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
2: ମୁଁ ଅତୀଶ କୁମାର, ଚଳଚ୍ଚିତ୍ର ନିର୍ମାତା, ଓଡିଶାରେ ଓଡିଆ ସିନେମା କରିକି ବର୍ତ୍ତମାନ କିଛି ସିନେମା କରୁଛି।
1: ତ ସାର୍, ଏବେ ଆପଣଙ୍କର ନିକଟରେ ଯୋଉ ଚାରିକାନ୍ଧ ଫିଲ୍ମଟା ରିଲିଜ ହେଇସାରିଛି, ବହୁତ ଚର୍ଚ୍ଚାର ପରିସରରେ ଅଛି, ସମସ୍ତଙ୍କ କେନ୍ଦ୍ରବିନ୍ଦୁରେ ଅଛି, ତ ଏମିତି ଗୋଟେ ନିଆରା ନାଁଟା ସାର୍ ଚାରିକାନ୍ଧ, ଏ ଚାରିକାନ୍ଧ ନାଁ ରଖିବାର କଣ ଉଦ୍ଦେଶ୍ୟ ଥିଲା?
2: ଧନ୍ୟବାଦ ଦେବୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ କାହାଣୀକାର ବିଶ୍ୱନାଥ ବାବୁଙ୍କୁ, ଯିଏକି ମୋତେ ସୁନ୍ଦର କାହାଣୀଟା ଶୁଣିଲେ, ଯୋଉ କାହାଣୀକି ମୋ ହୃଦୟକୁ ଛୁଇଁଥିଲା ଏବଂ ତାକୁ ମୁଁ ସିନେମାରେ ପରିଣତ କରି ଚିନ୍ତା କରିଥିଲି। ଯୋଉ କାହାଣୀଟି ଏମିତି ଅଛି, ଏକ ନିଆରା କାହାଣୀ ଯାହାର ନାଁଟି ଚାରିକାନ୍ଧ ରଖାଯାଇଛି। ଯୋଉମାନେ ଶୁଣୁଛନ୍ତି, ଯେମିତି ଆପଣ କହିଲେ, ଯୋଉମାନେ ଶୁଣୁଛନ୍ତି ସେମାନେ ମଧ୍ୟ ଏ କାହାଣୀର ନାଁଟି ଶୁଣି ବହୁତ ଖୁସି ହେଉଛନ୍ତି, ଆଉ ଆମେ ଜଷ୍ଟିଫାଏ କରିଛୁ ନାଁଟି ଦେଇକି, ଆମକୁ ନିଶ୍ଚୟ କରିବେ।

0: ବେସିକାଲି କାହାଣୀଟି ରହିଛି ପିଲାମାନେ ପାଠ ପଢୁଛନ୍ତି ଯାଇକି ବାହାରେ, ଯୋଉମାନେ ବାପା ମା ହିସାବରେ ବା ଘରର ଗୋଟେ ଆମ ହିନ୍ଦୁ ଧର୍ମର ଗୋଟେ ଅଛି ଯେ କାନ୍ଧ ଦବା ପାଇଁ ଦରକାର ନିହାତି। କାନ୍ଧ ଦେଇ ଚାରି କାନ୍ଧରେ ଆମକୁ ଶେଷ ଯାତ୍ରା ରହିଥାଏ, ଯୋଉଟାକି ଆମେ ଚାରି କାନ୍ଧ ବୋଲି କହିଥାଉ। ସେଇଟାକୁ ଆମେ ଯେତେବେଳେ ରଖିବା ତାକୁ ଇଏ କରୁ, ସେଇଟାକୁ ନେଇକି ଯୋଉ ଚାରି କାନ୍ଧର ନାଁଟା ଜଷ୍ଟିଫାଏ କରିବାକୁ ଯୋଉ ରଖାଯାଇଛି ତାର ସେଇଟା ହିଁ ଆମେ ରଖିଛୁ ଚାରି କାନ୍ଧ ବୋଲି। ଆପାର୍ଟମେଣ୍ଟରେ ହୁଅନ୍ତୁ ବା ବାହାରେ ଯୋଉ ପିଲାମାନେ ପାଠ ପଢୁଛନ୍ତି ସେମାନେ ରହିପାରୁନାହାନ୍ତି, ତାକୁ ବେସ୍ କରି କିଛି କରାଯାଇଛି। ଏବଂ କିଛି ନୂତନତ୍ୱ ଦିଆଯାଇଛି ଯେ ଚାରି କାନ୍ଧର ବର୍ତ୍ତମାନ ଆମେ କୋଉ ରୂପ ନେଲେଣି, କାହାକୁ ନେଇକି ଚାରି କାନ୍ଧ ଯାଉଛି ବର୍ତ୍ତମାନ, ସେଟାକୁ ନେଇକି ଆମେ ଚିନ୍ତା କରୁଛୁ।
1: ତେବେ ସାର୍, ଏଇ କାହାଣୀଟିକୁ ନେଇକି ଯୋଉ ଆପଣ ପରିବେଷଣ କରିଛନ୍ତି, ଏହା କାଳ୍ପନିକ ନା ସତ୍ୟ ଘଟଣା ଉପରେ ଆଧାରିତ ସାର୍?
0: ମୁଁ ବିଶ୍ୱନାଥ ବାବୁଙ୍କଠୁ ଯେତିକି ଶୁଣିଥିଲି, ସିଏ ଗୋଟେ କାହାଣୀକି ଥରେ ତାଙ୍କ ନଜରରେ କିଛି ଜିନିଷ ଆସିଥିଲା ଯୋଉଟାକି ତାକୁ ନେଇକି ଆମେ ତାକୁ ନାଟ୍ୟ ରୂପାନ୍ତର କରିଥିଲୁ ଏବଂ ତା ଚଳଚ୍ଚିତ୍ରରେ ଉପେକ୍ଷଣ କରିଥିଲୁ। ଜିନିଷଟି ନିଶ୍ଚିତ ଭାବରେ ଏକ ଆଜିର ଦିନର ଘଟଣାକୁ ନେଇକି ସିନେମାଟି କରାଯାଇଛି। ଚାରିକାନ୍ଧର ଜଷ୍ଟିଫାଏ ଆମେ କରିଛୁ ବର୍ତ୍ତମାନର ଯୁଗର କାହାଣୀକୁ ନେଇକି ଚାରିକାନ୍ଧ ତିଆରି କରାଯାଇଛି।
1: ଏହି ପ୍ରୋଜେକ୍ଟରେ ଆପଣ ଜଣେ ପ୍ରଡ୍ୟୁସର ଭାବରେ ସାର୍ ଆପଣଙ୍କର ଭୂମିକା କଣ ଥିଲା ସାର୍?
0: ଦେଖନ୍ତୁ, ଯେତେବେଳେ କାହାଣୀଟି ମୁଁ ଶୁଣିଥିଲି ମତେ ବହୁତ ଭଲ ଲାଗିଥିଲା ଏବଂ ତାକୁ ସିନେମାଟି କେମିତି ଆମେ ତିଆରି କଲା ପରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କଲୁ, ତା ପୂର୍ବରୁ ସିନେମାଟି ଯେହେତୁ ଆମ ଟିମ୍କୁ ବହୁତ ଭଲ ଲାଗିଥିଲା ଆମେ ତାକୁ ବିଭିନ୍ନ ପ୍ରକାର ଫେଷ୍ଟିଭାଲକୁ ସବୁ ପଠେଇଥିଲୁ, ଯୋଉଠିକି ବହୁତ ଜାଗାରେ ଆମେ ପ୍ରଶଂସିତ ହେଇଥିଲୁ, ଏମିତିକି ବିଦେଶରେ ମଧ୍ୟ ପ୍ରଶଂସିତ ହେଇଥିଲୁ। ସେଥିପାଇଁ ମୁଁ ମୋ ଟିମ୍କୁ ଧନ୍ୟବାଦ ଦେବି ଯୋଉମାନଙ୍କ ଯୋଗୁଁ ଆଜି ମୁଁ ସାରା ଭାରତ ବର୍ଷରେ ବିଭିନ୍ନ ଜାଗାରେ ଆମ ଓଡ଼ିଆ ସିନେମାକୁ ନେଇ ଠିଆ କରିଥିଲି, ଓଡ଼ିଆ ସିନେମାକୁ ଲୋକ ଦେଖି ପ୍ରଶଂସା କରିଥିଲେ ଏବଂ ଜାପାନ ମଧ୍ୟ ମୁଁ ଯିବାକୁ ସୁଯୋଗ ପାଇଲି, ଏ ସିନେମାକୁ ନେଇକି ପ୍ରଶଂସିତ ହେଲି। ସେଥିପାଇଁ ମୁଁ ଆଜି ପ୍ରଡ୍ୟୁସର ସମସ୍ତଙ୍କୁ ଧନ୍ୟବାଦ ଦେଉଛି, ମୋ ଟିମ୍ର ବେଷ୍ଟ ୱାର୍କ ଯୋଗୁଁ ଆଜି ଆମେ ସାରା ଭାରତ ବର୍ଷ ନୁହଁ ପୃଥିବୀରେ ବହୁତ ଜାଗାରେ ଆମେ ସିନେମାକୁ ପ୍ରଦର୍ଶିତ କରିପାରିଛୁ।
1: ଓଡ଼ିଆ ସିନେମାକୁ ନେଇକି ଆପଣ ଯେମିତି କହିଲେ ସାର୍, ଆପଣ ବିଦେଶ ମାଟିରେ ବି ପରିବେଷଣ କରିପାରିଲେ ଏବଂ ସେଥିରୁ ବି ଆପଣ ପ୍ରଶଂସା ସୌଗିଛନ୍ତି, ଆଗକୁ ଆହୁରି କେଉଁଠିକୁ ନେବାକୁ ଆପଣଙ୍କର ଯୋଜନା ରହିଛି ସାର୍?
0: ଜଣେ ପ୍ରଯୋଜକ ହିସାବରେ ସବୁବେଳେ ଗୋଟେ ପ୍ରଯୋଜକର ନିଆରା ପ୍ରଯୋଜକର ଚିନ୍ତାଧାରା ଥାଏ, ସିନେମାଟି କେମିତି ମୋର କ୍ୟାନ୍ସ ଓସ୍କାର ଜାଗାରେ ପହଞ୍ଚୁ। ମୁଁ ନିଶ୍ଚିତ ବିଶ୍ୱାସ ରଖିଛି ଓଡ଼ିଆ ସିନେମା ନିଶ୍ଚୟ ଦିନେ ନା ଦିନେ ଓସ୍କାରରେ ଠିଆ ହେବ ଆଉ ଓସ୍କାର ନେଇକି ଆସିବ। ସିନେମାକୁ ଭବିଷ୍ୟତରେ ଚିନ୍ତା କରିବାକୁ ଗଲେ ବର୍ତ୍ତମାନ ଯେତିକି ମୁଁ ଉପଲବ୍ଧି କରୁଛି ଦିନକୁ ଦିନ ଓଡ଼ିଆ ସିନେମାର ଲୋକପ୍ରିୟତା ବଢି ଚାଲିଛି। କାହିଁକି ନା ବର୍ତ୍ତମାନ କିଛି ନିଜସ୍ୱ କାହାଣୀକୁ ନେଇକି ନିଜସ୍ୱ ପରିଚୟକୁ ନେଇକିରି ଏବଂ ତାକୁ ଲୋକଙ୍କ ପାଖରେ ପହଞ୍ଚିବା ଯୋଉ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ପ୍ରଡକ୍ସନ ହାଉସ୍ ଦ୍ୱାରା ବିଭିନ୍ନ ପ୍ରଯୋଜକଙ୍କ ଦ୍ୱାରା, ସେ ଓଡ଼ିଆ ସିନେମା ନିଶ୍ଚିତ ଭାବରେ ଓଡ଼ିଶାରେ ବହୁତ ନାଁ କମେଇବ। ଠିକ ଯେମିତି ବିଭିନ୍ନ ଲାଙ୍ଗୁଏଜ୍ର ସିନେମା ଆମେ ଦେଖୁଛେ ବେଳେ ଓଡ଼ିଆ ସିନେମା ଦେଖିବାକୁ ଟିକେ ପଛେଇ ଯାଇଥିଲେ, ଆପଣ ଦେଖିବେ ଏବେ ହଲ୍ରେ ଓଡ଼ିଆ ସିନେମାର ମାତ୍ରା ବହୁତ ବଢ଼ିଯାଇଛି, ଲୋକ ବହୁତ ଭଲ ପାଇବା ଆରମ୍ଭ କରିଛନ୍ତି। ଆଶା କରୁଛି ନିଶ୍ଚିତ ଭାବରେ ଆମ ଓଡ଼ିଆ ସିନେମା ସମସ୍ତଙ୍କ ପାଖରେ ଭଲରେ ପହଞ୍ଚିବ ବୋଲି।
1: ସୁଟିଂ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କଣ ଥିଲା ସାର୍ ଆପଣଙ୍କ ପାଇଁ?
0: ସୁଟିଂ ସମୟରେ ଚ୍ୟାଲେଞ୍ଜ ଥିଲା, ଆମର ଗୋଟେ ଦିନ ସୁଟିଂ ଥିଲା, ଦୁଇ ଦିନ ତାକୁ ଆମେ ସାରିଲୁ। କଳାକାର ମାନେ ବହୁତ ସପୋର୍ଟ କରିଥିଲେ ଆମକୁ। ହଠାତ୍ ଗୋଟେ ଜାଗାରେ ମୋର ମନେ ଅଛି, ଆମର ଯୋଉ ସିନେମାରେ ଦେଖିଥିବି ଗୋଟେ ଚା ଦୋକାନ ଅଛି, ସେ ଚା ଦୋକାନଟା ଆମେ ଗୋଟେ ଜାଗା ଫାଇନାଲ କରିଥିଲୁ, ହଠାତ୍ ରାତି 11ଟା ସେ ଲୋକ କହିଲେ ଆଜ୍ଞା ମୋର ଗୋଟେ ପ୍ରୋବ୍ଲେମ ହେଇଗଲା ମୁଁ ରହିବିନି। ବିଶ୍ୱନାଥ ବାବୁ ପୁରା ଟେନସନ ହେଇଗଲେ, ଆମେ ସମସ୍ତେ ଟେନସନ ହେଲେ କଣ କରିବୁ, ଲୋକେସନ

0: ଫାଇନାଲ ସବୁ ଫାଇନାଲ ରାତାରାତି ବୁଲା ସକାଳ 6ଟାରେ ପୁଣି ଆମର ଅଛି କଲ ଟାଇମ ଅଛି। ଯାହା ହଉ ଭଗବାନ ଆଶୀର୍ବାଦରୁ ମୁଁ ଏବଂ ବିଶ୍ୱନାଥ ଠାକୁରଙ୍କର ସହଯୋଗରେ ସାଙ୍ଗେ ସାଙ୍ଗେ ଗୋଟେ ଭଲ ତାଠୁ ଆହୁରି ବେଟର ପାଇଲୁ। ଭଗବାନଙ୍କ ବୋଧେ କିଛି ଆହୁରି ଭଲ ଥିଲା ତେଣୁ ଆହୁରି ବେଟର ଜାଗା ପାଇଲୁ ଯୋଉଟାକୁ ଆମେ ତ ସୁଟିଂ କରିପାରିଥିଲୁ।
1: କେତେ ଦିନ ଲାଗିଲା ସାର୍, କିମ୍ବା କେତେ ମାସ ଲାଗିଥିଲା ଏହାର ସୁଟିଂ ସରିବା ପାଇଁ?
0: ନାଇଁ, ଯେହେତୁ ଏଇଟା ଆମ ସ୍ୱଳ୍ପ ଭିତରେ ସିନେମାଟି ଥିଲା, ଆମେ ତାକୁ 2 ଦିନ ସାରିଥିଲୁ ଏବଂ ଏଣ୍ଟାୟର ଟିମ୍ ମୋର ସବୁ ଫୁଲ ସହଯୋଗ କରିଥିଲେ। ସମସ୍ତ କଳାକାର ଟେକ୍ନିସିଆନଙ୍କର ଭଲ ପାଇବାରେ ସିନେମାଟି ବହୁତ ଭଲରେ ସରିଥିଲା, ତାକୁ ମଧ୍ୟ ଭଲରେ ଆମେ ପହଞ୍ଚେଇ ପାରିଥିଲୁ।
1: ଏ ଫିଲ୍ମର ସୁଟିଂ ସାର୍ କେଉଁ କେଉଁ ଜାଗାରେ ଆପଣ କରିଛନ୍ତି?
0: ସମ୍ପୂର୍ଣ୍ଣ ଭୁବନେଶ୍ୱର ଟାଉନରେ ଆମେ କରିଛୁ। ତା ଭିତରେ ଆମେ ସମ୍ ରାସ୍ତା ପାଖରେ କିଛି କରିଛୁ, ଭୁବନେଶ୍ୱର ହିଁ ସବୁ ସୁଟିଂ କରିଛୁ। କିଛି ମୋ ବନ୍ଧୁଙ୍କ ଅଫିସରେ ମଧ୍ୟ କରିଛି ସୁଟିଂ, ଅଫିସ କାମଟା ବନ୍ଧୁ ଜଣେ ଅରୁଣ ବାବୁ ଅଛନ୍ତି ତାଙ୍କ ଅଫିସରେ ଆମେ କରିଛୁ ସୁଟିଂ, ଆମେ ଭୁବନେଶ୍ୱର ହିଁ ସାରିଲୁ।
1: ଜୟପୁରରେ ଏବେ ଆପଣ ଏହାର ପ୍ରିମିୟର ଶୋ ଯୋଉ କରିଥିଲେ, ଜୟପୁରରେ ପ୍ରିମିୟର ଶୋ କରିବାର ପଛରେ କାରଣଟା କଣ ଥିଲା ସାର୍?
0: ମୋର ସିନେମାର ମୁଖ୍ୟ ବୋଲି ଯାହାକୁ ମୁଁ କହିବି ବିଶ୍ୱନାଥ ବାବୁ ହେଉଛନ୍ତି ଫ୍ରମ ଜୟପୁର, ଏବଂ ତାଙ୍କର ଏଣ୍ଟାୟାର ଟିମ୍ ବହୁତ ଥର ମତେ ଫୋନ କରିଥିଲେ ସାର୍ ଆମେ ସିନେମାଟି କେବେ ଦେଖିବୁ, ଯେହେତୁ ସାରା ଓଡ଼ିଶାରେ ଲୋକ ଦେଖିସାରିଲେଣି। ସ୍ପେଶାଲ ଦିନ ଆମେ ଆରେଞ୍ଜ କଲୁ, କେବଳ ବିଶ୍ୱନାଥ ବାବୁ ନୁହନ୍ତି, ପ୍ରଭଞ୍ଜନ ବାବୁ ମଧ୍ୟ ଜୟପୁରର, ଅମିତ ଉବରାଜ ମ୍ୟୁଜିକ ସିଂ ଯିଏ ଏବଂ ସୁନ୍ଦର ଗୀତ ଗାଇଛନ୍ତି ସିଏ ମଧ୍ୟ ଜୟପୁରର, ଅନୁଜ ସାହୁ କମ୍ପୋଜର ଆଡିସନାଲ ପ୍ରୋଗ୍ରାମ ସିଏ ମଧ୍ୟ ଜୟପୁରର, ଶତାବ୍ଦୀ ମଧ୍ୟ ଜୟପୁର କୋରାପୁଟର, ଏମିତି ଯୋଉ ସବୁ ଟିମ୍ ପୁରା ଅଛନ୍ତି ମୋର। ମୁଁ ୟା ପୂର୍ବ ମଧ୍ୟ ସିନେମା କରିଥିଲି କୋରାପୁଟ ଜୟପୁର ରହିକି 90 ଦିନ ସୁଟିଂ କରିଥିଲି, ସେତେବେଳେ ମଧ୍ୟ କୋରାପୁଟ ଜୟପୁରରେ କଳାକୁ ଭଲ ପାଉଥିବା ମଣିଷ ବୋଧ ହୁଏ କୋରାପୁଟରେ ବହୁତ ମାନେ ଜୋସରେ ଥାନ୍ତି, ଏବଂ ସେମାନଙ୍କର କଳାକୁ ନେଇ ଯେତେବେଳେ ମୁଁ 4 କାନ୍ଦ ସିନେମାଟିଏ କଲି, ମୁଁ ଅନୁଭବ କଲି ଯେ ତାଙ୍କ ପାଖରେ ତାଙ୍କର ତିଆରି ହେଇଥିବା ସିନେମାଟି ତାଙ୍କ ମାଟିରେ ନ ଦେଖିବେ ତାହେଲେ ବୋଧେ ମୁଁ କିଛି ଭୁଲ କରିଦେବି। ସେଥିପାଇଁ ବିଶ୍ୱନାଥଙ୍କ ସହଯୋଗରେ ସିନେମାଟିକୁ ଆମେ ଜୟପୁରରେ ପ୍ରିମିୟର ଶୋ କରିଲୁ ଏବଂ ସମସ୍ତଙ୍କୁ ଦେଖିବାକୁ ସୁଯୋଗ ଦେଇପାରିଲି, ସେଟା ମୋ ପାଇଁ ବହୁତ ବଡ କଥା। ଜୟପୁର ଟିମ୍ ସମସ୍ତେ ଥିଲେ ଯାହାଙ୍କୁ ନେଇ ସିନେମାଟା ଆମେ ଦେଖେଇ ପାରିଥିଲୁ।
1: ଜୟପୁରର ଦର୍ଶକ ମାନଙ୍କ ଠାରୁ କେମିତି ଆପଣଙ୍କ ରେସ୍ପନ୍ସ ମିଳିଲା ସାର୍?
0: ତାକୁ ତ କଥାରେ କହିଲେ ସରିବନି, ମୁଁ ପ୍ରକାଶ କରିପାରୁନି। ସେମାନଙ୍କର ଭଲ ପାଇ ଏତେ ବାନ୍ଧି ହେଇକି ଥିଲା ଯେ ସେମାନେ ଆସିକି ମତେ କହିକି ଗଲେ ନେକ୍ସଟ ପ୍ରୋଜେକ୍ଟ କେବେ, ଆଉ ଆମେ ସମସ୍ତେ କହୁଥିଲେ ମାନେ ଛଳ ଛଳିକି ଆଖିରେ ଥାନ୍ତି, ସେମାନେ କହୁଥାନ୍ତି ଯେ ସିନେମାଟି ଏତେ ଇମୋସନରେ ବାନ୍ଧି ଦେଇଛନ୍ତି। ମୁଁ ବାନ୍ଧିନି, ଆପଣ ଜୟପୁରିଆ ବିଶ୍ୱନାଥ ବାବୁ ବାନ୍ଧିକି ରଖିଛନ୍ତି, ଯେଉଁଥିପାଇଁ କି ଆପଣମାନେ ଆଜି ଏଠି ଆମକୁ ପ୍ରଶଂସା କରୁଛନ୍ତି ବା ମୁଁ ଭଲ ପାଇବା ସାଉଣ୍ଡ ଉଠୁଛି। ଜୟପୁରର କିଛି କଳାକାର ଆଉ ଟେକ୍ନିସିଆନଙ୍କ ଯୋଗୁଁ ସମଗ୍ର ଓଡ଼ିଶାରେ କିଛି କଳାକାରଙ୍କ ମଧ୍ୟରେ ମିଶିକିରି ଯୋଉ କାମଟି କରିଛନ୍ତି ତାଙ୍କ ପ୍ରଶଂସା ସମସ୍ତେ ବାନ୍ଧିକି ରହିଯାଇଥିଲୁ।
2: ତେବେ ଚାଲନ୍ତୁ ଏବେ ଶୁଣିବା ଏହି ଫିଲ୍ମର ଡାଇଲଗ୍ଟି।
3: ଡିପାର୍ଟମେଣ୍ଟ ଲୋକ ଆସନ୍ତୁ, ମୋତେ ଧରନ୍ତୁ, କିଛି ନହେଲେ ସେ ବାହାନାରେ ଜାଣିବେ ତ ମୁଁ କିଏ, ଆଜି ତ ମୋତେ କେହି ବି ଜାଣିନାହାନ୍ତି, ମୋତେ ଛାଡ଼ ପରସ୍ପରକୁ ବି ଜାଣିନାହାନ୍ତି, କି ଜାଣିବାକୁ ବି କାହାର କାହା ପାଇଁ ସମୟ ନାହିଁ, ଯେହେତୁ ତାର ବ୍ୟସ୍ତ।
1: ସାର୍ ଏଇ ଯୋଉ ଫିଲ୍ମଟା ଦେଖି ସାରିଲା ପରେ ଅଡିଏନ୍ସ ମାନେ କଣ ମେସେଜ ପାଇବେ ସାର୍ ଏଥିରୁ, ଆପଣ କଣ ଭାବୁଛନ୍ତି ସେମାନେ କଣ ମେସେଜ ନେଇକି ଘରକୁ ଯିବେ?
0: ହଁ, ସିନେମାଟି ତ ଆମେ ତିଆରି କରୁଛୁ କିଛି ଏକ ସୁନ୍ଦର ମେସେଜକୁ ନେଇ ତିଆରି କରିଛୁ, ଯେ ଜୀବନ ଶୈଳୀକୁ ଯେତେ ସୁନ୍ଦର ଭାବରେ ଆମେ ଚଳେଇ ନେବା ଭଲ, ଶେଷ ଜୀବନ କେମିତି ଘଟିବ କଣ ଘଟିବ ତାକୁ ନ ଦେଖିକି ବର୍ତ୍ତମାନ ସମୟକୁ ଆମେ ଭଲରେ ଉପଭୋଗ କରିବା, ଭଲରେ ଏନ୍ଜୟ କରିବା, ବୟସ ତାରତମ୍ୟକୁ ନ ନେଇକିରି ଆମେ ବୟସକୁ ନ ଦେଖିକିରି ବୟସକୁ ଭୟଭୀତ ନ ହେଇକିରି ଆମେ ବର୍ତ୍ତମାନ ସମୟକୁ ଭଲରେ ଉପଭୋଗ ବା ଏନ୍ଜୟ କରିବା। ପିଲାମାନେ ଥାନ୍ତୁ ବା ନଥାନ୍ତୁ ପାଖରେ, ଆମେ କେମିତି ସାଙ୍ଗ ସାଥୀ ବନ୍ଧୁ ବାନ୍ଧବ ଯୋଉମାନେ ଅଛନ୍ତି ଯିଏ ପାଖରେ ଅଛନ୍ତି ତାଙ୍କୁ ନେଇକି ଭଲରେ ଏନ୍ଜୟ କରିବା। ଶେଷ ସମୟକୁ ନେଇକି ମନକୁ କେବେ ନେଇକି ଦୁଃଖ ପ୍ରକାଶ କରିବାନି, କି ଶେଷ ସମୟରେ କଣ ଘଟିବ ଭାବିକି ନିଜକୁ କିଛି ତଳକୁ ଚିନ୍ତା କରିବା ଦରକାର ନାହିଁ, ଉଚ୍ଚ ମନା ହିଁ ଉଚ୍ଚ ମନେ କାମ କରିବା ଉଚିତ, ଜୀବନକୁ ଉପଭୋଗ କରିବା ଉଚିତ।

0: ଯଦି ଆପଣଙ୍କୁ ପଚରାଯିବ ଏଇ ଫିଲ୍ମକୁ ନେଇକି ଗୋଟିଏ ବାକ୍ୟରେ କିଛି କୁହନ୍ତୁ, ତାହେଲେ ଆପଣ କ'ଣ କହିବେ?
1: ଜୀବନକୁ ଭଲରେ, ପ୍ରତି ମୁହୂର୍ତ୍ତକୁ ଭଲରେ ଆମେ ପଛକୁ ନ ଚାହିଁ ଆଗକୁ ଉଚ୍ଚ ମନରେ ମାଡ଼ିଯିବା ଉଚିତ।
0: ବହୁତ ସୁନ୍ଦର ବାର୍ତ୍ତାଟେ ଦେଇଛନ୍ତି ସାର୍, ବହୁତ ସୁନ୍ଦର କଥା କହିଛନ୍ତି। ତେବେ ସାର୍, ଅଡିଏନ୍ସ ମାନଙ୍କୁ ଆପଣ ଆମର ଓଡ଼ିଆ ମୁଭିକୁ ଆସିକି ଦେଖିବା ପାଇଁ, ତାକୁ ଆହୁରି ଭଲ ପାଇବା ପାଇଁ, ଆଉ ଖାସ କରିକି ଆମର ଏଠିର ଯୋଉ କଳାକାର ମାନେ କିମ୍ବା ପ୍ରଡ୍ୟୁସର ମାନେ ଯୋଉମାନେ କରୁଛନ୍ତି, ନିର୍ଦ୍ଦେଶନା ଦଉଛନ୍ତି, ସେମାନଙ୍କ ଫିଲ୍ମକୁ ଭଲ ପାଇବେ, ଆସିକି ଦେଖିବେ, ପ୍ରୋତ୍ସାହନ କରିବେ, ଏଥିପାଇଁ ଆପଣ ସେମାନଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ?
1: ପ୍ରତ୍ୟେକ ଓଡ଼ିଆ କୁ ମୋର ଅନୁରୋଧ ଯେ ସମସ୍ତେ ଯେମିତି ଓଡ଼ିଆ ସିନେମାକୁ ଦେଖନ୍ତୁ, ଓଡ଼ିଆ ସିନେମାରେ ଯାହା ଭଲ ମନ୍ଦ ଅଛି ତାକୁ ମଧ୍ୟ ଜଣାନ୍ତୁ। ଓଡ଼ିଆ ସିନେମା କଥା ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ପ୍ରତ୍ୟେକ ଓଡ଼ିଆ ମୋ ଓଡ଼ିଆ ମୋ ଓଡ଼ିଶାକୁ ଭଲ ପାଇକି ଯଦି ସିନେମା ଦେଖିବା ତାହେଲେ ଓଡ଼ିଆ ସିନେମା ନିଶ୍ଚୟ ଆଗକୁ ଯିବ। ଓଡ଼ିଆ ସିନେମା ବର୍ତ୍ତମାନ ବହୁତ ଉଚ୍ଚ ମାତ୍ରାରେ ହେଲାଣି ଏବଂ ଯାହାକି ବହୁତ ଜାଗାରେ ବାହାରେ ମଧ୍ୟ ପ୍ରଶଂସିତ ହେଲେଣି। ଆମେମାନେ ସମସ୍ତେ କେବଳ ଓଡ଼ିଆ ସିନେମା ଓଡ଼ିଆରେ ବାନ୍ଧି ହେଇକି ନାହିଁ, ଓଡ଼ିଶାରେ ବାନ୍ଧି ହେଇକି ନାହିଁ, ଏହା ଭାରତ ବର୍ଷରେ ଏବଂ ଭାରତ ବାହାରେ ମଧ୍ୟ ପ୍ରଶଂସିତ ହେଲାଣି। ତେଣୁ ମୋର ଅନୁରୋଧ ପ୍ରତ୍ୟେକ ଓଡ଼ିଆ ଓଡ଼ିଆ ସିନେମା ଦେଖନ୍ତୁ ଏବଂ ଅନ୍ୟକୁ ଦେଖିବାକୁ ମଧ୍ୟ ପ୍ରେରଣା ବା ଉତ୍ସାହ ଦିଅନ୍ତୁ।
0: ବହୁତ ବଢିଆ ସାର୍, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
1: ନମସ୍କାର, ଆକାଶବାଣୀ ଜୟପୁର, ବହୁତ ବହୁତ ଧନ୍ୟବାଦ ଏଭଳି କିଛି ଓଡ଼ିଆ ସିନେମାକୁ ଆପଣ ଆଗକୁ ନେବା ପାଇଁ ପ୍ରୟାସ କରିଥିବାରୁ।
2: ଏବେ ଚାଲନ୍ତୁ କଥା ହେବା ଏହି ଫିଲ୍ମର ଡାଇରେକ୍ଟର ଯିଏକି ଆମ ଅଞ୍ଚଳର ବିଶ୍ୱନାଥ ରଥ ଭାଇଙ୍କ ସହିତ କିଛି।
0: ଭାଇ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧର କାର୍ଯ୍ୟକ୍ରମକୁ। ଆପଣ ତ ଆମ ସହିତ ଆଗରୁ ଜଡିତ ହେଇଛନ୍ତି, ଆମେ ଆପଣଙ୍କ ସହିତ ଆଗରୁ ମଧ୍ୟ କଥା ହେଇଛୁ, କିନ୍ତୁ ଏବେ ଆପଣଙ୍କ ସହିତ ଆମେ କଥା ହେବାକୁ ଚାହୁଁଛୁ। ଆପଣଙ୍କର ଏବେ ଯୋଉ ଚର୍ଚ୍ଚାର ପରିସରରେ ଆପଣ ଅଛନ୍ତି ଏବଂ ଆପଣ ଯୋଉ ଏବେ ଫିଲ୍ମଟା ତିଆରି କରିଛନ୍ତି, ଯୋଉ ଫିଲ୍ମଟା ବି ଚର୍ଚ୍ଚାର ପରିସରରେ ଅଛି, ଚାରିକାନ୍ଧ,
3: ବହୁତ ବହୁତ ଧନ୍ୟବାଦ।
0: ତେବେ ଭାଇ, ଏଇ ଫିଲ୍ମ ବିଷୟରେ ଆମେ ଜାଣିବାକୁ ଚାହୁଁଛୁ ଆପଣଙ୍କୁ। ଏଇଟା ଆପଣଙ୍କର ଗୋଟେ ମିଡ୍ ଲେନ୍ଥ ଫିଲ୍ମଟା, ଏହି ଧାରଣାଟା କେମିତି ଆସିଲା ମନରେ କି ଯେ ଆପଣ ଏମିତି ପ୍ରକାର ଫିଲ୍ମଟା ତିଆରି କରିବେ ବୋଲି?
3: ଦେଖନ୍ତୁ, ମୁଁ ପୂର୍ବରୁ ବି ଯେତେ ସବୁ ସର୍ଟ ଫିଲ୍ମ ଡକ୍ୟୁମେଣ୍ଟାରି ସବୁ କରିଛି, ଅବଭିୟସଲି ଡକ୍ୟୁମେଣ୍ଟାରି ତ ସେମିତିରେ ବି ନନ୍ ଫିକ୍ସନ ଫର୍ମାଟ୍ରେ ଆସେ, କିନ୍ତୁ ଯାହା ବି ଫିକ୍ସନ ଫିଲ୍ମ ବି କରିଛି, ମୋର ସବୁ ଫିଲ୍ମ ସବୁ ଷ୍ଟୋରି ରିଅଲ ଲାଇଫ ରିଅଲ ଇସ୍ୟୁଜ ରିଅଲ ଇନ୍ସିଡେଣ୍ଟସରୁ ଇନ୍ସପାୟାର୍ଡ ଥାଏ। ପର୍ଟିକୁଲାର ଫିଲ୍ମର ଯୋଉ ଷ୍ଟୋରି ଆଇଡିଆର ଜନ୍ମ ହେଇଥିଲା 3-4 ବର୍ଷ ତଳେ 2022ରେ, ଯେତେବେଳେ କି ମୁଁ ପ୍ରଥମ ଥର ପାଇଁ ଗୋଟେ ହର୍ସ ଭେହିକଲ ଯୋଉଥିରେ ଶବକୁ ନିଆଯାଏ ସେମିତି ଗୋଟେ ଗାଡି ଦେଖିଲି ଭୁବନେଶ୍ୱରରେ। ତ ସେଇଟା ମୋର ଫର୍ଷ୍ଟ ଟାଇମ୍ ଥିଲା ଯେ ମୁଁ ଗୋଟେ ଗାଡି ଦେଖିଲି, ଆଉ ଗାଡି ଦେଖୁ ଦେଖୁ ମତେ ଗୋଟେ ଜିନିଷ ମୋ ମାଇଣ୍ଡକୁ ଆସିଲା ଗୋଟେ ଯେ ଏଜ୍ ଏ ସୋସାଇଟି ହ୍ୱେର୍ ଆର୍ ବି ହେଡିଂ ଟୁ, ଆମେ ଗୋଟେ ସମାଜ ହିସାବରେ କୁଆଡେ ଯାଉଛେ। କାରଣ ସେ ଯୋଉ ସିନ୍ଟା ଗୋଟେ ଗାଡି ଶବକୁ ନବା ସିନ୍ଟା ମୋ ପାଇଁ ପୁରା ନୂଆ ଥିଲା। ଛୋଟରୁ ବଡ ପର୍ଯ୍ୟନ୍ତ କେବେ ସେମିତି ଗୋଟେ ଦିନ ଆସିବ ମୁଁ କେବେ ଭାବିନଥିଲି ଯେ ଯୋଉଟା ଆମ ଟ୍ରେଡିସନ ଯୋଉଟା ଆମେ ଦେଖି ଆସୁଛୁ ସେଇଟା ଜାଗାରେ କିଛି ଟୋଟାଲି ଅଲଗା କିଛି ଡିଫରେଣ୍ଟ ଦେଖିବାକୁ ମିଳିବ, ଯୋଉଟା କି କୁ ଗୋଟେ ନୂଆ ଚେଞ୍ଜ କୁ ଦେଖଉଛି ବା ତାକୁ ପଏଣ୍ଟ କରୁଛି। ତ ସେମିତିରେ ସେଇ ଯୋଉ ଥଟ୍ ପ୍ରୋସେସଟା, ସେ ଯୋଉ ଥଟ୍ଟା, ସେଥିରୁ ଧୀରେ ଧୀରେ ଧୀରେ ଧୀରେ ଗୋଟେ ଷ୍ଟୋରି ଏଇ ପର୍ଟିକୁଲାର ଚାରିକାନ୍ଧ ଷ୍ଟୋରିର ମାନେ ଜନ୍ମ ହେଲା, ଆଉ ତାପରେ ସେଇଟା ଧୀରେ ଧୀରେ ଡେଭଲପ୍ ହେଲା। ଫାଇନାଲି ମୁଁ 2024ରେ ଫିଲ୍ମଟା ଷ୍ଟୋରି ସ୍କ୍ରିପ୍ଟ ଲେଖିଲି ଆଉ ତାକୁ ଫିଲ୍ମରେ କନ୍ଭର୍ଟ କଲି।

0: ନା କାହାଣୀ ଯେତିକି ସମୟରେ ଆମେ ଦେଖେଇ ପାରିବା ଦର୍ଶକଙ୍କୁ ସେ ସମୟ ବ୍ୟବଧାନଟା ଇମ୍ପୋର୍ଟାନ୍ସ ରୁହେ।
1: ଦେଖନ୍ତୁ ଆଜିର ଡେଟ୍ରେ ଯଦି ଆମେ କହିବା କରେଣ୍ଟଲି ଅଡିଏନ୍ସଙ୍କ ଟେଷ୍ଟ ବା ଯାହା ମାଇଣ୍ଡସେଟ ଯଦି କହିବା, ଯେହେତୁ ଆଟେନସନ ସ୍ପାନ କମ୍ ଆଉ ଯେହେତୁ ଲୋକଙ୍କ ପାଖରେ ସମୟର ଅଭାବ, ସେଥିପାଇଁ ଆଜିର ଡେଟ୍ରେ ସବୁ ପ୍ରକାର ଫର୍ମାଟର ସ୍କୋପ୍ ଅଛି। ଯେମିତିକି ଡ୍ୟୁରେସନ କଥା ଆପଣ ପଚାରିଲେ, ଏଇଟା ଗୋଟେ ମିଡ୍ ଲେନ୍ଥ ଫିଲ୍ମ କାଟେଗୋରିରେ ଆସୁଛି। ମିଡ୍ ଲେନ୍ଥ ଫିଲ୍ମ ମାନେ ଯୋଉଟାକି 30 ମିନିଟ୍ରୁ ଅଧିକ କିନ୍ତୁ 60 ମିନିଟ୍ରୁ କମ୍, ସେମିତି ଡ୍ୟୁରେସନ୍ ର ଫିଲ୍ମକୁ ମିଡ୍ ଲେନ୍ଥ ଫିଲ୍ମ ବା ଲଙ୍ଗ ସର୍ଟ ଫିଲ୍ମ କୁହାଯାଏ। ତ ଏଇଟା ଗୋଟେ ମିଡ୍ ଲେନ୍ଥ ଫିଲ୍ମ ହେଲେ ମଧ୍ୟ ଯଦି ଆମର କଣ୍ଟେଣ୍ଟ ଭଲ ଅଛି, ଯଦି ଆମର ଏଙ୍ଗେଜମେଣ୍ଟ ଭଲ ଅଛି, ଆଉ ଏବେ ଜୟପୁରରେ ବି ପ୍ରିମିୟର ହେଇଥିଲା, ତ ସବୁଠି ଲୋକଙ୍କର ବହୁତ ଭଲ ରେସ୍ପନ୍ସ ଆସିଛି। ତ ସେଥିରୁ ମୁଁ କହିବି ଯେ ଡ୍ୟୁରେସନ୍ ଇମ୍ପୋର୍ଟାଣ୍ଟ ନାହିଁ, ଯଦି କଣ୍ଟେଣ୍ଟ କନସେପ୍ଟ ଏକ୍ଜିକ୍ୟୁସନ୍ ସବୁ ଜିନିଷ ପରଫର୍ମାନ୍ସ ବହୁତ ଇମ୍ପୋର୍ଟାଣ୍ଟ, ଟେକ୍ନିକାଲ ଏକ୍ଜିକ୍ୟୁସନ୍ ବି ବହୁତ ଇମ୍ପୋର୍ଟାଣ୍ଟ। ତ ଯଦି ପ୍ରପର୍ଲି ଏକ୍ଜିକ୍ୟୁଟ୍ ହେଇଛି, ଗୋଟେ ଭଲ ସ୍ଟୋରି ଅଛି, ତାହେଲେ ଡ୍ୟୁରେସନଟା ମ୍ୟାଟର କରୁନି। ଲୋକମାନେ ସବୁ ଲେନ୍ଥର ଫିଲ୍ମ ଆଜିକାଲି ଦେଖୁଛନ୍ତି। ରିଲ ଯଦି ଗୋଟେ 30 ସେକେଣ୍ଡର ରିଲ୍ ଦେଖୁଛନ୍ତି, ତାହେଲେ ଗୋଟେ 3 ଘଣ୍ଟାର ଫିଲ୍ମ 30 ସେକେଣ୍ଡର ରିଲ୍ ଠୁ 3 ଘଣ୍ଟାର ଗୋଟେ ଫିଲ୍ମ ପର୍ଯ୍ୟନ୍ତ ସବୁ ଡ୍ୟୁରେସନ ପାଇଁ ଲୋକ ଆଜିକାଲି ପ୍ଲାଟଫର୍ମ ଅଛି ଆଉ ଲୋକଙ୍କର ଟେଷ୍ଟ ଅଛି, ଅଡିଏନ୍ସ ଅଛନ୍ତି।
0: ଆପଣ ଯେଉଁ ଆଶାର ବାନ୍ଧିକି ଏ ଫିଲ୍ମଟାକୁ ପ୍ରସ୍ତୁତ କରିଥିଲେ, ନିହାତି ଭାବରେ ଆରମ୍ଭ କରିବା ପୂର୍ବରୁ ବହୁତ କିଛି ଷ୍ଟ୍ରଗଲ ଆପଣ କରିଥିବେ, ମନରେ ବହୁତ କିଛି ଆଶା ଆକାଂକ୍ଷା ଆଶଙ୍କା ମଧ୍ୟ ଥିବ। ଯେତେବେଳେ ଫିଲ୍ମଟା ରିଲିଜ ହେଇସାରିଲା, ନିଜେ କେତେ ପରିମାଣରେ ଆପଣ ସାଟିସ୍ଫାଇ ଅନୁଭବ କରୁଛନ୍ତି?
1: ବହୁତ ବେଶୀ ସାଟିସ୍ଫାଇଡ୍, ବହୁତ ବେଶୀ ଖୁସି ମଧ୍ୟ। କିନ୍ତୁ ଏଇ ଯୋଉ ଜର୍ନି ଯେମିତି ଆପଣ କହିଲେ, ଏ ଜର୍ନିର ସବୁଠୁ ଫର୍ଷ୍ଟ ଆଉ ଫର୍ମୋଷ୍ଟ ଇମ୍ପୋର୍ଟାଣ୍ଟ ପର୍ସନ୍ ବା ଆସ୍ପେକ୍ଟ ଥିଲେ ଆମ ପ୍ରଡ୍ୟୁସର ଅତୀଶ କୁମାର ରାଉତ ସାର, ଯିଏକି ଏମିତି ଗୋଟେ କନସେପ୍ଟ ଆଉ ଷ୍ଟୋରିକୁ ସିଏ ତାଙ୍କୁ ଭଲ ଲାଗିଲା ଆଉ ସିଏ ସପୋର୍ଟ କଲେ, ସିଏ ବି ସେ ଭିଜନ କୁ ଏନହାନ୍ସ କଲେ, ଷ୍ଟୋରିଟାକୁ ଗୋଟେ ଫିଲ୍ମର ଆକାର ଆମେ ଦବା, ଆଉ ସେଟା ଡେଫିନେଟଲି ଲୋକଙ୍କୁ ବି ଭଲ ଲାଗିବ ଏଇ ହୋପ୍ ସାର୍ ଦେଲେ। ଆଉ ସାର୍ ଯେହେତୁ ଫିଲ୍ମଟା ପ୍ରଡ୍ୟୁସ୍ କଲେ ତାଙ୍କ ବ୍ୟାନର ରିତୁପ୍ରିୟା ପ୍ରଡକ୍ସନ୍ସରେ, ସେଥିରୁ ମୁଁ କହିବି ସେଟା ଗୋଟେ ଫର୍ଷ୍ଟ ବ୍ରେକ୍ ଥ୍ରୁ ଥିଲା ମୋ ପାଇଁ। କାହିଁକିନା ଗୋଟେ ଭଲ ଷ୍ଟୋରି ଯଦି ଆମେ କହୁଛେ, ଭଲ କନସେପ୍ଟ କହୁଛେ, ତାକୁ ଗୋଟେ ଭଲ ପ୍ରଡ୍ୟୁସର୍ର ସବୁବେଳେ ନିହାତି ଆବଶ୍ୟକତା ରହିଥାଏ। କାହିଁକିନା ଗୋଟେ ଭଲ ପ୍ରଡ୍ୟୁସର୍, ଗୋଟେ ଭିଜନାରି ପ୍ରଡ୍ୟୁସର୍ ହିଁ ସେ ସର୍ଟ ଫିଲ୍ମଟାକୁ ବା ଫିଲ୍ମଟାକୁ, ଫିଚର ଫିଲ୍ମ ହଉ କି ସର୍ଟ ଫିଲ୍ମ ହଉ, ତାକୁ ରାଇଟ୍ ୱେରେ ତାକୁ ପ୍ରମୋଟ କରିବା, ରିଲିଜ୍ କରିବା, ଆଉ ଲୋକଙ୍କ ପାଖରେ ମୋର ଇମ୍ପୋର୍ଟାଣ୍ଟଲି ରାଇଟ୍ ଅଡିଏନ୍ସ ପାଖରେ ପହଞ୍ଚେଇବାର ଯୋଉ ରେସ୍ପନ୍ସିବିଲିଟିଟା ବା ଯୋଉ ୱାର୍କଟା, ବେସିକ ରିକ୍ୱାୟାରମେଣ୍ଟଟାକୁ ସେ ଫୁଲଫିଲ୍ କରନ୍ତି। ଏଇ କେସ୍ରେ ଅକ୍ଷ କୁମାର ରାଉତ ସାର୍ଙ୍କୁ ମୁଁ କହିଦେବି, କାହିଁକିନା ସିଏ ହିଁ ଫିଲ୍ମଟାକୁ ଏକ ପ୍ରଡ୍ୟୁସ୍ ବି କଲେ, ସେକେଣ୍ଡ ତାକୁ ଥିଏଟ୍ରିକାଲି ରିଲିଜ୍ କରିବାର ଗୋଟେ ଯୋଉ ମାଇଲ୍ ଷ୍ଟୋନ୍। ଯେମିତି ଆପଣ ଜାଣିଥିବେ, ଏ ଫିଲ୍ମଟା ନଟ୍ ଜଷ୍ଟ ଓଡ଼ିଶା, ପୁରା ଇଣ୍ଡିଆର ଫର୍ଷ୍ଟ ମିଡ୍ ଲେନ୍ଥ ଫିଲ୍ମ ଯୋଉଟାକି ଥିଏଟର ରିଲିଜ୍ ହେଇଛି। କାହିଁକିନା ଆଜି ପର୍ଯ୍ୟନ୍ତ ସବୁ ମିଡ୍ ଲେନ୍ଥ ଫିଲ୍ମ ସବୁ ୟୁଟ୍ୟୁବରେ ଆସୁଥିଲା, ଡିଫରେଣ୍ଟ ଓଟିଟି ପ୍ଲାଟଫର୍ମରେ ଆସୁଥିଲା, କିନ୍ତୁ କେବେ ବି ଥିଏଟର ରିଲିଜ୍ ହେଇନଥିଲା। ତ ଏଇଟା ଗୋଟେ ଡେଫିନେଟଲି ବଡ ମାଇଲ୍ ଷ୍ଟୋନ୍ ଆମ ଇଣ୍ଡିଆନ୍ ସିନେମା ପାଇଁ, କେବଳ ଓଡ଼ିଆ ସିନେମା ପାଇଁ ନୁହେଁ, ଇଣ୍ଡିଆନ୍ ସିନେମା ପାଇଁ, ଯୋଉଟାକି ଆଗକୁ ସେମିତି ସର୍ଟ ଫିଲ୍ମ ପ୍ରଡ୍ୟୁସର, ଫିଲ୍ମ ମେକର ଆଉ ଫିଲ୍ମ ଟିମ୍କୁ ପ୍ରେରଣା ଦେବ ଏମିତି ସର୍ଟ ଫିଲ୍ମ ମିଡ୍ ଲେନ୍ଥ ଫିଲ୍ମ କରିବାରେ। ତ ତାପରେ ରହିଲା ଆମ ପୁରା ଟିମ୍ର ବି ବହୁତ ଭଲ ସପୋର୍ଟ ରହିଛି, ଆମର ମାନେ ଆର୍ଟିଷ୍ଟ କାଷ୍ଟ କ୍ରୁଠୁ ଆରମ୍ଭ କରିକିରି ଆମର ଇଭେନ୍ ଯୋଉମାନେ ବି ଫିଲ୍ମଟା ୱେଲ୍ ବିଶର୍ସ ହେଲେ, ଜୁରି ମେମ୍ବର୍ସ ହେଲେ, ସମସ୍ତେ ଯାହାକୁ ଭଲ ଲାଗିଛି ସେମାନେ ପ୍ରମୋଟ ବି କରିଛନ୍ତି। ଡିଫରେଣ୍ଟ ଓଡ଼ିଆ ଅର୍ଗାନାଇଜେସନ୍ ହେଲା, ଫିଲ୍ମ ଫେଷ୍ଟିଭାଲ୍ ହେଲା, ସେମାନେ ସ୍କ୍ରିନିଂ କରୁଛନ୍ତି। ତ ଏଇ ଯୋଉ ଜିନିଷଟା ଲୋକଙ୍କ ପାଖରେ ପହଞ୍ଚି ପାରୁଛି, ଏଥିରେ ସମସ୍ତଙ୍କର ଅବଦାନ ରହିଛି, ଆଉ ଆମ ଟିମ୍ଟା ବି ବହୁତ ଭଲ ୟୁନିଟି ଅଛି। ସେମାନେ ଏବେ ବି ଜୟପୁର ପ୍ରିମିୟରରେ ସେମାନେ ସବୁ ଆସିଥିଲେ, ଯୋଉମାନେ ଜୟପୁର କୋରାପୁଟର ବି ଆର୍ଟିଷ୍ଟ ଯୋଉମାନେ ଅଛନ୍ତି, ଟେକ୍ନିସିଆନ୍ ଅଛନ୍ତି, ଯେମିତି ଆମ ମ୍ୟୁଜିକ୍ କମ୍ପୋଜର ସିଙ୍ଗର ଅମିତ ଉବ୍ରା, ସିଏ ଆମ ଜୟପୁରର ହିଁ ପିଲା, ତ ସିଏ ବି ଆସିଥିଲେ ଆମ ପ୍ରିମିୟରକୁ। ତ ସମସ୍ତଙ୍କର ଗୋଟେ ଭଲ ଟିମ୍ ସ୍ପିରିଟ୍ ହେଇଛି, ଅଲ୍ ଥ୍ୟାଙ୍କ୍ସ ଟୁ ଗଡ୍, ଭଗବାନଙ୍କ ଦୟାରୁ ଏମିତି ଗୋଟେ ଟିମ୍ ଫର୍ମ ହେଇପାରିଲା ଆଉ ସେଟା ଫର୍ଷ୍ଟ ଆଣ୍ଡ ଫର୍ମୋଷ୍ଟ ଏକ୍ଜିକ୍ୟୁଟ୍ ହେଇପାରିଲା, ସେଟା ପାଇଁ ମୁଁ ବହୁତ ଖୁସି। ସେକେଣ୍ଡଲି ତାକୁ ଏତେ ଭଲ ରେସ୍ପନ୍ସ ମିଳିଛି, ଆୱାର୍ଡ ରିକଗ୍ନିସନ୍ ତ ମିଳିଛି ହିଁ ମିଳିଛି ଫିଲ୍ମ ଫେଷ୍ଟିଭାଲରେ, ତା ସାଙ୍ଗରେ ଜେନେରାଲ ଅଡିଏନ୍ସର ବି ଏତେ ଭଲ ରେସ୍ପନ୍ସ ଆଉ ମାନେ ସପୋର୍ଟ ମିଳୁଛି, ଭଲ ପାଇବା ମିଳୁଛି, ସେଟା ଗୋଟେ ବହୁତ ବଡ଼ ମାନେ ମୁଁ କହିବି ଯେ ଆଶୀର୍ବାଦ ଭଗବାନଙ୍କର, ଆଉ ପୁରା ଟିମ୍ର ବି ଗୋଟେ ବଡ଼ କଣ୍ଟ୍ରିବ୍ୟୁସନ୍ ଅଛି, ସେଥିରେ ବହୁତ ବଡ଼ ରୋଲ୍ ଅଛି।
0: ଏ ଫିଲ୍ମ ତିଆରି କରିବା ପାଇଁ ଆପଣଙ୍କୁ 2 ଦିନ ସମୟ ଲାଗିଥିଲା ମାନେ ସୁଟିଂ କରିବା ପାଇଁ, ତ ଏଇ 2 ଦିନର ଜର୍ନି ଭିତରେ କଣ ମେମୋରେବଲ୍ ମୋମେଣ୍ଟ ଆପଣଙ୍କର ରହିଥିଲା?
1: ସବୁଠୁ ଫର୍ଷ୍ଟ ମେମୋରେବଲ୍ ମୋମେଣ୍ଟ ଥିଲା ଯେ ଫିଲ୍ମଟା ର ସୁଟିଂ ଥିଲା ସକାଳ 6ଟାରେ, ଡେ ୱାନ୍ ଆମେ ଷ୍ଟାର୍ଟ କରିବାର ଥିଲା ସକାଳ 6ଟାରେ, ଠିକ 6ଟାରେ ପୁରା ଟିମ୍ ର ବହୁତ ଭଲ ମାନେ ପ୍ରଫେସନାଲ ଯେଉଁ ଅଛି ସେତେବେଳେ ବି ଥିଲା, ଆଉ ସେମାନେ ଠିକ 6ଟାରେ ପହଞ୍ଚି ବି ଯାଇଥିଲେ। ଆମେ ଜଷ୍ଟ ଷ୍ଟାର୍ଟ କରିବା ସମୟରେ ବର୍ଷା ହେଲା, ବାହାରେ ସୁଟ୍ ଥିଲା ମାନେ ସେଥିରେ ଆମ ସିନ୍ରେ କିଛି ବର୍ଷା ନଥିଲା, ତ ଓଭିୟସ୍ଲି ବର୍ଷାଟା ଆମ ସମସ୍ତଙ୍କୁ ଗୋଟେ ବହୁତ ବଡ ଟେନସନ୍ ଦେଲା। ଆମେ ସମସ୍ତେ ଷ୍ଟ୍ରେସ୍ରେ ରହିଲୁ ଯେ ଏବେ ଯଦି ବର୍ଷା ଆରମ୍ଭ ହେଲା, ତ କାହିଁକିନା ଆମ ପାଖରେ ସ୍କୋପ୍ ନଥିଲା ସୁଟ୍କୁ ଏକ୍ସଟେଣ୍ଡ କରିବାର।

0: ସମସ୍ତେ ଜାଣିଲୁ ଏବଂ ଆମେ ଚାହୁଁଛୁ କି ଯେ ଆହୁରି ଯେଉଁମାନେ ଦେଖିନାହାନ୍ତି ସେମାନେ ମଧ୍ୟ ଏଇ ଫିଲ୍ମଟିକୁ ନିଶ୍ଚୟ ଦେଖନ୍ତୁ। ଆପଣ କିଛି ସମୟ ଆମକୁ ଦେଲେ ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ମୋତେ ଅପରଚୁନିଟି ଦେଇଥିବାରୁ କି ଫିଲ୍ମ ବିଷୟରେ ମୁଁ କିଛି କହିଲି କି ସେୟାର କଲି। ତ ଆଶା କରୁଛି ସମସ୍ତଙ୍କୁ ଫିଲ୍ମ ଦେଖିବାର ଆମେ ଚାନ୍ସ ଦେଇପାରିବୁ ବା ଆମେ ଫିଲ୍ମଟା ଦେଖେଇ ପାରିବୁ ଫ୍ୟୁଚରରେ, ଆଉ ଫିଲ୍ମଟାକୁ ସମସ୍ତେ ଦେଖିଲେ ଆମକୁ ଜଣେଇବେ କେମିତି ଲାଗିଲା। ବହୁତ ବହୁତ ଧନ୍ୟବାଦ।
2: ବିବିଧାରେ ଆଜି ଶୁଣିଲେ ଚାରିକାନ୍ଥ ଫିଲ୍ମର ପ୍ରଡ୍ୟୁସର ଅତୀଶ କୁମାର ରାଉତ ଏବଂ ଡାଇରେକ୍ଟର ବିଶ୍ୱନାଥ ରଥଙ୍କ ସହିତ ଅନ୍ତରଙ୍ଗ ଆଳାପ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ଶେଷରେ ଏତିକି କହିବୁ, ପ୍ରତ୍ୟେକ ଜୀବନ ଏକ କାହାଣୀ, ଆଉ ପ୍ରତ୍ୟେକ କାହାଣୀ ଏକ ଶିକ୍ଷା। ଆଶା ଆଜିର ବିବିଧ ଆପଣମାନଙ୍କ ହୃଦୟରେ ଜାଗାଟିଏ ପାଇଥିବ। ଯଦି ହଁ, ତାହେଲେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ। ତେବେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ,
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା। ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀକ୍ରମରେ ଶୁଣିଲେ ବିବିଧା କାର୍ଯ୍ୟକ୍ରମ ବିଷୟ ଥିଲା ନିକଟରେ ମୁକ୍ତିଲାଭ କରିଥିବା ମଧ୍ୟମ ଅବଧିର ଓଡ଼ିଆ ଚଳଚ୍ଚିତ୍ର ଚାରିକାନ୍ଧର ପ୍ରଯୋଜକ ଅତୀଶ କୁମାର ରାଉତ ଏବଂ ନିର୍ଦ୍ଦେଶକ ବିଶ୍ୱନାଥ ରଥଙ୍କ ସହ ସାକ୍ଷାତକାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁଲାଇ ମାସ 23 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଜୁଲାଇ ମାସ 22 ତାରିଖ ବୁଧବାର ଅର୍ଥାତ୍ ଆଜି ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଆମ ଫୋନ୍ ନମ୍ବର ହେଲା 06854230690। ଘୋଷଣାଟି ଏଇଠି ଶେଷ ହେଲା। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଏଥିରେ ବିଷୟ ରହିଛି ମୁଦିରସ୍ତ ସେବା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଭଜନ ଶୁଣିବେ ସକାଳ 8:45 ଶିଳ୍ପୀ ଅନ୍ୱେଷା ରଥ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସକାଳ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ସୋରା ଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଭକ୍ତିଗୀତର କାର୍ଯ୍ୟକ୍ରମ ଦିନ 12:50। ଶିଳ୍ପୀ ସରୋଜ କୁମାର ପରିଡ଼ା।

ଏବଂ ଶୈଳଭାମା ମହାପାତ୍ର। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସକାଳ 8 ବାଜିବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ ଓ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବେ ସମାଚାର ପ୍ରଭାତ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରପିଠା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ସୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅନଙ୍ଗ ଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କହନ୍ତି, ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗର ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆରବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ, ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏହି ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟିଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତାମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତାମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତାମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତାମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏଇ ଛତିଶା ନିଯୋଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି, ରଥ ନିର୍ମାଣ ପାଇଁ ସେମିତି ଆସିଛନ୍ତି ରଥ ଛତିଶା ନିଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ, ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶା ନିଯୋଗ ଇତ୍ୟାଦି।

କେତେକ ବିଧି ବ୍ୟବସ୍ଥାରେ ଆମେ ଲକ୍ଷ୍ୟ କରୁଛୁ, ଯେମିତି ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ। ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଶୀ, ଭିତରଛ, ତଳିଛ, ପତିମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକାପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି। ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗିରି ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥଙ୍କୁ ହିଁ ପଠେଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

0: ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ, ସ୍ନାନ ପୂର୍ଣ୍ଣମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ, ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କର ପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକେଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହବ, ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯୋଉଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯୋଉ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସିଏ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯୋଉ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୁଷାଭିଷେକ ହବ ସିଏ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁକୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରେଇବେ। ପ୍ରତିବର୍ଷ ପୁଷାଭିଷେକରେ ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନ ଯାତ୍ରା, ହଳଦୀ ପାଣି, ଜଳକ୍ରୀଡ଼ାରେ ସିଏ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ, ରାଜ ପ୍ରତିନିଧିପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ, ଏକାଏକ ସେବକ, ତାଙ୍କର ସଂଜ୍ଞା ହେଉଛି ମୁଦ୍ରହସ୍ତ ବା ମୁଦିରଥ।

ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।

ଶ୍ରୀମନ୍ଦିରର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ, ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବାବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ। ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ 4 ଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି 6 ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତର ପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି 2ଟି ବିରାଟକାୟ ହସ୍ତୀ ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାରଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା 4 ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ 2ଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା, ଆଲୋଚକ ଥିଲେ ସୁକଦେବ ମହାନ୍ତି।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ।

ନୀଲେଖରୀ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଶିଳ୍ପୀ ଅନ୍ୱେଷା ରଥ ଗାଇଥିବା କେତୋଟି ଭକ୍ତିଗୀତ। ଶିଳ୍ପୀ ଅନ୍ୱେଷା ରଥ ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
4: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
5: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଅନ୍ୱେଷାରଥ ଗାଇଛନ୍ତି ସୁଦର୍ଶନ ଦାସଙ୍କ ରଚନାରୁ।

0: ଶୁଣନ୍ତୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
0: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଟ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଟ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଶେଷରେ ଅନ୍ୱେଷା ରଥ ଗାଇଛନ୍ତି ଗୌରହରି ପରିଛାଙ୍କ ରଚନାରୁ।

ଶୁଣିଲେ କେତୋଟି ଭଜନ। ଶିଳ୍ପୀ ଥିଲେ ଅନ୍ୱେଷା ରଥ। ଗୀତଗୁଡ଼ିକ ଥିଲା ବୀରକିଶୋର ନାୟକ, ସୁଦର୍ଶନ ଦାସ ଏବଂ ଗୌରହରି ପରିଛାଙ୍କ ରଚନାରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଫିଜା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟଗ୍ନିକ। ଗୁଲଜାରଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ।

ପରବର୍ତ୍ତୀ ଗୀତ ନେଇଛୁ ନାୟକ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ କବିତା ସୁବ୍ରମଣ୍ୟମ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449

ମସ୍ତି ଏ ଚଳଚ୍ଚିତ୍ର ପାଇଁ କଣ୍ଠଶିଳ୍ପୀ ହେଲେ ଆନନ୍ଦରାଜ ଆନନ୍ଦ, ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦରାଜ ଆନନ୍ଦ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ନିବେଦିତା ଏବଂ ସୌରିନ। ଗୀତ ରଚନା ଶ୍ରୀକାନ୍ତ ଗୌତମ। ସଙ୍ଗୀତ ପ୍ରେମ ଆନନ୍ଦ।

ପରବର୍ତ୍ତୀ ଗୀତ ନେଇଛୁ ତୋତେ ମୋରାଣ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପି, ଗୀତିକାର ଗଣେଶ୍ୱର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

କେବେ ତମେ ନାହଁ କେବେ ମୁଁ ନାହିଁ ଏହି ଚଳଚ୍ଚିତ୍ରର ଗୀତ ପାଇଁ କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟାର, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରାଜା ଝିଅ ସଙ୍ଗେ ହେଇଗଲା ଭାବ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

0: କିଛି ଖଟା କିଛି ମିଠା ଚଳଚ୍ଚିତ୍ରରୁ ଶୁଣନ୍ତୁ ଏହି ଗୀତ। ଶିଳ୍ପୀମାନେ ହେଲେ ସତ୍ୟଜିତ ଏବଂ ଅସୀମା। ଡକ୍ଟର ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।
1: धागिन्ने ता धागिन्ने ता धागिन्ने धा

love.com ଏହି ଚଳଚ୍ଚିତ୍ରର ଗୀତ ପାଇଁ ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ପୂର୍ବାହ୍ନ 10 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି।

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତ ନେଇଛୁ ସାପିତ ଚଳଚ୍ଚିତ୍ରରୁ, ଶିଳ୍ପୀ ଶ୍ରେୟା ଘୋଷାଲ, ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ଚିରନ୍ତନ ଭଟ୍ଟ।

ରେ ୱାନ୍ ଚଳଚ୍ଚିତ୍ରରୁ ଶୁଣିବା ଏହି ଗୀତ। ଶିଳ୍ପୀ ନନ୍ଦିନୀ ଶ୍ରୀକର। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ନଲାନୀ। ଗୀତ ରଚନା ପଞ୍ଛି ଜାଲୋନ୍ଭି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ଶୁଣନ୍ତୁ ସିବାଏ ଚଳଚ୍ଚିତ୍ରରୁ ଏହି ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ଅରିଜିତ ସିଂ ଏବଂ ସୁନିଧି ଚୌହାନ, ଗୀତ ରଚନା

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପିଓଲି ଫୁକନ, ମୂଳ ଅହମୀୟ ରଚନା ନାଗମ ନାଟ୍ୟ ସମାଜ, ହିନ୍ଦୀ ଅନୁବାଦ ନବରୁନ୍ ବର୍ମା, ବେତାର ନାଟ୍ୟ ରୂପ ଅଞ୍ଜଳି ଶର୍ମା, ଓଡ଼ିଆ ଅନୁବାଦ ଜଗଦୀଶ ଅଧିକାରୀ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ। ଶୁଣିପାରିବେ ସୂଚନା ବିରତି ପରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

0: ନାରାୟଣ ଏଇ ଶ୍ମଶାନରେ ତ କେହି ନାହାନ୍ତି, କିନ୍ତୁ ମୁଁ ନିଜେ ଶୁଣିଲି ଏଠି କେହି ଜଣେ କ୍ରନ୍ଦନ କରୁଛି।
1: ମାଲିକ, ଗାଁର ଲୋକମାନେ ଏଇ କଥା ଜାଣିଛନ୍ତି ଯେ ଦୁଇ ଚାରିଦିନ ଠାରୁ ରାଜାଙ୍କ ସମାଧି ପାଖରେ ଅଧରାତିରେ କିଏ ଜଣେ କାନ୍ଦୁଛି।
0: ମୁଁ ତ ନିଜେ ସଫା ସଫା ଶୁଣିପାରିଛି ଯେମିତି କୌଣସି ଜଣେ ସ୍ତ୍ରୀ ଲୋକ କ୍ରନ୍ଦନ କରୁଛି। ନାରାୟଣ ତୁ ଟିକେ ଭଲକରି ଦେଖ ତ।
1: ହଁ ହଁ ହଁ।

0: ଅପରିହିତା ମୁକୁଳ ବାଳ ଧରି ଜଣେ ସ୍ତ୍ରୀ ଲୋକ
1: କଳା ପୋଷାକ ପିନ୍ଧି ଲୋହିତ ନଦୀରେ ଦୁଇଟି ଖୋଲା ଡଙ୍ଗା ନେଇ ଯିଏ ଆମକୁ ସାହାଯ୍ୟ କରିଥିଲା ସେ ମଧ୍ୟ କଳା ପୋଷାକ ପରିହିତା ମହିଳା ଜଣକ ଥିଲା। କଥାଟା ବହୁତ ଅଜବ ଲାଗୁଛି, ଏଇ ଅଜ୍ଞାତ ଶୁଭାକାଂକ୍ଷୀ ମହିଳା ଜଣକ କିଏ ହେଇପାରେ?
0: ସିଏ କିଏ ସେ କଥା ଜାଣିବା ପାଇଁ ନାରାୟଣ ଦୌଡ଼ିଗଲା, କିନ୍ତୁ ନାରାୟଣ ସେଠାରେ ପହଞ୍ଚିବା ପୂର୍ବରୁ ସେ ଦୀଖ ନଦୀରେ ଡେଇଁ ଉଭେଇଗଲା। ପ୍ରକୃତିରେ ଯଦି ସିଏ ସେହି ମହିଳା ଜଣକ ହେଇଥାଏ ତାହେଲେ ତ ଅସାଧାରଣ ମହିଳା, ଏବଂ ସେ ଦେବୀ, ସେଇଥିପାଇଁ ତ ସେ ଅସନ୍ତୁଷ୍ଟ।
1: ଦେବୀଙ୍କ ମନ୍ଦିରରେ ପୂଜାପାଠ ବନ୍ଦ ହୋଇଗଲା ଫୁକନ ବାବୁ, ସେଥିରେ ଦେବୀ କାହିଁକି ନାରାଜ ନ ହେବେ? ଭଲା
0: ଆସ ଆସ ଭାଇମାନେ, ମିଳିତ କଣ୍ଠରେ କହିବା, ଆମେ ଇଂରେଜମାନଙ୍କୁ ଦେଶରୁ ଘଉଡ଼େଇ ଦେବୁ।
2: ମଣିରାମ ଦିବାନ ମହୋଦୟ, ଗୋରା ସାହେବଙ୍କ ଅନୁମତି ନେଇ ଆଜି ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ହିଁ ଭଲ ହେବ।
3: ଠିକ ଅଛି ଦାରୋଗା ମହୋଦୟ, ବର୍ତ୍ତମାନ ଯଦି କର୍ଣ୍ଣେଲ ସାହେବଙ୍କ ଅନୁମତି ହେବ ତ ଆମେ ସଭା କାର୍ଯ୍ୟ ଆରମ୍ଭ କରିବା ପ୍ଲିଜ।
4: ବାଇ ଅଲ୍ ମିନ୍ସ
3: ଥ୍ୟାଙ୍କ ୟୁ, ଆରମ୍ଭ କରନ୍ତୁ ଦାରୋଗା ମହୋଦୟ।
2: ସର୍ବପ୍ରଥମେ ହେବ ଆମ ଏଇ କଳାକାରମାନଙ୍କର ବିହୁ ନୃତ୍ୟ।

নাহৰৰ গোন্ধে পাই নাচনীততে নাই ঐ গছকত ভাঙি যায় যত।

0: କର୍ଣ୍ଣେଲ ସାହେବ, ଏହା ହେଉଛି ଆମର ଜାତୀୟ ଉତ୍ସବ, ବହୁ ଅବସରରେ ଗୀତ ଗାଇ କରାଯାଉଥିବା ଆନନ୍ଦ ଉତ୍ସବର ନୃତ୍ୟ ବିହୁ ବିହୁ।
1: Who is that coming on the palanquin?
2: Must be someone of high level position, sir.
0: ବୋଧେ ସେଇ ପିଓଲି ଫୁକନ।
1: ପିଓଲି ଫୁକନ?
0: ସେ ଜଣେ ଦିବ୍ୟାଙ୍ଗ, ବିନା ସବାରରେ ଚାଲିପାରେ ନାହିଁ।
1: I see. Neville, we must keep an eye on this man.
0: ଆଚ୍ଛା ଦାରୋଗା ମହୋଦୟ, କଣ ପିଓଲି ଫୁକନଙ୍କୁ ଏଠାକୁ ଡକାଯାଇଥିଲା?
3: ମୋତେ ଜଣା ନାହିଁ, ମୋ ତାଲିକାରେ ତାଙ୍କ ନାମ ନଥିଲା। ଦିୱାନ ମହୋଦୟ, ନୃତ୍ୟ ସଙ୍ଗୀତର ଆୟୋଜନ ଏଇଠି ସମାପ୍ତ କରନ୍ତୁ। ବର୍ତ୍ତମାନ ଆମ ପାର୍ବତୀୟ ରାଜାମାନେ ସାହେବ ସରକାରଙ୍କୁ ନିଜ ନିଜର ଭେଟିଦେବେ।
0: ଭଲ କଥା, ଭଲ କଥା। କର୍ଣ୍ଣେଲ ସାହେବ, ଏମାନେ ଆମ ଆସାମର ସୀମାବର୍ତ୍ତୀ ପାର୍ବତୀୟ ରାଜାମାନେ। ସାହେବ, ଏମାନେ ଆପଣଙ୍କ ସହିତ ମିତ୍ରତା ସ୍ଥାପନ କରିବା ଉଦ୍ଦେଶ୍ୟରେ ଦୂର ଦୂରାନ୍ତରୁ ଏହି ମେଳାକୁ ଆସିଛନ୍ତି, ଆଉ ଆପଣମାନଙ୍କ ସକାଶେ ନିଜ ନିଜ ସ୍ଥାନର କିଛି କିଛି ଖାସ ଉପହାର ଗିଫ୍ଟ ମଧ୍ୟ ସାଥିରେ ଆଣିଛନ୍ତି। ମାନ୍ୟ ବ୍ୟକ୍ତିମାନଙ୍କୁ, ମାନେ ରେସ୍ପେକ୍ଟେଡ୍ ଲୋକମାନଙ୍କୁ ଉପହାର ପ୍ରଦାନ କରିବା ଆମ ଦେଶର ପରମ୍ପରା। ଆଶା କରୁଛୁ ଏସବୁ ଉପହାର ଗ୍ରହଣ କରି କର୍ଣ୍ଣେଲ ସାହେବ ଏମାନଙ୍କ ଆନନ୍ଦକୁ ଦ୍ୱିଗୁଣିତ କରିଦେବେ।
4: That's all right. Let them come.
0: ସାହେବ, ଏ ମହାଶୟ ହେଉଛନ୍ତି ଖାସିଆ ରାଜା, ଖାଇରାମର ସିଏମ।
4: ହାଉ ଡୁ ୟୁ ଡୁ?
5: ନମସ୍କାର ସରକାର ବାହାଦୁର। ଆମେ ସରକାର ବାହାଦୁରଙ୍କ ପାଇଁ ବୁଟିଯୁକ୍ତ ଖାସିଆ କପଡ଼ା, କିଛି ଫଳମୂଳ, ମହୁ ଆଉ ଧନୁଷର ଆଣିଛୁ।
4: ଥ୍ୟାଙ୍କ ୟୁ ଭେରି ମଚ୍ ଖାସି ଚିଫ୍, ୱି ଶାଲ୍ ନେଭର ଫର୍ଗେଟ୍ ୟୁର ଗ୍ରେଟଫୁଲନେସ୍। ବହୁତ ଧନ୍ୟବାଦ।
2: ଦିସ୍ ଇଜ୍ ବ୍ୟୁଟିଫୁଲ, ବ୍ୟୁଟିଫୁଲ ହ୍ୟାଣ୍ଡ ଓଭର।
0: ବର୍ତ୍ତମାନ ଆପଣ ଆସନ୍ତୁ ଗାରେଗାମ ମହୋଦୟ।
6: ସାହେବ, ଏହା ଏହା ଆପଣଙ୍କ ପାଇଁ ଉପହାର।
2: କ୍ୟାପ୍ଟେନ୍, ଲୁକ୍ ହିୟର, ହ୍ୱାଟ୍ ଆର୍ ଦିସ୍?

0: What a resourceful country. Boat Buddha Pura days. Colonel, do whatever you like with your military options. But please give me a chance to unearth this hidden treasure.
1: Don't you be impatient, Lieutenant Matha. Apan kon anichanti Raja Bahadur?
2: Simpugam Mohoday, apane basantu.
3: Finafate. ଆମେ ଶୁଣିଛୁ ଆପଣମାନଙ୍କୁ ଫିନା ବହୁତ ପସନ୍ଦ, ସେଥିପାଇଁ ଆପଣମାନଙ୍କ ପାଇଁ ଫିନା ଆଣିଛି ସାହେବ।
4: ଇଏ ଫିନା କଣ? What is this ଫିନା?
2: କର୍ଣ୍ଣେଲ ସାହେବ, ଏହା ଚା ଗଛ, ଚା ମାନେ ଟି ଟି ଟି।
4: ଆଇ ସି,
0: ଓହ ଗୁଡ୍ ଗଡ୍, ଟି? ତୁମମାନଙ୍କ ପାହାଡ଼ରେ ଟି ମିଳୁଛନ୍ତି?
2: ହଁ, କିଛି ଦିନ ପୂର୍ବରୁ ଯେତେବେଳେ ଆମେ ସିମ୍ପା ଆଉ ତାପଲିକା ପର୍ବତ ଉପରକୁ ଯାଇଥିଲୁ, ସେଠାରେ ଜଙ୍ଗଲୀ ଚାହାର ଗଛ ମିଳିଥିଲା।
1: ଦେନ୍ ୟୁ ଆର୍ ଦି ଡିସ୍କଭରର ଅଫ୍ ଟି।
0: ମୋତେ ତୁମର ଟି ବଗିଚା ଦେଖାଇ ପାରିବୁ?
2: ଠିକ୍ ଅଛି ସାହେବ, ସୁଯୋଗ ମିଳିଲେ ନିଶ୍ଚୟ ଦେଖେଇବି।
0: ଥ୍ୟାଙ୍କ ୟୁ ଭେରି ମଚ୍। ଲୁକ୍ ହିୟର୍ ଜେଣ୍ଟଲମ୍ୟାନ୍, ୟୁ କ୍ୟାନ୍ ସମ୍ ୱାଟ୍ ଷ୍ଟାର୍ଟ ସମ୍ ଟି ଗାର୍ଡନ୍ସ ହିୟର୍। ବାଇ ଜବ୍, ହ୍ୱାଟ୍ ଆନ୍ ଏଣ୍ଟରପ୍ରାଇଜ୍।
5: But let's finish the business first. Divan, now amar sabha khatam kadi padiba ki?
6: Divan mahodaya, bartaman apan upasthita janatanko tarafru kichi kuhantu।
2: Acha, ইংরেজ অফিসর মহোদয় মানে আপন সমস্তকে এঠারে আমি স্বাগত করুছু। ওয়েলকাম। আসামর জনতাঙ্ক তরফরু আমি আপনকু আজি আমরো কৃতজ্ঞতা জ্ঞাপন করুছু। ওয়ে আর ওবলাইজড।
5: লং লিভ ব্রিটানিয়া।
1: নাও ফাদার, ইওর টার্ন প্লিজ।
7: থ্যাঙ্ক ইউ, গুড গ্রেসিয়াস গড বি উইথ ইউ। আসামর প্রজাগণ ইংরেজ মানে শত্রু বর্মিয়ঙ্কু হটাই দেলে, বর্তমান তুমি সমস্তে সুখ শান্তিরে রাহি পারিব। বাট মাই ফ্রেন্ড, আমি জানিছু তোমটারে দরমর অভাব আছে, আমার গোড়া ফৌজ ফেরি যাব। মাটার তুমি তো তোমার দেশরে রহব, তোমার গরিব দেশকু দেখি আমার বহুত দুঃখ লাগুছি। মু তুম মানঙ্কর পাই স্বর্গর রাস্তা বটাই দেবি।
5: পাত্রী সাহেব,
2: ବହୁତ ହେଇଗଲ। ଆସାମର ପ୍ରଜାମାନଙ୍କୁ ସ୍ୱର୍ଗର ରାସ୍ତା ଦେଖାଇବା ପାଇଁ ତମକୁ ଏତେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ତମେ ଯୋଉ ରାସ୍ତା ଦେଇ ଆସିଛ ସେଇ ରାସ୍ତା ଦେଇ ଫେରିଯାଅ।
1: ୱେଟ୍, ଦ ଟ୍ରେଟର୍ସ ଆର୍ ସ୍ପିକିଂ।
8: କ୍ୟାପ୍ଟେନ୍, ୱାଚ୍ ପେସେଣ୍ଟଲି ଆଣ୍ଡ ମାଇଣ୍ଡ ୱାଟ୍ ହି ସେଜ୍।
6: ଫୁକନ, ଏହି ସଭାରେ ଏମିତି କଥା କହି ଏହିପରି ଗଣ୍ଡଗୋଳ ଅସ୍ଥିରତା ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ବସି ଯାଆନ୍ତୁ।
2: କେଉଁଠି ବସିବି, କେଉଁଠି ବସିବି? ଏହା ତ ସ୍ୱର୍ଗର ଜନତା ମାନଙ୍କର କୌଣସି ଦରବାର ନାହିଁ ଯେ ସେଠି ଫୁକନ ପାଇଁ ଗୋଟାଏ ଆସନ ଥିବ। ଏହା ତ ଆସାମବାସୀଙ୍କର ଅଧପତନର ସଭା। ଏହା ଅତିଶୟ ଲଜ୍ଜାର ବିଷୟ ଯେ ନିଜର ଦୁର୍ବଳତା ଲୁଚାଇବାର ଉଦ୍ଦେଶ୍ୟ ନେଇ ମାତୃଭୂମିକୁ ବଦନାମ କରି ନିଜ ଦେଶର ରକ୍ଷା କରିବା ପାଇଁ ଖୋଲାଖୋଲି ଭାବେ କମ୍ପାନୀର ସୈନ୍ୟମାନଙ୍କର ସହାୟତା ମାଗୁଛି। କାହିଁକି କୁହନ୍ତୁ, କୁହନ୍ତୁ କଣ ପାଇଁ? କଣ ଆମ ଦେଶରେ ବନ୍ଧୁକ ନାହିଁ, ତୋପ ନାହିଁ, ନବଯୁବକ ନାହାନ୍ତି ଯେ ଗୋରା ସୈନ୍ୟମାନେ ଆମ ଦେଶକୁ ରକ୍ଷା କରିବେ? ଆମ ଦେଶରେ କଣ ମହନ୍ତ ନାହାନ୍ତି, ପୂଜାରୀ ନାହାନ୍ତି, ସନ୍ଥ ନାହାନ୍ତି, ଧର୍ମ ନାହିଁ ଯେ ବର୍ତ୍ତମାନ ବିଧର୍ମୀମାନେ ଆସି ଆସାମର ଜନସାଧାରଣ ମାନଙ୍କର ସୁସ୍କର ପଥ ସେମାନଙ୍କୁ ଦେଖେଇବେ?
8: What does he mean by all these things? Oh, ତୁମେ କଣ ପାଇଁ ଗରମ ହଉଛ?
2: ସଭ୍ୟତାର ପତାକା ତଳେ ଆସିଥିବା ତମ ପରେ ଇଂରେଜ ମାନଙ୍କର ଅଭଦ୍ର ଆଚରଣ ଦେଖି ଆମେ ଗରମ ହଉଛୁ। କର୍ଣ୍ଣେଲ ସାହେବ,
9: ଇଂରାଜୀ ସୈନ୍ୟ ବାହିନୀର ଆପଣ ମୁଖିଆ ନା?
8: ହଁ, ଜରୁର।
2: ତାହେଲେ ଆପଣ ବି ଶୁଣି ରଖନ୍ତୁ, ଶାନ୍ତି ସ୍ଥାପନା ପାଇଁ ଆପଣ ମାନଙ୍କର ଉତ୍ସାହର ପରିମାଣ ଏତେ ଅଧିକ ଯେ
9: ଭାରତର ଗୋଟିଏ ପ୍ରାନ୍ତରୁ ନେଇ ପଞ୍ଜାବ, ରାଜସ୍ଥାନ, ମହୀଶୂର, ଅବଧ ଆଉ ବଙ୍ଗପ୍ରଦେଶର ଶାସନ ସୁଧାରକୁ ପଦାଘାତ କରି ଶାନ୍ତି ସ୍ଥାପନାର ବାହାନରେ ଏଠାରେ ବାଣିଜ୍ୟ ବ୍ୟାପାରର ଜାଲ ବିଛାଇ ଦେଲେ। ଏ ପରିସ୍ଥିତିରେ ଆସାମ ପ୍ରତି ମଧ୍ୟ ଆପଣମାନଙ୍କର ପ୍ରେମ ଅତ୍ୟନ୍ତ ସ୍ୱାଭାବିକ।

0: କାହିଁକି ନା କାହିଁକି ନା ଆସାମରେ ଖଣିଜ ସମ୍ପଦ ଅଛି, ଆସାମର ସେବନ ସିରି ଠାରେ ସୁନା ଅଛି, ଆସାମର ଜଙ୍ଗଲରେ ଚା ଗଛ ମିଳୁଛି।
1: ତୁମ ଲୋକ ତ ଆମକୁ ନିମନ୍ତ୍ରଣ ଦେଇଛ,
0: କାହିଁକି କରିବେନି? ଏଠାକାର ଧନ ସମ୍ପଦ ରତ୍ନ ଭଣ୍ଡାର ସବୁ ଲୁଟି ଲୁଟି ନିଜ ଜାହାଜରେ ଭରି ଭରି ନିଜ ଦେଶକୁ ପଠେଇ ଦିଅ, ତାର ପ୍ରତିବଦଳରେ ସେଠାରୁ ଅଫିମର ଲଡୁ ଆଣି ଆଣି ଆସାମର ନିରୀହ ପ୍ରଜାମାନଙ୍କୁ ବଣ୍ଟି ଦିଅ।
2: We want to preserve them in the British Museum।
0: ଆପଣ ମାନେ କଣ ଭାବି ନେଲେ ଏଇ ଲୁଣ୍ଠନ ବିରୁଦ୍ଧରେ କେହି ହେଲେ ସ୍ୱର ଉତ୍ତୋଳନ କରିବେ ନାହିଁ? ଖାଲି ସ୍ୱର ଉତ୍ତୋଳନର କଥା ନୁହଁ, ତମ ପରି ଲୋକମାନଙ୍କୁ
3: କଣ ଇଲି ଫୁକନ ବିନା ନିମନ୍ତ୍ରଣରେ ଆସି ଏଠାରେ କଣ ସବୁ ବକବକ କରି ଯାଉଛୁ?
0: ସୁବ୍ରହ୍ମଣିରାମ ଘୋର ବିଦେଶୀ ଲୋକଙ୍କୁ ରାସ୍ତା ଦେଖି ତାଙ୍କୁ ଏଠାକୁ ଆଣି ତମେ ଭାବୁଛ ତମେ ଶେଷରେ ଶାନ୍ତି ସ୍ଥାପନା କରିଦେଲ? କର୍ଣ୍ଣେଲ ସାହ, କଲିକତାର ରାଜା ମଣିରାମ ଜୀବନ ଆପଣମାନଙ୍କୁ ଆସାମର ରାସ୍ତା ଦେଖି ଆଣିଥିଲା, ଆଉ ଆସାମର ମାଟିର ଏଇ ଦିବ୍ୟାଙ୍ଗ ସନ୍ତାନ, ଏଇ ଦିବ୍ୟାଙ୍ଗ ସନ୍ତାନ ତମକୁ ଫେରିଯିବ ପାଇଁ ରାସ୍ତା ଦେଖେଇବ।
3: କର୍ଣ୍ଣେଲ ସାହେବ, ଆମ ସଭାର କାମ ସରିଗଲା, ଆମକୁ ବର୍ତ୍ତମାନ ସଭା ସାଙ୍ଗ କରିଦେବା ଆବଶ୍ୟକ, ପ୍ଲିଜ।
1: ଅଲ ରାଇଟ, ଲେଟ୍ ଅସ୍ ବ୍ରେକ, ଗୋ ଦେ।
0: ନାରାୟଣ, ଆଜି ରାତିରେ ଆମେ ପୁଣି ଯିବା।
4: କୁଆଡ଼େ ଯିବା ମାଲିକ?
0: ଦେବୀଙ୍କୁ ଖୋଜିବାକୁ।
4: କେଉଁଠାରୁ ଦେବୀକୁ ଖୋଜିବାକୁ ଯିବେ? ଆପଣ କେଉଁଠି ଭଲା ଦେବୀକୁ ଦେଖିଛନ୍ତି ଯେ? ଦେବୀ ତ ଅଶରୀରୀ।
0: ଶରୀରଧାରୀ ହେଉ ବା ଅଶରୀରୀ, ଦେବୀ ହେଉ ବା ମାନବୀ ହେଉ, ମତେ ତା ସହିତ ମିଶିବାକୁ ହବ। ନାରାୟଣ, ମୋର ଅନ୍ତର ଆତ୍ମା ଯେମିତି ମତେ କହୁଛି, ମତେ ସମାଧି ସ୍ଥଳରେ ହିଁ ସମାଧାନ ମିଳିଯିବ। ମତେ ସମାଧି ସ୍ଥଳରେ ହିଁ ସମାଧାନ ମିଳିଯିବ।
5: କିଏ ତୁମେ?
3: ତୁ ଖସି ପାରିବୁ ନାହିଁ।
0: କିଏ ତୁମେ?
5: ମୁଁ ଜଣେ ନର୍ତ୍ତକୀ।

0: ଲାଗୁଛି।
1: ରାତି ଅଧରେ ତମର ଏଠି ନାଚିବାର ମାନେ
0: ଆପଣ କଣ ଜାଣନ୍ତିନି ଯେ ନାଚିବା ହିଁ ଆମର ପେଶା?
1: କିନ୍ତୁ ଯିଏ କ୍ରନ୍ଦନ କରୁଥିଲା ସିଏ କିଏ?
0: ହଁ, ମୁଁ ହିଁ କାନ୍ଦେ ଆଉ ମୁଁ ହିଁ ନାଚେ।
1: ତୁ ଇଂରେଜ ମାନଙ୍କର ଗୁପ୍ତଚର, ସମାଧି ପାଖରେ ଶ୍ମଶାନ ଭିତରେ ସାମାନ୍ୟ ମଣିଷ ତୋ ପରି ନାଚନ୍ତି ନାହିଁ, ତୋ ପରି ତୁହାକୁ ତୁହା କାନ୍ଦନ୍ତି ନାହିଁ। ନାରାୟଣ, ଧର ତାକୁ, ଏହାକୁ ହତ୍ୟା କରିବା ହିଁ ଠିକ ହବ।
0: ଆଜିର ବଡ଼ ଅଧିକାରୀମାନେ ନିଜର ନୌକର ଚାକର ସହିତ ମିଶି ଶ୍ମଶାନ ଭିତରେ ଜଣେ ଅବଳା ନାରୀର ହତ୍ୟା କରିବା ଠାରୁ ହୁଏତ ବଡ଼ କୌଣସି କାମ ହୋଇନପାରେ। ତା ପାଇଁ ତ ତରାତଳି ଠାରେ ସୈନ୍ୟ ଶିବିର ସ୍ଥାପନ କରିବାର ଆବଶ୍ୟକତା ନାହିଁ।
1: ତରାତଳି ଶିବିର କଥା ତୁ କେମିତି ଜାଣିଲୁ? ମୁଁ ନିଶ୍ଚିତ ରୂପେ ଜାଣିଗଲି ତୁ ଜଣେ ଗୁପ୍ତଚର।
0: ହଁ, ମୁଁ ଜଣେ ଗୁପ୍ତଚର ଫୁକନ ଦେବତା, ଆଉ ଏଥିପାଇଁ ଏହା ମଧ୍ୟ ଜାଣିଛି ଯେ ଉତଲା ଲୋହିତାର ଛାତି ଛେରି ଇଂରେଜମାନଙ୍କ ଡଙ୍କାରୁ ଲୁଣ୍ଠନ କରି

0: ଆପଣଙ୍କ ସାଙ୍ଗସାଥି ସାହସୀ ହୋଇପାରନ୍ତି, କିନ୍ତୁ ସେମାନେ ଚାଲାକ ଚତୁର ନୁହନ୍ତି। କୁହନ୍ତୁ ପୁକନ୍ ଦେବତା, ମୁଁ କିଏ? ମୁଁ ସ୍ୱର୍ଗର ଦେବଦାସୀ, ବର୍ମାବାସୀଙ୍କ ପାଇଁ ଦୁଇଭାଷୀ, ଇଂରେଜମାନଙ୍କ ସାମ୍ନାରେ ନର୍ତ୍ତକୀ ଏବଂ ଆପଣଙ୍କ ନଜରରେ ଗୁପ୍ତଚର।
1: ମାଲିକିଏ ଅସୁରୁଣୀ,
0: ଆଉ ଆପଣଙ୍କ ସେବକ ପାଇଁ ମୁଁ ଅସୁରିଣୀ। ଆପଣଙ୍କୁ ଗୋଟିଏ କଥା ପଚାରି ପାରିବି?
2: କୋଉ କଥା?
0: ତରତଳିରେ ଆପଣ ଯେଉଁ ଆୟୋଜନ କରୁଛନ୍ତି, ଯଦି ସେହି ଆୟୋଜନର ଉଦ୍ଦେଶ୍ୟ ଗୋରା ବିଦେଶୀମାନଙ୍କୁ ଦେଶରୁ ବିତାଡ଼ିତ କରିବା, ତାହେଲେ ଜଣେ ନାରୀ ହୋଇ ମଧ୍ୟ ଯେତିକି ପାରିବି ସେହି ପରିମାଣରେ ଆପଣଙ୍କୁ ସାହାଯ୍ୟ କରିପାରିବି। ଆପଣ କଣ ମୋ ଉପରେ ବିଶ୍ୱାସ କରିପାରିବେ?
2: ଜଣେ ନର୍ତ୍ତକୀ ହେଇ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପିୟଲି ଫୁକନର କି ପ୍ରକାର ସହାୟତା କରିପାରିବ?
0: ନାଚି ନାଚି ନୃତ୍ୟର ଭଙ୍ଗିମାରେ ନୁପୁରର ଧ୍ୱନିରେ ତରାତଳିରେ ସୈନ୍ୟ ଶକ୍ତି ନେଇ ଆପଣମାନେ ଇଂରେଜମାନଙ୍କୁ କିପରି ବିତାଡ଼ିତ କରିପାରିବେ? ଆପଣଙ୍କ ପାଖରେ ତ ଅଛି ମାତ୍ର ହାତ ମୁଠା ସୈନ୍ୟ ଶକ୍ତି।
2: ହେଇପାରେ ଆମ ଯୋଦ୍ଧାମାନଙ୍କର ସଂଖ୍ୟା ଅତି ଅଳ୍ପ, କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଅଦ୍ଭୁତ।

0: ଲିଙ୍ଗ ଅଛି। ପ୍ରତ୍ୟେକ ଯୋଦ୍ଧା ସ୍ୱର୍ଗ ଦେବର ନାମରେ ପ୍ରତୀକ୍ଷାବତ୍। ଏଇ ମାତ୍ର ହାତ ମୁଠା ଭଳି ସ୍ୱଳ୍ପ ଯୋଦ୍ଧା ମାନଙ୍କୁ ନେଇ କି ପ୍ରକାରେ ଗୋରା ବିଦେଶୀ ମାନଙ୍କୁ ଦେଶରୁ ବିତାଡ଼ିତ କରାଯାଇପାରେ ତାହା ବ୍ୟବସ୍ଥା ମୁଁ କରିବି।
1: ଯଦି ଗୋରା ବିଦେଶୀ ମାନଙ୍କ ଲାଲ ଆଖି ଦେଖି କିମ୍ବା ସେମାନଙ୍କ ପ୍ରଲୋଭନରେ ପଡି ଆପଣଙ୍କ ସହଚର ସାଥି ଯଦି ପଛେଇ ଯାଆନ୍ତି ତାହେଲେ କଣ?
0: ନର୍ତ୍ତକୀ ପିଅଳି ଫୁକନର ଦଳ ଆଜି ଏମିତି ମନ୍ତ୍ରରେ ଲିଖିତ ହେଇଛି ଯେ ଇଂରେଜ ମାନଙ୍କର ଶତ ସହସ୍ର ଲାଲ ଆଖି ହଉ କି ଅସୀମ ପ୍ରଲୋଭନ କେବେ କେବେ ତାଙ୍କୁ ପଥଚ୍ୟୁତ କରିପାରିବ ନାହିଁ, ନା କେବେ କରିପାରିବ ନାହିଁ।
1: ତାହେଲେ ଫୁକନ ଦେବତା ମତେ ବି ସେଇ ମନ୍ତ୍ରରେ ଦୀକ୍ଷିତ କରାନ୍ତୁ। ମୋ ହୃଦୟରେ ଯେଉଁ ଲିଲିହାନ ଶିଖା ଜଳି ଉଠିଛି ତାକୁ ଶାନ୍ତ କରିବାର କୌଣସି ଉପାୟ ମୋ ପାଖରେ ନାହିଁ। ତଥାପି କେବେ ନା କେବେ ମାତୃଭୂମିର କାମରେ ଆସିପାରେ ଏଇ ଆଶା ବିଶ୍ୱାସ ନେଇ ଏତେ ଦିନ ପର୍ଯ୍ୟନ୍ତ ମୁଁ ଏଠି ସେଠି ନାଚୁଥିଲି ଗାଉଥିଲି। ଯେତେବେଳେ ଏ ଦେଶ ପୁଣି ଜାଗ୍ରତ ହେଇଯିବ, ଏଠାକାର ହଜି ଯାଇଥିବ ଶାନ୍ତି ପୁନଶ୍ଚ ଫେରି ଆସିବ, ମୁଁ ପୁଣି ସ୍ୱର୍ଗ ଦେବତାଙ୍କ ସମ୍ମୁଖରେ ମନ ଖୋଲି ନାଚିପାରିବି ଗାଇପାରିବି। ମତେ ଆଜି ସେଇ ପଥ ମିଳିଯାଇଛି। ଧର୍ମର ନାମରେ ମୋ ପୂର୍ବଜଙ୍କ ସ୍ମୃତିର ସ୍ୱର୍ଗଦେବଙ୍କୁ ସାକି ରଖି ମୁଁ ଆଜି ଆପଣଙ୍କ ଶ୍ରୀଚରଣରେ ସାବତ କରୁଛି ଯେତେ ଦିନ ପର୍ଯ୍ୟନ୍ତ ଶରୀରରେ ପ୍ରାଣ ପ୍ରବାହିତ ହୋଇଛି ମୁଁ ଆପଣଙ୍କୁ ସାହାଯ୍ୟ କରିବି। ମତେ ସେଇ ମହାମନ୍ତ୍ରରେ ଦୀକ୍ଷିତ କରନ୍ତୁ ଫୁକନ ଦେବତା। ଏଇ ଶରୀରରେ ଶେଷ ରକ୍ତ ବହୁଥିବା ପର୍ଯ୍ୟନ୍ତ ଦେଶର ରକ୍ଷା କରିବାର ସୁଯୋଗ ଦିଅ, ମତେ ସୁଯୋଗ ଦିଅ ଫୁକନ ଦେବତା, ମତେ ସୁଯୋଗ ଦିଅ।
0: ଦେଶରେ ଚେତନା ଜାଗ୍ରତ ହେଇ ସାରିଛି ନାରାୟଣ
2: ମାଲିକ, ମାଲିକ
0: ଦେଶରେ ଦେବୀ ଶକ୍ତି ଜାଗି ଉଠିଛି ନାରାୟଣ।
3: ଆଜି ଦେଶରେ ଦେବୀ ଶକ୍ତି ଜାଗି ଉଠିଛି।
2: ହଁ ମାଲିକ,
0: ନର୍ତ୍ତକୀ ତୁ କରିପାରିବ
1: ନିଶ୍ଚୟ ଫୁକନ ଦେବତା।
0: ସର୍ବପ୍ରଥମେ ଆମେ ଗୋରା ଇଂରେଜ ମାନଙ୍କ ବାରୁଦ ଗୋଦାମକୁ ନିଆଁ ଲଗାଇ ଧ୍ୱଂସ କରିବା, ଏଇ କାମରେ ସାହାଯ୍ୟ କରିପାରିବୁ।
1: ମତେ ଯେମିତି ନଚାଇବେ ମୁଁ ସେମିତି ନାଚିବି। ଧନୁରେ ତୀର ଲଗାଇ ଯେଉଁଠାକୁ ନିକ୍ଷେପ କରିବେ ସେଠାରେ ଧୂମକେତୁ ପରି ଯାଇ ଧ୍ୱଂସର ତାଣ୍ଡବ ଖେଳେଇଦେବି। ଫୁକନ ଦେବତା, ଆସନ୍ତା ଶନିବାର ରାତ୍ରି ମୁଁ ସାହେବଙ୍କ ବାରୁଦ ଘର ସମ୍ମୁଖରେ ନାଚିବା ପାଇଁ ଯିବି। ନୃତ୍ୟରେ ସେମାନଙ୍କୁ ତଲ୍ଲୀନ କରିଦେବି। ସେହି ସୁଯୋଗ ନେଇ ଆପଣମାନେ ବାରୁଦରେ ନିଆଁ ଲଗାଇବା ପାଇଁ ସୁବିଧା ହେବ।
0: କିନ୍ତୁ ପକ୍କା ଘରେ ନିଆଁ ଲଗାଇବାର କୌଣସି ସୂତ୍ର ମୁଁ ବୁଝିପାରୁ ନାହିଁ।
1: ସେ ସୂତ୍ର ମୁଁ କହିବି ଫୁକନ ଦେବତା, ନିଆଁ ଲଗାଇବାର ଶାଳିତା ମୁଁ ହିଁ ଯୋଗାଡ଼ କରିବି।
0: ତୁ ଶାଳିତା ଯୋଗାଡ଼ କରିପାରିବୁ?
1: ହଁ ନିଶ୍ଚିତ ଭାବେ। ଆଜି ଯାଇ ଯେଉଁ ଅଶ୍ରୁ କୌଣସି ପଥନ ପାଇଁ ଅନ୍ତର ମଧ୍ୟରେ ବରଫ ପରି ଜମି ରହିଛି ସେହି ଅଶ୍ରୁରେ ଶାଳିତା ତିଆରି କରିବି। ଆଉ ଯେଉଁ ପହ୍ନି ଅନେକ ଦିନରୁ ନିଜ ହୃଦୟ କନ୍ଦରରେ ସାଇତି ରଖି ଜନ୍ମଭୂମିର ଉଦ୍ଧାର ପାଇଁ ଜୀବନ୍ତ ପଣ କରିଛି ସେହି ପହ୍ନିରେ ଆପଣଙ୍କୁ ସ୍ୱାଧୀନତାର ମଶାଲରେ ଅଗ୍ନି ସଂଯୋଗ କରିବାକୁ ପଡ଼ିବ। ସେତେବେଳେ ଆପଣ ଦେଖିବେ ଫୁକନ ଦେବତା, ସେହି ସଳିତାର ଅଗ୍ନି ଇଂରେଜମାନଙ୍କ ବାରୁଦ ଘରକୁ ଧ୍ୱଂସ ବିଧ୍ୱଂସ କରିଦେବ।
0: ଆସାମର ସର୍ବପ୍ରଥମ ବିଦ୍ରୋହର ଅଗ୍ନିକୁ ଜଳେଇ ରଖିବା ପାଇଁ ଜଣେ ଅଜଣା ନର୍ତ୍ତକୀକୁ ଶଳିତା ଯୋଗାଡ଼ କରିବାକୁ ପଡ଼ିବ, ଯାହାକୁ ଅଗ୍ନି ସଂଯୋଗ କରିବ ଏଇ ଦିବ୍ୟାଙ୍ଗ
2: ଯଦି କିଛି ଅଘଟଣ ହେଇଯାଏ ତାହେଲେ
1: ଏଇ ଦୀଖ ନଦୀର ପ୍ରବଳ ଧାରାରେ ଡେଇଁ ପଡ଼ିବା। ନଦୀ ତଟରେ ଯେଉଁ ପାଞ୍ଚ ଗୋଟି ଡଙ୍ଗା ଥିବ ତାହିର ନାଉରିଆ ମାନଙ୍କୁ ପ୍ରଥମରୁ ଆଦେଶ ଦିଆ ହୋଇଥିବ। କିଛି ଦୂର ପହଁରି ପହଁରି ଯିବା ବେଳେ ସେମାନେ ଆପଣଙ୍କୁ ଡଙ୍ଗାରେ ବସେଇ ନେଇ ପାରି କରିଦେବେ।
0: ତୁ କୋଉଠି ରହୁଛୁ?
1: ନଦୀ ସେପରିରେ ଯେଉଁ ପାଞ୍ଚଟି ଡଙ୍ଗା ଅଛି ନା ସେଠାରେ। ଫୁକନ ଦେବତା, ମୋ ଉପରେ ବିଶ୍ୱାସ ରଖ, ମୁଁ କେବେ ଛଳନା କରେ ନାହିଁ। ଆପଣ ଏଥର ଭଲ ଭାବରେ ଆଉଲା ସମ୍ଭାଳନ୍ତୁ, ଡଙ୍ଗା ଠିକ୍ ଚାଲିବ। ମତେ ଏବେ ଯିବାକୁ ହବ। ହଁ, ଆପଣଙ୍କୁ ଗୋଟିଏ ଅନୁରୋଧ କରିଯାଉଛି ଫୁକନ ଦେବତା। ସମାଧି ସ୍ଥଳରେ ମୁଁ ନାଚୁଥିଲି, ଏକଥା କାହାକୁ କହିବେ ନାହିଁ, ହେଇପାରେ ସେମାନେ ମୋତେ

0: ନାରାୟଣ
1: କୁହନ୍ତୁ ମାଲିକ।
0: ଘରେ ସମସ୍ତେ ଖାଇସାରିଛନ୍ତି ତ? ମା ଶୋଇଗଲେ କି?
1: ରାଗରେ ଜେଜେମା ବର୍ତ୍ତମାନ ହିଁ ଶୋଇଛନ୍ତି।
0: ହଉ ଠିକ୍ ଅଛି, ଭୁଲିଗଲି। ଧନଞ୍ଜୟ, ଧନୁଧର, ଉଦୟ ସିଂ ଆଉ ପିଅଲି ବରୁଆ ସମସ୍ତେ ଠିକ୍ ହେଇସାରିଛନ୍ତି। ନର୍ତ୍ତକୀ, ପାଲଟଣା ଡଙ୍ଗା ଆଉ ତୁ ମୋ ସାଥିରେ ଅଛ।
1: ହଁ ମାଲିକ।
0: ଯା, ତୁ ଯା ଖାଇବୁ ଯା।
1: ଠିକ୍ ଅଛି ମାଲିକ।
2: ଆସିଗଲ?
0: ହଁ, ମୋର ଟିକେ ଡେରି ହେଇଗଲା ସୁଚିତା, ଲବଣୀ ଶୋଇଗଲାଣି।
2: ତୁମକୁ ଜଗି ଜଗି ଶୋଇପଡ଼ିଲା।
0: କାଲି କୃଷ୍ଣ ଚତୁର୍ଦ୍ଦଶୀ ନା ସୁଚିତା?
2: କାହିଁକି ଏ ପ୍ରଶ୍ନ?
0: ଏମିତି ପଚାରିଦେଲି, ବାହାରେ ଘନ ଅନ୍ଧାର ଦେଖିଲି ତ। ଅନ୍ଧାର ରାତିରେ ମୁଁ ପ୍ରାୟ ବାହାରେ ରହେ। ତମକୁ ଡର ଲାଗୁଥିବ ନିଶ୍ଚୟ, ଆପଣଙ୍କ ମଣିଷକୁ ନାଳ ନଦୀରେ ପଡ଼ିବ ଦେ ମରିଯିବେ। ସୁଚିତା, ଜଣାନାହିଁ ତମ ଭାଗ୍ୟରେ ଆହୁରି କେତେ ଦୁଃଖ ଭୋଗିବାର ଅଛି।
2: ଦେଖ, ଏତେ ରାତିରେ ତୁମେ କାହିଁକି ଏମିତି ଅଶୁଭ କଥାଗୁଡ଼ିକ ତୁଣ୍ଡରେ ଧରୁଛ କହିଲ? ମୋତେ ତ ଭାରି ଡର ମାଡୁଛି, ଦିନ ସାରା ତ ଏପଟ ସେପଟ ଘୁରି ଥାଉଛ, ଟିକିଏ ଜଲ୍ଦି ଶୋଇଗଲେ ଭଲ ହେବ।
0: ଶୋଇବା ଶୋଇବା ସୁଚିତା, ଶୋଇ ରହିଲେ ମୋତେ ଶାନ୍ତି ମିଳୁନି। ନା ତମ ଭାଗ୍ୟରେ ସେ ସୁଖ ଅଛି, ନା ମୋ ଭାଗ୍ୟରେ ଆରାମ। ଏହା ପୂର୍ବ ଜନ୍ମର କର୍ମଫଳ ସହିତ ବାପା ଦ୍ୱାରା ସମର୍ପିତ ପିତୃ ଋଣ। ବିଚାରି ଲବଣୀ, ସେ ବୋଧେ ମୋ ଛାତିକୁ ଚାବୁଡ଼ି ଧରି ଶୋଇବାକୁ ଚାହେଁ, କିନ୍ତୁ ସେ ବିଚାରି ଏତିକି ଜାଣିନାହିଁ ଯେ ଯେତେ ଦିନ ପର୍ଯ୍ୟନ୍ତ ମୁଁ ପିତୃ ଋଣ ପରିଶୋଧ କରିନାହିଁ ସେତେବେଳ ପର୍ଯ୍ୟନ୍ତ ମୋତେ ଶାନ୍ତି ମିଳିବ ନାହିଁ। ମୁଁ ଜୀବନ ମରଣର ଖେଳ ଖେଳୁଛି।
2: ଆଜି ତୁମେ ଏସବୁ ପ୍ରଳାପ କାହିଁକି କରୁଛ ସ୍ୱାମୀ? ମୋତେ ଲାଗୁଛି କିଛି ଦିନ ହେଲା ତୁମେ ଭାରି ଚିନ୍ତିତ ରହୁଛ, କାହିଁକି, କଥା କ'ଣ?
0: ସୁଚିତା, ସୁଚିତା, ମୋ ଅନ୍ତରରେ ବିରାଟ ଦୁଃଖଟିଏ ଅଛି।
2: ବେଶୀ ଚିନ୍ତା ବା ଭାବନା କର ନାହିଁ ସ୍ୱାମୀ।
0: ଆଜି ବାହାରକୁ ଦେଖୁଛ ସୁଚିତା, ଆକାଶ କେମିତି ଲାଲ ହେଇଯାଉଛି, ଲାଗୁଛି ଆକାଶ ବୁକୁରେ ରକ୍ତର ଛିଟା ବିଛାଇ ପଡ଼ିଛି। ମଝିରେ ଦେଖ ସୁଚିତା, ମଝିରେ ଏତେ ଲାଲ ଦେଖାଯାଉଛି, ଲାଗୁଛି ସେଇଠି ରକ୍ତ ଯେମିତି ଜମାଟ ବାନ୍ଧି ଦେଇଛି, ରକ୍ତ ଯେମିତି ଜମାଟ ବାନ୍ଧି ଦେଇଛି।
2: ହଁ, କେବେ କେବେ ଆକାଶରେ ଏମିତି ରଙ୍ଗ ହୋଇଥାଏ ସ୍ୱାମୀ।
0: କିନ୍ତୁ ତମେ ଜାଣିପାରୁ ନାହ ସୁଚିତା, ଏହା କଣ ସୂଚିତ କରୁଛି?
2: କଣ
0: ସୁଚିତା? ମୁଁ କାଲି ଦୀପାବଳି ପାଳନ କରିବି।
2: ଦୀପାବଳି? ଆସନ୍ତାକାଲି ତ ଦୀପାବଳି ନାହିଁ।
0: ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ଅକାଳ ବୋଧନ କରିଥିଲେ, ଅସୁରଙ୍କ କବଳରୁ ଦେବୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ। ହଉ, କାଲି ଆୟୋଜିତ ହେବ ଅକାଳ ଦୀପାବଳି, ଇଂରେଜଙ୍କ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ।
2: ମୁଁ ତ କିଛି ବୁଝିପାରୁନି ସ୍ୱାମୀ।

ମୁଁ ଯେଉଁ ଦୀପାବଳି ପାଳନ କରିବାର ବ୍ୟବସ୍ଥା କରିଛି ତାକୁ ଦେଖିବ। ସେ ଦୀପାବଳିରେ ଜଳୁଥିବା ଦୀପ ଶିଖର ଆଲୋକରେ ମନ୍ଦିରର କଳସ ଚମକି ଉଠିବ। ଦିଖୋ ନଦୀର ଜଳରାଶି ରକ୍ତିମ ହୋଇଯିବ। ଆମର ବାଣ ରୋଷଣୀର ଶବ୍ଦରେ କବର ଭିତରେ ଶୋଇଥିବ।

0: ତମେ ଏମିତି ଆଶ୍ଚର୍ଯ୍ୟ ହେଇ କଣ ଚାହିଁଛ ସୁଚିତା? ମୁଁ ସତ କହୁଛି, ମୁଁ ସତ କହୁଛି, ଏତେ ବିଶାଳକ ଦୀପାବଳିର ଆୟୋଜନ କରିବି, ତାପରେ ତାପରେ ବର ଫୁକନର ଘରକୁ କେହି ଆଉ କେହି ଆଉ ଅସମ୍ମାନ କରିବାର ସାହସ କରିପାରିବିନି, ସାହସ କରିପାରିବିନି। ଆସନ୍ତାକାଲି ଯେଉଁ ଦୀପାବଳି ହବ, ତାର ରଙ୍ଗ, ତାର ଆଲୋକ, ମୋର ମୃତ୍ୟୁ ପରେ ବି ଚିରନ୍ତନ ଅମର ହେଇ ରହିଯିବ। ଆଗାମୀ ଭବିଷ୍ୟତରେ ନବଯୁବକମାନେ ପିଅଲି ଫୁକନ ଦ୍ୱାରା କରାଯାଇଥିବା ଏହି ଦୀପାବଳିର ନାଟ୍ୟ ଅଭିନୟ ଅନବରତ କରୁଥିବେ ସୁଚିତା, ନାଟ୍ୟ ଅଭିନୟ ଅନବରତ କରୁଥିବେ।
1: ତୁମେ କେଉଁ ଦୀପାବଳି କେମିତି ପାଳନ କରିବାର ଯୋଜନା କରୁଛ ସ୍ୱାମୀ? ଏପରି କଥା କାହିଁକି କହୁଛ? ମୁଁ ତ କିଛି ବୁଝିପାରୁନି ସ୍ୱାମୀ, ମୋତେ ଭାରି ଡର ମାଡୁଛି।
0: ଡରନି ସୁଚିତା, ଡରନି, ତୁମେ ଆଗାମୀ ସକାଳୁ କାଧେଇ ମନ୍ଦିର ଯାଅ, ଦେବତାଙ୍କୁ ପ୍ରଣାମ କରି ଅଖଣ୍ଡ ଦୀପ ପ୍ରଜ୍ୱଳନ କର। ତାହେଲେ ତମ କପାଳରେ ସୌଭାଗ୍ୟର ପ୍ରତୀକ ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିବ।
1: ଠିକ ଅଛି ସ୍ୱାମୀ।
2: ବରୁଆ, ବାରୁଦ ଘରେ କେତେ ଜଣ ପ୍ରହରୀ ଅଛନ୍ତି?
3: ଦୁଇ ଜଣ।
2: ଅନ୍ୟ ପ୍ରହରୀ
4: ନୃତ୍ୟ ଦେଖୁଛନ୍ତି।
2: ଆଉ ତୁ ବନ୍ଧୁକଧାରୀ ମୁଖିଆ, କେବେଠାରୁ ବନ୍ଧୁକ ଚଳାଉଛୁ?
4: ବୁଦ୍ଧି ଆସିବା ଦିନଠାରୁ।
2: ବୁଝିଲି। ଶୁଣ, ଏଠାରୁ 300 ହାତ ଦୂରରେ ପ୍ରହରୀ ବନ୍ଧୁକ ଘରକୁ ପହରା ଦେଉଛି। ତମେ ସବୁ ବନ୍ଧୁକରେ ଗୁଳି ଭରି ପ୍ରସ୍ତୁତ ହେଇଯାଅ। ମୋର ଆଦେଶ ପାଇବା ମାତ୍ରେ ତୁ ଏବଂ ତୋର ଅନ୍ୟ ବନ୍ଧୁକଧାରୀ ସାଥୀମାନେ ଗୁଳି ଚଳାଇବା ଆରମ୍ଭ କର।
4: ଠିକ ଅଛି।
2: ଆଉ ତମେ ଦୁଇ ଜଣ ତୀରନ୍ଦାଜ ଧନୁରେ ସରଯୁଖି ପ୍ରସ୍ତୁତ ହେଇ ଅତି ସାବଧାନତାର ସହ ପୁରା ସିପାହୀଙ୍କୁ ଲକ୍ଷ୍ୟ କରି ସର ବିନ୍ଧିବ।
3: ବୁଝିଗଲ?
5: ଫୁକନ ଦେବତା, ଏହି ନିଅନ୍ତୁ ନିଆଁ ଲଗେଇବାର ସାମାନ। ମୁଁ ଫେରି ଯାଇ ନୃତ୍ୟର ଭଙ୍ଗିମାରେ ନାଚ ଘରର ଦୁଆର ପାଖରେ ବତି ଚଳେଇ ସଙ୍କେତ ଦେବି। ଆପଣମାନେ ସାଥେ ସାଥେ କାମ ଆରମ୍ଭ କରିଦେବେ। ମୁଁ ଏବେ ଯାଉଛି।
2: ଆମେ ସମସ୍ତେ ପ୍ରସ୍ତୁତ। ତୁମେ ସମସ୍ତେ ନିର୍ଦ୍ଧାରିତ ସ୍ଥାନରେ ଲୁଚି ରହି ଆମର ସଙ୍କେତକୁ ଅପେକ୍ଷା କର।
3: ମାଲିକ, ଦେଖନ୍ତୁ ନର୍ତ୍ତକୀ ବତି ଜଳେଇ ସଙ୍କେତ ଦେଉଛି।
2: ନାରାୟଣ, ଆଣ ଆଣ ନିଆଁ ଆଣ।
3: ଏଇ ନିଅନ୍ତୁ ମାଲିକ, ସଳିତାରେ ନିଆଁ ଲଗେଇ ଦେଉଛି। ଏଇ ଦେଖନ୍ତୁ, ସଳିତାର ବାରୁଦ ଚଳି ଚଳି ଆଗକୁ ମାଡ଼ି ଚାଲିଛି।
6: ବାରୁଦ ଘରେ ନିଆଁ କେତେ ବଢ଼ିଆ ଜଳୁଛି। ବର୍ତ୍ତମାନ ତ ଗୋରା ସୈନ୍ୟ ଆସି ଆମକୁ ଦେଖିଲେ ଆମକୁ ଜଲ୍ଦି ଏହି ସ୍ଥାନ ଛାଡ଼ିଯିବା
2: ଉଚିତ। ଲୋକମାନଙ୍କୁ ସାଥିରେ ନେଇ ତମେ ଚଞ୍ଚଳ ଏଠାରୁ ଚାଲିଯାଅ। ଦେଖୁ, ନଦୀରେ ଡଙ୍ଗା ପ୍ରସ୍ତୁତ ଅଛି। ଯାଅ, ତମେ ଶୀଘ୍ର ଯାଅ, ମୁଁ ଆଉ ନାରାୟଣ ସେ ଖେଳ ଡଙ୍ଗା ଅଛି।
6: କ'ଣ ଭାବେ ଆପଣ ବି ଚାଲନ୍ତୁ।
2: ଯାଅ, ତମେମାନେ ସବୁ ଯାଅ, ମୁଁ ବନ୍ଧୁକ ଦ୍ୱାରା ଇଂରେଜମାନଙ୍କୁ ଯଥାସମ୍ଭବ ଅଟକେଇ ରଖିବି। ସମୟ ଦେଖି ମୁଁ ଆଉ ନାରାୟଣ ମଧ୍ୟ ବାହାରିଯିବୁ। ଯାଅ।
4: ଫୁକନ ମହୋଦୟ, ସର୍ବନାଶ ହୋଇଗଲା।
2: କଣ ହେଲା?
4: କେହି ଜଣେ ପାଲଟଣା ଡଙ୍ଗା ଗୁଡ଼ିକର ଦୌଡ଼ି କାଟି ନେଇ ଡଙ୍ଗା ଗୁଡ଼ିକୁ ପାଣିରେ ବୁହାଇ ଦେଲା। ଏବେ ଖାଲି ସେଇ ଖେଳ ଡଙ୍ଗାଟି କିଛି ଦୂରରେ ଅଛି। ଉଦୟ ସିଂ ଏବଂ ଅନ୍ୟମାନେ ପହଁରି ପହଁରି ପାର ହୋଇଗଲେ। ପିଓଲି ବରୁଆ ଘାଟି ପାଖରେ ହିଁ ଅଛି।
2: ଆଉ ତମେ?
7: ଆପଣଙ୍କୁ ଏକା ଛାଡ଼ି ଆମେ ଯାଇପାରିବୁ ନାହିଁ।
2: ଶୁଣ ମୋ କଥା, ଖେଳ ଡଙ୍ଗା ନେଇ ତମେ ସବୁ ବର୍ତ୍ତମାନ ବାହାରିଛ। ନାରାୟଣ, ମୁଁ ଏକ ଏଇ ଗୋରା ଇଂରେଜ ମାନଙ୍କ ସାମ୍ନା କରିବି।
8: ନା ମାଲିକ, ଆପଣ ବି ଚାଲନ୍ତୁ।
2: ଦେଖ, ଆମେ ସମସ୍ତେ ତ ସେ ଡଙ୍ଗାରେ ଯାଇପାରିବୁ। ନାରାୟଣ, ମୋ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକ

0: ଅଦାଲତରେ ଲୋକଙ୍କ ସମ୍ମୁଖରେ ମୁଁ ମିଛ କହୁନାହିଁ।
1: ଆରେ ତୁମେ ତ ସବୁଦିନେ ଆମ କ୍ୟାମ୍ପରେ ଡ୍ୟାନ୍ସ କର, ତୁମେ କେମିତି ନିଆଁ ଲଗେଇ ପାର? ସଚ କଥା କୁହ, ତୁମେ ଯଦି ଦୋଷୀର ନାମ ଜାଣିଛ କହିଦିଅ, ନ ଜାଣିଥିଲେ ଚଳିଯାଅ।
0: ନିଆଁ ଲଗେଇବା ପାଇଁ ଶାଳିତା ମୁଁ ହିଁ ନେଇଥିଲି।
1: ନର୍ତ୍ତକୀ, ହ୍ୱାଟ
2: ୟୋର ଅନର, ଲାଗୁଛି ବୋଧେ ଏ ନର୍ତ୍ତକୀ ହୋସ୍ରେ ନାହିଁ। ଏ ତୁମର ମୁଣ୍ଡ ଖରାପ ହେଇଗଲା ନା କଣ?
0: ଧର୍ମ ନାମରେ ଶପଥ କରିସାରିଛି ମୁଁ ମିଛ କହିବି ନାହିଁ। ଆଜି ଏତେ ଲୋକଙ୍କ ସାମ୍ନାରେ ଧର୍ମର ଦୁହାଇ ଦେଇ କହୁଛି, ବାରୁଦ ଘରେ ନିଆଁ ମୁଁ ନିଜେ ଲଗେଇଛି।
2: ମାନନୀୟ ମହୋଦୟ, ଏହା ସମସ୍ତେ ଜାଣିଛନ୍ତି ଯେ ଯେଉଁଦିନ ଏହି ଘଟଣା ଘଟିଛି ସେଦିନ ଏ ନର୍ତ୍ତକୀ ଆମର ଶିବିରରେ ଥିଲା। ମୁଁ ନିଶ୍ଚିତ ଭାବରେ କହିପାରେ ଯେ ଅଗ୍ନିର ଭୟାବହତା ତାର ମନରେ ଅଜଣା ଭୟ ଆଘାତ ସୃଷ୍ଟି କରିବା ଯୋଗୁଁ ସେ ତାର ସାଧାରଣ ଭାବିବାର ଶକ୍ତି ହରାଇ ବସିଛି। ଏଣୁ ସେ ଦେଇଥିବା ମନ୍ତବ୍ୟ ଯେକୌଣସି ବିଚାରଶୀଳ ବ୍ୟକ୍ତି ପକ୍ଷରେ ଗ୍ରହଣ ଯୋଗ୍ୟ ନୁହେଁ ମହୋଦୟ, ଏଣୁ ଏହାର କଥାକୁ ଅସ୍ୱୀକାର କରାଯାଇପାରେ।
1: ଅଲରାଇଟ୍ ପେସ୍କର ବାବୁ, ସାକ୍ଷୀକୁ ଯିବାକୁ ଦିଅ। କ୍ୟାପ୍ଟେନ୍ ନ୍ୟୁବେଲ, ପ୍ଲିଜ୍ ରିଡ୍ ଆଉଟ୍ ୟୋର ଚାର୍ଜେସ୍।
2: ସାର୍, ହିୟର୍ ଆର୍ ଦି ଚାର୍ଜେସ୍। ସାର୍, ମିଷ୍ଟର ଫୁକନ ଶିବସାଗରର ଯୋଗ ଦିନରେ ନିଆଁ ଲଗାଇବାର ଅପରାଧ ପାଇଁ ଦୋଷୀ ଅଟେ। ଦୁଇ, ଇଂରାଜୀ ସେନାବାହିନୀ ଏବଂ ଚାରିଜଣ ନେଭିଡ୍ ପଲ୍ଟନକୁ ହତ୍ୟା କରିବା ଅପରାଧରେ ପିଓଲି ଫୁକନ ଏବଂ ଆସାମୀମାନେ ଦୋଷୀ। ସେମାନେ ଦେଶର ଶତ୍ରୁ। ଧନଞ୍ଜୟ ଗୋହାଇ, ଧନୁଧର ହଙ୍ଗାଇ ଏମାନେ ବନ୍ଧୁକ ଓ ବନ୍ଧୁକର ବାରୁଦ ନେଇ ପିଓଲି ଫୁକନକୁ ସାହାଯ୍ୟ କରିଥିଲେ, ଏଇଥିପାଇଁ ଏମାନେ ମଧ୍ୟ ଦୋଷୀ। କିନ୍ତୁ ପିଓଲି ବରୁଆ ସେଠାରେ ନଥିଲା, ସେ ନଦୀ କୂଳରେ ବସିଥିଲା। ତାଙ୍କ ଉପରେ ଆମର ତରଫରୁ କୌଣସି କଠିନ ଚାର୍ଜ ନାହିଁ।
1: ତୁମେ ନିଜର ଦୋଷ ସ୍ୱୀକାର କରୁଛ?
3: ଆରେ ସାହେବ,
1: ଏ କି ପ୍ରକାର ନ୍ୟାୟ ବିଚାର, କି ପ୍ରକାର ଅଧିକାର? ଏକଥା ସତ ଯେ ଦେଶର ଶତ୍ରୁମାନଙ୍କୁ ଦେଶର ସୀମାରୁ ବିତାଡ଼ିତ କରିବା ପାଇଁ ବାରୁଦ କରି ମୁଁ ନିଜେ ନିଆଁ ଲଗେଇଛି। ତୁମେ ଏଠାରେ ସାମ୍ରାଜ୍ୟ ସ୍ଥାପନ କରିବାର ସ୍ୱପ୍ନକୁ ଭାଙ୍ଗି ଦେବା ପାଇଁ ମୁଁ ବାରୁଦ ଘରକୁ ଚଳେଇଛି।
4: ପିଓଲି ଫୁକନ, ଫେଡାର ଆସାମୀମାନଙ୍କ ନାମ କହିବା ପାଇଁ ତୁମେ ରାଜି?
1: ସାହେବ, ଯେଉଁ କଥାକୁ ଥରେ କହିବାକୁ ମୁଁ ମନା କରିଦେଇଛି ମୃତ୍ୟୁ ଦଣ୍ଡ ଦେବାର ଭୟ ଦେଖି, ସେଇ କଥା ମୋଠାରୁ କେବେ ମଧ୍ୟ ଆଦାୟ କରିପାରିବେ ନାହିଁ ସାହେବ।
4: ଅଲରାଇଟ୍, ପିଓଲି ଫୁକନ, ଧନଞ୍ଜୟ ଗୁହାଇ, ଧନୁଧର ହୁହାଇ ଆଣ୍ଡ ପିଓଲି ବରୁଆ, ମ୍ୟାଗାଜିନ୍ରେ ନିଆଁ ଲଗାଇବା ଅପରାଧରେ ତୁମମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଅଛି। କିନ୍ତୁ ପିଓଲି ବରୁଆକୁ ଆମେ ମ୍ୟାଗାଜିନ୍ରେ ଥିବା ପ୍ରମାଣିତ ହୋଇପାରିନାହିଁ, ଏଥିପାଇଁ ଅଦାଲତ ତାକୁ ବିନା ଦୋଷରେ ମୁକ୍ତ କରୁଛି। ଏ ବିଚାରାଳୟ ଧନଞ୍ଜୟ ଗୁହାଇକୁ 12 ବର୍ଷ ଏବଂ ଧନୁଧରକୁ 10 ବର୍ଷ କଠୋର କାରାବାସ ଦଣ୍ଡରେ ଦଣ୍ଡିତ କରୁଛି, ଏବଂ ପିଓଲି ଫୁକନ ସେ ବିଦ୍ରୋହର ନେତୃତ୍ୱ ନେଇଥିଲେ, ସେ ଥିଲେ ସମସ୍ତ ବିଦ୍ରୋହ ଏବଂ ଷଡ଼ଯନ୍ତ୍ର ସୂତ୍ରଧଡ଼। ଏ ଦିଗରୁ ବିଚାର କଲେ ତାଙ୍କର ଦୋଷ ବହୁତ ଗୁରୁତର, ଏଣୁ ଏହି ବିଚାରାଳୟ ପିଓଲି ଫୁକନକୁ ଫାଶୀଦଣ୍ଡ ଆଦେଶ ଦେଉଛି।
1: କ୍ଷମତାର ଅପପ୍ରୟୋଗ କରି ଆଇନ କାନୁନର ଦ୍ୱାହି ଦେଇ ଏହି ମାନ୍ୟବର ଅଦାଲତ ମତେ ଫାଶୀର ହୁକୁମ ଶୁଣେଇଛି। ପିଓଲି ଫୁକନର ବେକରେ ଫାଶୀ ଧୌଡ଼ି ଲାଗିବା ପୂର୍ବରୁ ମୁଁ ଯେଉଁ ଜମାନ ବନ୍ଦୀ ଦେବି ତାହା ମଧ୍ୟ ଆପଣଙ୍କ ଜଜମେଣ୍ଟରେ ଲେଖି ରଖନ୍ତୁ ସାହେବ। ଆଜି ଆସାମର ଜଣେ ପିଓଲି ଫୁକନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା, କିନ୍ତୁ କିନ୍ତୁ ଦିନ ଆସିବ ସାହେବ ଯେତେବେଳେ 600 ବର୍ଷର ସ୍ୱାଧୀନତାର ମୁକ୍ତ ବାତାବରଣରେ ଜୀବନ ବିତାଉଥିବା ଆସାମର ଅଗଣିତ ଜନସମାଜ ଏହି ପରାଧୀନତାର ଗ୍ଲାନି ଅନ୍ୟାୟ ଆଧିପତ୍ୟ ସହ୍ୟ କରି ନ ପାରି ପ୍ରତ୍ୟେକ ଘରୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ପ୍ରତ୍ୟେକ ଘରୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ଆଉ ସେତେବେଳେ ସାହେବ ତମେ କେତେ ଜଣ ପିଓଲି ଫୁକନକୁ ଦଣ୍ଡ ଦେଇପାରିବ ସାହେବ? ଏମିତି ଦିନ ଆସିବ ସାହେବ ଯେଉଁଦିନ ତୁମକୁ ଏଇ ସିପାହୀଙ୍କ ଘେରା ବାରୁଦ ଘର, ଶିଖରକୁ ଉଠିଥିବା ବିଚାରାଳୟ, ପକ୍କା ବାସସ୍ଥାନ ସବୁ ଛାଡ଼ି ଅସଂଖ୍ୟ ଡଙ୍ଗା ନେଇ ତୁମେମାନେ ଯେଉଁ ପଟୁ ଆସିଥିବ

0: ଦେଶ ଛାଡ଼ି ସେହିପଟେ ଫେରିଯିବାକୁ ପଡ଼ିବ। ଏହା ତମମାନଙ୍କ ପାଇଁ ମୋର ଘୃଣା ପ୍ରତିଶୋଧର ବ୍ୟଥା ନୁହେଁ ସାହେବ, ବରଂ ଭବିଷ୍ୟତର ସତ୍ୟବାଣୀ। ମୁଁ ଆସାମ ଲୋକଙ୍କୁ କେବଳ ମାତ୍ର ଉପଦେଶ ଦେଇ ନାହିଁ, ବାରୁଦ ଗଦାରେ ଅଗ୍ନି ସଂଯୋଗ କରି ଗୋଟାଏ ଉଦାହରଣ ତିଆରି କରିପାରିଛି ମୁଁ।
1: ଆସାମୀୟ ଜନସାଧାରଣ, କୁହନ୍ତୁ ଆପଣଙ୍କ କଣ୍ଟ୍ରିରେ ଦେଶଦ୍ରୋହୀଙ୍କୁ କି ପ୍ରକାର ଭାବେ ଫାଶୀ ଦଣ୍ଡ ଦିଆଯାଏ?
2: ସାହେବ, ବିଚାରାଳୟରେ ଯଦି ଏହା ପ୍ରମାଣିତ ହୋଇଯାଏ ବ୍ୟକ୍ତି ଜଣକ ରାଜଦ୍ରୋହୀ, ତାହେଲେ ତା ଗଳାରେ ଫଟା କୌପୁନି କପଡ଼ା ଲଗାଇ ଦିଆଯାଏ। ସାହେବ, ବିଭିନ୍ନ ପ୍ରକାର ଦୁର୍ଗତି ଦେଇ ମାରିଦେବା ହିଁ ଆମ ଦେଶର ନିୟମ।
1: ପିଏଲି ଫୁକନ, ତୁମର ଉପରେ ଯେଉଁ ଅର୍ଡର ଜାରି କରାଗଲା ତା ଏଗେନ୍ ପଢି ଶୁଣେଇ ଦଉଛି। ଶିବସାଗର ବାରୁଦ ଗଦାରେ ଅଗ୍ନି ସଂଯୋଗ କରିବା ଆଉ କମ୍ପାନୀର ସୈନ୍ୟମାନଙ୍କୁ ହତ୍ୟା କରିବା ଅପରାଧରେ ଏ ଦେଶର ଆଇନ ଏବଂ ଶାନ୍ତି ଭଙ୍ଗ କରି ସମ୍ପତ୍ତି ବର୍ବାଦ କରିଥିବା ଅପରାଧରେ ଦିସ୍ କୋର୍ଟ ତୁମକୁ ଦୋଷୀ ସାବ୍ୟସ୍ତ କରୁଛି। ଏହି ଦୋଷ ପାଇଁ ତୁମକୁ ଫାଶୀ ଦଣ୍ଡରେ ଦଣ୍ଡିତ କରୁଛି। ନାଓ, ଫାଶୀ ଦେବାର ସମୟ ପାଖେଇ ଆସିଛି ପିଏଲି ଫୁକନ, ତୁମର ଶେଷ ଇଚ୍ଛା, ୟୋର ଲାଷ୍ଟ ୱିଶ୍?
0: ନା, ମୋର କୌଣସି ଇଚ୍ଛା ନାହିଁ।
1: ଆଜ୍ ପର୍ ଲ, ଆମେ ତୁମକୁ 2 ମିନିଟର ସମୟ ଦେଉଛୁ। ତୁମର କେହି ନିଜର ବନ୍ଧୁ ବାନ୍ଧବ ଅଛନ୍ତି ତ ତୁମେ କଥାବାର୍ତ୍ତା କରିପାର, ନିଜର ମୁକ୍ତି ପାଇଁ ଈଶ୍ୱରଙ୍କୁ କ୍ଷମା ପ୍ରାର୍ଥନା କରିପାର।
0: କାନ୍ଦ ନାହିଁ ଭାଇ, କାନ୍ଦ ନାହିଁ। ତମେ ସମସ୍ତେ ଖୁସିର ସହିତ ମତେ ବିଦାୟ ଦିଅ।
3: ପାପା, ଚାଲ ପାପା, ଆମେ ଘରକୁ ଯିବା।
0: ତୋ ଭାଗ୍ୟରେ ଖାଲି ଦୁଃଖ ଅଛି ମା, ତୋ ଭାଗ୍ୟରେ ଖାଲି ଦୁଃଖ ଅଛି। କାନ୍ଦିନି ମା। ତମେ ସବୁ ଏଠାକୁ କାହିଁକି ଆସିଛ? ମୋ ଗଳରେ ଶିରା କୌପନି କପଡ଼ା ଲଗେଇ ଗୋରା ବିଦେଶୀ ମାନେ କେମିତି ଫାଶି ଦଉଛନ୍ତି ତାହା ଦେଖିବାକୁ ତୁମମାନେ ଆସିଛ। ବାରୁଦ ଗଦାରେ ମୁଁ ହିଁ ଅଗ୍ନି ସଂଯୋଗ କରିଥିଲି, ଏଇଥିପାଇଁ ଇଂରେଜୀ ମାନେ ନ୍ୟାୟ ବିଚାର କରି ମତେ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମୋ ଦେଶର ଜନତା, ମତେ କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ। ଆଜି କାହିଁକି ମୋ ବେକରେ ଫାଶୀର କଳାପାସ ଲାଗିଛି? କଣ ପାଇଁ? ମୁଁ କଣ ଦେଶଦ୍ରୋହୀ? ମୁଁ କଣ ମହାପାପ କରିଛି? ମୁଁ କଣ ଲାଞ୍ଛିତ ଅପମାନିତ ହୋଇଛି ଯେ ମୋର ଜୀବନର ଏଇ ଅନ୍ତିମ କ୍ଷଣରେ ସାକ୍ଷୀ ହେବା ପାଇଁ ତୁମେମାନେ ସବୁ ଏଠାରେ ଉପସ୍ଥିତ ହେଇଛ? ଏଇ କମ୍ପାନୀରେ ଥିବା ଗୋରା ବିଦେଶୀ କଣ ତମର ନିଜସ୍ୱ ବନ୍ଧୁ ବାନ୍ଧବ ଯେ ତାଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ତୁମର ମନ ଡାକୁ ନାହିଁ? ତୁମେ ସାହସ କରିପାରୁନା? 600 ବର୍ଷ ଧରି ଯେଉଁ ଆସାମର ମାଟି ଆମମାନଙ୍କ ରକ୍ତରେ ନିର୍ମିତ ହେଇଛି, ତାକୁ କଣ ଗୋରା ବିଦେଶୀମାନଙ୍କ ହାତରେ ଦେଇଯିବାକୁ ହବ?
1: ଇନ୍ସପେକ୍ଟର ପିଅଲି ଫୁକନକୁ କହିଦିଅ ତା ପାଖରେ ଆଉ ଅଧିକ ସମୟ
0: ନାହିଁ। ମୋତେ ବିଦାୟ ଦିଅନ୍ତୁ ଭାଇମାନେ। ବିଦାୟ ନେବା ପୂର୍ବରୁ ଏତିକି କହିବି, ଯଦି ଏଇ ଅପାଙ୍ଗ ଦିବ୍ୟାଙ୍ଗ କିଛି ଦୋଷ କରିଥାଏ ତାହେଲେ ଆପଣମାନେ ତାକୁ ଉଦାର ହୃଦୟରେ କ୍ଷମା କରିଦେବେ। ହେ ମୋ ଜନ୍ମଭୂମି।

ମୋର ସ୍ୱର୍ଗ ଦରକାର ନାହିଁ, ମୋର ବୈକୁଣ୍ଠ ଦରକାର ନାହିଁ, ମୁଁ ସ୍ୱର୍ଣ୍ଣପେଢ଼ି ଏଇ ଦେବଦୁର୍ଲଭ ଆସାମର ମାଟିକୁ ଆସିବି, ପୁଣି ଜନ୍ମ ନେବି, ଜନ୍ମ ଜନ୍ମାନ୍ତର ଯାଏ ଦେଶ ମାତୃକା ପାଇଁ ବେକରେ ଫାଶୀ ଦୌଡ଼ି ଧାରଣ କରେ।

0: ଅଗ୍ନିପଥ ଚଳଚ୍ଚିତ୍ରରୁ ଗୀତଟି ଶୁଣୁଥିଲେ। ଶିଳ୍ପୀ ଥିଲେ ସୋନୁ ନିଗମ। ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ଅଜୟ ଅତୁଲ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ

0: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
4: ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଆଇ ହ୍ୟାଟ୍ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ସଫତ ଅମାନତ ଅଲି ଏବଂ ଶ୍ରେୟ ଘୋଷାଲ। ଗୀତ ସଙ୍ଗୀତ ବିଶାଲ ଡଟଲାନୀ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଜନ୍ନତ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କେକେ, ଗୀତିକାର ସାୟଦ କ୍ୱାତ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ସମଦିନ 12:30 ଆରମ୍ଭ କରୁଛୁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜୀ।

আমার তো তোমার সেনা গুরু, আবু মেন আসলো আমি মহিন।

ପ୍ରଚାର କଲୁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଯ୍ୟେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହୋଇଛି ଶୁଣିବା ପାଇଁ କେତୋଟି ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଗୀତିକାର ସଂଗ୍ରାମ କେଶରୀ ମଲ୍ଲିକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ ସୁପର ଗ୍ରିଡ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ ସିମେଣ୍ଟ।

0: ପ୍ରଚାରକଲୁ ଗୀତଟି ହିନ୍ଦୀ ସୁଗମ ସଙ୍ଗୀତ। ଶିଳ୍ପୀମାନେ ଥିଲେ ବି ପାର୍କ ଏବଂ ପାୟଲ ଦେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଆଜି ତିପ୍ରହରର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ମାଣ୍ଡିଆ ଚାଷ ବିଷୟରେ। ମାଣ୍ଡିଆ ଏକ ପୌଷ୍ଟିକ ଶସ୍ୟ ଫସଲ। ଏଥିରେ କ୍ୟାଲସିୟମ, ଲୌହ, ପ୍ରୋଟିନ୍ ଓ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା କମ୍ ପାଣିରେ ମଧ୍ୟ ଭଲ ଅମଳ ଦେଇଥାଏ। ଏହାର ଚାଷ ସମୟ ହେଉଛି ଜୁନ୍ ମାସରୁ ଜୁଲାଇ ମାସ ବିହନ ବୁଣିବା ପାଇଁ ଉପଯୁକ୍ତ। ଜଳବାୟୁ 20°C-30°C ତାପମାତ୍ରା ଏବଂ ମଧ୍ୟମ ବର୍ଷା ଉପଯୁକ୍ତ। ମାଟି ଦରସା କିମ୍ବା ବାଲିଆ ଦରସା ମାଟି ଭଲ। ପାଣି ନିଷ୍କାସନର ଭଲ ବ୍ୟବସ୍ଥା ଥିବା ଉଚିତ। ପ୍ରତି ହେକ୍ଟରକୁ ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ। ଏଥିପାଇଁ ସାର ଓ ପ୍ରୟୋଗ, ଗୋବର ଖତ କିମ୍ବା କମ୍ପୋଷ୍ଟ ବ୍ୟବହାର କରିବା, ମାଟି ପରୀକ୍ଷା ଅନୁଯାୟୀ ରାସାୟନିକ ସାର ପ୍ରୟୋଗ କରିବା। ଜଳସେଚନ, ବର୍ଷା କମ୍ ହେଲେ ଆବଶ୍ୟକ ଅନୁଯାୟୀ ସେଚନ କରିବା। ଅମଳ, ବିହନ ବୁଣିବାର 100-120 ଦିନ ପରେ ଫସଲ ଅମଳ ହୁଏ। ଏହାର ଉପକାରିତା, ପୌଷ୍ଟିକ ଖାଦ୍ୟ ଭାବେ ଅତ୍ୟନ୍ତ ଏହା ଉପକାରୀ। କମ୍ ପାଣିରେ ଭଲ ଉତ୍ପାଦନ ହୁଏ। ମାଣ୍ଡିଆରୁ ରୁଟି, ଜାଉ, ଲଡୁ, ବିସ୍କୁଟ ଓ ବିଭିନ୍ନ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରାଯାଏ। ମାଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ମିଲେଟ୍ ଫସଲ। ଏହା ଖରା ସହନଶୀଳ ହୋଇଥିବାରୁ କମ୍ ବର୍ଷା ଅଞ୍ଚଳରେ ମଧ୍ୟ ସଫଳତାର ସହ ଚାଷ କରାଯାଇପାରେ। ଓଡ଼ିଶାର କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି ଇତ୍ୟାଦି ଜିଲ୍ଲାରେ ଏହା ବହୁଳ ଭାବରେ ଚାଷ କରାଯାଏ। ପ୍ରତ୍ୟେକ ଚାଷର ତ ପ୍ରଣାଳୀ ଥାଏ। ମାଣ୍ଡିଆ ଚାଷର ପ୍ରଣାଳୀ, ଜମିକୁ 2-3 ଥର ହଳ କରି ଭଲ ଭାବରେ ପ୍ରସ୍ତୁତ କରିବା, ଉନ୍ନତ କିସମର ବିହନ ବ୍ୟବହାର କରିବା, ସିଧାସଳଖ ବୁଣା କିମ୍ବା ତଳି ପ୍ରସ୍ତୁତ କରି ଚାରା ରୋପଣ କରିବା, ସମୟ ସମୟରେ ଅନାବନା ଗଛ ସବୁ ସଫା କରିବା ଏବଂ ଆବଶ୍ୟକ ଅନୁସାରେ ସାର ଏବଂ ପାଣି ଦେବା। ରୋଗ ଓ ପୋକ ନିୟନ୍ତ୍ରଣ, ବିହନ ବୁଣିବା ପୂର୍ବରୁ ବିହନକୁ ଭଲ ଭାବରେ ବିଶୋଧନ କରିବା, ଫସଲକୁ ନିୟମିତ ପରୀକ୍ଷା କରିବା, ରୋଗ କିମ୍ବା ପୋକ ଦେଖାଦେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରିବା। ଉତ୍ପାଦନ ଓ ଲାଭ, ଭଲ ପରିଚାଳନା କଲେ ଉତ୍ତମ

0: ଅମଳ ମିଳେ। ମାଣ୍ଡିଆର ଚାହିଦା ବଜାରରେ ବଢୁଥିବାରୁ ଚାଷୀଙ୍କ ପାଇଁ ଏହା ଲାଭଦାୟକ ଫସଲ। ଏଥିରୁ ଜାଉ, ରୁଟି, ଲଡ଼ୁ, ବିସ୍କୁଟ, ଦୋସା, ଉପମା ଏହିପରି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। ମାଣ୍ଡିଆରେ କ୍ୟାଲସିୟମ, ଆଇରନ୍, ଫାଇବର ଓ ପ୍ରୋଟିନ୍ ଅଧିକ ଥିବାରୁ ଏହା ଶିଶୁ, ଗର୍ଭବତୀ ମହିଳା, ବୟସ୍କ ଓ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ଖାଦ୍ୟ ଭାବରେ ପରିଚିତ। ମାଣ୍ଡିଆ ଏକ ପ୍ରମୁଖ ଶ୍ରୀ ଅନ୍ନ ଫସଲ। ଏହା କମ୍ ପାଣିରେ ଭଲ ଭାବରେ ବଢ଼ିଥାଏ ଏବଂ ଖରା ସହନଶୀଳ ହୋଇଥିବାରୁ ଓଡ଼ିଶାର ପାହାଡ଼ିଆ ଓ ଅନାବୃଷ୍ଟି ପ୍ରବଣ ଅଞ୍ଚଳରେ ବହୁଳ ଭାବରେ ଚାଷ କରାଯାଏ। ମାଣ୍ଡିଆ ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ କରିବା ଉଚିତ। ସମୟ ସମୟରେ ବିହନ ବୁଣିବାର 100-120 ଦିନ ପରେ ଫସଲ ଅମଳ ହୁଏ। ଶସ୍ୟକୁ ଭଲ ଭାବରେ ଶୁଖାଇ ସଫା ଓ ଶୁଷ୍କ ସ୍ଥାନରେ ସଂରକ୍ଷଣ କରିବା। କମ୍ ବର୍ଷାରେ ମଧ୍ୟ ଭଲ ଉତ୍ପାଦନ ହୁଏ। ଚାଷ ଖର୍ଚ୍ଚ ତୁଳନାମୂଳକ କମ୍, ପୌଷ୍ଟିକ ଖାଦ୍ୟ ହେବାରୁ ବଜାରରେ ଏହାର ଚାହିଦା ବଢୁଛି। ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ, ମାଟିର ଉର୍ବରତା ବଜାୟ ରଖିବାରେ ମଧ୍ୟ ଏହା ସହାୟକ ହୁଏ। ମାଣ୍ଡିଆ ଚାଷ କୃଷକଙ୍କ ପାଇଁ ଏକ ଲାଭଜନକ, ପରିବେଶ ଅନୁକୂଳ, ପୌଷ୍ଟିକ ଫସଲ ଚାଷ ଭାବରେ ପରିଗଣିତ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM ରେ 103.6 MHz ଯୋଗେ। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 20 minutes। ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଯାହା କିଛି ଆମେ କରୁଥିବା ଯେଉଁ ଭାବରେ କରୁଥିବା ଏପରିକି ଆମେ ସେହି କାର୍ଯ୍ୟରେ ଖୁବ୍ କୁଶଳତା ଓ କ୍ଷମତା ଅର୍ଜନ କରିଥିବା ଆମକୁ କିନ୍ତୁ ସେହି କର୍ମର ଫଳକୁ ଈଶ୍ୱରଙ୍କ ହାତରେ ଛାଡ଼ିଦେବାକୁ ହେବ। ଆମେ ସବୁକିଛି ଚେଷ୍ଟା କରୁଥିବା କିନ୍ତୁ ଈଶ୍ୱର ହିଁ ଆମକୁ ଫଳ ଦେବେ କି ନ ଦେବେ ତାହା ସ୍ଥିର କରିବେ।
1: ଆମର ଚେତନାର ଉନ୍ନତି, ବିଶାଳ ହୃଦୟ ଏବଂ ବୁଦ୍ଧିର ପ୍ରସାରଣ ହେଲେ ଆମର ସବୁ କର୍ମ ଅଧିକରୁ ଅଧିକ ପୂର୍ଣ୍ଣତା ଯୁକ୍ତ ହେବ। ଏହି ଭାବନା ସହିତ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ ଆମେ ଦୁହେଁ। ମୁଁ ନିଶା।
0: ମୁଁ ସ୍ୱାଗତିକା।
1: ନମସ୍କାର।

0: ପୁସ୍ତକଟିଏ ବା ବହିଟିଏ ହେଉଛି ମଣିଷର ପ୍ରକୃତ ବନ୍ଧୁ। ଏହା କେବଳ ଜ୍ଞାନର ଭଣ୍ଡାର ନୁହେଁ, ବରଂ ମଣିଷର ଚରିତ୍ର ଗଠନ, ଚିନ୍ତାଧାରାର ବିକାଶ ଏବଂ ବ୍ୟକ୍ତିତ୍ୱର ପରିପକ୍ୱତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।
1: ପୁସ୍ତକ ପଠନ ମାଧ୍ୟମରେ ଆମେ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବା ସହ ଜୀବନର ମୂଲ୍ୟବୋଧ, ସଂସ୍କୃତି, ପରମ୍ପରାକୁ ଅଧିକ ଭଲ ଭାବରେ ବୁଝିପାରୁ।
0: ଭଲ ପୁସ୍ତକ ମଣିଷକୁ ସଠିକ୍ ପଥ ଦେଖାଏ, ନୈତିକ ଶିକ୍ଷା ପ୍ରଦାନ କରେ ଏବଂ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ସାହସ ଯୋଗାଇଥାଏ।
1: କିନ୍ତୁ ଆଜିର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍ ଓ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ବ୍ୟବହାର ବଢୁଥିବାରୁ ବହି ପଢିବାର ଅଭ୍ୟାସ କମିଯାଉଛି।
0: କିନ୍ତୁ ପୁସ୍ତକ ପଠନ ମଣିଷର ଏକାଗ୍ରତା, କଳ୍ପନା ଶକ୍ତି, ସୃଜନଶୀଳତା ଓ ସବୁ ଜିନିଷକୁ ଠିକ୍ ଭାବରେ ବୁଝିବା ଏହି କ୍ଷମତାକୁ ବୃଦ୍ଧି କରେ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ନିୟମିତ ପୁସ୍ତକ ପଠନର ଅଭ୍ୟାସ ଗଢ଼ି ଉଠିବା ଆବଶ୍ୟକ।

0: ଶ୍ରୋତା ଭଉଣୀ, ଆଜି ହେଉଛି ଆମ ଘର ଅଘରଣୀ କାର୍ଯ୍ୟକ୍ରମରେ ମାସିକ ସାହିତ୍ୟ ପତ୍ରିକା ଆଲେଖିକାର ଦିନ। ପ୍ରତିଥର ପରି ଏଇଥର ବି ଆମ ଭଉଣୀମାନଙ୍କଠାରୁ କବିତା ଶୁଣିବା, ଗଳ୍ପ ଶୁଣିବା ଆଉ ତାଙ୍କ ସହ କଥାବାର୍ତ୍ତା ହେବା।
1: ତେବେ ଆଉ ଡେରି ନ କରି କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା।

0: ରାଜସ୍ମିତା ବିଶ୍ୱାଳ।
1: ଗଳ୍ପ ପୃଷ୍ଠାକୁ ମଣ୍ଡନ କରିଛନ୍ତି ଗାଳ୍ପିକା ସୁଚିସ୍ମିତା ସାହୁ।
0: ଏବଂ ଅନ୍ତରଙ୍ଗ ଆଳାପରେ ଆମେ ଭେଟିବା ଶ୍ରୀମତୀ ଆରତୀ ପଟ୍ଟଜୋଶୀଙ୍କୁ।

ସାହିତ୍ୟକୁ ସମାଜର ଦର୍ପଣ ବୋଲି କୁହାଯାଏ, କାରଣ ଏହା ସମାଜର ଜୀବନଧାରା, ଚିନ୍ତାଧାରା, ସଂସ୍କୃତି, ମୂଲ୍ୟବୋଧ ଓ ସମସ୍ୟାକୁ ସତ୍ୟ ଏବଂ ସୁନ୍ଦର ଭାବରେ ପ୍ରତିଫଳିତ କରେ। ଯେଉଁ ସମାଜରେ ଯେପରି ଜୀବନଯାପନ, ରୀତିନୀତି ଓ ପରିବର୍ତ୍ତନ ଘଟେ, ସେହିସବୁକୁ ସାହିତ୍ୟ ନିଜ ସୃଜନ ମାଧ୍ୟମରେ ଲିପିବଦ୍ଧ କରି ରଖେ। କବି, ଲେଖକ ଓ ସାହିତ୍ୟିକମାନେ ନିଜ ଅନୁଭବ ଏବଂ ସମାଜର ବାସ୍ତବ ଚିତ୍ରକୁ କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ନାଟକ ମାଧ୍ୟମରେ ଉପସ୍ଥାପନ କରନ୍ତି। ସେମାନଙ୍କର ଲେଖନୀ ସମାଜର ଅନ୍ୟାୟ, ଅନ୍ଧବିଶ୍ୱାସ, କୁସଂସ୍କାର ସବୁକୁ ଦୂରେଇବା ସହିତ ନ୍ୟାୟ, ସତ୍ୟ, ପ୍ରେମ, ମାନବିକତା ଆଉ ଭ୍ରାତୃତ୍ୱର ବାର୍ତ୍ତା ପ୍ରଦାନ କରେ। ସେହିପରି ସାହିତ୍ୟ କେବଳ ସମାଜର ପ୍ରତିବିମ୍ବ ନୁହେଁ, ବରଂ ସମାଜକୁ ସଠିକ୍ ଦିଗ ଦେଖାଇବାର ଏକ ଶକ୍ତିଶାଳୀ ମାଧ୍ୟମ ମଧ୍ୟ। ବର୍ତ୍ତମାନ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ସହିତ ସମାଜ ଦ୍ରୁତଗତିରେ ବଦଳୁଛି। ଏହି ପରିବର୍ତ୍ତନର ସକାରାତ୍ମକ ଆଉ ନକାରାତ୍ମକ ଦିଗକୁ ସାହିତ୍ୟ ସୁନ୍ଦର ଭାବରେ ଉପସ୍ଥାପନ କରି ମଣିଷକୁ ସଚେତନ କରୁଛି। ତେଣୁ କୁହାଯାଇପାରେ ଯେ ସାହିତ୍ୟ ସମାଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଏକ ସଜୀବ ଦର୍ପଣ। ସୁସ୍ଥ, ସୁନ୍ଦର ଓ ପ୍ରଗତିଶୀଳ ସମାଜ ଗଠନରେ ଉତ୍ତମ ସାହିତ୍ୟର ଭୂମିକା ଅତୁଳନୀୟ। ତେଣୁ ସମସ୍ତେ ଭଲ ସାହିତ୍ୟ ପଢ଼ିବା, ସାହିତ୍ୟକୁ ସମ୍ମାନ କରିବା ଏବଂ ଏହାର ଆଦର୍ଶକୁ ଜୀବନରେ ପାଳନ କରିବା।

0: ମା ହେଉଛନ୍ତି ସ୍ନେହର ସାଗର, କିନ୍ତୁ ବାପା ହେଉଛନ୍ତି ସଂଘର୍ଷର ପର୍ବତ। ନିଜର ସମସ୍ତ ସୁଖକୁ ସନ୍ତାନର ହସରେ ବିଲୀନ କରିଦେଉଥିବା, ନିରବରେ ଦାୟିତ୍ୱର ଭାର ବହନ କରୁଥିବା ଜଣେ ଅଦ୍ୱିତୀୟ ବ୍ୟକ୍ତିତ୍ୱ ହେଲେ ବାପା।
1: ତାଙ୍କର ସ୍ନେହ, ତ୍ୟାଗ, ଶାସନ ଓ ପ୍ରେରଣା ପ୍ରତ୍ୟେକ ସନ୍ତାନର ଜୀବନକୁ ସଫଳତାର ପଥରେ ଆଗକୁ ନେଇଥାଏ। ସେହି ମହାନ ବାପାଙ୍କ ପ୍ରତି ସମ୍ମାନ ଆଉ କୃତଜ୍ଞତା ଜଣାଇ ଶୁଣିବା ଏକ ସୁନ୍ଦର କବିତା ବାପା। କବୟତ୍ରୀ ରାଜସ୍ମିତା ବିଶ୍ୱାଳ।

ନମସ୍କାର, ମୁଁ ରାଜସ୍ମିତା ବିଶ୍ୱାଳ, ଜଣେ ସାଧାରଣ ଗୃହିଣୀ। କବିତା ଲେଖିବାକୁ ଖୁବ୍ ଭଲ ପାଏ। ବାପା ଗୋଟେ ଶବ୍ଦ ନୁହଁ, ବରଂ ଗୋଟେ ବିଶାଳ ଆକାଶ, ସହିଷ୍ଣୁତାର ହିମାଳୟ। ଦୁନିଆର ସବୁ ଭଲ ପାଇବା, ଦୁଃଖ, ସଂଘର୍ଷ, ଯନ୍ତ୍ରଣା ସବୁ ଯେମିତି ଖୁନ୍ଦି ହେଇ ରହିଥାଏ ଏଇ ଗୋଟେ ଶବ୍ଦ ଭିତରେ। ତାହେଲେ ଆସନ୍ତୁ ଶୁଣିବା ଗୋଟେ ସୁନ୍ଦର କବିତା। ମୋ କବିତାର ଶୀର୍ଷକ ବାପା। ସଫଳତାର ଶୀର୍ଷକୁ ଛୁଇଁଛି ଆଜି ମୋ ହାତ, ସଫଳତାର ଶୀର୍ଷକୁ ଛୁଇଁଛି ଆଜି ମୋ ହାତ। ମେଞ୍ଚା ମେଞ୍ଚା ଗାଡି, ବ୍ୟାଙ୍କ ବାଲାନ୍ସ, ମଙ୍ଗଳରେ ଭରପୁର ମୋ ଆଭିଜାତ୍ୟ। ବଡ ବଡ ସହରରେ ନାମିଦାମୀ ବିଜନେସ ମୋର, ବଡ ବଡ ସହରରେ ନାମିଦାମୀ ବିଜନେସ ମୋର। ମିଟିଂ କନଫରେନ୍ସରେ ମୁଁ ସବୁବେଳେ ବ୍ୟସ୍ତ, ତଥାପି ଶୋଇପାରେନି ମୁଁ ଶାନ୍ତିରେ। କେବେ କେବେ ନିଦ ଭାଙ୍ଗିଯାଏ, ଶୁଭିଯାଏ କାହାର ସ୍ନେହବଳା ଡାକ, ପୁଅରେ ବାବୁରେ କାନ ମୋର ମୋଡ଼ି ନିଅନ୍ତି ସେ ମିଛି ମିଛିକା ରାଗରେ। ବାଉଳେ ହୁଏ ମୁଁ, ଆ କାଟୁଛି ବାପା ଥାଉ ଅସ୍ପଷ୍ଟ ସେ ଶବ୍ଦରେ। ଶୁଭିଯାଏ କାହାର ଗୁରୁଗମ୍ଭୀର ସ୍ୱର ଆଉ ଆକଟ ଭରା କଥା, ସିଏ ମୋ ମୁଣ୍ଡ ଉପରେ ଆକାଶ ମୋ ବାପା। ବ୍ରହ୍ମାଣ୍ଡକୁ ବୁଲି ଆସେ ମୋ କ୍ଷଣିକରେ, ବ୍ରହ୍ମାଣ୍ଡକୁ ବୁଲି ଆସେ ମୋ କ୍ଷଣିକରେ। ଉଡ଼ିପାରେ ଆକାଶକୁ ବିନା ଡେଣାରେ, ସମୁଦ୍ରରୁ ଅନ୍ତରୀକ୍ଷ, ମାଟିରୁ ମଙ୍ଗଳ ଗ୍ରହ, ସବୁଠି ମୁଁ ଥାପିପାରେ ପାଦ। ହେଲେ ସମୟ ନାହିଁ ମୋତେ ଛୁଇଁବାକୁ ମୋ ବାପାଙ୍କର ସେ ସ୍ନେହବଳା ପାଦ, ହେଲେ ସମୟ ନାହିଁ ମୋତେ ଛୁଇଁବାକୁ ମୋ ବାପାଙ୍କର ସ୍ନେହବଳା ପାଦ। ମୋ ପାଇଁ ଅଜଳି ଦେଇଛି ଯିଏ ତା ଦେହ।

ସବୁତକ ହାଡ଼ ମାଂସ ରକ୍ତ ମୋ ପାଇଁ ଅଜଳି ଦେଇଛି ଯିଏ ତା ଦେହର ସବୁତକ ହାଡ଼ ମାଂସ ରକ୍ତ। ଜାକାନ୍ଧରେ ବସି ମୁଁ ଦେଖୁଥିଲି ଦୁନିଆ, ଜାକାନ୍ଧରେ ବସି ମୁଁ ଦେଖୁଥିଲି ଦୁନିଆ ଆଉ କହୁଥିଲି ମୁଁ ତୁମଠୁ ବଡ଼ ବୋଲି। ଆଜି କିନ୍ତୁ ବଡ଼ ହବା ନିଶାରେ ମୁଁ ତାଙ୍କୁ ଭୁଲିଗଲି, ଆଜି କିନ୍ତୁ ବଡ଼ ହବା ନିଶାରେ ମୁଁ ତାଙ୍କୁ ଭୁଲିଗଲି, ଭୁଲିଗଲି ମୋ କର୍ତ୍ତବ୍ୟ ଆଉ ଦାୟିତ୍ୱ, ଭୁଲିଗଲି ମୋ କର୍ତ୍ତବ୍ୟ ଆଉ ଦାୟିତ୍ୱ। ମୋତେ ବଡ଼ କରିବା ପାଇଁ ବଙ୍କି ଯାଇଥିଲା ଯା ପିଠିର ମେରୁହାଡ଼, ମୋତେ ବଡ଼ କରିବା ପାଇଁ ବଙ୍କି ଯାଇଥିଲା ଯା ପିଠିର ମେରୁହାଡ଼। ଆଜି ବି ମନେ ପଡ଼େ, ଆଜି ବି ମନେ ପଡ଼େ ତାଙ୍କ ଛାତି ଥରା ଦୀର୍ଘ ନିଶ୍ୱାସ, ସବୁ ଲୁହକୁ ଚାପି ଦେଇ ହସୁଥିଲା ଯିଏ ଆତ୍ମତୃପ୍ତିର ହସ। ଆଜି ବି ମନେ ପଡ଼େ ତାଙ୍କ ଛାତି ଥରା ଦୀର୍ଘ ନିଶ୍ୱାସ, ସବୁ ଲୁହକୁ ଚାପି ଦେଇ ହସୁଥିଲା ଯିଏ ଆତ୍ମତୃପ୍ତିର ହସ। ସିଏ ମୋ କଥା କୁହ ଜଗନ୍ନାଥ, ସିଏ ମୋ ବାପା। ନମସ୍କାର।

0: ନାରୀର ସୌନ୍ଦର୍ଯ୍ୟ କେବଳ ତାଙ୍କର ରୂପ ଲାବଣ୍ୟରେ ସୀମିତ ନୁହେଁ, ବରଂ ଥାଏ ହୃଦୟର ମମତାରେ, ସ୍ନେହ ସଂସ୍କାରଭରା ଆଚାର ବିଚାରରେ ଏବଂ ସଠିକ୍ ବେଶଭୂଷାରେ, ଯେଉଁଥିପାଇଁ ପରିବାର ଏବଂ ସମାଜ ଆଲୋକିତ ହୁଏ।
1: ଓଡ଼ିଶାର ହସ୍ତତନ୍ତ ଐତିହ୍ୟ ମଧ୍ୟରେ ବଙ୍କାଇ ପାଟ ଏକ ଅମୂଲ୍ୟ ରତ୍ନ। ଏହା କେବଳ ଏକ ଶାଢ଼ୀ ନୁହେଁ, ବରଂ ଓଡ଼ିଆ କାରିଗରଙ୍କ ନିଷ୍ଠା, ସୃଜନଶୀଳତା ଓ ସଂସ୍କୃତିର ଜୀବନ୍ତ ପରିଚୟ। ଆଜିର କାର୍ଯ୍ୟକ୍ରମରେ ଏହି ବଙ୍କାଇ ପାଟକୁ ନେଇ ଶୁଣିବା ଗଳ୍ପଟି କହିଛନ୍ତି ଗାଳ୍ପିକା ସୁଚିସ୍ମିତା ସାହୁ।

ନମସ୍କାର, ମୁଁ ଡକ୍ଟର ସୁଚିସ୍ମିତା ସାହୁ, କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକ। ଆଜିର କାହାଣୀର ଶୀର୍ଷକ ଭୂମିକା ପାଠ। ଆମ ଗାଁରେ କେହି କାହାକୁ ମଜା କରିବାକୁ ଚାହିଁଲେ ଗୋଟେ କଥା ପ୍ରାୟ କହୁଥିଲେ, ହରେ ତୁ ଗୋଟେ ପଇସାବାଲାକୁ ଦେଖିକି ବାହା ହେଇଯିବୁ, ସେ ତୋ ପାଇଁ ବମ୍କେଇ ପାଠ ଆଣିଦେବ। ତାପରେ ଆମେ ସମସ୍ତେ ହସି ଉଠୁଥିଲୁ, କାରଣ ଆମ ଭଳି ଘର ପାଇଁ ବମ୍କେଇ ପାଠ ଥିଲା ଏକ ସ୍ୱପ୍ନ, ଯାହାକୁ ଛୁଇଁବାର ସାହସ ମଧ୍ୟ କେହି କରୁନଥିଲେ। ଆମ ଘରର ଅବସ୍ଥା ସେତେ ଭଲ ନଥିଲା, ଦୁଇ ଓଳି ଭଲରେ ଖାଇପିଇ ରହିବା ପରେ ପାଠପଢ଼ା ପାଇଁ କିଛି ସମ୍ବଳ ରହିବ କି ନାହିଁ ସେ ଚିନ୍ତା ବାପା ଓ ବୋଉଙ୍କୁ ଘାରି ରହୁଥିଲା। ପାଠଶାଢ଼ୀ କଥା ତ କିଏ ପଚାରେ, ହେଲେ ମୋ ବଡ଼ ଦେଇର ବାହାଘର ଠିକ୍ ହେବା ପରେ ଘରେ ଗୋଟେ ଅଜବ ଚିତ୍ ଜନ୍ମ ନେଲା। କାହିଁକି କେଜାଣି ଦୁଇ ଦିନ ଘୋଷଣା କରିଦେଲା ସେ ବଙ୍କେଇ ପାଠ ପିନ୍ଧିକରି ହିଁ ବାହା ହବ। ବୋଉ ବହୁତ ବୁଝାଇଲା, କହିଲା, ମାରେ ଆମ ସାଧ୍ୟ ଭିତରେ ଯାହା ଅଛି ସେଥିରେ ଖୁସି ହ, କିନ୍ତୁ ଦେଇ ଶୁଣିଲା ନାହିଁ, ଶେଷରେ କାନ୍ଦି ପକାଇଲା। ମୋ ବାପାଙ୍କର ସେ ଭାରି ଗେଲା, ପ୍ରଥମ ସନ୍ତାନ, ପ୍ରଥମ ଝିଅ। ଝିଅ ଆଖିରେ ଲୁହ ଦେଖି ବାପାଙ୍କ ମନ ତରଳି ଗଲା। ସେ ବୋଉଙ୍କୁ ଚାହିଁ କହିଲେ, ଯାଇ ପଚାର ତାକୁ କେଉଁ ପାଟ ଶାଢ଼ୀ, ମାନେ ଦୋକାନୀ କ'ଣ କହିବେ। ଦେଇ ସାଙ୍ଗେ ସାଙ୍ଗେ ଲୁହ ପୋଛି କହିଲା, ବମ୍କେଇ କହିବ, ଯଦି ବମ୍କେଇ ନଥିବ ତାହେଲେ ବଉଳ ପାଟ। ବାପା ମୁଣ୍ଡ ହଲାଇଲେ, କିନ୍ତୁ ସେହି ମୁଣ୍ଡ ହଲାଇବା ଭିତରେ ଯେତେ ଅସହାୟତା ଲୁଚିଥିଲା ସେତେବେଳେ ଆମେ କେହି ବୁଝିନଥିଲୁ। ଗାଁର ଦୁଇ ତିନିଟି କପଡ଼ା ଦୋକାନ ବୁଲିଲେ ବାପା, କିନ୍ତୁ ସେଠି ପାଟ ଶାଢ଼ୀ କିଏ କାହିଁ ରଖିବ। ସମସ୍ତେ ସୂତା କିମ୍ବା ଚୁମ୍କି ଲାଗିଥିବା ଶାଢ଼ୀ ଦେଖାଇଲେ। ଶେଷରେ ବାପା ନିଷ୍ପତ୍ତି ନେଲେ କଟକ ଯିବେ। ମଜା କଥା ହେଲା, ସେ ଜୀବନରେ କେବେ କଟକ ଦେଖିନଥିଲେ। ଗାଁ, ବିଲ, ମାଟି ଓ ଚାଷ ହିଁ ଥିଲା ତାଙ୍କ ଦୁନିଆ। ତଥାପି ଝିଅର ଇଚ୍ଛା ଆଗରେ ସେ ହାର ମାନିଗଲେ। ପରଦିନ ଭୋରୁ ଉଠି ଚାରୋଟି ରୁମାଲରେ ସଞ୍ଚିତ ଟଙ୍କା ବାନ୍ଧି ବ୍ୟାଗରେ ପୁରାଇଲେ। ବୋଉ କହିଥିଲେ, ଗାଁର ସାହୁଘର ଲୋକଙ୍କୁ ଟିକେ ପଚାରି ଦେଇଥାନ୍ତ ଠିକଣା କୋଉ ଦୋକାନକୁ ଯିବ, ସେମାନଙ୍କର କଟକ ଯିବା ଆସିବା ଅଛି। କିନ୍ତୁ ବାପା ମନା କରିଦେଲେ, କାଳେ ଭାବିବେ ଧାର ମାଗିବାକୁ ଆସିଛି ବୋଲି। କାହାକୁ କିଛି ନ କହି ବାପା ଏକା କଟକ ବାହାରିଗଲେ। ସାଙ୍ଗରେ ଥିଲା ଚୁଡ଼ା ଭଜା ଓ ଚିନି। ମୁଁ କହିଥିଲି, ବାପା କଟକରେ ଦହିବରା ବହୁତ ପ୍ରସିଦ୍ଧ, ଖାଇକି ଆସିବ। ବାପା ଖାଲି ହସିଥିଲେ, ଆଜି ଭାବେ ଦହିବରା ଖାଇବା ପାଇଁ ନୁହେଁ, ଝିଅର ସ୍ୱପ୍ନ କିଣିବା ପାଇଁ ଟଙ୍କା ଯଥେଷ୍ଟ ହେବ କି ନାହିଁ ସେହି ଭୟ ତାଙ୍କ ମନରେ ଥିଲା। ସେଦିନ ସନ୍ଧ୍ୟା ହେଲା, ରାତି ହେଲା, 10 ବାଜିଲା, 11 ହେଲା, କିନ୍ତୁ ବାପା ଫେରିଲେ ନାହିଁ। ସେତେବେଳେ ଫୋନ୍ ନଥିଲା, ଆମେ କେହି ଜାଣିନଥିଲୁ ବାପା କେଉଁଠି ଅଛନ୍ତି, କେମିତି ଅଛନ୍ତି। ସେ ରାତି ଘରର କାହା ଆଖିକୁ ନିଦ

ଆସିନଥିଲା। ଚିନ୍ତା ଓ ଅପେକ୍ଷା ଭିତରେ ରାତିଟା ପାହିଯାଇଥିଲା। ପରଦିନ ସକାଳ ପ୍ରାୟ 10:11 ବେଳକୁ ବାପା ଘରେ ପହଞ୍ଚିଲେ। ତାଙ୍କ ମୁହଁରେ ଅସହ୍ୟ କ୍ଲାନ୍ତିର ଛାପ ସ୍ପଷ୍ଟ ଦେଖାଯାଉଥିଲା। ଘର ଭିତରକୁ ପଶୁ ପଶୁ କେବଳ ଏତିକି କହିଲେ, ମୁଁ ଟିକେ ଶୋଇପଡ଼େ। ବ୍ୟାଗ୍ଟାକୁ ମୁଣ୍ଡ ପାଖରେ ରଖି ସେ ଶୋଇଗଲେ। ଆମେ ସମସ୍ତେ ଶାଢ଼ୀ ଦେଖିବାକୁ ବ୍ୟାକୁଳ, କିନ୍ତୁ କାହାର ସାହସ ହେଉନଥିଲା ବ୍ୟାଗ୍ ଛୁଇଁବାକୁ। କିଛି ସମୟ ପରେ ବାପା ଗାମଛା ଧରି କୂଅ ପାଖକୁ ଗାଧୋଇବାକୁ ଗଲେ। ଦେଇ ଦୌଡ଼ି ଯାଇ ବ୍ୟାଗ୍ ଖୋଲିଲା। ଭିତରେ ଥିଲା ଗୋଟେ ଶାଢ଼ୀ, ଦେଖିବାକୁ ଅବିକଳ ବମ୍କେଇ ପାଟ ଭଳି, କିନ୍ତୁ ସେ ପାଟ ନଥିଲା। ସେ ଥିଲା ଗୋଟେ ଶସ୍ତା ନକଲି ଶାଢ଼ୀ। ଦେଇ ଶାଢ଼ୀଟିକୁ ହାତରେ ଧରିବା ମାତ୍ରେ ବୁଝିଗଲା, ତା ଆଖିରୁ ଗଙ୍ଗା ଯମୁନା ବୋହିଗଲା ଓ ବାହାରେ ଠିଆ ହେଇଥିବା ବାପାଙ୍କ ଆଖି ଲୁହରେ ଛଳ ଛଳ ହେଇ ଆସିଥିଲା। ବୋଉ ବୋଧେ ସବୁ ବୁଝିଗଲା, କିଛି କାହାକୁ ପଚାରିଲା ନାହିଁ। ବୋଧ ହୁଏ ସ୍ୱାମୀଙ୍କ ଆଖିରେ ସେ ସବୁ ପଢି ନେଇଥିଲା। ଆଜି ପର୍ଯ୍ୟନ୍ତ ଆମେ ଜାଣିନୁ ସେଦିନ କଟକରେ ବାପାଙ୍କ ସହ କଣ ଘଟିଥିଲା, କେଉଁଠି ରାତି କାଟିଥିଲେ, କାହିଁକି ଅସଲି ବମ୍କେଇ ପାଟ ଆଣିପାରିନଥିଲେ। ସେ ରହସ୍ୟ ତାଙ୍କ ସହିତ ହିଁ ରହିଗଲା। ସମୟ ଗଡ଼ି ଚାଲିଲା, 10 ବର୍ଷ କଟିଗଲା। ଆଜି ମୁଁ ଆଉ ସେଇ ଗାଁର ମଳିମନ୍ଦିଆ ଝିଅ ନୁହେଁ, ଆଜି ମୁଁ କଲେକ୍ଟର ପ୍ରତିଭା ମାଝି। ପ୍ରଥମ ଦରମା ହାତକୁ ଆସିଥିଲା, ଭାବିଥିଲି ବୋଉ ଓ ବାପାଙ୍କ ପାଇଁ କିଛି ଭଲ ଜିନିଷ କିଣିବି, କିନ୍ତୁ ହଠାତ୍ ମନେ ପଡ଼ିଗଲା ଦେଇର ସେ ଆଖି, ବ୍ୟାଗ୍ ଖୋଲିବା ପରେ ବହି ଯାଇଥିବା ସେ ଗଙ୍ଗା ଯମୁନା, ମନେ ପଡ଼ିଗଲା ବାପାଙ୍କ ଛଳ ଛଳ ଆଖି। ମୁଁ ଗାଡ଼ିର ଦିଗ ବଦଳାଇ ଦେଲି, ଚାଲିଲି ଗଞ୍ଜାମ ଜିଲ୍ଲାର ବମ୍କେଇ ଗାଁ ଆଡ଼କୁ। ସେହି ଗାଁ ଯେଉଁଠି ଜନ୍ମ ନେଇଥିଲା ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ହସ୍ତତନ୍ତ୍ର କଳା। ସେଠାରେ ଜଣେ ବୃଦ୍ଧ ତନ୍ତୁବାୟାଙ୍କ ଘରକୁ ଗଲି। ଘର ଭିତରେ ତନ୍ତର ଟକ୍ ଟକ୍ ଶବ୍ଦ ଶୁଣି ଲାଗୁଥିଲା, ଯେପରି ଓଡ଼ିଶାର ଐତିହ୍ୟ ନିଜେ କଥା କହୁଛି। ବୃଦ୍ଧ ତନ୍ତୁବାୟ ମୋତେ କେତାଙ୍କ କାମ ଦେଖାଇଲେ, ରଙ୍ଗୀନ ସୂତା, ନକ୍ସାର ଖସଡ଼ା, ତନ୍ତରେ ବୁଣା ହେଉଥିବା ପଣତ, ସବୁକିଛି ମୋତେ ମନ୍ତ୍ରମୁଗ୍ଧ କରିଦେଲା। ସେ କହିଲେ, ବୁମ୍କେ କେବଳ ଗୋଟେ ଶାଢ଼ୀ ନୁହେଁ ରେ ମା, ଏହା ଗୋଟେ କାହାଣୀ। ଏହାର ପାରରେ ମନ୍ଦିରର ସ୍ଥାପତ୍ୟ ଥାଏ, ପଣତରେ ମାଛ, ପକ୍ଷୀ, ଫୁଲ, ଚକ୍ର ଓ ଆମ ଲୋକଜୀବନର ଛବି ଥାଏ। ଗୋଟେ ବୁମ୍କେ ବୁଣିବାକୁ ଦିନ ନୁହେଁ, ସପ୍ତାହ ସପ୍ତାହ ଲାଗିଯାଏ। ଏଥିରେ କେବଳ ସୂତା ବୁଣା ହୁଏନି, ତନ୍ତୁବାୟର ଜୀବନ ବୁଣା ହୁଏ। ତାଙ୍କ କଥା ଶୁଣୁ ଶୁଣୁ ମୋତେ ଲାଗୁଥିଲା, ଏହି ଶାଢ଼ୀର ମୂଲ୍ୟ ଟଙ୍କାରେ ମାପି ହେବ ନାହିଁ, ଏଥିରେ ଲୁଚି ରହିଛି ପିଢ଼ି ପରେ ପିଢ଼ିର ସାଧନ, ଧୈର୍ଯ୍ୟ ଓ କଳା। ମୁଁ ତାଙ୍କ ହାତରୁ ଗୋଟିଏ ଅସଲି ବମ୍କେଇ ପାଟ ନେଲି, ତାକୁ ଛୁଇଁଲା ବେଳେ ମୋତେ ଲାଗୁଥିଲା ଗୋଟେ ଶାଢ଼ୀ ନୁହେଁ, ଓଡ଼ିଶାର ଐତିହ୍ୟକୁ ସ୍ପର୍ଶ କରୁଛି। ସେହି ସନ୍ଧ୍ୟାରେ ମୋ ଗାଡ଼ି ଆସି ଘର ଦୁଆରେ ଅଟକିଲା। ଏତେ ବଡ଼ ଗାଡ଼ି ଦେଖି ପିଲାମାନେ ପଛେ ପଛେ ଧାଇଁଲେ, ଗାଁ ଲୋକେ ରୁଣ୍ଡ ହୋଇଗଲେ। ଦେବୀ ତାର 2 ପିଲାକୁ ଧରି ଆସିଥିଲା, ସମସ୍ତଙ୍କୁ ତାଙ୍କ ପାଇଁ ଆଣିଥିବା ଜିନିଷ ଦେଲି। ଶେଷରେ ବମ୍କେଇ ପାଟଟି ଦେଇ ହାତକୁ ବଢ଼ାଇ ଦେଲି, କିନ୍ତୁ ଶାଢ଼ୀଟି ଦେଇ ହାତକୁ ଯିବା ପୂର୍ବରୁ ବାପା ତାକୁ ନେଇଗଲେ, ଟନ ଟନ କରି ଦେଖିବାକୁ ଲାଗିଲେ। ବୋଧ ହୁଏ ପରଖୁଥିଲେ ଅସଲି କି ନକଲି, ବୋଧ ହୁଏ 10 ବର୍ଷ ତଳର ସେ ଘା ଏବେ ବି ତାଙ୍କ ଛାତି ଭିତରେ ଜୀବନ୍ତ ଥିଲା। ବୋଧ ହୁଏ ସେଦିନର କଟକ ଯାତ୍ରା ପୁଣି ତାଙ୍କ ଆଖି ଆଗରେ ଭାସି ଉଠିଥିଲା। କିଛି ସମୟ ପରେ ସେ ଶାଢ଼ୀଟି ଦେଇ ହାତକୁ ଦେଲେ, ଆଉ ସେତିକି ବେଳେ ତାଙ୍କ ଆଖିର ଲୁହ ଆଉ ବନ୍ଧ ମାନିଲା ନାହିଁ। ଦି ଦୌଡ଼ି ଯାଇ ବାପାଙ୍କୁ ଭିଡ଼ି ଧରି କାନ୍ଦିବାକୁ ଲାଗିଲା, ମୁଁ ବି ଯାଇ ଦୁହିଁଙ୍କୁ ଭିଡ଼ି ଧରିଲି। ବୋ ଟିକେ ଦୂରରେ ଠିଆ ହୋଇ ସେ ଦୃଶ୍ୟକୁ ଦେଖୁଥିଲା, ତା ଆଖି ବି ଉଦ ହୋଇ ଆସିଥିଲା। ବୋଧ ହୁଏ 10 ବର୍ଷ ଧରି ଛାତି ତଳେ ଜମି ରହିଥିବା କୁହ ଆଜି ଟିକେ ହାଲକା ହେଇଯାଇଥିଲା। ଆଜି ସେହି ବମ୍କେଇ ପାଟ କେବଳ ଗୋଟେ ଶାଢ଼ୀ ନଥିଲା, ସେଥିରେ ବୁଣା ହୋଇ ରହିଥିଲା ଜଣେ ବାପାଙ୍କ ଅସହାୟତା, ଜଣେ ଝିଅର ଅଧୁର ସ୍ୱପ୍ନ ଆଉ ଗୋଟେ ପରିବାରର ନୀରବ ଭଲ ପାଇବାର ଇତିହାସ। ଧନ୍ୟବାଦ।

0: ପରିବାରର ଦାୟିତ୍ୱ ତୁଲାଇବା ପାଇଁ କର୍ମକ୍ଷେତ୍ରରୁ ଓହରିଯିବା ଆମେ ପ୍ରାୟତଃ ମହିଳାଙ୍କୁ ଦେଖିଥାଉ, କିନ୍ତୁ ଦାୟିତ୍ୱ ତୁଲାଇବା ସହିତ ନିଜ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଫଳପ୍ରଦ କରିବା ହୁଏତ ଆମେ କାଁ ଭାଁ କେଉଁଠି ଦେଖିଥାଉ, ଯେଉଁଥିପାଇଁ କି ସମାଜରେ ସେମାନେ ଅନନ୍ୟ ଭାବରେ ପରିଗଣିତ ହୋଇଥାନ୍ତି।
1: ସେମିତି ଜଣେ ମହିଳାଙ୍କ ସହିତ ଆଜି ଆମେ ଆମ କାର୍ଯ୍ୟକ୍ରମରେ ଭେଟିବା, ଯିଏକି ପରିବାର ପାଇଁ ନିଜର ଦାୟିତ୍ୱକୁ ଗୁରୁତ୍ୱ ଦେଇ କର୍ମକ୍ଷେତ୍ରରୁ ଫେରିଆସିଛନ୍ତି, କିନ୍ତୁ ସାହିତ୍ୟ ସାଧନା ପାଖରେ ସେ ହାର ମାନି ନାହାନ୍ତି ଆଉ ନିଜର ଲେଖନୀ ମାଧ୍ୟମରେ ଅନ୍ୟମାନଙ୍କର ପ୍ରେରଣା ମଧ୍ୟ ସାଜିଛନ୍ତି।

0: ନମସ୍କାର।
1: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
0: ମୁଁ ଡକ୍ଟର ଆରତୀ ପଟ୍ଟଯୋଶୀ, ଲେଖିକା। ମୁଁ ପ୍ରଥମେ ଲେକ୍ଚରସିପ୍ କରୁଥିଲି ପୁରୀରେ, କିନ୍ତୁ ପାରିବାରିକ ସମସ୍ୟା ନେଇକି ମୋତେ ଲେକ୍ଚରସିପ୍ ଛାଡ଼ିବାକୁ ପଡ଼ିଲା। ଏବେ ମୁଁ ଗୃହିଣୀ, ମୋର ଦୁଇଟି ପୁଅ, ମୋ ସ୍ୱାମୀ, ମୁଁ ଭୁବନେଶ୍ୱରରେ ରହୁଛି।
1: ଆପଣଙ୍କ ସାହିତ୍ୟ ଯାତ୍ରା କିପରି ଆରମ୍ଭ ହେଲା?
0: ସାହିତ୍ୟ ଯାତ୍ରା କହିଲେ ଆକ୍ଚୁଆଲି ମୋ ବୋଉ ତାକୁ ଯାହା ଖାଇବାକୁ ମାଗେ କି ଯାହା ବି କହିଲେ ସେ ତା ଦ୍ୱାରା ଯୋଡ଼ିକରି ଗୋଟେ ଗୀତ ବୋଲେ, ମୋର ସେଟା ଟିକେ ପ୍ରଭାବ ପଡିଥିଲା। ତାପରେ ଯେତେବେଳେ ସ୍କୁଲରେ ଆମର ମ୍ୟାଗାଜିନ୍ ବାହାରେ କ୍ଲାସ ଫୋର୍ରୁ ଏଲିଜିବୁଲ ହଉ ଦବା ପାଇଁ, ତେଣୁ କ୍ଲାସ ଫୋର୍ରେ ଆମ କ୍ଲାସରେ ଆସିକି ଆମକୁ ସାର୍ କହିଲେ ଯେ ସମସ୍ତେ ଗଳ୍ପ କବିତା ସବୁ ଲେଖିକି ଦବ। ମୁଁ ଆସି ଘରେ କହିଲି ମୋ ନନାଙ୍କୁ, ମାନେ ମୋ ବାପାଙ୍କୁ, ଯେ ମୁଁ ଗପ କବିତା କେମିତି ଲେଖିବି, ସାର୍ କହିଛନ୍ତି ଲେଖିବା ପାଇଁ। ମୋ ବାପା କହିଲେ ଯେ ଲେଖେ, ଚେଷ୍ଟା କର, ଚେଷ୍ଟା କର, ଗୋଟେ କିଛି ଗୋଟେ ଦୟା କ୍ଷମା ସ୍ନେହ କିଛିକୁ ତ ନେଇକି ଲେଖିପାରିବୁ। ସେତେବେଳେ ମୁଁ ମୋର ପ୍ରଥମ ଛୋଟ ଗପ ଗୋଟେ ଲେଖିଥିଲି, ଯାହାର ନାଁ ଦେଇଥିଲି ଗଙ୍ଗ ଶିଉଳି। ସନ୍ଷ୍ଟ୍ରୋକ୍ ଉପରେ ଲେଖିଥିଲି ଯେ ସନ୍ଷ୍ଟ୍ରୋକ୍କୁ ରୋକିବା ପାଇଁ ଗୋଟେ ଛୋଟ ଝିଅଟେ କେମିତି ଚେଷ୍ଟା କରୁଛି, ଅନ୍ୟମାନଙ୍କୁ ପାଣି ଦଉଛି, ସାହାଯ୍ୟ କରୁଛି, ଏହିସବୁକୁ ନେଇକରି ମୋର ଗୋଟେ ଗପ ମୁଁ ଫାର୍ଷ୍ଟ ଲେଖିଥିଲି ଏବଂ ପ୍ରଥମ କରି ମୋର ସେଟା ସ୍କୁଲ ମ୍ୟାଗାଜିନ୍ରେ ବାହାରିଥିଲା।
1: ତେବେ ସେଇ ଅନୁଭୂତି ଆପଣଙ୍କର କେମିତି ଥିଲା?
0: ଅନୁଭୂତି ଯେତେବେଳେ ମୁଁ ସେ ଗପଟି ନେଇକରି ଆମ ସାର୍ଙ୍କୁ ଦେଲି, ସାର୍ କହିଲେ ଏଟା ତୁ ନିଜେ ଲେଖିଛୁ? ମୁଁ କହିଲି ହଁ ମୁଁ ନିଜେ ଲେଖିଛି, ଯଦି ଆପଣଙ୍କର ଡାଉଟ୍ ହଉଛି ମୋ ବାପାଙ୍କୁ ପଚାରନ୍ତୁ, ମୁଁ ନିଜେ ଲେଖିଛି। ତାପରେ କହିଲେ ଯଦି ତୁ ନିଜେ ଲେଖିଛୁ ତାହେଲେ ନିଜେ କହିଦେଇପାରିବୁ କଣ ଲେଖିଛୁ? ମୁଁ କହିଲି ହଁ ମୁଁ କହିଦେବି କଣ ଲେଖିଛି। ତାପରେ ମୁଁ ମୋର କହିଲି, କହିଲା ପରେ ସେଠୁ ସେ ଗପଟା ଯେତେବେଳେ ସାର୍ ଶୁଣିଲେ ସାର୍ଙ୍କୁ ଆଖି ବି ଛଳ ଛଳ ହେଇଗଲା। ମତେ ସେଇଟା ହିଁ ମତେ ମୋ ପୁରସ୍କାର ଭଳି ଲାଗିଲା ଯେ ଯାହା ହଉ ମୋ ଗପ କାହା ହୃଦୟକୁ ଛୁଇଁଲା। ଏବଂ ତାପରେ ଯେତେବେଳେ ଗପଟା ବାହାରିଲା ମୁଁ ମୋ ସେ ବହିଟାକୁ ଏତେ ଜୋରରେ ଜାବୁଡ଼ିକି ଧରିକି ଆସିଥାଏ, ବର୍ଷା ପକାଉଥାଏ, ଛତା ନେଇନଥାଏ, ଗାଉନ୍ ଭିତରେ ସେ ବହିଟାକୁ ପୁରେଇଥାଏ, ଅନ୍ୟ ବହିକୁ ଛୋଦା ହେଇଯାଉ, ସେ ବହିଟାକୁ ଗାଉନ୍ ଭିତରେ ପୁରେଇକି ଦୌଡ଼ିକିରି ଆସିକିରି ଆଗେ ମୋ ନନାଙ୍କୁ ଦେଖେଇଲି ଯେ ନନା ଦେଖ ମୋ ଗପ ବାହାରିଛି ମ୍ୟାଗାଜିନ୍ରେ। ନନା ଯେତେବେଳେ ପଢ଼ିଲେ କହିଲେ ଗପଟା ତୁ ଲେଖିଥିଲୁ, ମତେ ତା କାଇଁ ଭଲକି ଶୁଣେଇ ନଥିଲୁ? ମାନେ କାଳେ ଭୁଲ ବାହାରିବ ତୁମେ ଗାଳି ଦେବ ସେଥିପାଇଁ ଶୁଣେଇ ନଥିଲି। ସେତେବେଳେ ମୋ ନନା ବି ପଢିକି ସେ ଗପଟାକୁ କାନ୍ଦି ପକେଇଥିଲା, ଆଉ ଏବେ ବି ମୋ ସେ ଗପ ମୋ ପାଖରେ ଅଛି, ମୁଁ ଯାହାକୁ ବି ଦିଏ ସେମାନେ ବି କାନ୍ଦି ପକାନ୍ତି। ଗପଟା ବହୁତ ଛୁଇଁଥିଲା ସମସ୍ତଙ୍କୁ। ମୋର ଗୋଟେ ଗପ ଫିଲ୍ମ ହେଇଥିଲା, ତାର ନାଁ ଥିଲା ବୌର ହାତ ବାକ୍ସ, ଏବଂ ସେଇଟା ଅକ୍ଟୋବର 8, 2023 ସେଟା ଆୱାର୍ଡ ବି ପାଇଥିଲା, ତା ଛଡ଼ା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲା। ଆଉ ଗୋଟେ ଗପ ହଉଛି ମାରୁ ମାମା ପର୍ଯ୍ୟନ୍ତ, ସେଇଟା ମଞ୍ଚସ୍ଥ ହେଇସାରିଛି। ଉର୍ବଶୀ ବୋଲି ଗୋଟେ ନାଟକ ମୋର, ସେଇଟା ବି ମଞ୍ଚସ୍ଥ ହେଇସାରିଛି। ତା ଛଡ଼ା ବଞ୍ଚିବାର ମୋହ, ରଫ ଖାତା, ବାପାଙ୍କ ସ୍ମୃତି, କବିତା ଭିତରେ ଫେରିଆସ ବାପୁ, ମଧୁର ମଧୁର, ଏମିତି ଅନେକ କବିତା ମନେ ବି ପଡୁନି ଏବେ ନାଁ ଗୁଡାକ ସବୁ।
1: ତେବେ କବିତା ଏବଂ ଗପ ଲେଖିବାରେ କେଉଁଠି ଆପଣଙ୍କୁ ଅଧିକ ଚ୍ୟାଲେଞ୍ଜିଂ ଲାଗେ?
0: ମୁଁ ଭାବୁଛି ଗପ ଲେଖିବା ବୋଧେ ବେଶୀ ଚ୍ୟାଲେଞ୍ଜିଂ, କାହିଁକି ନା ଗପ ଲେଖିଲା ବେଳେ ଆପଣଙ୍କର ଧାରା ଠିକ ରହିବା ଦରକାର, ସବୁ ଧାଡ଼ି ସହିତ ସବୁ ଧାଡ଼ି ମ୍ୟାଚ୍ କରୁଥିବା ଦରକାର, ନହେଲେ ପାଠକର ହୃଦୟକୁ ଛୁଇଁବନି। ତେଣୁ ଗପ ଲେଖିବାଟା ମୋତେ ବେଶୀ ଚ୍ୟାଲେଞ୍ଜିଂ ଲାଗେ। ତାପରେ ଗପ ଏମିତି ସେମିତି ବି ଲେଖିଦେଲେ ହବନି, ଏମିତି ଗପ ଲେଖାଯାଉ ଯାହାଦ୍ୱାରା କିଛି ବାର୍ତ୍ତା ଥାଉ, ସମାଜକୁ କିଛି ଶିକ୍ଷା ମିଳୁ, ସେ ପାରିବାରିକ ହଉ ବା ସାମାଜିକ ହଉ, ଦୁଃଖ ହଉ, ସୁଖ ହଉ, ଭୂତ ଗପ ହଉ, ଯାହା ବି ହଉ, ତାଦେହରେ କିଛି ଟିକେ ଶିଖିବାର ଥାଉ।
1: ଆଜ୍ଞା, ଲେଖିବା ସମୟରେ ଆପଣ କେଉଁ ପରିବେଶକୁ ଅଧିକ ପସନ୍ଦ କରନ୍ତି ବା କାହାକୁ ଆଧାର କରି ଆପଣ କବିତା କିମ୍ବା ଗପ ଲେଖନ୍ତି?
0: ମୁଁ ସାଧାରଣତଃ ମୋ ପାଖାପାଖି ଘଟୁଥିବା ଘଟଣା ବା ଚରିତ୍ର ବା ମୋ ସହିତ ମିଶିଥିବା ଲୋକ, ମୁଁ ଦେଖିଥିବା କିଛି ଗୋଟେ ଘଟଣା ବା ଦୁର୍ଘଟଣା କିଛି ବି, ତାକୁ ନେଇ ତା ଦେହରେ କିଛି କଳ୍ପନାର ପୁଟ ଦିଏ, ସେଇଥିରେ ମୁଁ ଲେଖିଥାଏ।
1: ତେବେ ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକାକୁ ଆପଣ କିପରି ଦେଖନ୍ତି?
0: ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ତ ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ଯେମିତି ଆମର କଥାରେ ଅଛି 80 ଠାରୁ 80 ବେଶୀ ଶକ୍ତିଶାଳୀ, କାହିଁକି ନା ଆମେ ଯେତେବେଳେ ଗୋଟେ କିଛି ଲେଖୁ ସେ ଲେଖିବାରେ ଆମେ ଗୋଟେ ବାର୍ତ୍ତା ଦଉ, ସେ ବାର୍ତ୍ତା ଜଣେ 2 ଜଣ, 3 ଜଣ, 5 ଜଣ, 10 ଜଣ ପଢିଲା ପରେ ତା ଦେହରେ କିଛି ବି ଗ୍ରହଣ କରନ୍ତି।
1: ତେବେ ଜଣେ ନାରୀ ଲେଖିକା ଭାବେ ଆପଣ କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି?
0: ବହୁତ, ବେଳେବେଳେ ଗୋଟେ ଗୋଟେ ଗପ କମ୍ପ୍ଲିଟ ହେବାକୁ ମାସ ମାସ ବି ଲାଗିଯାଏ, କିନ୍ତୁ ସେ ଗୋଟେ ଭିନ୍ନ ପ୍ରକାରର ହୁଏ, ଗୋଟେ ପ୍ରକାରର ଭାବିଥାଏ, ସେ ଆଉ ଗୋଟେ ପ୍ରକାରର ହୁଏ।
1: ଆପଣଙ୍କ ମତରେ ଆଜିର ଯୁବପିଢି ପାଇଁ ସାହିତ୍ୟ କେତେ ଆବଶ୍ୟକ?
0: ବହୁତ ଆବଶ୍ୟକ, ସାହିତ୍ୟ ଜୀବନ ଜିଇଁବାର କଳା ଆମକୁ ଶିଖେଇଥାଏ। ଯୁବପିଢି ତ ନିହାତି ଗପ କବିତା ପଢିବା ଦରକାର, କାରଣ ସମସ୍ତେ ସୋସିଆଲ ମିଡିଆରେ ଏତେ ବ୍ୟସ୍ତ ରହୁଛନ୍ତି, ତାଙ୍କ ପାଖେ ପଢିବାର ସ୍ପୃହା କମିଯାଉଛି, ସେମାନେ ସବୁବେଳେ ମୋବାଇଲ ଧରିକି ବ୍ୟସ୍ତ ରହୁଛନ୍ତି, ଯାହାଦ୍ୱାରା ବେଳେବେଳେ ଅବାଟକୁ ବି ଯାଉଛନ୍ତି। କେବଳ ବାଟରେ ଯଦି ମୋବାଇଲ ଦେଖନ୍ତି କିଛି ଅସୁବିଧା ନାହିଁ, ତା ଦେହରେ ବହୁତ ଶିକ୍ଷଣୀୟ ଜିନିଷ ବି ଅଛି, କିନ୍ତୁ ଆମକୁ ଏମିତି

0: ନିଶାଗ୍ରସ୍ତ କଲା ଭଳି ଯୁବପିଢ଼ି ରହୁଛନ୍ତି ବର୍ତ୍ତମାନ ମୋବାଇଲ ଘରେ, ତାଙ୍କୁ ଖାଇବାକୁ ଡାକିଲେ ସେ ମୋବାଇଲରେ ବସିଥିବେ, ତାଙ୍କୁ ଶୋଇବାକୁ ଡାକିଲେ ସେ ମୋବାଇଲରେ ବସିଥିବେ, ରାତି ଅନିଦ୍ରା ହେଇକି ମୋବାଇଲ ଦେଖୁଥିବେ, କିନ୍ତୁ ପଢ଼ିବାର ସ୍ପୃହା କମିଯାଉଛି।
1: ତେବେ ନୂତନ ଲେଖକ କିମ୍ବା କବିମାନଙ୍କୁ ଆପଣ କ'ଣ କହିବେ?
0: ନୂତନ ଲେଖକ କବିମାନଙ୍କୁ ମୁଁ ଏଇଆ କହିବି ଯେ ଲେଖା ପ୍ରତି ସମର୍ପିତ ହୁଅନ୍ତୁ, କିନ୍ତୁ ଆଜିକାଲି କ'ଣ ହଉଛି ନା ଲେଖା କମ୍ ମାନପତ୍ର ପାଇଁ ବେଶୀ ଧାଉଁଛନ୍ତି। କିନ୍ତୁ ପ୍ରକୃତରେ ଗୋଟେ ପାଠକର ହୃଦୟକୁ ଯେତେବେଳେ ଛୁଇଁଯିବ ନା ଲେଖା, ସେଇଟା ହଉଛି ଠିକ୍ ପୁରସ୍କାର।
1: ଆଜ୍ଞା, କେଉଁଠି କେଉଁଠି ଆପଣ ପୁରସ୍କୃତ ହୋଇଛନ୍ତି?
0: ମୁଁ ଭଞ୍ଜକଳା ମଣ୍ଡପରେ ପୁରସ୍କୃତ ହୋଇଥିଲି, ଆଉ ଥରେ ବୁଦ୍ଧ ଲାଇବ୍ରେରୀ, ସେଇଠି ଗୋଟେ ସାହିତ୍ୟ ଅନୁଷ୍ଠାନ ବହି ଉନ୍ମୋଚନ ହଉଥିଲା, ସେମାନେ ମୋତେ ଅତିଥି କରି ଡାକିଥିଲେ, କିନ୍ତୁ ମୋତେ ସେଠି ପୁରସ୍କୃତ କଲେ।
1: ତେବେ ଆପଣଙ୍କ କେଉଁ ରଚନା ହୃଦୟର ସବୁଠୁ ନିକଟତର?
0: ଖାଲି ଜଣେ ଲେଖିକା ହିସାବରେ ନୁହେଁ, ମୁଁ ଜଣେ ସ୍ତ୍ରୀ ବା ମା ହିସାବରେ ବି ସବୁକୁ ବିଚାର କରେ। ମୁଁ ଥରେ କାଲକାଟା ଯାଇଥିଲି, ମୋ ପୁଅ ସେତେବେଳେ କାଲକାଟାରେ ନୂଆ ନୂଆ ଜବ୍ କରୁଥିଲା, ତାପରେ ରହିକି ଯେତେବେଳେ ମୁଁ ତା ପାଖରୁ ଫେରିକି ଆସିଲି, ସେ ରାତିରେ ମୋ ଶୁଖେଇଲା ଯେ ଆମେ ପଳେଇ ଆସିବୁ, କାରଣ ଗୋଟେ ଛୁଆ ଟିକେ ବେଶୀ ମାନେ ସ୍ନେହର ଅଧିକାରୀ। ଆମେ ଯେତେବେଳେ ଆସିଲୁ, ତାପରେ ସକାଳୁ ସେ ଖାଲି ବାରମ୍ବାର ପଚାରୁଥାଏ, ବୋଉ ସବୁ ନେଲୁ ତ, କିଛି ରହିନି ତ, ବୋଉ ଭଲକି ଦେଖିନେ ସବୁ ନେଲୁ ତ? ମୁଁ କହିଲି ହଁ ରେ ବାପା ସବୁ ନେଲି, ମନଟା ଦୁଃଖ ମୋର ବହୁତ ଦୁଃଖ ଥାଏ। ତାପରେ ଆସିଲା ବେଳେ ସେ ତାଙ୍କର ଗଳି ମୁଣ୍ଡରେ ସେ ଠିଆ ହେଇଥାଏ, ଆସ୍ତେ ଆସ୍ତେ ଆମ ଗାଡି ଲୁଚି ଲୁଚି ଯାଉଥାଏ। ସେଇ ଟାଇମରେ ମୁଁ ଗୋଟେ ଲେଖା ମୁଁ ଲେଖିଥିଲି।
1: ତେବେ ସେ ଲେଖାରୁ ଅଳ୍ପ କିଛି ଆଜି ଆମକୁ ଶୁଣାନ୍ତୁ।
0: ଠିକ ଅଛି, କବିତାର ଶୀର୍ଷକ ଥିଲା କିଛି ରହିଯାଇନି ତ, ପୁଅକୁ ଦେଖିବାର ଉତ୍କଣ୍ଠା ଏକାବେଳେ ଥଣ୍ଡା ପଡ଼ିଗଲା, ଯେବେ ଆସିବାର ବେଳ ହେଲା। ପୁଅକୁ ଦେଖିବାର ଉତ୍କଣ୍ଠା ଏକାବେଳେ ଥଣ୍ଡା ପଡ଼ିଗଲା, ଯେବେ ଆସିବାର ବେଳ ହେଲା। ମୋ ଉଦାସ ଆଖିକୁ ଦେଖି ପୁଅ ପଚାରିଲା, ସବୁ ନେଲୁ ତ, କିଛି ରହିଯାଇନି ତ? ଭଲକି ଦେଖିନେ କିଛି ରହିଗଲା କି? କେମିତି ବୁଝେଇବି କଣ ରହିଗଲା, କେମିତି ବୁଝେଇବି କଣ ରହିଗଲା, ସବୁ ତ ରହିଗଲା ସେଠି, ମୋ ମନ, ମୋ ଆଖି, ମୋ ଆତ୍ମା, ମୋ ଖୁସି। ରାତି ସାରା ଭିଜିଥିବା ତକିଆର ଶୁଖିଲା ଲୁହ, ଟିକ୍ ଟିକ୍ ଜଳୁଥିବା କୋହ। ରାତି ସାରା ଭିଜିଥିବା ତକିଆର ଶୁଖିଲା ଲୁହ, ଦିକ୍ ଦିକ୍ ଜଳୁଥିବା କୋହ। ଆଖିରୁ ଅପସରି ଯାଉଥିବା ସେ ଗଳି, ଯେଉଁଠି ମୋ ପୁଅ ଥାଏ, ସେ ସେଜ ଯେଉଁଠି ମୋ ପୁଅ ଶୁଏ। ଆଣିଲି କଣ, ଖାଲି ଦେହଟା ତ, ଯାହା ଅନିଚ୍ଛାକୃତ ଭାବେ ଟାଣି ହୋଇ ଆସିଲା କେବଳ। ରହିଗଲା ସବୁ ସେମିତି ସେଇଠି, କିଛି ସୁମଧୁର ସୁନେଲି ସକାଳ, ରୂପେଲି ସନ୍ଧ୍ୟା, ଆଉ ସ୍ୱପ୍ନଭରା ରାତି। ସାଙ୍ଗରେ ନେଇ ଆସିଲି କେବଳ କାନି ଭର୍ତ୍ତି ନିଶାଙ୍ଗତା, ତୋତେ ଝୁରିବାର ଖୋରାକ, ଅଜସ୍ର ମିଠା ମୁହୂର୍ତ୍ତର ସଜଳ ସ୍ମୃତି। ସାଙ୍ଗରେ ନେଇ ଆସିଲି କେବଳ କାନି ଭର୍ତ୍ତି ନିଶାଙ୍ଗତା, ତୋତେ ଝୁରିବାର ଖୋରାକ, ଅଜସ୍ର ମିଠା ମୁହୂର୍ତ୍ତର ସଜଳ ସ୍ମୃତି, ଆଉ ଶେଷରେ ପୁଣି ଦେଖିବାର ପ୍ରତୀକ୍ଷା। ଏବେ କହ, ସବୁ ନେଇ ଆସିଛି ତ, କିଛି ରହିଯାଇନି ତ? ଏବେ କହ, ସବୁ ନେଇ ଆସିଛି ତ, କିଛି ରହିଯାଇନି ତ? ଏଇଟା ଥିଲା ମୋ କବିତା।
1: ତେବେ ଆପଣଙ୍କ ଆଗାମୀ ସାହିତ୍ୟିକ ପରିକଳ୍ପନା ମାନ ସବୁ କଣ ଅଛି?
0: ଏବେ ଜଣେ ମଝିରେ ଫୋନ କରିଥିଲେ, ଦିଲ୍ଲୀପ ବଳବନ୍ତରାୟ, ସେ ଗୋଟେ ଫିଲ୍ମ କରୁଛନ୍ତି, ସେଥିପାଇଁ ସେ ମୋତେ ଗୋଟେ କାହାଣୀ ଲେଖିବାକୁ କହିଥିଲେ। ସେ କାହାଣୀ ତ ମୁଁ ଲେଖିକିରି ମାନେ ବହୁତ କଷ୍ଟରେ ଲେଖିକି ଦେଇଛି, ପ୍ରାୟ 3-4 ଦିନ ଦେଇ, କାରଣ ଆମର ସେତେବେଳେ ବୁଲିବାକୁ ଯିବାର ଥାଏ ଗାଁଟା। 3-4 ଦିନ ଭିତରେ ତାଙ୍କୁ ସେ କାହାଣୀଟି ଲେଖିକି ଦେଲି, ଅଧା ଲେଖିକିରି ଯେତେବେଳେ ମୁଁ ତାଙ୍କୁ ପଢ଼ିକି ଶୁଣେଇଲି, ସେ କିଛି ସମୟ ପାଇଁ ଚୁପ୍ ରହିଗଲେ। ମୁଁ ଭାବିଲି ବୋଧେ ମୋବାଇଲ କାମ କରୁନି ନା କଣ, ମୁଁ ତାଙ୍କୁ ହ୍ୟାଲୋ ହ୍ୟାଲୋ କହୁଛି, ସେ କିଛି କହୁନାହାନ୍ତି। ମୁଁ କହିଲି ସାର କଣ ଶୁଣୁଛନ୍ତି ତ? ମୁଁ କଣ କହୁଛି ନା, ମୁଁ ହଜି ଯାଇଥିଲି, ମାନେ ଏତେ ସୁନ୍ଦର ଲେଖା ହେଇଛି, ମୁଁ ପୁରା ହଜିଗଲି। ତାପରେ ସେଠୁ ମୁଁ ଲେଖିକି ତାଙ୍କୁ କାହାଣୀଟି ଦେଲି, ସେଇଠି ବର୍ତ୍ତମାନ ସେ କାମ ଚାଲିଛି। ତା ଛଡା 2 ମାଗାଜିନ୍ ରୁ ମାଗିଛନ୍ତି, ତେଣୁ 2 ଲେଖା ମଧ୍ୟ ଚାଲିଛି।
1: ଧନ୍ୟବାଦ ମ୍ୟାଡମ୍, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମରେ ସାମିଲ ହେଲେ, କିଛି ସମୟ ଆମକୁ ଦେଲେ, ସାହିତ୍ୟ ସାଧନା, ଶିକ୍ଷକତାର ଅନୁଭବ, ଜୀବନ ଦର୍ଶନ ସମ୍ପର୍କରେ ଅମୂଲ୍ୟ ଭାବନା ଗୁଡିକୁ ବାଣ୍ଟିଲେ। ଆପଣଙ୍କ ସାହିତ୍ୟ ସାଧନା ଆଗାମୀ ଦିନମାନଙ୍କରେ ଆହୁରି ସଫଳତାର ଶିଖର ସ୍ପର୍ଶ କରୁ, ଏବଂ ଆପଣ ଏମିତି ଲେଖନୀ ମାଧ୍ୟମରେ ସମାଜକୁ ସବୁବେଳେ ଜ୍ଞାନର ଆଲୋକ ଦେଖାଉଥାନ୍ତୁ, ଏହି ଶୁଭକାମନା ଆମ ଘର ଅଗଣୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ। ନମସ୍କାର।
0: ନମସ୍କାର।

0: କେବେ ଜନନୀ, କେବେ ଲେଖିକା। ତାଙ୍କର ଭୂମିକା ବଦଳିଥାଏ, କିନ୍ତୁ ତାଙ୍କର ମୂଳ ସ୍ୱରୂପ, ସୃଷ୍ଟି, ସମର୍ପଣ ଓ ସ୍ନେହ କେବେ ବଦଳେ ନାହିଁ।
1: ଗୃହିଣୀ ଭାବରେ ସେ ପରିବାରକୁ ଗଢ଼ନ୍ତି, ଲେଖିକା ଭାବରେ ଚିନ୍ତାଧାରାକୁ ଲେଖନୀରେ ଆଙ୍କିଥାନ୍ତି।
0: ସେ ନିଜକୁ ଛାୟାରେ ରଖି ପରିବାର ଓ ସମାଜକୁ ଆଲୋକ ଦେଇଥାନ୍ତି। ତେଣୁ ତାଙ୍କ ଶକ୍ତି, ସମର୍ପଣ ଓ ସୃଜନଶୀଳତାକୁ ସମ୍ମାନ ଦେବା।
1: ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ସରିଆସିଲାଣି, କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା, ସେ ବିଷୟରେ ଆପଣଙ୍କ ମତାମତ ଅପେକ୍ଷାରେ ରହିଲୁ।
0: ଆପଣମାନଙ୍କ ସୁଚିନ୍ତିତ ମତାମତ ଆମ ପାଖକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇ ପାରିବେ। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 9438268568। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ମୁଁ ସ୍ୱାଗତିକା,
1: ଆଉ ମୁଁ ନିଶା।
0: ନମସ୍କାର।

0: ପ୍ରଚାର କଲୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଆକାଶବାଣୀ ଜୟପୁର। ସମୟ ଦିନ 1:50 ଓଡ଼ିଆରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ଡେ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12 ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ବାଚସ୍କତି ଓମ୍ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
2: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରି ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମେ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
1: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍କତି ଶ୍ରୀ ବିର୍ଲା କହିଥିଲେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ, ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ

ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍କରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେହିପରି ମାନିଲାଠାରେ ଡକ୍ଟର ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇଙ୍କୁ ଭେଟିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ୍ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍କରିକ ସମ୍ମାନ, ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବରେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଓଡ଼ା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଦିନ ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମାସ ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30ରୁ ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIBର କହିବା ଅନୁଯାୟୀ ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପୂର୍ଣ୍ଣ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚାରିଦିନିଆ ବ୍ରିକ୍ସ ସ୍ୱାସ୍ଥ୍ୟ ତଥ୍ୟଭିତ୍ତିକ ବ୍ୟାପକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ଜ୍ଞାନ ଏବଂ ସୂଚନା ଆଦାନ ପ୍ରଦାନକୁ ପ୍ରୋହାହିତ କରିବା ସହିତ ପାରମ୍ପରିକ ତଥା ସମନ୍ୱିତ ଔଷଧ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ପାଇଁ ବିକାଶ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇରାନ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିନା ଅନୁମତିରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧାରଣାକୁ ବିଜେପି ନିନ୍ଦା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ରାହୁଲଙ୍କ ଧାରଣା ଦାୟିତ୍ୱହୀନ ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଲଜ୍ଜାକର ଦିବସ ଭାବେ ଗଣାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ଜଡ଼ିତ ମର୍ଯ୍ୟାଦା ସମ୍ପର୍କରେ ଜାଣି ମଧ୍ୟ ଶ୍ରୀ ଗାନ୍ଧି ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକ ସେୟାର କରି ଶ୍ରୀ ମୋଦି କହିଛନ୍ତି ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରନ୍ତି, ନିଜର ବ୍ୟକ୍ତିଗତ କର୍ତ୍ତବ୍ୟକୁ ଦକ୍ଷତାର ସହ ସମ୍ପାଦନ କରନ୍ତି, ବନ୍ଧୁମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପୂରଣ କରିବାରେ ନିଜର ସାହସ ପ୍ରଦର୍ଶନ କରନ୍ତି, ସେହି ବ୍ୟକ୍ତି ହିଁ

ଶୁଣୁଛନ୍ତି ଇତିହାସ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ଦିଲୀପ ସେନ, ସମୀର ସେନ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। କଥାଚିତ୍ର

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12:00 ଓ ପରେ 2:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍କତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ

0: ଦୃଷ୍ଟି ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରୀ ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମୈଁ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର किस नियम के तहत होना है। माननीय स्पीकर महोदय सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ଓ ପରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4ଟାରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମିନିଟ୍ ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଜି ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରିଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଜାତୀୟ ପତାକା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗ ଅତୁଳନୀୟ ସାହସ, ଧଳା ରଙ୍ଗ ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗ ପ୍ରଗତି ଏବଂ ନୀଳ ରଙ୍ଗର ଅଶୋକଚକ୍ର ସର୍ବଦା ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟ ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା ନିୟମାବଳୀର ସରଳୀକରଣ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ରାଷ୍ଟ୍ର ଚେତନାର ମହାପ୍ରବାହ ସୃଷ୍ଟି କରିଛି। ସମସ୍ତେ ଏକତ୍ର ହୋଇ ମାତୃଭୂମିର ଏକତା, ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରି ତ୍ରିରଙ୍ଗାର ମାନ ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟରେ ଶୀର୍ଷରେ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସଦା ସ୍କରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7ଟି 360 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ଗୀତିନାଟ୍ୟ ଅଭିଯାନ ଆଜି ରାତି 10ଟାରେ। ମୂଳ ମଞ୍ଚ ନାଟକ ରଚନା କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା କରିଛନ୍ତି ନୟର କିଶୋର ମହାନ୍ତି। ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ହ୍ୟାଲୋ ସର୍ଦ୍ଦାର ଆକବର ଗୀତ ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। 6:55 ଆଜିର ପ୍ରସଙ୍ଗ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଆମ କେନ୍ଦ୍ରରୁ ପ୍ରଚାରିତ ହେବ ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥା କ୍ରମରେ ଶୁଣିବେ ବର୍ଷାଦିନିଆ ଡାଲି ଫସଲ ଜାତୀୟ ଚାଷ। ସଂସଦ ସମୀକ୍ଷା ଶୁଣିବେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। 8:15 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା, ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା କରିଛନ୍ତି ରଞ୍ଜିତ କୁମାର ଦାସ, ସଙ୍ଗୀତ ସୁକୁମାର ସୋନା। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଭୋକାଲ ପରିବେଷଣ କରିଛନ୍ତି ସିଂହବନ୍ଧୁ ରାଗ ଆଦାନ, ଶୁଣିବେ ରାତି 8:30। ରାତି 9:15 ସ୍ପଟ୍ଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ରହିଛି ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ପଙ୍କଜ ଦାସ, ଗୁଲାମ ଅଲ୍ଲୀ, ଅଶୋକ ଖୋସଲା, ଭୂପେନ୍ଦର ସିଂ ଏବଂ ବେଗମ ଅଫତାର। ରାତି 10:00 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରଚାର କରିବୁ ଗୀତିନାଟ୍ୟ ଅଭିଯାନ। ମୂଳ ମଞ୍ଚ ନାଟକ ରଚନା କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ ଏବଂ ପ୍ରଯୋଜନା କରିଛନ୍ତି ନୟନ କିଶୋର ମହାନ୍ତି। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:00। ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

क्या जुर्म किया, इनको रंग हो गया गुलाबी गुलाबी।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5ଟା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ FM ଶୁଣୁଛନ୍ତି 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ

0: ଦିନର ବ୍ୟସ୍ତତାକୁ ପଛରେ ଛାଡ଼ି ଯେତେବେଳେ ସନ୍ଧ୍ୟାର କୋମଳ ଆଲୋକ ପୃଥିବୀକୁ ଆଲିଙ୍ଗନ କରେ, ସେତେବେଳେ ମନ ଖୋଜେ କିଛି ମଧୁର କଥା, କିଛି ସୁରିଲା ସଙ୍ଗୀତ ଓ କିଛି ଭଲ ପାଇବାର ମୁହୂର୍ତ୍ତ।
1: ତେବେ ସାଥୀ, ସେହି ମଧୁର ଅନୁଭବକୁ ନେଇ ଆପଣଙ୍କ ପାଖକୁ ଆସି ପହଞ୍ଚି ଯାଇଛୁ ଆମେ ଦୁହେଁ। ଆଜିର କାର୍ଯ୍ୟକ୍ରମ ସଞ୍ଚାଳନ ଦାୟିତ୍ୱରେ ମୁଁ ଲକ୍ଷ୍ମୀ ଦାସ ନାୟକ,
0: ଆଉ ମୁଁ ସୋନାଲି ପଣ୍ଡା। ନମସ୍କାର।

0: ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ନେବା ଏବଂ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ଜୀବନରେ ସବୁକିଛି ହରାଇଲେ ମଧ୍ୟ ଆଶାକୁ କେବେ ହରାନ୍ତୁ ନାହିଁ, କାରଣ ଅନ୍ଧାର ରାତି ପରେ ଯେପରି ସୂର୍ଯ୍ୟୋଦୟ ନିଶ୍ଚିତ, ସେହିପରି କଠିନ ସମୟ ପରେ ଭଲ ଦିନ ମଧ୍ୟ ନିଶ୍ଚିତ ଆସିଥାଏ। ଧୈର୍ଯ୍ୟ, ପରିଶ୍ରମ ଓ ବିଶ୍ୱାସ ଥିଲେ କୌଣସି ସ୍ୱପ୍ନ ଅସମ୍ଭବ ନୁହେଁ। ତେବେ ବର୍ତ୍ତମାନ ଶୁଣିବା ସାଥୀ ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନ, ମାନବ ଜାତି ପାଇଁ ସଙ୍କଟ କି।
0: ତେବେ ସାଥୀ, ଆଜିର ଆଲୋଚନାର ବିଷୟ ହେଉଛି

0: ବିଶ୍ୱ ତାପନ ବା ଗ୍ଲୋବାଲ୍ ୱାର୍ମିଂ ମାନବ ଜାତି ପାଇଁ ସଙ୍କଟ କି? ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ପାଇଁ ଆମ ସହ ଉପସ୍ଥିତ ଅଛନ୍ତି ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାବତ ମ୍ୟାଡମ୍।
1: ହ୍ୟାଲୋ
2: ହ୍ୟାଲୋ
1: ମ୍ୟାଡମ୍, ନମସ୍କାର।
2: ନମସ୍କାର
1: ମ୍ୟାଡମ୍, ଆପଣଙ୍କୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଅନେକ ଅନେକ ସ୍ୱାଗତ।
2: ମୋ ନାଁ ପୁଷ୍ପାଞ୍ଜଳି ସାବ, ମୁଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ।
1: ଆଜ୍ଞା ମ୍ୟାଡମ୍, ତେବେ ମ୍ୟାଡମ୍, ଯେମିତି ଆଜି ଆମ ଶୀର୍ଷକଟି ରହିଛି, ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ ହେଉଛି ବିଶ୍ୱ ତାପନ ବା ଗ୍ଲୋବାଲ୍ ୱାର୍ମିଂ ସେଇଟା କଣ? ଆପଣ ଟିକେ ସରଳ ଭାଷାରେ ଆମ ଶ୍ରୋତା ମାନଙ୍କୁ ବୁଝାଇ ଦିଅନ୍ତୁ।
2: ଆଧୁନିକ ଯୁଗରେ ଯୋଉ କଳକାରଖାନାର ବିଷାକ୍ତ ବାଷ୍ପ ନିର୍ଗତ ହେଉଛି, ଯାନବାହନର ଚଳପ୍ରଚଳ ବୃଦ୍ଧି ହେଉଛି ଏବଂ ବିଭିନ୍ନ ପ୍ରକାର ଜୀବାଶ୍ମର ଦହନ ହେଉଛି, ଏଥିପାଇଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ଏହାକୁ ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱ ତାପନ କୁହାଯାଏ।
1: ବହୁତ ସୁନ୍ଦର ମ୍ୟାଡମ୍। ତେବେ ମ୍ୟାଡମ୍, ଆପଣଙ୍କ ମତରେ ବିଶ୍ୱ ତାପନ ଆଜି ମାନବ ଜାତି ପାଇଁ କେତେ ବଡ଼ ସଙ୍କଟ ବୋଲି ଭାବୁଛନ୍ତି?
2: ପୃଥିବୀର ତାପମାତ୍ରା ବୃଦ୍ଧି ହେବା ଫଳରେ ମାନବ ସମାଜ ଉପରେ ନିଶ୍ଚୟ ପ୍ରଭାବ ପଡୁଛି, କାହିଁକି ନା ଯେତେ ଗୁଡିଏ ସମସ୍ୟାର ସମ୍ମୁଖୀନ ହେଉଛି ମାନବ ସମାଜ, ସେଥିମଧ୍ୟରୁ ବିଶ୍ୱ ତାପନଟା ଅନ୍ୟତମ। ବିଭିନ୍ନ ପ୍ରକାର ପ୍ରାକୃତିକ ବିପାତ ଏବଂ ବୃଷ୍ଟିପାତ, ଯୋଉ ବନ୍ୟା ମରୁଡି ଇତ୍ୟାଦିର ଅନାବୃଷ୍ଟି ପ୍ରଭୃତି ଦେଖାଦେଉଛି ପୃଥିବୀରେ, ଏବଂ ଏହାର କାୟା ବିସ୍ତାର କରିବା ଫଳରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହେଉଛି। ଉଦାହରଣତଃ ସମୁଦ୍ରର ଯୋଉ ଜଳପତନ ବୃଦ୍ଧି ହେଉଛି, ଏହା ଫଳରେ ସାମୁଦ୍ରିକ ଜୀବର ଲୋପ ପାଉଛି ଏବଂ ଜୀବନ ଜୀବିକା ଯୋଉ ମତ୍ସ୍ୟଜୀବୀ ମାନେ ଯୋଉ ମତ୍ସ୍ୟ ମାନେ ଶିକାର ପାଇଁ ବୋଲି ଯାଆନ୍ତି ସେଗୁଡାକର ବ୍ୟାଘାତ ହେଉଛି। ବିଶେଷ କରି କୃଷି ଉପରେ ବହୁତ ପ୍ରଭାବ ପଡୁଛି, କୃଷିଜାତ ଦ୍ରବ୍ୟ ଉତ୍ପାଦନ କରିବାରେ ମାନବ ସମାଜ ବହୁତ ସମସ୍ୟା ସମ୍ମୁଖୀନ ହେଉଛି।
1: ଆଜ୍ଞା ମ୍ୟାଡମ୍, ତାହେଲେ ମ୍ୟାଡମ୍, ଏଇ ଯୋଉ ବିଶ୍ୱ ତାପନ ଏହାର ମୁଖ୍ୟ କାରଣ ଗୁଡିକ କଣ?
2: ମୁଖ୍ୟ କାରଣ ହେଲା ଶିଳ୍ପାୟନ। ଆଧୁନିକ ଯୁଗରେ ଶିଳ୍ପ କାରଖାନା ବଢୁଛି ଯଦ୍ୱାରା ରାସାୟନିକ ଗ୍ୟାସ ଉତ୍ପନ୍ନ ହେଉଛି, ଆଉ ଜଙ୍ଗଲ ସମ୍ପଦ ମଧ୍ୟ କ୍ଷୟ ହେଉଛି ମାନବ ସମାଜ ଦ୍ୱାରା, ଯାନବାହନ ବୃଦ୍ଧି ପାଉଛି। ତାପରେ ଆଉ ଗୋଟେ ହେଲା ଆମର ସବୁଜ କୋଠରୀ, ଏହା ମଧ୍ୟ ଗୋଟେ କାରଣ ବିଶ୍ୱ ତାପନ ପାଇଁ।
1: ତାହେଲେ ମ୍ୟାଡମ୍, ଏ ଯୋଉ ବିଶ୍ୱ ତାପନ ଏହାର ପ୍ରଭାବ ପ୍ରକୃତି ଓ ପରିବେଶ ଉପରେ କିପରି ପଡୁଛି?
2: ପ୍ରକୃତି ଉପରେ ପଡୁଛି, ବିଶ୍ୱ ଉତ୍ତାପ ବୃଦ୍ଧି ପାଉଛି ଯୋଉଟାକି ସମୁଦ୍ରରେ ଉତ୍ତାପ ସୃଷ୍ଟି ହେଉଛି, ସମୁଦ୍ରର ଜଳପତନ ବୃଦ୍ଧି ପାଉଛି, ସାମୁଦ୍ରିକ ଜୀବ ଉପରେ ପ୍ରଭାବ ପଡୁଛି। ତାପରେ ଜଙ୍ଗଲ ନଷ୍ଟ ହେବା ଫଳରେ ଆମର ଯୋଉ ବିଶେଷ କରି ଗଛ ଆମକୁ ଯୋଉ ଅମ୍ଳଜାନ ଦିଏ ଏବଂ ସେ ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରେ ଖାଦ୍ୟ ତିଆରି କରିବାରେ, ଏହା ଫଳରେ ବାୟୁମଣ୍ଡଳ ବିଷାକ୍ତ ହେଉଛି ଅଙ୍ଗାରକାମ୍ଳ ଯାନ ପଡିବା ଫଳରେ, ଏବଂ ପରିବେଶ ଉପରେ ଏହାର ପ୍ରଭାବଟା ପଡୁଛି।
1: ଆଜ୍ଞା ମ୍ୟାଡମ୍, ମ୍ୟାଡମ୍ ପୂର୍ବ ପ୍ରଶ୍ନରେ ଆପଣ କହିଥିଲେ କୃଷି ମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି, ତାହେଲେ କୃଷି ଓ ଖାଦ୍ୟ ଉତ୍ପାଦନ ଏହା ଉପରେ ବିଶ୍ୱ ତାପନର କଣ ପ୍ରଭାବ ରହୁଛି? ଆପଣ ଟିକେ ଆମ ଶ୍ରୋତା ମାନଙ୍କୁ କହିଦିଅନ୍ତୁ।
2: ବିଶେଷ କରି ଯୋଉ ବୃଷ୍ଟିପାତ ଉପରେ ଯୋଉ ପ୍ରଭାବ ପଡୁଛି, ବୃଷ୍ଟିପାତ କମି ଯାଉଛି, କମିବା ଫଳରେ ଚାଷ କାମରେ ବ୍ୟାଘାତ ହେଉଛି, ତାପରେ ଫସଲ ଆମଦାନୀ କରିବାରେ ବ୍ୟାଘାତ ହେଉଛି, ପନିପରିବା ଚାଷ ମଧ୍ୟ ବ୍ୟାଘାତ ହେଉଛି। ଏହା ଫଳରେ ଏଗୁଡାକ ହେଉଛି ସବୁ ଆମର ମାନବ ସମାଜ ଉପରେ ବିଶେଷ ଭାବରେ ପ୍ରଭାବ ପକାଉଛି।
1: ଏଇଟା ତ ହେଲା ମ୍ୟାଡମ୍ ଗୋଟେ ପର୍ସପେକ୍ଟିଭ, କିନ୍ତୁ ଆମେ ଯଦି ମଣିଷର ସ୍ୱାସ୍ଥ୍ୟ ଉପରେ ଦେଖିବା, ତ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର କେଉଁ କେଉଁ ପ୍ରଭାବ ଦେଖାଯାଉଛି?
2: ମଣିଷର ପ୍ରଥମ ସମସ୍ୟାଟା ହେଲା ଶ୍ୱାସକ୍ରିୟା। ମଣିଷ ଶ୍ୱାସକ୍ରିୟାରେ ସେ ସବୁବେଳେ ଅମ୍ଳଜାନ ଗ୍ରହଣ କରେ, ଅଙ୍ଗାରକାମ୍ଳ ଛାଡେ। ଯେତେବେଳେ ଜଙ୍ଗଲ ନଷ୍ଟ ହେଉଛି, ବିଶେଷ କରି ବୃକ୍ଷ ଆମକୁ ଯୋଉ ଅମ୍ଳଜାନଟା ଦଉଛି, ଅମ୍ଳଜାନ ନେବାରେ ଆମ ପାଇଁ ଅସୁବିଧା ହେଉଛି ବା କମିଯାଉଛି। ମାନବ ମାନେ ଯେତେବେଳେ ବଢୁଛି ଜନସଂଖ୍ୟା, ସେତେବେଳେ ବାୟୁର ଅମ୍ଳଜାନ କମିଗଲେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେଉଛି, ଏବଂ ଆଉ ଗୋଟେ କାରଣ ହେଲା ବିଷାକ୍ତ ବାଷ୍ପର ସଂଖ୍ୟା ଯେତେବେଳେ ବଢିଯାଉଛି ବାୟୁମଣ୍ଡଳରେ, ସେତେବେଳେ ସେ ବିଷାକ୍ତ ବାଷ୍ପ ଯେତେବେଳେ ଶ୍ୱାସକ୍ରିୟାରେ ମାନବ ସମାଜ ଗ୍ରହଣ କରିବ, ସେତିକିବେଳେ ତାର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପ୍ରଭାବ ପଡୁଛି। ଆଧୁନିକ ଯୁଗରେ ଆମର ଗୋଟିଏ ଦୂରାରୋଗ୍ୟ ହେଉଛି କ୍ୟାନ୍ସର, ସେଇ ରୋଗ ମଧ୍ୟ ବହୁତ ବହୁଳ ପରିମାଣରେ ବଢୁଛି।
1: ତ ମ୍ୟାଡମ୍, ଆପଣ ତ ଜଣେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଥିଲେ, ତ ଶିକ୍ଷୟତ୍ରୀ ଭାବେ ପରିବେଶ ସଚେତନତା ସୃଷ୍ଟିରେ ବିଦ୍ୟାଳୟର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଆପଣ ଭାବୁଛନ୍ତି?
2: ପ୍ରତ୍ୟେକ ଛାତ୍ରଛାତ୍ରୀ

0: ପରିବେଶ ସମ୍ବନ୍ଧୀୟ ସଚେତନତା ଏପରି ଭାବରେ ସୃଷ୍ଟି କରିବାକୁ ପଡିବ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ଉପଲବ୍ଧି କରିବା ଉଚିତ, ଅନ୍ତତଃ ବିଦ୍ୟାଳୟ ପରିବେଶରେ ସେମାନେ ଗୋଟିଏ ଛାତ୍ର ଗୋଟିଏ ଗଛ ଲଗେଇ ଏବଂ ସୁନ୍ଦର ଭାବରେ ବଗିଚାଟିଏ ତିଆରି କରି ଆନ୍ତରିକତା ସହ ସେସବୁର ରକ୍ଷଣାବେକ୍ଷଣ କରିବାରେ ସହଯୋଗ କରିବା ଉଚିତ।
1: ତାହେଲେ ମ୍ୟାଡାମ, ବ୍ୟକ୍ତିଗତ ସ୍ତରରେ ଯଦି ଆମେ ବିଶ୍ୱ ତାପନ କମାଇବା, ସେ ପାଇଁ ଆମେ କଣ କରିପାରିବା?
0: ବିଶେଷ କରି ବ୍ୟକ୍ତିଗତ ସ୍ତରରେ ଆମେ ଯୋଉ ପ୍ରକାର ଇଲେକ୍ଟ୍ରିକାଲ ଜିନିଷର ଦ୍ରବ୍ୟର ବ୍ୟବହାର କରୁଛୁ ସେସବୁ ଅନ୍ତତ ଆମେ କମେଇ ପାରିବା। ଆମେ ବାରମ୍ବାର ଯୋଉ ଏସି ବ୍ୟବହାର କରୁଛୁ, ଫ୍ରିଜ ବ୍ୟବହାର କରୁଛୁ, ଲାଇଟ ସବୁବେଳେ ଆମେ ସେଗୁଡାକୁ ଉପଯୁକ୍ତ ଭାବରେ ବ୍ୟବହାର କରିବା, ଯେତେ କମେଇବା କମ ପରିମାଣରେ ବ୍ୟବହାର କରିବା ସେତେ ଭଲ। ତା ଛଡା ଆମେ ବି ଆମର ପରିବେଶ, ଆମର ନିଜର ବ୍ୟକ୍ତିଗତ ପରିବେଶ ଭିତରେ ଆମେ ଅନ୍ତତଃ ବୃକ୍ଷଟିଏ ଲଗେଇ ବା ବଗିଚା କରି ଆମେ ଆମର ପରିବେଶକୁ ସ୍ୱଚ୍ଛ ରଖିପାରିବା।
1: ଆଜ୍ଞା ମ୍ୟାଡମ, ତାହେଲେ ମ୍ୟାଡମ ସରକାର ଓ ସମାଜ ମିଳିତ ଭାବେ ଏହି ସମସ୍ୟାର ସମାଧାନ ପାଇଁ କଣ କରିବା ଉଚିତ?
0: ସରକାର ଯୋଉ ପ୍ରକାର ଆଧୁନିକ ଯୁଗରେ ସବୁ ଯୋଉ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରି ଯୋଉ ସବୁ ରାସ୍ତାଘାଟ, ଯାନବାହନ ଏଇସବୁରେ ଶିଳ୍ପାୟନ ଇତ୍ୟାଦି ଯୋଉ କରୁଛନ୍ତି ତା ଉପରେ ଟିକେ ସୁଦୃଷ୍ଟି ଦେଇ ଅନ୍ତତଃ ଜଙ୍ଗଲ ଯୋଉ କ୍ଷୟ ହଉଛି, ଜଙ୍ଗଲ କ୍ଷୟକୁ ରଖିବାକୁ ପଡିବ। ଜଙ୍ଗଲ କ୍ଷୟ ରଖିଲେ ଆମର ବୃଷ୍ଟିପାତ ହବ ଏବଂ ବାୟୁମଣ୍ଡଳ ମଧ୍ୟ ଦୂଷିତ ହେବ ନାହିଁ, ଉତ୍ତାପ ମଧ୍ୟ ବାୟୁମଣ୍ଡଳରେ କମିବ।
1: ଆଜ୍ଞା ମ୍ୟାଡମ, ତାହେଲେ ମ୍ୟାଡମ ଆମେ ଆମ ଆଗାମୀ ପିଢି ପାଇଁ ଏକ ସୁସ୍ଥ ପରିବେଶ ଗଢିବାରେ ଆମର ଦାୟିତ୍ୱ କଣ ରହିପାରିବ?
0: ଆଗାମୀ ପିଢିକୁ ଆମେ ଉପଦେଶ ଦେବା ଉଚିତ, ସେମାନେ ଯେତେ ପାରିବେ, ଆଜିକାଲି ଯୋଉ ପ୍ରକାର ବୈଜ୍ଞାନିକ ଯୁଗରେ ଯୋଉ ପ୍ରଭାବିତ ହେଇ ଯୋଉ ବିଜ୍ଞାନ ସମ୍ବନ୍ଧୀୟ ଯୋଉ ଜିନିଷ ବ୍ୟବହାର କରୁଛନ୍ତି ସେସବୁ ଯେତେ ପରିମାଣରେ କମେଇ ପାରିବେ ଏବଂ ବିଶେଷ କରି ଜଙ୍ଗଲ ଧ୍ୱଂସ ନ କରିବା ପାଇଁ ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବେ।
1: ତାହେଲେ ମ୍ୟାଡମ, ଏଇଟା ଆପଣଙ୍କ ପାଇଁ ଶେଷ ପ୍ରଶ୍ନ ରହିଲା, ଆମ ଶ୍ରୋତାମାନଙ୍କ ପାଇଁ ବିଶ୍ୱ ତାପନ ରୋକିବା ଓ ପରିବେଶ ସୁରକ୍ଷା ସମ୍ପର୍କରେ ଆପଣଙ୍କ ବାର୍ତ୍ତା କଣ ରହିବ?
0: ଯୋଉ ତାର ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରିବାରେ ତାର ବିଶାଳତାକୁ ସେ କମେଇବା ଉଚିତ, ଯେତେ ସଙ୍କୁଚିତ କରିପାରିବ ସେତେ ତାର ସାମଗ୍ରୀ ବ୍ୟବହାର କରିବାରେ ସେ କମେଇ ପାରିବ ଏବଂ ଯଦ୍ୱାରା କି ଆମର ଜଙ୍ଗଲ ନଷ୍ଟ ହଉଛି, ଜଙ୍ଗଲ ନଷ୍ଟ କରି ଆମେ ତାର ବ୍ୟବହାର କରୁଛୁ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବାରେ ସେସବୁ କରିବା ଏବଂ ଯାନବାହନର ବ୍ୟବହାର ମଧ୍ୟ ଆମେ ସୀମିତ କରିବା ଏସବୁ କଲେ ଏବଂ ବିଶେଷ କରି ଗୋଟେ ମାତ୍ର ପ୍ରଧାନ ଆମର ଲକ୍ଷ୍ୟ ହେଲା ଯେ ବୃକ୍ଷରୋପଣ କରିବା। ବୃକ୍ଷରୋପଣ କରେ ଆମର ପରିବେଶ ପ୍ରଦୂଷଣ ହେବାରୁ ରକ୍ଷା ପାଇପାରିବା। ଏଇଟା ହଉଛି ମୋର ବିଶ୍ୱବାସୀଙ୍କ ପାଇଁ ଗୋଟିଏ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ। ତେବେ ଶ୍ରୋତା ବନ୍ଧୁ, ଆଜିର ଶୀର୍ଷକ ଗ୍ଲୋବାଲ ୱାର୍ମିଂ ବିଷୟରେ ଆମ ସହିତ ଆଲୋଚନାରେ ଥିଲେ ଜଣେ ପୁରାତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାବତ। ତାହେଲେ ସାଥୀ, ଯଦି ବର୍ତ୍ତମାନ ଠାରୁ ଆମେ ସଚେତନ ନ ହେବା, ତାର ପରିଣତି କେତେ ଯେ ଭୟାବହ ହେବ କଳ୍ପନା ମଧ୍ୟ କରିହେବ ନାହିଁ। ତେଣୁ ବର୍ତ୍ତମାନ ଠାରୁ ସତର୍କ ହେବା ବହୁତ ଜରୁରୀ ଅଟେ। ଆଜି ମ୍ୟାଡମ ନିଜ ବହୁ ମୂଲ୍ୟବାନ ସମୟ ଆମକୁ ଦେଇଥିବା ଯୋଗୁଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ନମସ୍କାର।
0: ନମସ୍କାର, ନମସ୍କାର।
2: ଏଇତ ଥିଲା ସାଥୀ ଏକ ସୁନ୍ଦର ସାକ୍ଷାତକାର। ତେବେ କାର୍ଯ୍ୟକ୍ରମଟିକୁ ଆଗେଇ ନେବା, ଶୁଣିବା ଗୀତି କଥା ଯାହାର ଶୀର୍ଷକ ରହିଛି ଅଧୁରା ପ୍ରେମ।

ସନ୍ଧ୍ୟାର ନିରବତା କେବେ କେବେ ଏମିତି କିଛି ସ୍ମୃତିକୁ ଜାଗ୍ରତ କରେ ଯାହାକୁ ଆମେ ଯେତେ ଭୁଲାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ସେତେ ଅଧିକ ମନେ ପଡ଼ିଥାନ୍ତି। ଆଜିର କାହାଣୀ ସେହିପରି ଏକ ଅଧୁରା ପ୍ରେମର କାହାଣୀ, ଯେଉଁଠି ପ୍ରେମ ଥିଲା, ବିଶ୍ୱାସ ଥିଲା, ଅପେକ୍ଷା ଥିଲା, କିନ୍ତୁ ଭାଗ୍ୟର ପୃଷ୍ଠାରେ ଏକାଠି ଚାଲିବାର ଅଧ୍ୟାୟ ଲେଖା ନଥିଲା।

ଅଭି ଓ ମୀରା ଏକ ଛୋଟ ସହରର ଦୁଇ ଜଣ ସାଧାରଣ ଯୁବକ ଓ ଯୁବତୀ। ଗୋଟିଏ ପୁସ୍ତକାଳୟରେ ସେମାନଙ୍କର ପ୍ରଥମ ଦେଖା। ଗୋଟିଏ ପୁସ୍ତକାଳୟରେ ପ୍ରଥମ ଦେଖା, ପ୍ରଥମେ କେବଳ ହସ, ତାପରେ କିଛି କଥା, ଆଉ ଧୀରେ ଧୀରେ ଏକ ସୁନ୍ଦର ବନ୍ଧୁତା। ସମୟ ସହିତ ସେହି ବନ୍ଧୁତା ଏକ ଗଭୀର ପ୍ରେମରେ ପରିଣତ ହେଲା। ସେମାନେ ପରସ୍ପରକୁ କେବଳ ଭଲ ପାଉନଥିଲେ, ପରସ୍ପରର ସ୍ୱପ୍ନକୁ ମଧ୍ୟ ନିଜର ବୋଲି ମାନୁଥିଲେ। ଗୋଟିଏ ଛୋଟ ଘର, ବାପା ମାଆଙ୍କ ଆଶୀର୍ବାଦ, ଆଉ ଅନେକ ସ୍ୱପ୍ନ।

କିନ୍ତୁ ଜୀବନ ସବୁବେଳେ ଆମ ଇଚ୍ଛା ଅନୁଯାୟୀ ଚାଲେ ନାହିଁ। ଚାକିରି ପାଇଁ ଅଭି ଦୂର ସହରକୁ ଚାଲିଗଲେ। ପ୍ରଥମ କିଛି ମାସ ପ୍ରତିଦିନ କଥା ହେଉଥିଲେ, ପରେ କାମର ବ୍ୟସ୍ତତା, ପରିସ୍ଥିତି ଓ ଦୂରତା ସେମାନଙ୍କ କଥାକୁ କମେଇଦେଲା। ତଥାପି ମୀରା ପ୍ରତିଦିନ ସନ୍ଧ୍ୟାରେ ସେହି ପୁରୁଣା ବସ୍ଷ୍ଟାଣ୍ଡକୁ ଚାହିଁ ରହୁଥିଲେ, ଯେଉଁଠାରେ ଅଭି ବିଦାୟ ନେଇ କହିଥିଲେ, ମୁଁ ଫେରିବି।

0: ଆନି ସେମିତି କାହିଁ କହୁଛ?
1: କାହିଁକି ନା ତମେ କେବେ ବି ରହୁନ।
0: ଆରେ ବାବା, ଏସବୁ ଯାହା ବି କରୁଛି ଆମ ପାଇଁ କରୁଛି ନା?
1: ଆମେ ଥିଲେ, ହେଲେ ବି

0: ବର୍ଷେ କଟିଗଲା। ଗୋଟିଏ ଦିନ ମୀରାର ବିବାହ ନିଶ୍ଚିତ ହେଲା। ସେ କାନ୍ଦିଲା ନାହିଁ, କାହାକୁ ଦୋଷ ମଧ୍ୟ ଦେଲା ନାହିଁ, କେବଳ ଆକାଶକୁ ଚାହିଁ ଧୀରେ କହିଲା, କେତେକ ପ୍ରେମ ମିଳନ ପାଇଁ ନୁହେଁ, ସ୍ମୃତି ହୋଇ ବଞ୍ଚି ରହିବା ପାଇଁ ଆସିଥାଏ।
1: ଅନ୍ୟପଟେ ଅଭି ଯେତେବେଳେ ଫେରିଲା, ସବୁକିଛି ବଦଳି ଯାଇଥିଲା।

ଶେଷ ହୁଏନି। ସେ କେବଳ ନିଜର ରୂପ ବଦଳାଇ ସ୍ମୃତି ହୋଇ ହୃଦୟରେ ରହିଯାଏ। ଆଜି ମଧ୍ୟ ସେହି ପୁସ୍ତକାଳୟ ଅଛି, ସେହି ରାସ୍ତା ଅଛି, ସେହି ସନ୍ଧ୍ୟା ଅଛି। ବଦଳି ଯାଇଛି କେବଳ ଦୁଇଟି ମଣିଷ। ସେମାନେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିଗଲେ, କିନ୍ତୁ ମନର ଗୋଟିଏ କୋଣରେ ପରସ୍ପର ପାଇଁ ସମ୍ମାନ ଓ ଶୁଭେଚ୍ଛା ଆଜି ମଧ୍ୟ ଜୀବନ୍ତ ରହିଛି।

0: ସାଥୀ, ପ୍ରତ୍ୟେକ ପ୍ରେମ କାହାଣୀର ଶେଷ ବିବାହରେ ହୁଏ ନାହିଁ। କେତେକ କାହାଣୀ ଆମକୁ ଶିଖାଇଥାଏ, ଭଲ ପାଇବାର ଅର୍ଥ କାହାକୁ ନିଜର କରିବା ନୁହେଁ, ବରଂ ତାଙ୍କ ସୁଖ ପାଇଁ ନିରବରେ ପ୍ରାର୍ଥନା କରିବା। ଅଧୁରା ହେଲେ ମଧ୍ୟ କେତେକ ପ୍ରେମ ଜୀବନର ସବୁଠାରୁ ସୁନ୍ଦର ଅନୁଭବ ହୋଇ ରହିଯାଇଥାଏ।
1: ତେବେ ସାଥୀ, ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଆପଣଙ୍କ ମନପସନ୍ଦ କାର୍ଯ୍ୟକ୍ରମ ହ୍ୟାଲୋ ସ୍ପନ୍ଦନ, ଯାହାର ଶୀର୍ଷକ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ।
0: ତେବେ ସାଥୀ, ପ୍ରତ୍ୟେକ ଆରମ୍ଭର ଯେପରି ଏକ ସୁନ୍ଦର ସମାପ୍ତି ରହିଛି, ସେହିପରି ଆଜିର ଏହି ମିଳନର ମୁହୂର୍ତ୍ତ ମଧ୍ୟ ଏଠାରେ ଶେଷ ହେଉଛି। ଆପଣଙ୍କ ସ୍ନେହ ଓ ସହଯୋଗ ଆମ ସହ ଏମିତି ହିଁ ରହିଥାଉ। ପୁଣି ଏକ ନୂଆ ଦିନର ନୂଆ କାର୍ଯ୍ୟକ୍ରମ ସହ ଭେଟିବାର ଆଶା ରଖି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ଲକ୍ଷ୍ମୀ ଦାସୀ ନାୟକ।
1: ମୁଁ ସୋନାଲି ପଣ୍ଡା। ରହିଲୁ ସାଥୀ,
0: ନମସ୍କାର।
2: ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହେଲୋ ସାର୍ତା ଲକ୍ପା ଗୀତ।

0: ମୁଣ୍ଡାଇ ବୁଲବାର ଅଛି କି ନାଇଁ? ବଡ଼ବାବୁ କେ କହିଲି ଅଛି ଆମର ବାଞ୍ଜି ଆଜି ଖାଇସେ ଖାଜା ଲଡୁ ଘେନ୍ସି, ତୁ ଡାବୁ ସଗାଇ ର ମୁଁ ଯାଇକରି ନେବି ବୋଲି ରଖିଦେବି ବୋଲା
1: ହେଲେ ଯାତ୍ରା ଖାଜା ଘେନ୍ ଦେବୁ ସେଲେ ଆରି
0: ମାତ୍ର ଏ ଦେ ବଲ୍ଟା ନିକଟା ଗରମଟା ଦେଖିକରି ଆଖା ଘେନ୍ ଦେବି, ନହେଲେ ଆରି ପଛେ ତକେ ସେ ବନ୍ଦାଡ଼ ବାନ୍ତି ଧରଲା ବୋଲେ ମକେ
1: କହିବି କି ନାଇଁ ଆରି ବନ୍ଦାଡ଼ ବାନ୍ତି ଦୁକା ହେଲା ବୋଲେ
0: କାହିଁକି ନା କହିଲି ନି ବୋଲେ ଏଟା ଆମର ପିଲା ଟୋକି ମନ ସର୍ଦାଇ କରି ଆଇବୁ ଆମନ ସେ ଖାଜା ପିଟା ଆମ ବୋଲ୍ଟା କି ଅସାଟା ନ ଦେଖଲାଇନି
1: ଖାଇବି ବୋଲେ ସଜେ
0: ଗେନ୍ଦେଲାଇନି ପିଲାମାନେ ଖାଇଲେ ଅଲଖ ଚେଇଗଲା
1: ବାସି କାଦି ମିଶା ଓ ମାଛି ମିଶା ବସି ରହିଛି ମାମା
0: ମାତ୍ର ଫାଦାଟା ମୁଁ ନ ଖାଇବାର ହଁ ପାଣି ମାରବା ଦିନ ଭିତରେ ଗାଗଟ ଜିରୋ ନଏ ଏନର ତେନରଟା ଖାଇବୁସ ବୋଲେ କଦିଅ ଛାତିଅ ତାହା ଜନଟା ବାରଲା ମିଶା ମିଳିଗଲା ଖାଇଦେବି ବୋଲେ ନଇ ସଜଟା ଖାଇବାର ଗରମ ପାଣି ଖାଇବାର ହଁ ଏ ଦେଖ ତ ନଲମାଉନି ଫୋନ ମୁଁ ଆସି ଅଛି ଦିଅ
1: ମାମା ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ
2: ମ୍ୟାଡମ ନମସ୍କାର
1: ଜୁହାର ଜୁହାର ବାବୁ କିଏ କହିଲି
2: ଦୋଲ ଗୋବିନ୍ଦ ମିଶ୍ର ଝାସୁଆ ଜିଲ୍ଲା
1: କେନ୍ତା ଅଛ ବାବୁ
2: ବଢିଆ ଅଛୁ ତୁମେ ମାନେ କେନ୍ତା ଅଛ ଭାଇ
1: ସବୁ ଡୌଲା କା ଅଛୁ ବୋଲେନି
2: ହଁ ଡୌଲେକା ଠିକ ଠିକ ଆଉ ଏକଲା ଅଛ ଆଜି
1: ମାମା ଆଇଲାନି ଖେଟସି ବେବେ କାହିଁକି ଶୁଣବାସ ତମେ ଅଲପ କହି ଦିଆ
2: ଏଟା ଜୁରେ ନନି ପଲା ଲଗାନି ଆଉ ଟିକେଟ ଟିକେଟ କରିଦେବେ
1: ନହେଲେ ନାଁ ମନ କହି ଦିଆ କାହିଁ
2: ନାଁ ମାନେ ହଉଛି ଆମର ପଙ୍କଜ ମିଶ୍ର ଜୟପୁର ତାପରେ ଆମର ପ୍ରଶାନ୍ତ କୁମାରୀ ବରଗଡ଼ ପୁଷ୍ପାଞ୍ଜଳି କୁମାରୀ ସ୍ୱର୍ଣ୍ଣପ୍ରଭା କର ତେଣୁ ଆମର ଏ ସୁବଲ ସାହୁ ପହଣ୍ଡି ବିଜେପୁର ତାପରେ ଯେତିକି ବି ଆମର ଏଖେନ ଚାଷୀ ଭାଇ ମାନେ ଯେନ୍ ପଲା ରୂପୁଛନ୍ କଷ୍ଟରେ ସେଟ ଅଛେ ଆଉ ସମସ୍ତ ଚାଷୀ ଭାଇ ମାନେ ମାନେ ଚାଷ କରିକିରି ଆମକେ ମାନକେ ଯେହେତୁ ମାନେ ଧାନ ଟିକେ ମୁଖେ ମିଳୁଛି ଚାଉଳ ଟିକେ ଅନ୍ନ ଟିକେ ତାଙ୍କ ମାନଙ୍କୁ ବହୁତ ବହୁତ ଧନ୍ୟବାଦ
1: ଆଲେ ଭଲ କଥା କହିଲା ସେବେ ତ ପାନୀର୍ ଦିନ ଏବେ ସବୁ ତ ଚାଷବାସ ଆରମ୍ଭ କରବା ଏବେ ହେଲେ ସବୁ ଶୁଣିଲା ପରା ତମକେ ମନ ସାରଦା କରିଲା ପରା ଏ ଗୀତ ଶୁଣାଇ ଦେବି ହେଲେ ଶୁନା ହେ ଆରି ଏମିତି ସେ ଫୋନ କରତେ ରୁହା
2: ହଁ ଠିକ ଧନ୍ୟବାଦ
1: ଯିବାର ଲାଗ

0: ଜୁହାର ଜୁହାର ଆଜ୍ଞା
1: ଜୁହାର ଜୁହାର କେ କୈଲାସିନୀ ବାବୁ
0: ମୁଁ ନରେନ୍ଦ୍ର କୁମାର ସାହୁ ଅରେକ ପାଟନା ଠାଗଡ଼ କଟକ ଜିଲ୍ଲାରୁ କହୁଛି
1: ହେଲେ ସାହୁ ବାବୁ ଭଲ ଆଚାସ
0: ହଁ ଭଲ ଅଛି କାଲି ହଉଛି
1: ପାଣି ଦିନ ଖଣ୍ଡେ ପାଣି ମାରିଲେ ସେ ନିକ ନିକି
0: ପାଣି ମାରିକି ସବୁ ବନ୍ୟା ହେଇଗଲାଣି ଆମ ପଟେ
1: ଜବର ପାଣି ହେଇଗଲା ତମର ବାଟେ ହେଲେ ଖଣ୍ଡେ ଅସୁବିଧା ନେଇକି
0: ହଁ ବହୁତ ଅସୁବିଧା ହଉଛି ପାଣି ଚାରିଆଡ଼େ ଜଳବନ୍ଦୀ ହେଇଯାଇକି ବିଲବାଡ଼ି ସବୁ ନଷ୍ଟ ହେଇଗଲା
1: କାହିଁକି ଶୁଣବାସ

0: ହ୍ୟାଲୋ ଶ୍ରଦ୍ଧା
1: ଲାଗୁ ନାନୀ,
0: ଜୁହାର ଜୁହାର, ନା ଅଲପ ସାଙ୍ଗି ଦିଆ,
1: ମୁଁ ନୀଳାଞ୍ଚଳ କହୁଛି ବଲାଙ୍ଗୀର ଜିଲ୍ଲାର।
0: ଆଲେ ନୀଳାଞ୍ଚଳ ବାବୁ ଭଲ ଅଛ କି?
1: ମୁଁ ଭଲ।
0: ପଦାର ଖାଦି ମଚି ବସିବା ଖାଦି ମଚି ପାନିର ଦିନେ ନ
1: ଖାଇଲେ ସତ କଥା କହିଲେ ସେଟା ଆମେ ନି ଖାଇବାର କଥା। କାଁ କରିକି ତମେ ଖାଇନା ଅଛ ତ ଆମେ ବିଡ଼ମା ବରମ କଥା ଅଛି ବା ଯେନ୍ତା ଦାମକେ ସେନ୍ତା କାମ ହେସି। ଆମେ ଭଲ ଦାମ ଦେମା ଭଲ ଖାଦ୍ୟ ଖାମା, କମ ଦାମ ଦେଲେ ଫରକ ଖରାପ ଖାଦ୍ୟ ଖାମା। ସେଥିଲାଗି
0: ଆଲେ କାଇ ଗୀତ ଶୁଣବା ସଲପ ଶ୍ରଦ୍ଧା ଶ୍ରଦ୍ଧା କହି ଦିଆ।
1: ଆଇ ଯେତେ ତ ଏଇଟା କାଁ ସେ ଯାତ୍ରା ଦେଖା ନନୀ ଗୋଟେ ଗୀତ ଅଛି, ସେ ଗୀତ ପ୍ଲେ ଯେତେ ଇଟା କାଁ ରଥଯାତ୍ରା ଚାଲିଛି ବୋଲେ ଯାତ୍ରା ଦେଖା ନନୀ ବୋଲି ଗୋଟେ ଗୀତ ଅଛି, ସେ ଗୀତ ପ୍ଲେ କରିଦେବେ।
0: ଆଲେ ଆଲେ ଏ ଗୀତ କେ ଶୁଣେଇ ଦେବି ଶୁନେ ଆରେ ଏମିତି ଆମକେ ଫୋନ କରତେ ରୁହ।
1: ଯେତେ ବି ଆକାଶବାଣୀ ଜୟପୁର ଚତୁର୍ଜନ କାର୍ଯ୍ୟକ୍ରମ ଶୁଣୁଛନ୍, ଅଲ ଆର ଜେ ଅଲ ଇସ୍ରୋଙ୍କୁ ବିଶେଷ କରି ମୋର ଡେଡିକେଟ।
0: ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ
2: ଜୁହାର ଜୁହାର
0: ଜୁହାର ଜୁହାର, ନା ଅଲପ ସାଙ୍ଗି ଦିଆ।
2: ମୁଇଁ ଜୟପୁର ଦାସାର ପ୍ରକାଶ ଦଳେଇ କହିଲି।
0: ହଁ ପ୍ରକାଶ ବାବୁ ଡୌଲା ଚାଷ?
2: ହଁ ଡୌଲା ଗପା।
0: ହେଲେ କେମିତି ଯାତ୍ରା ଚାଲିଲା ଅଛି ଆମର ଜୟପୁର ଲଗେ?
2: ଜୟପୁର ଯାତ୍ରା ତ ବଢିଆ ହେଲା। ଏବର
0: ଭଲ ହେଲା କି ପାନି ଜବର ମାରିଲା?
2: ନାଇଁ ଭଲ ହେଲା ଆପା, ପାନି ମାରିଲେ ପାନି ମାନି ବିଜିବି ଜିକିଲୁ
0: ଆଜି କ୍ଲାସ ନେଇ କି
2: ନୂଆ
0: ରଥ ବନାଇଲା ୟାର ସେଟା ଗୋଟେ ଶ୍ରଦ୍ଧା ଆରି ନିକି
2: ଆପା
0: ମାତ୍ର ଖାଇଟା ବୋଲେ ଯାତ୍ରା କେ ଜନ ଖୋଜା ବୁଜା ମନ ସେ ମିଲ୍ସି କି ନାଇଁ ପଦାଟା ସେଟା ମାନେ ଖାଇଲେ ବୋଲ କି ନାଇଁ ସେଟା ବୋଲ ଭାଇ ବୋନି ମାନକେ କହି ଦିଆ କାଇ
2: ଖାଇଟା
0: ବୋଲେ ଏବେ ପାନିର ଦିନ ପଦାର ମଚି ବସବା ଖାଦି ମନ ଖାଇଲେ ପେଟ ଦୁଖା ଝାଡା ବାନ୍ତି ମନ ଏସି ଆପୁ ଦର୍ଶନ କରବାର ସଜେ କାଇ ଖେଳନା ମନ କେନିକିରି ବୁଟି ଆଇବାର। ଆଲେ କାଇ ଗୀତ ଶୁଣ ଅଲପ କହି ଦିଆ କାଇ
2: ଆମର ରାମଗିରି କେ ଜୟପୁର ଗୀତ ରହୁଛି
0: ନା କି କାଇଟା ବୋଲେ କୁଣ୍ଡେ କହିଦେଲେ ଭଲ ଲାଗ୍ସି ଆମେ ଜାଣିପାରୁ। ଆଲେ ଏମିତି ସେ ଫୋନ କରତେ ରୁହା ବାବୁ ଆରି ତମର ଗୀତ କେ ଶୁନା ଆରି ଶ୍ରଦ୍ଧା ଆରି
2: ଜୁହାର ଜୁହାର
0: ଜୁହାର ଜୁହାର।

0: ହ୍ୟାଲୋ ସାରଦା ଲାଗବାଗି,
1: ହଁ ନମସ୍କାର ଆଜ୍ଞା।
0: ଜୁହାର ଜୁହାର ଶାଶ୍ୱତ ବାବୁ, କାଇକି?
1: ହଁ ଆଜ୍ଞା।
0: ଆରେ ଭଲା ଚାଷ?
1: ହଁ ଆଜ୍ଞା ଭଲ ଅଛି ଆଜ୍ଞା।
0: ଯାତ୍ରା ଦେଖି ଗଲାସ କି ନାଇଁ? ମାପୁର ଦେଖି?
1: ହଁ ଯାତ୍ରା ଦେଖି, ହଁ ଯାତ୍ରା ଦେଖି ଯାଇଥିଲି, ରଥ ଦେଖି ଆମିଷା ଗଲି ଆଜ୍ଞା।
0: ରଜି କ୍ଲାସ?
1: ହଁ ଆଜ୍ଞା।
0: କୋଲକାତା ରି ସେଦିନ ଜବର ପାନି ମାରତେ ଲାନି କି?
1: ହଁ ଆଜ୍ଞା, ବର୍ଷାରେ ମିଶା ବି ଆଜ୍ଞା, କଣ ଭିଜି ଭିଜି ମିଶା ରଥ ଟାଣି ଲେଖି
0: ଆଜ୍ଞା। ବରସ କେ ଥରେ ଆରି ନି କି? ଆରେ କାର ସାଙ୍ଗ ସାଥି ସାଙ୍ଗ ଯାଇ ରହିଲାସ କି ଏକଟା ଯାଇ ରହିଲାସ?
1: ପଙ୍କଜ ମିଶ୍ର ଆଜ୍ଞା, ଆଉ ମୁନା ପଣ୍ଡା ଆଜ୍ଞା, ଜଗତସିଂହପୁର ମମିନା ଡୋଲି, ତାପରେ ଆହୁରି ନାରାୟଣ ପ୍ରଧାନ ଆଜ୍ଞା, ତାପରେ ଆମ ଯେତିକି ସବୁ ରେଡ଼ିଓ ଶୁଣୁଛନ୍ତି।

0: ସମସ୍ତଙ୍କ ଋଷିକ ସାହୁ ଆଜ୍ଞା
1: ଆଲେ ଆଲେ ସବୁ ମିଶିକିରି ଶୁଣିଦେବ ହେ ତମର ପସନ୍ଦ
0: ଆର
1: ଏମିତି ଫୋନ କରିଥିବ ଆମକେ
0: ଆଜ୍ଞା
1: ରହିଲି ତେବେ ଜୁହାର ଲାଗ
0: ନମସ୍କାର ଆଜ୍ଞା।

0: ହ୍ୟାଲୋ ଶାରଦା ଲାଗବା ଗୀତ।
1: ହଁ ମ୍ୟାଡାମ ନମସ୍କାର।
0: ଜୁହାର ଜୁହାର, କେ କହିଲାସନି?
1: ମୁଇଁ ଡୁମାଲ ଉଦିନ ନାଡପୁର କଲାହାଣ୍ଡିରୁ ମନୋଜ କୁମାର ପଟେ କହୁଛେ।
0: ହଁ ଲେ ମନୋଜ ବାବୁ, ଡୋଲ ଆଚାସ?
1: ହଁ ଭଲ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍?
0: ଆମେ ସବୁ ଡୋଲ, ଯାତ୍ରା ଚାଲିଲା ଅଛେ ଶାରଦା, ତ ସବୁ କେଆରି, ତମର ବାଟେ କେନ୍ତା?
1: ଆମର ଆଡେ ବି ଯାତ୍ରା ଚାଲୁଛେ ଆଜ୍ଞା।
0: ଗଲାସନି ରଥ ଝିକବାକେ, ମହାପ୍ରଭୁ ଦର୍ଶନ କରବାକେ ଗଲାସନି?
1: ହଁ ହଁ ହଁ ଯାଇଥିଲୁ ଆଜ୍ଞା। ମାନେ ବର୍ଷା ହଉଥିଲା ଆଜ୍ଞା, ମାନେ 3ଟାରେ ବର୍ଷା ଛାଡିଗଲାକେ ତେହରୁ ଦେଖିଗଲୁ ଆଉ।
0: ଏବେ ଖଣ୍ଡେ ପାଣି ମାରିଲାନି ଆର ଖଣ୍ଡେ ଖରା ଚେକଲାନି ନିକି?
1: ହଁ ପାଣି ମାରିକରି ଏବେ ଖରା ହଉଛେ ଆଉ।
0: ଏଲେ ଆଜି ଶାରଦା ଲାଗବା ଗୀତ ଭିତରେ କାଇ ଗୀତ ଶୁଣବା ମନୋଜ ବାବୁ?
1: ଆଜ୍ଞା ଆଜି ନନୀ ବିହାରୀ ପାନି କାଏ ମନ୍ତର କଲା ସେ ଗୀତ ଶୁଣିଦେବେ। ଆଉ ଡେଡିକେଟ୍ କର୍ମୀ ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ନିରାକାର ରଣା ଆଉ ନାଗପାତ୍ର ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତା କେ ଆଜ୍ଞା।
0: ହେଲେ ଧନ୍ୟବାଦ ଲାଗ, ତମର ଗୀତ ଶୁଣା ଆର ଏମିତି ସେ ଫୋନ କରତେ ରୁହା।
1: ନମସ୍କାର।

0: ଡାବୁ ଦେଲା ଅଛି ଇଏ ବଡ ବାବୁ ସେ ପେଟକେ ଫୁଲାଇ କରି ବସିଲା କି ନାଇଁ
1: ତାର
0: ନି ଚିହ୍ନିଲି ଡାବୁ ଗେନ୍ଦି ବି ତକ ଖାଜା ଲଡୁ
1: ଡାବୁ ମିଶା ଦେ କାଇ
0: ଡାବୁ ଆରେ ଖାଇଦେବୁ ତ ଖାଜା ଲଡୁ ଗେନ୍ଦି ବି ବୋଲ ଡାବୁ ତ ମୁଇଁ ନେବି
1: ଆଲେ
0: ଝୁ କି ନା ଗେନୁ କି ନା ପଛେ ଦେଖୁ
1: ଆଲେ ଆଲେ
0: ଆଲେ ଗାଲୁନି ପାଇବୁନି ମନ ଜୁଆର ଜୁଆର
1: ଜୁଆର ଲାଗ ପାଇବୁନି ମନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 146ତମ ଭାଗ।

ଜମ୍ବୁଦ୍ୱୀପର ନଅଟି ବର୍ଷ ବା ଭୂଖଣ୍ଡରେ ଭଗବାନ ବିଭିନ୍ନ ନଅଟି ମୂର୍ତ୍ତିରେ ବିରାଜିତ। ଏଳାବୃତ୍ତ ବର୍ଷରେ ସଂକର୍ଷଣ, ଭଦ୍ରାସ୍ୱ ବର୍ଷରେ କାମଦେବ, ରମଣକ ବର୍ଷରେ ମତ୍ସ୍ୟରୂପ, ହିରଣମୟ ବର୍ଷରେ କଚ୍ଛପ ରୂପ, ଉତ୍ତରକୁରୁ ବର୍ଷରେ ବରାହ ରୂପ, କିଙ୍ଗପୁରୁଷ ବର୍ଷରେ

ରମ୍ୟକ ବରଷ ଚରିତ ଶୁଣ ରାଜନ ପରୀକ୍ଷିତ ପ୍ରଭୁର ମତ୍ସ୍ୟ ଅବତାର ଦେବମାନ ବ୍ୟୟ ଗୋଚର ଅତି ସୁନ୍ଦର ରୂପ ରାଶି ମନୁର ବଂଶ ତହିଁ ବସି ସେ ରୂପ ଆରାଧନା ପାଇଁ ଏମନ୍ତ ସ୍ତୁତି ଯେ କରଇ ନମସ୍ତେ ପରମ ଈଶ୍ୱର ଯାହାର ଯଶ ଅଗୋଚର ବିସ୍ତାର ମତ୍ସ୍ୟ ତୋ ଶରୀର ତୁ ପ୍ରଭୁ ସର୍ବପ୍ରାଣୀଙ୍କର ଥାଉ ଯେ ଅନ୍ତରେ ବାହାରେ ତୋ ମାୟା କେବା ଜାଣି

0: ମନର ବାଣୀ ଶୁଣି ସଂସାରୁ ତର ପ୍ରାଣୀ ସୁଜନ ଜନଙ୍କ ପୟରେ ମୋ ମନ ରହୁ ନିରନ୍ତରେ କହି ବିପ୍ର ଜଗନ୍ନାଥ ଶ୍ରୀକୃଷ୍ଣ ଚରିତ ଅମୃତ ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଭୁବନ କୋଶ ବର୍ଣ୍ଣନମ୍ ନାମ ଅଷ୍ଟାଦଶ ଅଧ୍ୟାୟଃ।
1: ଶୁଣିଲେ ଶ୍ରୀମଦ୍ ଭାଗବତର 146ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ କିଛି ସମୟ ମଧ୍ୟରେ।
2: ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ସୁକାନ୍ତ।

0: ପରିଚ୍ଛନ୍ନତା ପାଇଁ ମଧ୍ୟ ଦୃଷ୍ଟି ଦଉଛୁ।
1: ଆଚ୍ଛା ପଣ୍ଡାବାବୁ, ଆପଣ ଯୋଉ ମାନେ ସ୍ୱଚ୍ଛତା ପାଇଁ ଯେମିତି କହୁଥିଲେ ଯେ ବସ୍ତି ଅଞ୍ଚଳକୁ ମଧ୍ୟ ଯାଉଛନ୍ତି, ଆପଣଙ୍କର ସ୍କାଉଟ୍ ଆଉ ଗାଇଡ୍ ପିଲାଙ୍କୁ ଧରିକିରି ବସ୍ତି ଅଞ୍ଚଳରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି?
0: ବସ୍ତି ଅଞ୍ଚଳରେ ଆମେ ଅନେକ ସମୟରେ ବୁଝାଉଛୁ ପିଲାଙ୍କୁ, ପିଲାଙ୍କ ସହାୟତାରେ, ଯେ ପ୍ରତି ଘରୁ ଲୋକଙ୍କୁ ବି ଡାକି ଆଣୁଛୁ, ଯେଉଁମାନେ ଥିବେ ଘରେ ସେମାନଙ୍କୁ ଡାକି ଆଣୁଛୁ। ସଫାସୁତୁରା ଆମେ ପ୍ରଥମେ କରିକିରି ଦେଖାଉଛୁ, ସେ ସଫାସୁତୁରା କେମିତି ରହିବା ଦରକାର, ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ, ଯେ ଆମେ ମାନସିକ ଦୃଷ୍ଟିରୁ ସୁସ୍ଥ ହେବା, ମନ ଭଲ ରହିବ, ତା ସହିତ ମଧ୍ୟ ରୋଗ ବ୍ୟାଧିରୁ ରକ୍ଷା ପାଇବା। ଅନେକ ଗୁଡ଼ିଏ ରୋଗ ଏହି ମଇଳା ରହିବା ଦ୍ୱାରା ହୋଇଥାଏ, ଲୋକମାନେ ବି ଉତ୍ସାହିତ ହେଉଛନ୍ତି। ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବସ୍ତିକୁ କେତେବେଳେ ଯାଉ, ସେତେବେଳେ ଦେଖୁ ସେମାନେ ସଫାସୁତୁରା ରହିଛନ୍ତି, ଆମେ ପୁଣି ଥରେ କିଛି କାର୍ଯ୍ୟକ୍ରମ କରିବା ସହିତ ସେମାନଙ୍କୁ ବୁଝାଇଥାଉ।
1: କୌଣସି ଅନୁଷ୍ଠାନ ତରଫରୁ ଆପଣ କିଛି ପୁରସ୍କୃତ ହୋଇଛନ୍ତି?
0: ମୁଁ ପ୍ରଧାନମନ୍ତ୍ରୀ ସିଲ୍ଡ ପୁରସ୍କାର ଦୁଇଥର ପାଇଛି, 94-95 ସହିତ 95-96 ଲଗାତର ଦୁଇଥର ପାଇଛି। ତା ସହିତ ପରବର୍ତ୍ତୀ ସମୟରେ ବି ବର୍ତ୍ତମାନ 2018 ଜାତୀୟ ସମ୍ମାନ ପାଇଛି ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ
1: ପୁରସ୍କାର ମଧ୍ୟ ପାଇଛନ୍ତି। ଆପଣ ଯେହେତୁ ବହୁତ ଦିନ ଧରି ତ କାମ କରିଛନ୍ତି ଆମେ ଜାଣିଛୁ, ବର୍ତ୍ତମାନ ଆପଣ ଯୁବପିଢ଼ିମାନଙ୍କୁ ଆଉ ଆପଣଙ୍କର ଯୋଉ ଛାତ୍ରଛାତ୍ରୀମାନଙ୍କୁ କ'ଣ ଗୋଟେ ମାନେ ସୂଚନା ଦେବେ, କ'ଣ ଆପଣ କହିବେ ଆପଣଙ୍କର ମନ୍ତବ୍ୟଟା?
0: ଯୁବପିଢ଼ିକୁ ମୋର ଅନୁରୋଧ ରହିବ, ଭାରତରେ ବର୍ତ୍ତମାନ 33% ଜଙ୍ଗଲ ରହିବା ଜାଗାରେ ମାତ୍ର 19% ଜଙ୍ଗଲ ଅଛି। ବିଭିନ୍ନ କାରଣରୁ ଜଙ୍ଗଲ କଟା ହେଇଯାଉଛି, ସେ ରାସ୍ତାଘାଟ ସମ୍ପ୍ରସାରଣ ହେଉ ବା କଳକାରଖାନା କୋଠାବାଡ଼ି ପାଇଁ ହେଉ, ବହୁତ କାରଣରୁ ଜଙ୍ଗଲ ସଫା ହେଇ ଚାଲିଛି। ତେଣୁ ସମସ୍ତେ ଅନୁଭବ କରିବା ଦରକାର ଯେ ପରିବେଶକୁ ସୁସ୍ଥ ରଖିବା ଏବଂ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ କରିବା, ଗୋଟିଏ ଚାରା ଗଛକୁ ବିରାଟକାୟ ଦ୍ରୁମରେ ପରିଣତ କରିବା ପାଇଁ ଦୀର୍ଘ ସମୟ ଲାଗେ, କିନ୍ତୁ ଗୋଟିଏ ଗଛକୁ କାଟିଦେବା ପାଇଁ ଖୁବ୍ କମ୍ ଦିନ ଲାଗିଥାଏ ବା କମ୍ ସମୟ ବି ଲାଗିଥାଏ। ତେଣୁ ସମସ୍ତେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରନ୍ତୁ ଯେ ଗଛଟିଏ ପାଇଁ ସମସ୍ତେ ଯତ୍ନଶୀଳ ହେବା, ଗଛଟିଏ ଲଗାଇଦେବାନି, କେବଳ ଗଛଟିକୁ ଯତ୍ନ କରିବା ଯେମିତି ସିଏ ଗୋଟିଏ ବଡ଼ ଗଛରେ ପରିଣତ ହେବ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବ, ସେହି ମନୋଭାବ ସୃଷ୍ଟି କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସମସ୍ତେ ଗଛ ଲଗାନ୍ତୁ ଏବଂ ନିଜ ପରିବାରବର୍ଗଙ୍କୁ ମଧ୍ୟ ସେମାନେ ଆଗ୍ରହୀ କରାନ୍ତୁ, ଗଛ ଲଗାଇବେ, ଗଛର ଯତ୍ନ ନେବେ, ଗଛଟିକୁ ବଡ଼ ହେଲା ପର୍ଯ୍ୟନ୍ତ ତାକୁ ଛୁଆକୁ ପାଳିଲା ଭଳି ସେମାନେ ସ୍ନେହ କରିବେ, ଶ୍ରଦ୍ଧା କରିବେ, ତାହେଲେ ନିଶ୍ଚୟ ଆମ ସ୍ୱପ୍ନ ସାକାର ହେବ ଏବଂ ଭାରତବର୍ଷର ପରିବେଶ ବଦଳିଯିବ।
1: ଆଜି ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଏ ସମ୍ପର୍କିତ ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2ଟାରେ ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ

0: ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ମୁକ୍ତ ନିରାପଦ ବିଶ୍ୱାସଯୋଗ୍ୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଡିଜିଟାଲ୍ ଆସକ୍ତି ବଢ଼ିବା ଏବଂ ଏହାର କୁପ୍ରଭାବ ସଂକ୍ରାନ୍ତ ସଦସ୍ୟ ସମ୍ବିତ ପାତ୍ରଙ୍କ ତାରକା ଚିହ୍ନିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ 2023 ପ୍ରଣୟନ କରାଯାଇଛି। ସେହି ଅନୁଯାୟୀ ପିଲାମାନଙ୍କ ଅନ୍ଲାଇନ୍ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଏହା ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରିଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ବର୍ଷ ମଧ୍ୟରେ ଭାରତରେ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ଦାଦ୍ରା ଏବଂ ନଗରହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 24 ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମାଝୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ବାହୁଡ଼ା ଦୃଷ୍ଟିକୋଣରୁ ଯେଉଁ ସଂଖ୍ୟାରେ ଭକ୍ତମାନେ ଆସିବେ ଦର୍ଶନ କରିବାକୁ, ତାଙ୍କର କୌଣସି ଅସୁବିଧା ନ ହଉ, ତାଙ୍କୁ ସୁବିଧାରେ ଦର୍ଶନ କରିବେ ଏବଂ ସେଠି କୌଣସି ପ୍ରକାର ଶୃଙ୍ଖଳାଗତ ଦୃଷ୍ଟିରୁ ହଉ କିମ୍ବା ଦର୍ଶନ କରିବାର ସୁବିଧା ଦୃଷ୍ଟିରୁ ହଉ କୌଣସି ପ୍ରକାର ଯେମିତି ଅସୁବିଧା ହବନି ସମ୍ପୂର୍ଣ୍ଣ ରୂପେ ନଜର ରଖାଯାଇଛି। ପ୍ରୋଟୋକଲ୍ ଅନୁଯାୟୀ ରଥଯାତ୍ରାର ଭାଗ ଭାଗ କରିକି ବିଭିନ୍ନ ଦିଗକୁ ଶ୍ରୀଗୁଣ୍ଡିଚା ଦିନ ଯେମିତି ତାକୁ ମନିଟରିଂ କରାଯାଇଥିଲା, ସମାନ ଭାବରେ ବାହୁଡ଼ା ଦିନ ବି ସେହିଭଳି ଭାବରେ ତାର ମନିଟରିଂ କରାଯିବ।
0: ପୁରୀଠାରେ 3 ରଥଙ୍କର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ଶଙ୍ଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନେ

0: ଅନୁଭୂତି ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର। ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72 ସରକାରୀ ଆଇଟିଆଇ ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିଲେ। କୋଭିଡ୍ 19କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ଭନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 12 ଗେଟ୍ ଦେଇ 2,02,068 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ଜୁଲାଇ ମାସ 22 ଭାରତର ସମ୍ଭିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍କରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907 ମ୍ୟାଡାମ୍ ଭିକାଜୀ କାମା ପ୍ୟାରିସ୍ରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଂକେତ ପ୍ରଦାନ କରିଥିଲା। ଆଜିର ଯେଉଁ

0: ରଙ୍ଗା ପତାକା ଆମେ ଦେଖୁଛୁ ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ମସିହାରେ ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ମସିହାରେ ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ମସିହା ଜୁଲାଇ 22 ତାରିଖରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ୍ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ଶାନ୍ତି, ସତ୍ୟ ଓ ପବିତ୍ରତାର ସଙ୍କେତ ବହନ କରୁଥିବା ବେଳେ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଓ ସୁଜଳା ସୁଫଳା ଧରିତ୍ରୀକୁ ପ୍ରତିନିଧିତ୍ୱ କରୁଛି। 24 ଅରବିଶିଷ୍ଟ ଅଶୋକଚକ୍ର ନିରନ୍ତର ପ୍ରଗତି, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇ ରହିଛି। ଚେନ୍ନାଇର ସେଣ୍ଟ ଜର୍ଜ ପୋର୍ଟରେ ରହିଥିବା ଇତିହାସ ଆମ ଜାତିର କାହାଣୀକୁ ପ୍ରତିଫଳନ କରୁଛି। 12 ଫୁଟ ଲମ୍ବ ଏବଂ 8 ଫୁଟ ଚଉଡ଼ା ଏକ ଶୁଦ୍ଧ ରେଶମ ପତାକା ଭାରତୀୟ ସ୍ୱାଧୀନତା ଗ୍ୟାଲେରୀରେ ଝୁଲୁଛି। 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଉଡ଼ାଯାଇଥିବା ପତାକାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଶାର ଏହା ହେଉଛି ଏକ ନିରବ ତଥା ଶକ୍ତିଶାଳୀ ପ୍ରମାଣ। 1947 ମସିହା ଅଗଷ୍ଟ ମାସ 15 ତାରିଖ ସକାଳ 5:30 ଉଡ଼ାଯାଇଥିବା ଏହି ପତାକା ଦିଗନ୍ତ ଉପରେ ଏକ ନୂତନ ଯୁଗର ସୂର୍ଯ୍ୟୋଦୟକୁ ପ୍ରତିପାଦନ କରୁଛି। ଶତାବ୍ଦୀର ଉପନିବେଶବାଦୀ ଶାସନକୁ ସହ୍ୟ କରିଥିବା ଏକ ଜାତି ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦ, ଗର୍ବ ଏବଂ ଆଶ୍ୱସ୍ତିର ମୁହୂର୍ତ୍ତ। ଆଜି ମଧ୍ୟ ଯେଉଁମାନେ ସେଣ୍ଟ ଜର୍ଜ ପୋର୍ଟ ସଂଗ୍ରହାଳୟ ପରିଦର୍ଶନ କରନ୍ତି ସେମାନଙ୍କ ପାଇଁ ଏହି ପତାକା ସମ୍ମୁଖରେ ଦଣ୍ଡାୟମାନ ହେବା ଏକ ନମ୍ର ତଥା ସମ୍ମାନସ୍ପଦ ଅଭିଜ୍ଞତା ଆଣିଥାଏ। ଭାରତୀୟ ଜାତୀୟ ପତାକା କେବଳ ଯେ ସ୍ୱାଧୀନତାର ପ୍ରତୀକ ତାହା ନୁହେଁ, ବରଂ ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ମଧ୍ୟ ସ୍କରଣ କରାଇଥାଏ। ଭାରତୀୟ ପତାକା ସଂହିତା 2002 ତ୍ରିରଙ୍ଗାକୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନକୁ ପରିପ୍ରକାଶ କରେ। ଘରୋଇ, ସାର୍ବଜନୀନ ଏବଂ ସରକାରୀ ପ୍ରତିଷ୍ଠାନ ଦ୍ୱାରା ପତାକା ପ୍ରଦର୍ଶନ ସଂକ୍ରାନ୍ତ ନିୟମାବଳୀକୁ ଏହା ଦର୍ଶାଇବା ସହିତ ସମ୍ମାନର ସହିତ ବ୍ୟବହାରକୁ ସୁନିଶ୍ଚିତ କରୁଛି। ପରିବର୍ତ୍ତିତ ବିଶ୍ୱରେ ଭାରତୀୟ ଜାତୀୟ ପତାକା ଏକ ସ୍ଥିର ଆଶା ଏବଂ ବିଶ୍ୱାସର ପ୍ରତୀକ ହୋଇ ରହିଛି। ସଂଘର୍ଷ, ତ୍ୟାଗ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜସ୍ୱ ଉଦ୍ୟମରେ ସଳଖ ହୋଇଥିବା ଏବଂ ବିଶ୍ୱସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଦାବି କରିଥିବା ଏକ ଜାତିର ଅଦମ୍ୟ ମନୋଭାବକୁ ଏହି ପତାକା ସ୍ମରଣ କରାଇଥାଏ। ଦେଶକୁ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଓ ଆକାଂକ୍ଷାର ଏହା ହେଉଛି ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗ ଶେଷ ହେଲା।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ଚକାଚକା ଭଉଁରୀ, ଏ କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର ଏବଂ ଶରତ ନାୟକ। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଶରତ ନାୟକ। କଥାଚିତ୍ର ଚକାଚକା ଭଉଁରୀ।

ଆପଣମାନେ ବର୍ତ୍ତମାନ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ହ୍ୟୁମାନ ସାଗର ଏବଂ ଅନନ୍ୟ ଶ୍ରୀତମ ନନ୍ଦ ସୁବ୍ରତ ସ୍ୱାଇଁଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ। କଥାଚିତ୍ର ଅଗସ୍ତ୍ୟା।

0: ଏ ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି। ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟ ଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନି ଭୋଟରେ ଗୃହୀତ ହୋଇଥିଲା। ତେବେ

0: ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11:00ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଦୁଇଥରରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
1: पूरी तरह से तैयार है और हमने पहले दिन से कहा है। मैं अनुरोध करता हूं कि चर्चा कब होना है, चर्चा का ड्यूरेशन और किस नियम के तहत होना है, माननीय स्पीकर महोदय सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବାହ୍ନ 11:00ରେ ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା ଷଷ୍ଠ ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ଘନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପ୍ଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍କୋଚନ କରିଛନ୍ତି। ସ୍କୋପ୍ଜେ ସହରସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ, କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା, ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ମାସିଡୋନିଆକୁ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60ରୁ 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60ରୁ 62 ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 5,64,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ୍ ଶିବିର ଏବଂ 202 ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000ରୁ ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକ୍କିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକ୍କିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଜଣ ଲୋକ ଅଟକି ରହିଥିଲେ। ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ, ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ

0: ଶ୍ରୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ସୁରକ୍ଷା କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟରରୁ ଅଧିକ ରେଳପଥରେ ଚତୁର୍ଥ ପର୍ଯ୍ୟାୟ କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରେଳପଥ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 2014-15 ଆର୍ଥିକ ବର୍ଷରେ 135 ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ମାତ୍ର 2 ଦୁର୍ଘଟଣା ଘଟିଥିବା ନେଇ ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ପ୍ରସ୍ତୁତ ଦେଶର ଦ୍ୱିତୀୟ ମାହି ଶ୍ରେଣୀର ଆଣ୍ଟି ସବ୍ମେରିନ୍ ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍ ନୌସେନାରେ ସାମିଲ ହୋଇଛି। କର୍ଣ୍ଣାଟକର କରୱାର୍ଠାରେ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ଯୁଦ୍ଧପଥ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ସଂସଦ ଅଭିମୁଖେ ଗତ ସୋମବାର ଶୋଭାଯାତ୍ରା ଅବସରରେ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ ନେଇ ଆଗତ ଏକ ମାମଲାର ପ୍ରାଥମିକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ତଥା ଭିଡ଼ିଓଗ୍ରାଫି ଆଧାରରେ ମାତ୍ରାଧିକ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି 11 ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ଆଧାରିତ ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରାଥମିକ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁ ଯୁକ୍ତି ଉପସ୍ଥାପନ କରିଛନ୍ତି। 2 ବର୍ଷ ମଧ୍ୟରେ ଦେଶରେ 50 ଓଟିଟି ପ୍ଲାଟଫର୍ମକୁ ସରକାର ବନ୍ଦ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଅଭିଯୋଗ ନେଇ ସେହି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 8,50,00,000 ଟଙ୍କା ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ।
3: ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟିଏ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ, ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟିଏ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ, ଗୋଟିଏ ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବ।

0: ଉପରେ ହେଇପାରିଛି। କେବଳ ରାସ୍ତାର ପ୍ରଶସ୍ତିକରଣ, ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ, ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି, ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି।
1: ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
2: କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ, ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ, କାରଣ ବହୁ ପ୍ରତୀକ୍ଷିତ ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ, ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମ

0: ଯାଇଥିଲା ତାର ଅନ୍ତିମ ଘଟିଛି। ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି।
1: ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ତିନି ରଥରେ ଛେରା ପହଁରା କରିଥିବା ବେଳେ ତିହିଡ଼ି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ କହିଛନ୍ତି,
2: ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି ଏଇ ଜଗନ୍ନାଥ ସଂସ୍କୃତିକୁ ନେଇ ଏଇ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା। ତେଣୁ ଏହି ଅବସରରେ ମୁଁ ଆଶା କରିବି ସମସ୍ତେ ସେବା ସ୍ୱଚ୍ଛତା ଏବଂ ସମର୍ପଣ ଭାବ ନେଇକରି ଯଦି ତାଙ୍କ ଜୀବନ ମାର୍ଗରେ ଚାଲିବେ ନିଶ୍ଚିତ ଭାବରେ ଏକ ସୁନ୍ଦର ସଂସାର ଗଠନ ହୋଇପାରିବ।
1: ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଓ ତଳିଆ ଅଞ୍ଚଳରେ ଜଳ ଜମି ରହିଛି। କେନ୍ଦ୍ର ସରକାରଙ୍କର 12 ବର୍ଷର ବିକାଶ ଜନକଲ୍ୟାଣ ଯୋଜନା ଏବଂ 2 ବର୍ଷର ରାଜ୍ୟ ସରକାରଙ୍କର ବିକାଶଧାରା ସମ୍ପର୍କିତ କର୍ମଶାଳା ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀରେ 1326 ଭୋଟ୍ କେନ୍ଦ୍ର ଥିବାବେଳେ ଆଉ ଅଧିକ 377 ବୁଥ୍ ବୃଦ୍ଧି ପାଇଥିବାବେଳେ 12,84,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଶିଳ୍ପାରଥ ଏବଂ ଅଭିଷିକ୍ତାରଥ।

0: ଓହୋ, ଦେହ ଭଲ ନାହିଁ ବୋଲେ ବର୍ଷାକୁ କିସ ଥଣ୍ଡା କାଶ ଧରି ରହିଛି ନା କିସ?
1: ସିନ୍ତେକା ଥଣ୍ଡା କାଶ ହାତ ଗୋଡ଼ ବଥା ଏମିତି ଲାଗିଛି କା। ହେଲେ ବି ଯାଇକି ଦେଖେଇଲି, ଉଷ ମିଶା ଖାଉଛି କା। ହେଲେ ମିଶା ଟିକେ ମାନ୍ଦା ମାନ୍ଦା ଆଗା ଲାଗୁଛି, କେମିତି କ'ଣ କରିବି ସେଟା ଆଗା ବସିଛି ଆଉ ଆସିକି ଆଉ।
0: ହଇ, ଆଜିକାଲି ଯୁଆଡ଼େ ଦେଖ ଝାଡ଼ା ବାନ୍ତି, ଏ ଦେହ ହାତ ବିନ୍ଧା, କଣ ପାଇଁ ହଉଛି କିସ କିଛି ଜଣାପଡ଼ୁନି।
1: ଜଣାପଡ଼ୁନି
0: ସବୁଆଡ଼େ ସମାନ କା ଜ୍ୱର ଲାଗି ରହିଛି।
1: ସତ କଥା। କଥାବାସୀ ବିଷୟରେ ଯେ ଆମର ଭାଇ ଭଉଣୀମାନଙ୍କୁ ସ୍ୱାଗତ କରିଦବା। ହଁ, ହେଲେ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସବୁ ଚାଷୀ ଭାଇ ଭଉଣୀ, SHG ମା ଭଉଣୀମାନଙ୍କୁ ଆମର ତରଫରୁ
0: ଜୁହାର।
1: ଜୁହାର।
0: ବର୍ଷା ଦିନ ହେଲେ ଇନ୍ତିକା ଯୁଆଡ଼େ ଦେଖ ଜ୍ୱର ଥଣ୍ଡା କାଶ ଲାଗି ରହିବ, ସେଟା ପାଇଁ ଆମେ ଆଗତୁଆ ସଚେତନ ହବାକୁ ପଡିବ ନା ନାଇଁ?
1: ହବାର ଅଛି, ଯଦି ସେମିତି ଲାଗି ରହୁଛି ବୋଇଲେ ନେଇକି ଆଉ କ'ଣ କଲେ କର ନହେଲେ ନାଇଁ, ଆଗ ଯାଇକିନା ଟିକେ ଏଇ ଯୋଉ ଆମର ରକ୍ତ ପରୀକ୍ଷା କରିଦବାର।
0: ଆହୁରି ଏଇଟା ଡିଆଁ ରୋଗ ନା, ଆମକୁ
1: ହଁ
0: ହେଲେ କ'ଣ ଆମର ପିଲା ଝିଲା ସବୁକୁ ତ ହବ ଡେଇଁକିନା।
1: ସତ କଥା।
0: ହେଲେ କି ପାଇଁ ଏଇଟା ହଉଛି କୁହ ତ?
1: କି ପାଇଁ ହଉଛି ବୋଲୁଛ?
0: କି ପାଇଁ ବୋଲେ ଆମର ଆଖପାଖର ଯୋଉ ଘର ପାଖଟା ପରିବେଶଟା ଆମେ ସଫା ସୁତୁରା ରଖିବାକୁ ପଡିବ। ଆମେ ତ ଚାଷବାସ କରିବା ଲୋକ,
1: ହଇ
0: ଗାଈ ଗୁହାଳ ରଖିଥିବା, ଛେଳି କୁକୁଡ଼ା ସବୁ ପାଳିଥିବା, ପାଖରେ ଗାତ ଫାତ ଯୋଉ ଥିବ ସେଠି ପାଣି ଜମିକିନା ରହିଲେ ମଶା ବେଶୀ ହବ, ସେମିତିରେ ବି ଥଣ୍ଡା ଜ୍ୱର ହବ ନା, ଟାଇଫଏଡ୍ ହବ, ଡେଙ୍ଗୁ ମ୍ୟାଲେରିଆ ସେଟା ମାନେ ହେଲେ ତ କେତେ କେତେ ଦିନ ଦେହ ଖରାପ ଜ୍ୱର ହବ। ଆହୁରି ପାଣି ମିଶା ଯୋଉ ପିଇବା ବର୍ଷା ଦିନରେ, ଟିକେ ଫୁଟେଇକିନା ଗରମ ପାଣି ପିଇବା, ଥଣ୍ଡା ପାଣି ପିଇବା ନାହିଁ,
1: ପିଇବା
0: ପାଣିକୁ
1: ନାହିଁ
0: ଘୋଡ଼େଇକିନା ଢାଙ୍କିକି ରଖିବା ସବୁବେଳେ।
1: ସତ କଥା। ଆହୁରି ଖାଇବା କଥା ଜାଣିଛ ନା, ଖାଇବାଟା ମିଶା ନେଇକି ବାସି ଖାଦ୍ୟ ନ ଖାଇକିନା ଗରମ ଗରମ ଆକା ଟିକେ ଖାଇଲେ, ଆହୁରି ଫଳ ପନିପରିବା ମାନେ ମିଶା ନେଇକି ଖାଇବା ଆଗରୁ ଟିକେ ଧୋଇକିନା ଆଗା ଖାଇବାର କଥା। କାହିଁକି ବୋଲେ ଆମର ବଜାରରେ ଦେଖୁଥିବ ଯେମିତି ସେମିତି ମନ ଇଚ୍ଛା ପକେଇ ଥାଉଛନ୍ତି ବିକ୍ରି କରିବା ପାଇଁ, ଆଉ ସେମିତି ଆଣିକିନା ଯଦି ଆମେ ଖାଇଦବା ସେଟା ସିଧା ଆମର ଦେହକୁ ଏକା ଯାଉଛି ନା।
0: ଆଉ ଆମେ ଚାଷବାସ କଲାବେଳେ କିସ ବେଶୀ ଭୋକ ଲାଗିଲେ ଆଉ କ'ଣ ଏ ବାହାରେ ଯାଇକିନା ଖାଇ ଦଉଛେ, ଦୋକାନ ମନରେ ଠେଲା ଗାଡ଼ି ଯାକରେ ଯୋଉ ରଖିଥାଉଛନ୍ତି,
1: ହଇ
0: ମାଛି ବସ ଥାଉଛି କି ନାଇଁ, ସେଥିରେ ତ ଅଧିକା ଦେହ ଖରାପ ହଉଛି।
1: ସତ କଥା।
0: ସେଟା ପାଇଁ ଖୋଲାରେ ଯୋଉ ବିକ୍ରି କରୁଛନ୍ତି ସେଠି ଖାଇବା ନାହିଁ।
1: ହେଲେ ଇଟା ତ ଆମର କଥା ହେଲା, ପିଲାମାନଙ୍କର ପ୍ରତି ମଧ୍ୟ ନେଇକି ସାବଧାନ ରହିବାର ଅଛି ଜାଣିଛ ନା। ପିଲାମାନଙ୍କୁ ସଫା କପଡ଼ା ଆକା ପିନ୍ଧେଇବା, ଖାଇବା ପୂର୍ବରୁ ଆହୁରି ଶୌଚ ପରେ ସାବୁନରେ ହାତ ଟିକେ ଧୋଇବା, ବର୍ଷା ପାଣିରେ ବର୍ଷାରେ ଖେଳିବାକୁ ଛାଡ଼ିବା ନାହିଁ ତାଙ୍କମାନଙ୍କୁ।
0: ଆହୁରି ରାତିରେ ଆମେ ଯେତେବେଳେ ଶୋଉଛେ ସବୁବେଳେ ମଶାରୀ ଟାଙ୍ଗିକି ନାଗା ଶୋଇବା।
1: ହଁ, ଏଇଟା ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଗୋଟେ କହିଲ।
0: ଆଉ ଯଦି ବି ଆମକୁ ଜ୍ୱର କି ଝାଡ଼ା ବାନ୍ତି ହଉଛି, ଆମେ ଘରେ ରହିକିନା ଘରୋଇ ଚିକିତ୍ସା ତ ପରେ କରିବା, ତୁରନ୍ତ ଆଗ ଡାକ୍ତର ପାଖକୁ ଯିବା, କାହିଁକି ବୋଲେ ବର୍ଷା ଦିନରେ ଝାଡ଼ା ବାନ୍ତି ହେଲେ ବଡ଼ ମାରାତ୍ମକ।
1: ନାଇଁ ସତ କଥା, ହେଇଗଲେ ଗୋଟେ ଥର ରହିଯାଉଛି ଆଉ ଯାଉ ନାହିଁ, ସେଟା ଧୀରେ ଧୀରେ ଅଧିକ ବିଗିଡ଼ି ବିଗିଡ଼ି ଯାଉଛି ଦେହଟା।
0: ସେଟା ପାଇଁ ଆମେ ସମସ୍ତେ ସଚେତନ ରହିବା, ଆଉ ଆମର ଗାଁ ଗହଳିର ଲୋକମାନଙ୍କୁ ବି ସଚେତନ କରେଇବା।
1: କରେଇବା ଠିକ କଥା।
0: ହଇ ଯେ, ଏଇଟା ତ ଆମେ ଆମର କଥା କହିଲେ,
1: ହଇ
0: ଆମେ ତ ଚାଷୀ ପରିବାରର ଲୋକ,
1: ହଇ
0: ଆମର ମୂଳ ଆଧାର ବୋଇଲେ ଚାଷବାସ। ଏଇ ବର୍ଷାକୁ ମିଶା କିସ କହିବି କୁହ, ପାଣି ବେଶୀ ହେଇଗଲେ ମିଶା ଆମର ଚାଷ ନଷ୍ଟ ହେଇଯାଉଛି, ଫସଲ ନଷ୍ଟ ହେଲେ ଆମର ଆର୍ଥିକ ସ୍ଥିତି ବିଗିଡ଼ି ଯାଉଛି,
1: ସତ କଥା।
0: ପରିବାର ଚଳେଇବାଟା ମିଶା କଷ୍ଟ କା ହଉଛି, କେତେ ପରିଶ୍ରମ କରିଥାଉଛୁ ଦୁଇ ପଇସା ଲାଭ ହେଲେ ଆଜି ଖାଇବା କାଲିର ପାଇଁ ଟିକେ ସଞ୍ଚୟ କରିକି ରଖିବା ବୋଲି,
1: ହଇ
0: ହେଲେ କଣ କରିବା, ବର୍ଷା ହଉନଥିଲା ହଉନଥିଲା, ଏବେ ଏମିତି ଝଡି ଲାଗିଛି ଯେ ଫସଲ ନଷ୍ଟ ହେଇଗଲାଣି, କଣ କରିବି କିସ କିଛି ବୁଦ୍ଧି ବାଟ ଦିଶୁନାହିଁ ମତେ।
1: ସତ କଥା। ପନିପରିବା ନେଇକି ତମେ କହିଲା ଭଳିଆ ବର୍ଷା ହଉନଥିଲା, ଏବେ ହେଇଯିବାକୁ ଆଉ ଛାଡ଼ୁ ନାହିଁ, ସେ ପନିପରିବା ଯାକ ଅଧାରୁ ଅଧିକ ସେ ଜମିରେ ନଷ୍ଟ କା ହେଇଯାଉଛି। ହଁ, ସେମିତିରେ ପନିପରିବା ଯାକ ଆମେ କେତେରେ ବିକିବୁ କେତେରେ ଛାଡ଼ିବୁ କିଛି ମୁଣ୍ଡ କାମ କରୁନାହିଁ।
0: ହଇ ପରା, ବର୍ଷା ଆସିଲା ବୋଲି ବର୍ଷା ଦିନିଆ ଧାନ ଟିକେ ମାଣ୍ଡିଆ ଟିକେ ସବୁଯାକ ଲଗେଇଥିଲି, ମାତ୍ର ଏମିତି ଝଡ଼ି ଧରିଛି ଯେ ମତେ ଚିନ୍ତା ପଶିଗଲାଣି, କଣ କରିବି କଣ, ଫସଲ ତ ନଷ୍ଟ ହବ ଯେମିତି ହେଲେ, ଏମିତି ଯଦି ବର୍ଷା ଛାଡ଼ିବନି
1: ହଇ
0: କଣ କରିବି, ଆଉ କିଛି ବୁଝିପାରୁନି। ସାଇଡ୍ରେ ମିଶା ତ ଆଉ କିଛି ନାହିଁ ମୋର ଯେ ଆଉ କଣରେ ପରିବାର ମୋର ଚଳିବ, ସେଟା ଲାଗି କାଳେ ଭାବୁଛି କିସ କରିବି କଣ।
1: ନାଇଁ ସତ କଥା। ସେଟା ପାଇଁ ନେଇକି ଖାଲି ଆମେ ଚାଷରେ ଡିପେଣ୍ଡ ନ ହେଇକିନା ନିର୍ଭର ନ କରିକିନା ଆଉ କ'ଣ କ'ଣ ବି ଟିକେ ଲଗେଇଥିଲେ କି ଆମେ ଯେମିତି ହଉ ପଶୁପାଳନ ହଉ କୁକୁଡ଼ା ପାଳନ ହଉ କ'ଣ ଟିକେ କରିଥିବା, ମାଛ ଚାଷ ହଉ କ'ଣ ଟିକେ କରିଥିଲେ ନେଇକି ଏ ଖାସ କରିକି ବର୍ଷା ଦିନରେ ଯଦି ଆମର ଚାଷବାସ ନଷ୍ଟ ହେଇଯାଉଛି ବୋଲେ ତାଇଁରୁ ଆମେ ଦୁଇ ପଇସା ଆୟ କରିପାରିବା। ହେଲେ ଏବେ ଏମିତି କର, ଏବେ ଯଦି ହଉଛି ସୁବିଧା ପଇସା ଫଇସା ଟିକେ କରିକିନା ଅଲଗା କୋଟାରେ ହେଲେ ଟିକେ ପଇସା ଟିକେ ବିନିଯୋଗ କର, ଯୋଉଟା ପାଇଁ କି ଚାଷରୁ ତମକୁ କ୍ଷତି

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ହେଟି ପଳେଇ ଆସିଲଣି କି ଆଜି?
2: ହଇ ହଇ ଏବେ ଗାଇଲି।
1: କଣ ହେଲା ଏମିତି ମୁର୍ମୁରା ହେଇକିନା କିସ ବସିଛ?
2: ମୁର୍ମୁରା ବେଲେ କିସ ଦେଖୁଛ ପରା, ଖରା ଯୁ ହଉଥିଲା ହଉଥିଲା, ଏବେ ବର୍ଷା ଛାଡୁ ନାହିଁ, ସେମିତିରେ ଦେହ ଟିକେ ଭଲ ନାହିଁ କାହ।

0: ହେଲେ ବି ତାଇଁରୁ ଗାଈ ହଉ ମଇଁଷି ହଉ ଛେଳି ହଉ କ'ଣ ବି ତମକୁ ଦୁଇ ପଇସା ଆୟ ମିଳିପାରିବ।
1: ହଁ, ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଆମର ଏଇ ଚାଷବାସ ବିଷୟରେ କହିଲେ, ଆହୁରି ଆମର ଦେହର ଯତ୍ନ କେମିତି ନବା ବର୍ଷା ଦିନରେ ସେ ବିଷୟରେ ମିଶା କହିଲେ। ଏବେ ଆମର ଭାଇ ଭଉଣୀମାନେ ଜଗିଥିବେ କ'ଣ ଗୋଟେ ବିଷୟ ଉପରେ ଗୋଟେ ସାର୍ଙ୍କର କି ଦିଦିଙ୍କର ସାକ୍ଷାତକାର ଟିକେ ଶୁଣିବା ପାଇଁ, ସେଟା ପାଇଁ ଚାଲ କ'ଣ ଆଜି ଆଣିଛି ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଟିକେ ଶୁଣେଇଦବା।
0: ଆଜିର କାର୍ଯ୍ୟକ୍ରମରେ ଅଛି ଆମେ ଶୁଣିବା ବର୍ଷା ଦିନିଆ ଡାଲି ଜାତୀୟ ଫସଲ ଆମେ କେମିତି କରିପାରିବା, ହେଲା? ତ ଆର୍ ବିଷୟରେ ଆଲୋଚନା ଆଣିଛନ୍ତି ଆମର ନିବେଦିତା ଭଉଣୀ। ହେଲେ ଚାଲ ଆମେ ବି ତାଙ୍କେ କ'ଣ କଥା ହେଇଛନ୍ତି କ'ଣ ଶୁଣିଦବା।
2: ମ୍ୟାଡାମ ନମସ୍କାର, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
3: ଆଜ୍ଞା ନମସ୍କାର, ଧନ୍ୟବାଦ।
2: ମ୍ୟାଡାମ ଆପଣଙ୍କ ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛି ମୁଁ।
3: ଆଜ୍ଞା, ମୋ ନାଁ ହଉଛି ସ୍ଥିତି ପ୍ରଜ୍ଞା ବେହେରା, ମୁଁ କୋରାପୁଟ ଜିଲ୍ଲା କୋଟପାଟ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବରେ କାର୍ଯ୍ୟରତ ଅଛି।
2: ତେବେ ମ୍ୟାଡାମ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସମୟ ପାଇଁ, ଯେ ଆପଣଙ୍କର ବିଜି ସେଡ୍ୟୁଲରୁ ଆପଣ ଆମକୁ ସମୟ ଦେବା ପାଇଁ ରାଜି ହେଲେ ଏବଂ ଚାଷୀ ଭାଇ ଭଉଣୀ ମାନଙ୍କୁ ଏତେ ସୁନ୍ଦର ବିଷୟ ପ୍ରତି ସୂଚନା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ମାନେ ବିଷୟଟି ରହିଛି ଏହି ଅଞ୍ଚଳରେ ଡାଲି ବର୍ଷା ଦିନିଆ ଡାଲି ଜାତୀୟ ଚାଷ। ମ୍ୟାଡମ ତେବେ ଆପଣଙ୍କର ମାନେ ମତ ଅନୁସାରେ ଏହି ଅଞ୍ଚଳରେ ଡାଲି ଜାତୀୟ ଚାଷ କିଭଳି ହେଉଛି ସେ ବିଷୟରେ ଟିକେ କହିବେ ମ୍ୟାଡମ?
3: ଆଜ୍ଞା ଦେଖନ୍ତୁ, କୋରାପୁଟରେ ମୁଖ୍ୟତଃ ଆମର ଡାଲି ଜାତୀୟ ଫସଲ ମଧ୍ୟରୁ ମୁଗ, ବିରି, ହରଡ଼, କୋଳଥ, ମଟର ଏଇସବୁ ହିଁ ଚାଷ ମୁଖ୍ୟତଃ କରାଯାଏ। ଏଥିମଧ୍ୟରୁ ଆମେ ବର୍ଷା ଦିନରେ ଆମେ ଦେଖୁଛୁ କି ମୁଖ୍ୟତଃ ମୁଗ, ବିରି, ହରଡ଼ ହିଁ ସବୁଠୁ ଅଧିକା କରାଯାଉଛି। ଅଧିକା ପରିମାଣରେ ମୁଗ, ବିରି, ହରଡ଼ ଏଇସବୁ ଯୋଉ ଡାଲି ଜାତୀୟ ଫସଲ ଏଇସବୁ ଆମେ କାହିଁକି କରିବା? ଆପଣ ତ କହିପାରିବେ କି ଯେହେତୁ ଆମର ବର୍ଷା ଦିନେ କି ଆମର ଡବଲ କ୍ରପିଂ ଏରିଆ ଯେହେତୁ କୋରାପୁଟ, ଆମେ ଧାନ କାହିଁକି ନ କରିବୁ ଦୁଇ ଥର? କିନ୍ତୁ ଡାଲି ଜାତୀୟ ଫସଲର ଅନ୍ୟ ପ୍ରକାରର ବେନିଫିଟ୍ସ ବା ସବୁ ସୁବିଧା ଅଛି ଯାହାଦ୍ୱାରା ଆମ ଚାଷୀ ଭାଇମାନେ ଭଲ ଲାଭ ପାଇପାରିବେ। ପ୍ରଥମତଃ ହେଲା କି ମୁଗ, ବିରି ଫସଲ ଏଇସବୁ ଯୋଉ ଡାଲି ଜାତୀୟ ଫସଲ ସ୍ୱଳ୍ପ ଅବଧିରେ ମାନେ ବହୁତ କମ୍ ସମୟ ମଧ୍ୟରେ 2.5 ମାସ ମଧ୍ୟରେ ହେଇଯିବ। ତା ଛଡା ଯେକୌଣସି ବି ପରବର୍ତ୍ତୀ ଆପଣ ଫସଲ ଲଗେଇବେ ତାହା ତାକୁ ମଧ୍ୟ ପୋଷଣ ପ୍ରଦାନ କରିବ, ଏବଂ ଏହି ଯୋଉ ଫସଲ ଆପଣ ବର୍ଷ ସାରା କୋଉ ବି ସମୟରେ କରିପାରିବେ। ବର୍ଷା ଦିନେ ବି ହଉଛି, ଖରା ଦିନେ ବି ହଉଛି, ଆମର ଥଣ୍ଡା ଦିନେ ମଧ୍ୟ ହଉଛି। ତାପରେ ଏଇ ଯୋଉ ଡାଲି ଜାତୀୟ ଫସଲରେ ସାମାନ୍ୟ ଯତ୍ନ ନେବେ ଏବଂ ଗୋଟେରୁ ଦୁଇଟା ହାଲକା ଜଳ ପ୍ରଦାନ କଲେ ମଧ୍ୟ ବଢିଆ ଅମଳ ହେଇପାରିବ। ଏବଂ ସବୁଠୁ ମୁଖ୍ୟ କାରଣ ହେଉଛି କି ଏଇ ଯୋଉ ଡାଲି ଜାତୀୟ ଫସଲ ଯବକ୍ଷାରଜାନ ପ୍ରସ୍ତୁତ କରନ୍ତି। ଯବକ୍ଷାରଜାନ ଅର୍ଥାତ୍ ନାଇଟ୍ରୋଜେନ, ଯବକ୍ଷାରଜାନ ଯୋଉ ବିବନ୍ଧନ କରିଥିବାରୁ ଏଇସବୁ ଡାଲି ଜାତୀୟ ଫସଲରେ ଆପଣ 3 ମାସ ମଧ୍ୟରେ ଦେଖିବେ କି ସେ ନିଜେ ନିଜେ ଆପଣଙ୍କ ମାଟିକୁ ନାଇଟ୍ରୋଜେନ ପ୍ରଦାନ କରୁଛି।
2: ତେବେ ମ୍ୟାଡାମ ଆପଣ ଯେମିତି କହିଲେ ଯେ ଏଇଟା ସ୍ୱଳ୍ପ ଅବଧିରେ ହେଇଯାଉଛି ଏବଂ ଅନ୍ୟ ଫସଲ ପାଇଁ ଏହା ଉପକାରୀ ସାଜୁଛି, ସେଥିପାଇଁ ଚାଷୀ ଭାଇ ଭଉଣୀ ମାନେ ଏହି ଅଞ୍ଚଳରେ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କି?
3: ଆଜ୍ଞା, ଏଇ ଏବେ ଆଗ୍ରହ ପ୍ରକାଶ ଧୀରେ ଧୀରେ କଲେଣି। ଆଉ ଏବେ ଆପଣ ଦେଖିବେ ଯୋଉ ଆମର ପ୍ରେଜେଣ୍ଟ ଯାହା ସ୍ଥିତି ଅଛି, ଆପଣ ଶୁଣିଥିବେ ଗୋଟେ ଏଲ୍ ନିନୋର ପ୍ରଭାବ ପଡୁଛି ଏବେ ଆମର କ୍ଲାଇମେଟ ଉପରେ। ତ ଏଲ୍ ନିନୋ ଦ୍ୱାରା କଣ ହଉଛି ନା, ତା ପ୍ରଭାବରୁ ସ୍ୱଳ୍ପ ବର୍ଷା, କମ୍ ବର୍ଷା ହଉଛି, ଅନିୟମିତ ମୌସୁମୀ, ଠିକ ସମୟରେ ବର୍ଷା ହଉନି କି ଠିକ ମାତ୍ରାରେ ବର୍ଷା ହଉନି, ଏବଂ ପ୍ରଚଣ୍ଡ ଖରା ଗରମ ମଧ୍ୟ ହଉଛି। ଏହିସବୁ ଦୁର୍ବଳ ମୌସୁମୀର ପ୍ରଭାବରୁ କଣ ହେଇପାରିବ ନା, ମରୁଡି ଅବସ୍ଥା ମଧ୍ୟ ସୃଷ୍ଟି ହୋଇପାରେ। ଏହିସବୁ ଅବସ୍ଥା ମଧ୍ୟରେ ଡାଲି ଜାତୀୟ ଫସଲକୁ ବହୁତ କମ୍ ମାତ୍ରାରେ, ଯାହା ମୁଁ ଆପଣଙ୍କୁ କହିଲି କି ଗୋଟିଏରୁ ଦୁଇଟା ହାଲକା ଜଳ ହିଁ ଜଳସେଚନ ହିଁ ଆବଶ୍ୟକତା ଅଛି, କମ୍ ଯତ୍ନ, କମ୍ ପାଣି, କମ୍ ସାର ମଧ୍ୟରେ ଏହି ଫସଲ ଭଲ ଉତ୍ପାଦନ ଦେଇପାରିବ। ତ ଧୀରେ ଧୀରେ ଆମର ଚାଷୀ ଭାଇମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥି ଅଥବା ଆମର ସରକାର ମଧ୍ୟ ବିଭିନ୍ନ ସ୍କିମ୍ ଅନ୍ତର୍ଗତ ଆମେ ଚାଷୀ ଭାଇମାନଙ୍କୁ ଉତ୍ସାହିତ କରୁଛୁ କି ଆପଣମାନେ ମଧ୍ୟ ଡାଲି ଜାତୀୟ ଫସଲ ନିଅନ୍ତୁ। ଯେପରିକି ଏବେ ଆମର ଏହି ବର୍ଷା ଦିନରେ ମିଶନ ଫର ଆତ୍ମନିର୍ଭରତା ଇନ୍ ପଲ୍ସେସ୍, ମାନେ ଆମର ଯୋଉ ଡାଲି ଜାତୀୟ ଫସଲ ଉତ୍ପାଦନରେ ଆମେ କେମିତି ଆତ୍ମନିର୍ଭର ହେଇପାରିବୁ, ସେହି ଯୋଗୁରୁ ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆମେ ବିରି ମିନି କିଟ୍, ମାନେ ବିରିର ମାଗଣାରେ ତାର ବିହନ ପ୍ରଦାନ କରୁଛୁ ଆମ ଚାଷୀ ଭାଇମାନଙ୍କୁ। ତା ଛଡା ଆମେ ଆଉ ଗୋଟେ ସ୍କିମ୍ ଫସଲ ପର୍ଯ୍ୟାୟ ଭିତ୍ତିକ ପ୍ରଦର୍ଶନୀ ଅନ୍ତର୍ଗତ ଆମେ କଣ କରୁଛୁ ନା, ଏଥିରେ ଆଗ ଧାନ ପାଇଁ ଆମେ 9,000 ଭଳିଆ ସବସିଡି

0: ମାନଙ୍କୁ ଦଉଛୁ, ଏବଂ ଧାନ ପରବର୍ତ୍ତୀ ଫସଲରେ ଡାଲି ଜାତୀୟ ଫସଲ ଲଗାଇବା ପାଇଁ ତାଙ୍କୁ 6,000 ଭଳିଆ ସବସିଡି ମଧ୍ୟ ସହଯୋଗ ପ୍ରଦାନ କରୁଛୁ।
1: ମ୍ୟାଡାମ ଏଠି ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବି, ଆପଣ ଯେହେତୁ କୃଷି ଅଧିଦର୍ଶକ କୋଟପାଡରେ ଅଛନ୍ତି, ତେବେ ସେହି ଏରିଆ ତ ଜଳ ପାଇଁ ମାନେ ବହୁତ ଜଳ ଯୋଗୁ ଡବଲ କ୍ରପ ମଧ୍ୟ ହଉଛି, ଜଳର କିଛି ପ୍ରବ୍ଲେମ ସେଠାରେ ନାହିଁ, କିନ୍ତୁ କୋରାପୁଟର ଏମିତି କିଛି ଜାଗା ରହିଛି ଯୋଉଠି ଖରାଦିନେ ଜଳ ପହଞ୍ଚି ପାରୁନାହିଁ, କିମ୍ବା ଜଳ ଅସୁବିଧା ଯୋଗୁଁ ଚାଷୀ ଭାଇ ଭଉଣୀ ମାନେ ଚାଷ କରିପାରୁନାହାନ୍ତି ସେହି ଅଞ୍ଚଳ ଗୁଡ଼ିକରେ, ତେବେ ଡାଲି ଜାତୀୟ ଫସଲ ଆପଣ ଯେମିତି କହିଲେ ଅଳ୍ପ ଜଳରେ ହେଇଯାଇପାରିବ, ସେମାନଙ୍କୁ କୋଉଠି ନା କୋଉଠି ଏଇଟା ଗୋଟେ ବହୁତ ପ୍ରୋତ୍ସାହନ ଦବ ଯେ ସେମାନେ ଚାଷକୁ ବର୍ଷ ସାରା ବଜେଇ ରଖିବେ ବୋଲି।
0: ଆଜ୍ଞା, ଏଇଟା ତାଙ୍କୁ ବହୁତ ଭଲ ପ୍ରୋତ୍ସାହନ ଦେବ ଏବଂ ତାଙ୍କୁ ଭଲ ଲାଭ ମଧ୍ୟ ହେବ। ଡାଲି ଜାତୀୟ ଫସଲ ତାଙ୍କୁ ଅଧିକ ଯତ୍ନ ନେବା ମଧ୍ୟ ଦରକାର ନାହିଁ। ଆପଣ ଯେତେବେଳେ ଲଗେଇବେ, ପ୍ରାରମ୍ଭ ଯେଉଁ କରିବେ, ସେଇ ଟାଇମରେ ହିଁ ଆପଣଙ୍କୁ ଅଳ୍ପ ମାତ୍ରାରେ ହିଁ ସାର ଦେବାକୁ ପଡିବ। ଦେଖନ୍ତୁ, ଏବେ ଯେହେତୁ ୱାର୍ ପାଇଁ ସାର ସମସ୍ୟା ମଧ୍ୟ ରହିଛି, ଆଉ ଯାହା ମୁଁ କହିଲି କି ଆପଣଙ୍କର ଏଲନିନୋ ଯୋଗୁରୁ ବର୍ଷା ସମସ୍ୟା ମଧ୍ୟ ରହିଛି, କି ଯୋଉ ଯୋଉ ଜାଗାରେ ପାଣି ନାହିଁ, ସେ ସବୁ ଜାଗାରେ ଯେତେବେଳେ ଆପଣ ଡାଲି ଜାତୀୟ ଫସଲ ଲଗେଇବେ, ଗଛ ଲଗେଇବାର ପ୍ରାରମ୍ଭିକ ଟାଇମରେ, ସେଇ ଟାଇମରେ ହିଁ ଆପଣଙ୍କୁ ବହୁତ କମ୍ ସାର, ମାନେ ଯେମିତି ନାଇଟ୍ରୋଜେନ୍ ହଉ ଆପଣଙ୍କର 8 କେଜି ଗୋଟେ ଏକରକୁ, କି ଫସ୍ଫରସ୍ 8 କେଜି ଭଳିଆ ବହୁତ କମ୍ ମାତ୍ରାରେ ଆପଣଙ୍କୁ ଦେବାକୁ ପଡିବ। ଯେ ଯୋଉ ଟାଇମ ଯୋଉ ଜାଗାରେ କି ଆପଣ ଧାନରେ ଅଧିକା ଲାଗେ, ତ ସେଇ ହିସାବରେ ବହୁତ କମ୍ ସାର ଆପଣଙ୍କୁ ଦେବା ପଡିବ। ତା ଛଡା ପାଣି ନଥିଲେ ମଧ୍ୟ ଆପଣଙ୍କୁ ପାଣି ବହୁତ, ମାନେ ଖାଲି ଯେତେବେଳେ ଆପଣ ଜମି ପ୍ରସ୍ତୁତି କରୁଛନ୍ତି ସେଇ ଟାଇମରେ ସାର ଟିକେ ଦେଲେ, ପାଣିକୁ ଟିକେ ସନସନ୍ତିଆ ରଖିଲେ, ଆପଣଙ୍କର ମଞ୍ଜି ବୁଣି ବିହନ ବୁଣି ଦେଲେ, ତାପରେ ସେତିକି ପାଣିରେ ଗଛ ଆପଣ ଯଦି ବି ତାପରେ ପରବର୍ତ୍ତୀ ସମୟରେ ପାଣି ନ ଦେଇ ପାରୁଛନ୍ତି, କିଛି ଦିନ ପାଇଁ ଆପଣ ଛାଡି ଦେଇପାରିବେ। ତାପରେ ଯେତେବେଳେ ତାର ଯୋଉ କଢା ଆସିବ, ଫୁଲ ଫୁଟିବା ଟାଇମ୍ ଆସିବ, ସେଇ ଟାଇମରେ ଆଉ ଥରେ ଆଉ ଟିକେ ଅଳ୍ପ ମାତ୍ରାରେ ସିଞ୍ଚନ କରିଦେଲେ ମଧ୍ୟ ହେଇଯିବ। ତା ଛଡା ଯୋଉ ଜାଗାରେ ଯଦି ଆପଣ ଧାନ କରିଥିଲେ ଆଗରୁ, ତାର ଯୋଉ ରେସିଡୁଏଲ ବା ଯାହା ବି ପାଣି ଆପଣଙ୍କର ସେ ଯୋଉ ଟିକେ ଓଦା ମାଟି ଯାହା ବି ଥିବ ଆପଣଙ୍କର ଗୋଟିଏ ଫସଲ ହେଇସାରିଲା ପରେ, ସେତିକି ଓଦା ମାଟିରେ ବି ଆପଣ ଏଇସବୁ ଡାଲି ଜାତୀୟ ଫସଲ ବୁଣି ଦେଲେ ମଧ୍ୟ ଏଗୁଡା ଭଲ ଭାବରେ ଆପଣଙ୍କୁ ଅମଳ ଦେବ।
1: ନିହାତି ଭାବରେ ମ୍ୟାଡମ, ତେବେ ଜଣେ ଚାଷୀ ଭାଇ ପ୍ରକୃତି ଏବଂ ପରିସ୍ଥିତିର ମୁକାବିଲା କରିବା ପାଇଁ ଡାଲି ଜାତୀୟ ଚାଷ ଗୋଟେ ବହୁତ ଭଲ ଅପସନ୍ ବୋଲି ଆମେ କହିପାରିବା, ବିକଳ୍ପ ବୋଲି ଆମେ କହିପାରିବା। ତେବେ ବର୍ଷା ଦିନେ ଡାଲି ଜାତୀୟ ଚାଷ ଯୋଉଟା ବିଷୟ ରହିଛି ମ୍ୟାଡମ, ତେବେ ବର୍ଷା ଦିନେ କାହିଁକି ଏଟାକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ କୁହାଯାଉଛି?
0: ବର୍ଷା ଦିନେ ଆପଣ ଖାଲି ଦେଖନ୍ତୁ, ଯଦି ବର୍ଷା ଆପଣଙ୍କର ଠିକ ପରିମାଣରେ ହଉନି, ତାହେଲେ ଆପଣ ଏଇଟା କରିପାରିବେ ଠିକ, ତାହେଲେ ଏଇଟା କରିପାରିବେ। ତା ଛଡା ବର୍ଷା ଦିନରେ ବେଶୀ ଭଲ ହବ ଆପଣଙ୍କର, ଏଠି ଆମର କୋରାପୁଟରେ ଯେମିତି ହଉଛି କି କାନ୍ଦୁଲ ହରଡ଼ ଲଗଉଛନ୍ତି, କି କୋଳଥ ଲଗଉଛନ୍ତି, ଏହିସବୁ ଉତ୍ପାଦନ ଭଲ ବର୍ଷା ଦିନରେ ହିଁ ଦେଇଥାଏ। ତ ଯେତେବେଳେ ଆପଣଙ୍କର ମାନେ କଣ ଜଷ୍ଟ ବର୍ଷା ହେଇଥିବ, ଆପଣଙ୍କର ଫାର୍ଷ୍ଟ ବର୍ଷା ପରେ ଆପଣ ଆପଣଙ୍କର ଜମିକୁ ପ୍ରସ୍ତୁତି କରିକି ସାଙ୍ଗେ ସାଙ୍ଗେ ଏହି ଡାଲି ଜାତୀୟ ଫସଲ ବୁଣି ଦେବେ। ତାପରେ ଆଧ୍ରେ ଆପଣଙ୍କର ଯୋଉ ବିହନ ଦରକାର ସେଇଟା ମଧ୍ୟ ବହୁତ କମ୍ ଦରକାର, ଏକର ପ୍ରତି ମାତ୍ର 8ରୁ 10 କେଜି ହେଇଗଲେ ମଧ୍ୟ ଆପଣଙ୍କୁ ସେତିକିରେ ହେଇଯିବ।
1: କେତେ ଦିନର ଅବଧି ରହୁଛି, ମାନେ ଥରେ ଫସଲ ବୁଣିବାର କେତେ ଦିନ ଅବଧି ପରେ ଆମେ ଫସଲକୁ କାଟି ପାରିବା?
0: 2ରୁ 2.5 ମାସ ଭିତରେ ଆପଣଙ୍କର ଫସଲ ପୁରାପୁରି ରେଡି ହେଇଯିବ। ତା ଛଡା ଆପଣ ଯଦି ବର୍ଷା ଦିନେ ଲଗଉଛନ୍ତି, ତାହେଲେ ବର୍ଷା ଦିନେ ଆପଣ ଥରେ ତୋଳିଲା ପରେ ଆଉ ଥରେ ମଧ୍ୟ ଗଛକୁ ଟିକେ ପାଣି ହାଲକା ସିଞ୍ଚନ କରିକି ଟିକେ ଛାଡିଦେବେ, ଆଉ ଥରେ ଫଳ ଆସିଲା ପରେ 2ଥର ମଧ୍ୟ ଫଳ, ଯୋଉ ଆପଣଙ୍କର ଫଳ ଆସିବ ତାକୁ ତୋଳିଲା ପରେ ଆପଣଙ୍କୁ କିଛି ଆଉ କିଛି କରିବା ବି ପଡିବନି, ଗଛଟାକୁ ସେଇଠି ମାଟିରେ ହିଁ ହଳ କରିକି ମାନେ ହଳ କରିକି ମିଶେଇ ଦେଲେ ସେ ଆପଣଙ୍କ ମାଟିକୁ ବହୁତ ପୋଷଣ ଦେବ।
1: ବହୁତ ମାନେ ସୁନ୍ଦର ଆପଣ କହିଲେ ମ୍ୟାଡମ, ଯେ ସେହି ମାନେ ଡାଲି ଜାତୀୟ ଫସଲ ଯାହା ବି ଆମେ କରିଥିବା ତାହାର ବାକି ଯାହା ଅଂଶ ରହିଥିବ ଛୋଟ ଛୋଟ ଗଛ, ତାକୁ ଯଦି ଆମେ ମାଟିରେ ମିଶେଇଦେବା ତାହା ପୋଷଣ ଦବ। ତେବେ ମ୍ୟାଡମ ସରକାରଙ୍କ ତରଫରୁ କଣ ସବୁ ଏଥିପ୍ରତି ପ୍ରୋତ୍ସାହନ ଅଛି?
0: ଯାହା ମୁଁ ଆପଣଙ୍କୁ ଆଗରୁ କହିଲି କି ସରକାରଙ୍କ ତରଫରୁ ପ୍ରଥମେ ତ ଆମେ ଚାହୁଁଛୁ କି ଆମର ଯୋଉ ଡାଲି ଜାତୀୟ ଫସଲ ବା ପଲ୍ସ ପ୍ରଡକ୍ସନ ସେଇଟାରେ ଆମେ ଆତ୍ମନିର୍ଭର ହଉ ଆଉ ବାହାରୁ ନ ଆଣୁ। ତ ସେଇଥିପାଇଁ ଆମର ଗୋଟେ ଆତ୍ମନିର୍ଭରତା ଇନ୍ ପଲ୍ସେସ ଗୋଟେ ସ୍କିମ୍ ଚାଲିଛି, ଯାହା ଅନ୍ତର୍ଗତ ଆମେ ମିନି କିଟ୍ ବା ଆମ ଛୋଟ ଛୋଟ କିଟ୍ ମାନେ ଆପଣଙ୍କର ବିହନ ଫ୍ରିରେ ମାଗଣାରେ ବିହନ ବଣ୍ଟା ଯାଉଛି ଚାଷୀମାନଙ୍କୁ, ତାହେଲେ କଣ ହବ ନା ତାଙ୍କୁ ମାଗଣାରେ ବିହନ ମିଳିଲେ ଆପଣ ସେମାନେ ପ୍ରୋତ୍ସାହିତ ହେବେ କି ଯେହେତୁ ସରକାର ଆମ ପାଇଁ

0: କିଛି ଦଉଛନ୍ତି, ଆମେ ନେଇକି ତାକୁ ଲଗେଇଲେ ଯୋଉଠି ବି ଲଗାନ୍ତୁ ତା ଦେହରୁ ଭଲ ଉତ୍ପାଦନ ଆସିବ। ତା ଛଡା ଆଉ ଗୋଟେ ସ୍କିମ୍ ରହୁଛି, ଆମର ମେକାନାଇଜ୍ DSR ପ୍ରମୋଟ କରୁଛୁ ଆମେ ମାନେ, ଆପଣଙ୍କର ଧାଡ଼ିରେ ଧାନ ରୋଇବା ପାଇଁ ସେଇଟା କରୁଛୁ, ମେକାନାଇଜେସନ ଆଣିବାକୁ ଚାହୁଁଛୁ। ସେଇଥିରେ ମଧ୍ୟ ଆମେ ପଲ୍ସ ଆମର ଡାଲି ଜାତୀୟ ଫସଲ ସେଇ କମ୍ପୋନେଣ୍ଟ ଟାକୁ ଭୁଲିନୁ, ତ ତା ଅନ୍ତର୍ଗତ ମଧ୍ୟ ଆପଣଙ୍କର ଯୋଉ ବିଲର ହିଡ ଘରିକାରେ ସେଇଥିରେ ହରଡ଼ ଲଗେଇବା ପାଇଁ ମଧ୍ୟ ଆପଣଙ୍କୁ ଫ୍ରିରେ ମାଗଣାରେ ଚାଷୀ ଭାଇମାନଙ୍କୁ ଆମର ହରଡ଼ର ବିହନ ଦିଆଯାଉଛି। ସେଇ ହିଡ଼ରେ ଆମେ ତାଙ୍କୁ କହିବାକୁ ଚାହିଁବୁ କି ଏହି ହିଡ ଉପରେ ସେମାନେ ପଶ୍ଚିମ ଦିଗରେ ଏହି ସବୁ ହିଡ଼ରେ ଗଛ ଗୁଡାକୁ ଲଗେଇ ଦିଅନ୍ତୁ। ଏହା ଦ୍ୱାରା କଣ ହେବ ନା ତାଙ୍କର ସେ ଯୋଉ ଗଛର ଛାଇଟା ଧାନ ଉପରେ ପଡିବନି, ଧାନକୁ କିଛି କ୍ଷତି ଆସିବନି, ଆଉ ତା ଛଡା ଆପଣଙ୍କର ସାଇଡରେ ଡାଲି ଜାତୀୟ ଫସଲ ହେଇକି ଆପଣଙ୍କୁ ତାର ମଧ୍ୟ ଅମଳ ମିଳିବ।
1: ତେବେ ଆପଣଙ୍କର ସୂଚନା ତ ସତରେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କାମ ଦେଇଥିବ, ଆଉ ବହୁତ ବହୁତ ଧନ୍ୟବାଦ ମ୍ୟାଡମ ଯେ ଆପଣ ଏତେ ସୁନ୍ଦର ଭାବରେ ବର୍ଷା ଦିନିଆ ଡାଲି ଜାତୀୟ ଫସଲ ଚାଷ ବିଷୟରେ ଆମକୁ ଜଣେଇଲେ। ନିହାତି ଭାବରେ ଆମେ ଆଗକୁ ଆପଣଙ୍କର ପରାମର୍ଶ ନବୁ ଏବଂ ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କର କଥା ଶୁଣିକି ସେମାନେ ଉପକୃତ ମଧ୍ୟ ହେବେ, ଏହି ପ୍ରଣାଳୀରେ ଚାଷ କରିକି ସେମାନେ ଅଧିକା 2 ପଇସା ଲାଭ କରିବେ ମ୍ୟାଡମ। ତେବେ ଆଜିର ଏହି ସୂଚନା ପାଇଁ, ଆପଣଙ୍କର ଏହି ସମୟ ପାଇଁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ।
2: ଏ ଦିଦି ତ କେତେ ବଢିଆ ବଢିଆ କଥା କହିଲେ, କେମିତି ବର୍ଷା ଦିନରେ ଆମେ ଡାଲି ଜାତୀୟ ଫସଲ ଚାଷ କରିପାରିବା। ଆମର ଭାଇ ଭଉଣୀ ମାନେ ଶୁଣିଲେ ଏବେ ତାଙ୍କ ମାନେ ଭାବୁଥିବେ ଯଦି ଗୋଟେ ଗୀତ ଶୁଣେଇ ଦେଲେ ଟିକେ ମନଟା ଭଲ ଲାଗିଥାନ୍ତା ବୋଲି, ହେଲେ ଗୀତ ଗୋଟେ ଶୁଣିଦବା।
3: ନାଇଁ ସତ କଥା, ବର୍ଷାକୁ ମୁରମୁରା ଲାଗିବାକୁ ଚାଲ ଗୀତ ଗୋଟେ ଶୁଣିଲେ ଏକା ଫ୍ରେଶ ଲାଗିବ, ଟିକେ ଶୁଣିଦବା।

0: ଗୀତ ତ ଶୁଣିଲେ, ହେଲେ ଆମର ଚାଷବାସ ପ୍ରୋଗ୍ରାମ ଚାଷୀ ଭାଇର ସାକ୍ଷାତକାର ଗୋଟେ ନ ଆଣିଲେ ପ୍ରୋଗ୍ରାମଟା ଅଧା ଅଧା କା ଲାଗିବ।
1: ସତ କଥା। ହେଲେ ଆଜିର ବୈଠକରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ପାଇଁ କଣ ଆଣିଛ କି ତମେ?
0: ହଁ, ଗୋଟେ ଚାଷୀ ଭାଇର ସାକ୍ଷାତକାର ଆଣିଛି ନା।
1: ଓହୋ,
0: ଚାଷୀ ପ୍ରୋଗ୍ରାମ ଚାଷୀ ଭାଇର ମନର କଥା ଟିକେ ନ ବଜିଲେ କଣ ଭଲ ଲାଗିବ?
1: ନାଇଁ ନାଇଁ ନାଇଁ, ସେଟା ସତ କଥା।
0: ଚାଲ ଚାଲ ଶୁଣିଦବା।
1: ହେଲେ ଆଉ ଡେରି କରିବା ନାହିଁ, ଚାଲ ଶୁଣିଦବା।
0: ଜୁହାର ଭାଇ।
2: ଜୁହାର।
0: ଆପଣଙ୍କର ନା?
2: ଅର୍ଜୁନ ମାଝି।
0: ଆଉ ଗାଁ କଣ?
2: ତାଲା ମାଝି ଗୁଡା।
0: ହଁ ହଁ, କଣ ଚାଷବାସ କରୁଛନ୍ତି କି?
2: ଏଇ ଦିଦି ଟିକେ ଟିକେ ତ କରୁଛୁ, ଆମ ବୁଢ଼ି ଅଞ୍ଚଳ ହେଲା ପାଇଁ ଟିକେ ଟିକେ ଜମି ଅଛି, ସେଥିପାଇଁ ଟିକେ ଟିକେ କରୁଛୁ ଆଉ।
0: ଓହୋ, ଟିକେ ଟିକେ ବୋଲେ କେତେ ଏକର ଜମି ରଖିଛନ୍ତି?
2: ଆମର ଗୋଟେ ଏକର ପାର୍ଥିବ ଦିଦି।
0: ଆପଣଙ୍କର ବାପା ଜେଜେବାପା ସବୁ ଚାଷବାସ କରୁଥିଲେ ନା କେମିତି?
2: ହଁ, ଆଗରୁ କରୁଥିଲେ।
0: ହଁ ହଁ, ଚାଷୀ ପରିବାର ତାହେଲେ।

0: ଦିଦି
1: ଆଉ ଘରେ କିଏ କିଏ ସହଯୋଗ କରୁଛନ୍ତି ଚାଷବାସରେ?
0: ଏବେ ତ ପିଲା ଛୁଆ ସାନ ଅଛନ୍ତି, ଆଉ ଆମ ସ୍ତ୍ରୀ ଏକା ସହଯୋଗ କରୁଛି, ଆର ମୁଁ ଜଣେ ଅଛୁ ମୁରବୀ ହିସାବରେ।
1: କଣ କଣ ସବୁ ଲଗେଇଛନ୍ତି ଭାଇ ଜମିରେ ଏବେ?
0: ଏବେ ବର୍ତ୍ତମାନ ମାଣ୍ଡିଆ ତଳି ପକା ହେଇଛି, ତାପରେ ଶୁଆ ଟିକେ ସେଇଟା କରା ହେଇଛି, ତାପରେ ଏବେ ଧାନ ତଳି ପକା ହେଇଛି, ଆରମ୍ଭ ହେବାକୁ ଯାଉଛି ଆଉ 2-3 ଦିନ ଭିତରେ। ବର୍ଷା ଟିକେ ଲାଗି ରହିଗଲା, ସେଥିପାଇଁ ବୋଲେ ଆଉ ବର୍ଷା ପାଣି ହେଲେ ତଳି କାଢିକିରି ଲଗା ହେବ।
1: ଧାନ ବୋଲେ ବର୍ଷା ଦିନିଆ ଧାନ?
0: ବର୍ଷା ଦିନେ ଆମର ତ ଖରା ଟିକେ ନାଇଁ, ଚାଷ ଜମି
1: ହେଲେ ଏବେ ଧାନ ଲଗେଇବେ ବୋଲେ ସେଟା ଅମଳ ହବା ପାଇଁ କେତେ ଦିନ ଲାଗିବ?
0: ପ୍ରାୟ ଆମର 100-110 ଏମିତି ଦିନ ଲାଗିଯିବ, 3 ମାସ ପରେ କଥା ହେଲା।
1: ସେତିକି ଦିନ ଯାଇ ଏ ଯୋଉ ମାଣ୍ଡିଆ କରିଛନ୍ତି ଆଇଁରେ ଚାଲିଥିବ?
0: ମାଣ୍ଡିଆ ବି ସେମିତି ଏକା।
1: ହେଲେ ଆପଣଙ୍କର ଜମିଟା ମାନେ ବର୍ଷା ଯାକ ଏମିତି ଏଙ୍ଗେଜ ଥାଉଛି ନା, ଏବେ ଖରା ଦିନରେ ତ ଧାନ ଲଗେଇ ନଥିଲେ, ହେଲେ ଖରା ଦିନରେ କଣ ପନିପରିବା ଲଗେଇଥିଲେ ନା ଖାଲି ପଡୁଥିଲା ଜମି?
0: ଖାଲି ପଡିଥିଲା ଦିଦି, ସେଠି ମାନେ ପାଣି ସୁବିଧା ନାହିଁ ଦିଦି ଆମର।
1: ଆପଣଙ୍କର ଗାଁରେ ପାଣି ସୁବିଧା ନାହିଁ?
0: ନାଇଁ
1: ହେଲେ ପାଣିକୁ ସଞ୍ଚୟ କରିବା ପାଇଁ କିଛି ପଦକ୍ଷେପ ନେଉ ନାହାନ୍ତି କି?
0: ସଞ୍ଚୟ କରିବା, ଏଇଟା ତ ପାହାଡିଆ ଅଞ୍ଚଳ ଦିଦି, ଏଠି କଣ ପାଣିରେ ସଞ୍ଚୟ କରି ହେବ ନାହିଁ, ସେ ତା ପାଇଁ ଏକା।
1: ହଁ, ଆପଣ ସରକାରଙ୍କୁ ଜଣଉ ନାହାନ୍ତି କି ଯେ ଚାଷବାସ କରିବା ପାଇଁ ଅସୁବିଧା ହଉଛି, ଖରାଦିନରେ ପାଣି ସୁବିଧା ନାହିଁ ବୋଲି?
0: ସେଟା ଜଣାଇ ହଉଛି ତ, ସେ ସୁବିଧା ତ ଜାଣିପାରୁନୁ ଦିଦି, ସେଟା ସରକାରଙ୍କୁ କୋଉ କୋଉ ସୁବିଧା ଆସୁଛି ବୋଲି ସେ ଯୋଜନା ଯାକ ଜାଣିଥିବେ ତା ଜଣାଇ ହବ।
1: ଆପଣଙ୍କର ଆଖପାଖ ଅଞ୍ଚଳରେ ଯୋଉ କେନ୍ଦ୍ର ଥିବ, କୃଷି କେନ୍ଦ୍ର, ସେଇଠି ଯାଇକିନା ତ ଆପଣ ବୁଝିପାରିବେ ସବୁ ଚାଷବାସ ଉପରେ କଥା ହେଇପାରିବେ ଏଗ୍ରିକଲଚର ଅଫିସରେ?
0: ଆଜ୍ଞା ଆଜ୍ଞା।
1: ଆଉ ମାଣ୍ଡିଆ ଏବେ କଣ ହେଇଗଲାଣି କି?
0: ତଳି ପକାଇଛି ଦିଦି,
1: କେତେ ଦିନ ଲାଗିବ?
0: ସେଟା ଆଉ 10-12 ଦିନ ଲାଗିବ ଦିଦି। ସେଟା
1: ହେଇଗଲା ପରେ ସେଟା ମାଣ୍ଡିଆଟା କେମିତି କରୁଛନ୍ତି?
0: ସେଟା ଆମେ ଏବେ ସରକାର ସୁବିଧା ଦେଇଛି ତ, ସେ ଆମେ ସେଟା ଧାଡ଼ି ଲଗାଇବା କହିଛନ୍ତି, ଧାଡ଼ି ଲଗ ଭଲ ଅମଳ ହବ ବୋଲି କହିଛନ୍ତି। ଆଗରେ ଯୋଉ ପ୍ରକାର ଆମ ଦେଶୀ ଗାଁରେ ସବୁ ଜାଣିନଥିଲେ କି ଆମେ ବି ଜାଣିନଥିଲୁ, ବୁଣି ଦେଉଥିଲୁ ଦିଦି, ବୁଣି ଦେଉଥିଲେ ଟିକେ ଅମଳ ଟିକେ କମ ଆସୁଥିଲା। ଏବେ ଗୋଟେ ସେ 2 ବର୍ଷ ଏମିତି ସରକାର ବିହନ ଦେଇକିରି ଇଏ କରୁଛନ୍ତି, ଧାଡ଼ି ଲଗା ଧାନ ରହିଲା କରା ବୋଲିକି ସେମିତି ଟିକେ ଟିକେ ଲଗାଉଛି ଅଳ୍ପ ଟିକେ ଏମିତି।
1: ମାନେ ସରକାର ବିହନ ଦେଇଥିଲେ ଆଣିଥିଲେ ଆପଣ? ହେଲେ ଏବେ ଯୋଉ ଥରେ ଫସଲ ହବ ସେଇ ଫସଲର ବିହନ ରଖିଥିଲେ ପରବର୍ତ୍ତୀ ଥର ଆପଣ ଯେତେବେଳେ ମାଣ୍ଡିଆ ଲଗେଇବେ ସେତେବେଳେ କାମ ଦବ ନା? ନା ଆଉ ଥରେ ନୂଆ ବିହନ ଆଣିକି ଲଗେଇବେ?
0: ନାଇଁ, ନୂଆ ବିହନ କା ଦେଉଛନ୍ତି ସରକାର, ଏଇଟା ତ ଆମେ ସେଟା ଯତ୍ନ କରବାର ଅଛି ଦିଦି, ସେ ବିହନକୁ ଆହୁରି ତାର ଆମେ ତରିକା ଜାଣିନୁ କେମିତି ସଞ୍ଚୟ ବୋଲିକି।
1: ଆପଣ ସାର ଯୋଉ ପ୍ରୟୋଗ କରୁଛନ୍ତି ଫସଲରେ, ହେଲେ ଜୈବିକ ସାର ନିଜେ ବନେଇକିନା ଦଉଛନ୍ତି ନା ରାସାୟନିକ ସାର କିଣି ଆଣିକିନା ଦଉଛନ୍ତି?
0: ଜୈବିକ ସାର ତ କେତେ ଗୋବର ଖତ ଟିକେ ତ ପକାଉଛୁ, ତାପରେ ସରକାର ସାର ବି କିଣିବାକୁ ପଡୁଛି ଦିଦି।
1: ରାସାୟନିକ ସାର ବି ଆଣୁଛନ୍ତି? ଆଉ ଯୋଉ ଗୋବର ଖତ ହେରିକା ବନଉଛନ୍ତି ନିଜେ କଣ ଗାଈ ଗୋରୁ ରଖିଛନ୍ତି କି?
0: ଗାଈ ଗୋରୁ ନଥିଲେ ବି କିଣିବାକୁ ପଡୁଛି ଟିକେ ଟିକେ, ଅଳ୍ପ ତାର ଜବର ଗାଈ ଗୋରୁ ଥିବ
1: କିଣିକି ଆଣୁଛନ୍ତି? ଜିଆ ଖତ ଗୋବର ଖତ ଏଯାକ ଦଉଛନ୍ତି ନି କି?
0: ନା, ଜିଆ ଖତ ତ ନାହିଁ, ଗୋବର ଖତ କାହାର ଜବର ଗୋରୁ ଥିବ ବୋଲି ତାଙ୍କଠୁ ପଇସା ଦେଇକି କିଣି ଆଣି ଟିକେ ପକାଉଛୁ ଆଉ।
1: ଆଉ ଏବେ ବର୍ଷା ଦିନ ବୋଲି ବର୍ଷା ଦିନିଆ ଧାନ ମାଣ୍ଡିଆ ସବୁ ଲଗେଇଛନ୍ତି, ଏବେ ଶୀତ ଦିନ ଆସିଲେ କଣ ପନିପରିବା ଲଗେଇବେ?
0: ନାଇଁ ଦିଦି, ଆଉ ସେ ପାଣି ତ ସୁବିଧା ନାହିଁ, ଶୀତ ଦିନ କୋଉଠି ଆଉ ସେଟା।
1: ହେଲେ ଆପଣ ପାଣି ପାଇଁ ବୋଲି ଖାଲି ବର୍ଷା ଦିନରେ ଏକା ଚାଷ କରୁଛନ୍ତି ଭାଇ?
0: ହଁ ଦିଦି।
1: ଓହୋ, ହେଲେ ବାକି ଦିନ ଯାକ ଯୋଉ ବର୍ଷର ଖରାଦିନ ଶୀତ ଦିନ ସେଦିନ ସବୁ କେମିତି ଆପଣଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି?
0: ଏଇଟା ଆମେ ଏମିତି ଲେବର କରିବାକୁ ପଡୁଛି, ଏମିତି ଟାଉନରେ କାମ ଫାମ ଯିବାକୁ ପଡିବ, ଗାଁ ଗହଳିରେ ପଇସା କୋଉ ଏନର୍ଜି କାମ ଆଇବ କି କୁକୁଡ଼ା ବୋଲେ ସେଟା ଏମିତି କାମ କରିବାକୁ ପଡୁଛି ଦିଦି। ଆଉ ବାକି ଦିନ
1: କେତେବେଳେ କୋଉ କାମ ଦିନ ମଜୁରିଆ ଟାଇପ୍ ରହିଯାଉଛନ୍ତି?
0: ହଁ ଦିଦି।
1: ହେଲେ ଆପଣ ଏବେ ଯୋଉ ଏଇଟା ଅମଳ କରିବେ ଧାନ, ସେଇଟା ବିକିବେ କୋଉଠି, ମାନେ ମଣ୍ଡିକୁ ନେବେ ନା ନିଜେ ମାର୍କେଟ ଯାଇକିନା ବିକ୍ରି କରିବେ?
0: ନାଇଁ ଦିଦି, ଆମର ତ ଅଳ୍ପ ଜମି ଅଛି, ସେଠିକୁ ବିକି ହବ କୋଉଠି, ଆମ ପରିବାର ଚଳିବାକୁ କଷ୍ଟ ହଉଛି ସେଟା ପାଇଁ।
1: ଆପଣ ଘରେ ଏକା ହେଇଯିବ ସେଟା ପରିବାରରେ?
0: ଦିଦି
1: ମାଣ୍ଡିଆଟା ବି ଅଳ୍ପକା ହେଇଥିବ ହେଲେ?

ଶୁଣିଲେ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କଲେ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଣଜିତ କୁମାର ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ସୁକୁମାର ସୁନା। ତାହେଲେ ଆସନ୍ତୁ ଶୁଣିବା ପ୍ରଥମ ଗୀତଟି। ଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର, କଣ୍ଠରେ ରଣଜିତ କୁମାର ଦାସଙ୍କ ରଚନା, ସଙ୍ଗୀତ ପରିଚାଳନା ସୁକୁମାର ସୁନା।

ଏଥର ଶିଳ୍ପୀ ନିହାରିକା ସାହୁ, କଣ୍ଠରେ ରଣଜିତ କୁମାର ଦାସଙ୍କ ରଚନା, ସଙ୍ଗୀତ ପରିଚାଳନା ସୁକୁମାର ସୁନା।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଣଜିତ କୁମାର ଦାସ। ସଙ୍ଗୀତ ପରିଚାଳନା ସୁକୁମାର ସୁନା।

ଶୁଣିଲେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀ ଥିଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଣଜିତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ସୁକୁମାର ସୁନା। ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ ଭାୟୋଲିନ୍ ସୁବ୍ରତ କୁମାର କୁଇଁ, ହାୱାଇନ୍ ଗିଟାର ଶିବପ୍ରସାଦ ସାମନ୍ତରାୟ, ଗିଟାର କରୁଣାନିଧି ଭତ୍ରା, କିବୋର୍ଡ ସୁରେଶ ମହାନ୍ତି, ତବଲା ଉମେଶ କୁମାର ପାଣିଗ୍ରାହୀ, ଢୋଲକ ପୂର୍ଣ୍ଣ ନାୟକ ଏବଂ ଇଫେକ୍ଟରେ ଥିଲେ ସ୍ୱାଧୀନ କୁମାର ବିଶ୍ୱାସରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଗୀତ ଏବଂ ଗଜଲ। ପ୍ରଥମେ ଆସନ୍ତୁ ଶୁଣିବା ଗୀତ। ଶିଳ୍ପୀ ପଙ୍କଜ ଉଦାସ ନୀରା ଫାଜଲିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପଙ୍କଜ ଉଦାସ।

ଏଥର ଆସନ୍ତୁ ଶୁଣିବା ଗଜଲ, ଶିଳ୍ପୀ ଗୁଲାମ ଅଲ୍ଲୀ। ସାଜାଦ ଅହମ୍ମଦ କା ଗୀତରେ ସଙ୍ଗୀତ ଦେଇଛନ୍ତି ଗୁଲାମ ଅଲ୍ଲୀ।

ଏଥର ଶୁଣନ୍ତୁ ଶୁଣିବା ଗୀତ ଶିଳ୍ପୀ ଅଶୋକ ଖୁସ୍ଲା କାତିଲ ସିପାହୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଶୋକ ଖୁସ୍ଲା।

ଶେଷରେ ଆସନ୍ତୁ ଶୁଣିବା ଗୀତ, ଶିଳ୍ପୀ ପିନାଜ ମଶାନୀ, ଜାଫର କୁରଖପୁରୀଙ୍କ ରଚନାରେ। ସଙ୍ଗୀତ ଦେଇଛନ୍ତି କୁଲଦୀପ ସିଂ।

0: ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟର ପ୍ରସାରଣ ଗୀତିନାଟ୍ୟ ଅଭିଯାନ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଅଭିଯାନ। ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି। ଆସନ୍ତୁ ଶୁଣିବା ନାଟକ ଅଭିଯାନ।

ବରେନ୍ଦ୍ର ସଦାବସ୍ତଳ ମହାଜ୍ଞାନୀ ମହାପଣ୍ଡିତ ମହାବୀର ଦୟାର ଅବତାର କରୁଣାର ସାଗର ମହାରାଜା କାଞ୍ଚି ନରପତି ରାଜଧର।

0: ମହାମନ୍ତ୍ରୀ
1: ଆଦେଶ କରନ୍ତୁ କାଞ୍ଚି ନରେଶ।
0: ରାଜ ଦରବାରରେ ସେ କି?
1: ଉତ୍କଳର ଦୂତମଣିମା। ବନ୍ଦୀର ବିଚାର କରିବା।
0: ବିଚାର? ସାମାନ୍ୟ ଏକ ଉତ୍କଳ ରାଜ୍ୟ ତା ଦୂତର ବିଚାର କରିବ କାଞ୍ଚି ରାଜ ସିଂହାସନ? ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳର ସମ୍ରାଟ ବୋଲି ଗର୍ବ କରେ, ସେଇ ତ ଏଇ କାଲି ତାର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଁ ଫେରି ଯାଇଛି। ଏଣେ ବେଗି ସେ କଥା ଭୁଲି ଯାଇ ଉତ୍କଳର ସେ ନିର୍ଲଜ୍ଜ ରାଜା ପୁଣି ଦୂତ ପଠେଇଛି।
2: କ୍ଷମା କରିବେ କାଞ୍ଚି ଅଧିପତି, ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ, ତାଙ୍କ ବଳ ବିକ୍ରମର ପରିଚୟ ପାଇବାକୁ ଆପଣଙ୍କୁ ବିଳମ୍ବ ହେବ ନାହିଁ। ଉତ୍କଳ ସେନାର ବଜ୍ର ନିର୍ଘୋଷ ଏହି ପର୍ଯ୍ୟନ୍ତ କାଞ୍ଚି ତୋରଣ ପ୍ରକମ୍ପିତ କରିନାହିଁ।
1: ରସନ ସଂଯତ କର ବନ୍ଦୀ, ତମର ପ୍ରଭାବ ଶୁଣିବାକୁ କାଞ୍ଚି ରାଜଶକ୍ତିର ଅବସର ନାହିଁ।
0: ଦୂତକୁ କହିବାକୁ ଦିଅ ମହାମନ୍ତ୍ରୀ,
2: ମୋ ପ୍ରତି ମୋ ପ୍ରଭୁଙ୍କର ଆଦେଶ ଥିଲା କାଞ୍ଚି ଦରବାରରୁ ସମ୍ବାଦ ବହନ କରି ଶ୍ରୀଛାମୁରେ ନିବେଦନ କରିବି।
0: କଣ ତୁମେ କହିବାକୁ ଚାହୁଁ ଦୂତ?
2: ବେଶି କିଛି ନୁହେଁ କାଞ୍ଚି ନରେଶ, ପ୍ରଭୁ ମୋର ରାଜ ରାଜେଶ୍ୱର ମହାମହିମ ପୁରୁଷୋତ୍ତମ ଦେବ ଦୟା ଧର୍ମର ଅବତାର କାଞ୍ଚି ରାଜଜେମା ପଦ୍ମାବତୀଙ୍କ ଚରଣ ତଳକୁ ଉତ୍କଳର କୋଟିଏ ସନ୍ତାନର ବନ୍ଦନା ନିବେଦନ ଘେନି ମୁଁ ଆସିଥିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ, କର୍ତ୍ତବ୍ୟ ପାଳନ କରିପାରିଲି ନାହିଁ, ସେତିକି ମୋର ଦୁଃଖ।
1: ପ୍ରଗଳ୍ଭ ଦୂତ, ସମ୍ମୁଖରେ ତୁମର ମହାଶକ୍ତିମାନ କାଞ୍ଚି ରାଜ ସିଂହାସନ, ସେଥିପ୍ରତି ଦୃଷ୍ଟି ଅଛି ତ?
2: ସାମାନ୍ୟ ଦୂତ, ତଥାପି ମୋ କଥା ବିଶ୍ୱାସ କରନ୍ତୁ କାଞ୍ଚି ରାଜ, ପୁରୁଷୋତ୍ତମ ଦେବ ପ୍ରବଳ ପ୍ରତାପୀ, ଅକାରଣରେ ଧନ ଜୀବନର କ୍ଷୟ କାମନା ନ କରି।
0: ସାମାନ୍ୟ ଦୂତର ଆସ୍ପର୍ଦ୍ଧା ତ କମ୍ ନୁହେଁ, ଛାର ଗୋଟେ ଚାଣ୍ଡାଳ ହାତରେ ମୁଁ ଦେବି ମୋର ସୁନାର ପ୍ରତିମା ପଦ୍ମାବତୀ କି? ସାଧୁ ସାଧୁ ଉପଦେଶ?
2: ଏହା ମୋର ଉପଦେଶ ନୁହେଁ ମଣିମା, ଅବନତ ଶିରରେ ବିନୀତ ଅନୁରୋଧ କେବଳ। କାଞ୍ଚି ନରେଶ କାହାକୁ କହୁଛନ୍ତି ଚଣ୍ଡାଳ? ତ୍ରିଲୋକପାଳ ବିଷ୍ଣୁ ଜଗତର ପିତା ଜଗନ୍ନାଥଙ୍କର ସେ ସେବା, ସେ ଅଧିକାର, ସେ ମହତ୍ତ୍ୱ ଦେବ ଦୁର୍ଲଭ, ଏଥିପାଇଁ ଖାଲି ଚଣ୍ଡାଳ କାହିଁକି? ଯଦି ତାଠାରୁ ହୀନ କୁହନ୍ତି ତଥାପି ପ୍ରଭୁ ମୋର ହିନ୍ଦୁ ଜଗତର ଆରାଧ୍ୟ ଆଉ ପୂଜ୍ୟ, ସେ ଜଗନ୍ନାଥଙ୍କର ସଚଳ ପ୍ରତିମା, ତାଙ୍କୁ ନିନ୍ଦା କରି ଅପରାଧ ଅର୍ଜନ କରନ୍ତୁ ନାହିଁ କାଞ୍ଚି ଅଧୀଶ୍ୱର। ଏହି ନିନ୍ଦା କେବଳ ମୋ ପ୍ରଭୁଙ୍କର ନୁହେଁ, ଏହା ସ୍ୱୟଂ ପ୍ରଭୁ ନୀଳକନ୍ଦର ପତି ଜଗନ୍ନାଥଙ୍କର।
1: ଅବାଧ୍ୟ ବନ୍ଦୀ, ସ୍ମରଣ ରଖି କଥା କୁହ, କାଞ୍ଚି ଦରବାରର ତରବାରୀ କେବଳ ଔଦ୍ଧତ୍ୟର ଶାସ୍ତି ବିଧାନ ଲାଗି, କ୍ଷମା ପାଇଁ ନୁହେଁ।
2: କ୍ଷମା? ସେ ତ କେବଳ ଦେବତାର ଆଶୀର୍ବାଦ, ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଯେଉଁ ସିଂହାସନର ସ୍ଥାନ, କ୍ଷମା କେବଳ।

0: ପୀଠରେ ଅଛା କରାଯାଏ।
1: ଦୂତ ଅବଧ ବୋଲି କାଞ୍ଚି ରାଜ ସିଂହାସନ ବିଚାର କରୁନଥିଲେ ତଳେ ଏପର୍ଯ୍ୟନ୍ତ ଜୀବିତ ନଥାନ୍ତ। ମହାରାଜ ଅବିଳମ୍ବେ ଦୂତର ବିଚାର କରନ୍ତୁ।
2: ତାହେଲେ ଶୁଣ ଉତ୍କଳର ଦୂତ, ତୁମର ବିଚାର ହେଉଛି ତୁମର ମହାମହିମ ସମ୍ରାଟ ଚଣ୍ଡାଳ ପୁରୁଷୋତ୍ତମ କାଞ୍ଚି ଜୟ କରି ତୁମକୁ ମୁକ୍ତ କରିବେ। ତୁମେ ସେ ପର୍ଯ୍ୟନ୍ତ ଅପେକ୍ଷା କର।
0: ଆଦେଶ ତମ ଶିରଧାର୍ଯ୍ୟ କାଞ୍ଚି ରାଜ, ତଥାପି କାଞ୍ଚି ରାଜ ସିଂହାସନ ତଳେ ମୋର ଏକାନ୍ତ ଅନୁଯୋଗ, ରକ୍ତର ସନ୍ତକ ଘିନି ଆପଣଙ୍କ କାଞ୍ଚି ରାଜ୍ୟ ଯେପରି କନ୍ୟାପଣ ରୂପେ ନିବେଦିତ ନ ହେଉ।
3: ଚୁପ୍ କର ପ୍ରଗଳ୍ଭ ଦୂତ, କେଉଁଠାରେ ଏ ଅର୍ବାଚୀନ ଦୂତକୁ ବନ୍ଦୀଶାଳାରେ ନିକ୍ଷେପ କର।
4: କାଞ୍ଚି ନରସିଂହର ଜୟ ହେଉ।
2: ମହାମନ୍ତ୍ରୀ,
1: ଆମର ଗୁପ୍ତଚର ମଣିମା ପତ୍ର ଆଣିଛି, ଏଇ ନିଅନ୍ତୁ ମଣିମା।
2: ରଖି
4: ମଣିମା,
2: ଶୁଣ ରଖି, ଉତ୍କଳ ଦୂତକୁ ମୁକ୍ତ କରିଦିଅ। ଯାଅ ବନ୍ଦୀ, ଶୀଘ୍ର ଏଠାରୁ ବାହୁଡ଼ି ଯାଇ ତୁମର ନିର୍ଲଜ୍ଜ ଗଜପତିଙ୍କୁ ବାର୍ତ୍ତା ଦିଅ, କାଞ୍ଚି ରାଜ ଜେମା ପଦ୍ମାବତୀ କଦାପି ଚଣ୍ଡାଳ ଲାଗି ନୁହେଁ, ଶକ୍ତି ଥିଲେ ମୋର ଏ ବାକ୍ୟ ଖଣ୍ଡନ କରିବେ ତୁମର ଚଣ୍ଡାଳ ରାଜା। ଯାଅ।
0: ସାଧୁ ସାଧୁ କାଞ୍ଚି ରାଜ ସାଧୁ।
1: ଦୂତକୁ ବନ୍ଦୀ ନ କରି ମୁକ୍ତ କରିଦେଲେ ମହାରାଜ।
2: ହଁ ମହାମନ୍ତ୍ରୀ, ଏଇ ନିଅ ଗୁପ୍ତଚରର ପତ୍ର ପାଠ କର, ସବୁ ଜାଣିପାରିବ।

0: କେହି ତ ନାହାନ୍ତି, ଗଲେ କୁଆଡେ? ଏଡ଼େ ଶରଧାରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କଣ ବୃଥା ହେଇଯିବ? ଚିମା ଦେଇ ପଦ୍ମାବତୀ ତାହେଲେ ଗଲେ କୁଆଡେ?
1: କୁଆଡେ ଆଉ ଯିବି ସଖି, ତମ କରାମତିଟା ଦେଖିବାକୁ ମୁଁ ପରା ତମ ପଛେ ପଛେ ଆସୁଛି।
0: ଚିମା ଦେଇ, ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏଇଆ ନା ମାୟାବତୀ,
0: କେଜାଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖି? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ। ପରା
0: ଥରେ ଚେଷ୍ଟା କରେ ଚିମା ଦେଇ,
1: ଯଦି ବା ଏଠି ପାଇବୁ ଲାଭ କଣ ସେଥିରେ? ଦୂର ମେଘରେ ବର୍ଷା ଅଛି କି ନାହିଁ କିଏ ଜାଣେ।
0: ହଁ, ବଡ କଥାଟିଏ କହିଲ ଏକା ଚିମା ଦେଇ।
1: ସଖୀ ମାୟାବତୀ, ମୋ ପାଇଁ ତୁ ବହୁତ କରିଛୁ, ଆଉ ଗୋଟେ ଛୋଟ ଉପକାର ବୋଧହୁଏ ଶେଷ ଉପକାର ଏଇଟା କରିପାରିବୁ।
0: କଣ କହୁଛ ଚିମା ଦେଇ? ଯଦି ଏ ଜୀବନଟାକୁ ଦେବାକୁ ହୁଏ ତେବେ ସେଇ ହବ ମୋର ସୁଖର ମରଣ। ଚିମା ଦେଇ କୁହ, କଣ କରିବି?
1: ତୋ କାନ ମୋ ମୁହଁ ପାଖକୁ ଆଣ, ଚୁପ୍ ଚୁପ୍ କହିବି ଯେ ସବୁ ବୁଝିପାରିବୁ। ମୋ କଥାରେ ଖାଲି ମୁଣ୍ଡ ଟୁଙ୍ଗାରୁଛୁ ନା କିଛି ବୁଝୁଛୁ?
0: ବୁଝିଗଲି ଜମା ଦେଇ, ସବୁ ବୁଝିଗଲି।
1: କଣ ବୁଝିଲୁ କହିଲୁ?
0: କହିଲ ପରା, ପୁରୁଷ ବେଶ ଧରି ପୁରୁଷୋତ୍ତମ କ୍ଷେତ୍ରକୁ ଯିବି, ଆଉ ସେଠାରେ
1: ଚୁପ୍ ଚୁପ୍, ଆମ କଥା କେହି ଶୁଣିନାହାନ୍ତି। ତମେ ଦେଖି ଆସିଲୁ କିଏ?
0: ନାଇଁ ମୋ ଜେମା ଦେଇ, ସେ ପାଖ ବେଢ଼ାରେ ରାଜଗୁରୁ ପୂଜା କରୁଛନ୍ତି ପରା।
1: ଓ, ତୁ ତାହେଲେ ଶୀଘ୍ର ପ୍ରସ୍ତୁତ ହେଇ ଜମା।
0: ହଁ ଜେମା ଦେଇ।
1: ହଁ, ଫୁଲମାଳଟା ନେଇଯା, ଇଷ୍ଟଦେବଙ୍କ ଚରଣରେ ଲାଗି ବଢେଇ ଆସି ଖବର ଦେଲେ ଯାଇ ମୋ ପରା।
2: ଇଷ୍ଟଦେବ ସୁପ୍ରସନ୍ନ ମା ପଦ୍ମାବତୀ।
1: ପ୍ରଣାମ ରାଜଗୁରୁ ମହାଶୟ।
2: ରାଜରାଜେଶ୍ୱରୀ ହୁଅ ମା, ଏଇ ନିଅ ଗଣପତିଙ୍କ ଆଶୀର୍ବାଦ ଫୁଲ। ଗଣପତି ଆଜି ସନ୍ତୁଷ୍ଟ, ମନବାଞ୍ଛା ସଫଳ ହେବ, ମଥାରୁ ଏ ଫୁଲଟି ଖସି ଚରଣ ଲାଗି ହେଲା। ଚିହ୍ନିଲ ମା, ଏଇ ଫୁଲ ଦିଆ ହେଇଥିଲା ନା?
1: ହଁ, ଇଏ ତ ସେଇ ଫୁଲ
2: ଯେଉଁ ବାଞ୍ଛାରେ ଏ ଫୁଲ ଚଢ଼ିଥିଲ, ସେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ମା।
1: ଯେଉଁ ଯୁଦ୍ଧ ଲାଗିଛି ସେଥିରେ କାଞ୍ଚି ଜିଣିବ ବୋଲି ମୁଁ ଏ ଫୁଲ ଚଢ଼ାଇଥିଲି ରାଜଗୁରୁ ମହାଶୟ।
2: ତାହେଲେ ତ ସୁଭାଦେଶ ମିଳିଗଲା ମା, ଜୟ କାଞ୍ଚି ଗଣପତି।
1: ଆଚ୍ଛା, ଏ ଯୁଦ୍ଧରେ କାଞ୍ଚି ହାରିଯାଉ ବୋଲି ମୁଁ ଯଦି ଫୁଲ ଚଢ଼ାଇଥାଏ?

0: ଇଏ କି ଅସମ୍ଭବ କଥା କହୁଛନ୍ତି ଯେ ମାମଣି?
1: ଅସମ୍ଭବ କାହିଁକି? କାଞ୍ଚି ଦରବାରରେ ଉତ୍କଳର ଅବଧ ଦୂତକୁ ଯଦି ବନ୍ଦୀ କରାଯିବା ସମ୍ଭବ ହୁଏ?
0: ଉତ୍କଳର ଦୂତ ବନ୍ଦୀ ନୁହେଁ ମା, ସେ ମୁକ୍ତ।
1: ମୁକ୍ତ କିଏ ଦେଲା ମୁକ୍ତି? ଶତ୍ରୁର ସମ୍ବାଦ ଘେନି ଆସି ଦୂତ ପାଇବ ମୁକ୍ତି? କାଞ୍ଚି ସିଂହାସନର ଏଇ ବିଚାର ଆପଣ ଭୁଲ ସମ୍ବାଦ।
0: ନାଇଁ ମା, ଉତ୍କଳର ସେଇ ଦୂତ ଆମ ଗଣପତି ମନ୍ଦିରରେ ଦର୍ଶନ କରିଥିବାର ମୁଁ ନିଜେ ଦେଖି ଆସିଲି ପରା।
1: ନା ନା, ଏ ବୃଦ୍ଧ ବୟସରେ ଆପଣଙ୍କର ଭ୍ରମ ହୋଇଥାଇପାରେ। ଆପଣ ଆଉଥରେ ଯାଇ ସତ୍ୟ ଘଟଣା ବୁଝି ଆସନ୍ତୁ।
0: ହଉ ଯିବି, ଆଚ୍ଛା ହଉ ଯାଉଛି ମା।
2: ଫୁଲମାଳଟାକୁ ମଥାରେ ଲଗେଇ ଭାରି ତ କଣ ମନ ଖୁସିରେ ହସୁଛ ଜେମା ଦେଇ?
1: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ ଗଣପତିଙ୍କର ଆଜ୍ଞା ଫୁଲ।
2: ଇଷ୍ଟଦେବଙ୍କ ଆଜ୍ଞା ଫୁଲ? ତାହେଲେ ଉତ୍କଳର ଭାବି ରାଜରାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦିଅନ୍ତୁ ଜେମା ଦେଇ।
1: ଭାରି ଚୁପରି ହଉଛି।

0: ମୁଣ୍ଡ ବନ୍ଦ କରି ବେଗେ ପଦାକୁ ବାହାରି ଯା, ଦେଉଳ ଶୋଧ ହଉଛି, ପଳା ପଳା ଏଠୁ।
1: ପୂଜା ପଣ୍ଡା, ପ୍ରଭୁଙ୍କ ଚରଣ ତଳକୁ ଟିକେ ଯାଇ ହବନି?
0: କାହିଁକି କିରେ, ସେଇଠୁ କହିଲେ କଣ ଶୁଣୁନାହାନ୍ତି ଦିଅ? ଆରେ ତୋ ମନ ବଳ ନା ତୁଣ୍ଡ ବଳରେ
1: ଜଗନ୍ନାଥଙ୍କ ଚରଣରେ ଏ ଫୁଲମାଳଟି ଲାଗି ବଢେଇବି ବୋଲି ବହୁତ ବାଟରୁ ଆସିଛି।
0: ମହାରାଜା ବି ଯେଉଁଛନ୍ତି, ଦେଉଳ ଶୋଧ ହବ। ଯା ଯା, ଫୁଲମାଳ ନେଇ ବେଗେ ଏଠୁ ଚାଲିଯା। ମହାରାଜା ବାହୁଡା ବିଜା ହେଲା ପରେ ଆଣିବୁ କି ମୁଁ ଲାଗି ବଢେଇଦେବି।
1: ମହାରାଜା କଣ ଏଇଠିକି ବି ଯିବେ?
0: ଏଣ୍ଟ କାଲା ଟିକିରେ, ତେଣେ ଶୋଧ ଡାକ ପଡିଲାଣି, କଣ ଶୁଣୁନି ତତେ?
1: କେତେବେଳ ଲାଗିବ କି କଣ, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଙ୍କ ଚରଣ ତଳେ ଫୁଲମାଳଟି ଭେଟି ଦେଇ ଚାଲି ଆସିବି।
0: ଆରେ ବଡ ଅବୁଝା ଲୋକ ତ ଇଏ, ତତେ ଭଲରେ କହୁଛ ହଉ ନାହିଁ, ଦୁଆରି ଆସି ଧକ୍କେଇ ଦେଲେ ଭଲ ହବ।
1: ମନା କରନ୍ତୁ ନାହିଁ ପୂଜା ପଣ୍ଡା, ଏ ନିଅନ୍ତୁ, ଆପଣଙ୍କର ଦର୍ଶନୀ ପାଉଣା ନିଅନ୍ତୁ।
0: ସୁନା ମୋର ଖାଣ୍ଟି ଗିନି ସୁନା, କଣ କରିବି, ଏଡ଼େ ଭକ୍ତର ନିବେଦନ, ତେଣେ ମହାରାଜା ବିଜେ ହେଲେଣି।
1: ଠିକ ଅଛି, ମୁଁ ନଗଲେ ନାହିଁ, ଆପଣ ନିଜେ ଏଇ ମାଳଖଣ୍ଡିକ ନେଇ ଲାଗି ବଢେଇ ଦିଅନ୍ତୁ। ମହାରାଜାଙ୍କ ସାଥିରେ କେତେ ଲୋକ ତ ଦର୍ଶନ ପାଇଁ ଆସୁଥିବେ, ମୁଁ ବରଂ ସେ ଗହଳି ଭିତରେ ଦର୍ଶନ କରି ବାହାରି ଯିବି।
0: ହଉ ହଉ, ଦେ ସେ ଫୁଲମାଳ ଦେ, ଯା ସେ ଖୁଣ୍ଟ ପାଖକୁ ଯାଇ ସେଠି ଲୁଚି ଯା, କାହା ଦୃଷ୍ଟିରେ ଯଦି ପଡିବୁ ନା ମୋ ମୁଣ୍ଡ ରହିବନି।
1: ମୁଁ ସାବଧାନ ଅଛି ପୂଜା ପଣ୍ଡା, ଆପଣ ଲାଗି ବଢେଇବେ ଯାଆନ୍ତୁ।
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଭକ୍ତ ବଡ଼ ଶ୍ରଦ୍ଧାରେ ଏ ମାଳଟି ବହୁତ ଦୂରରୁ ଆଣିଛି ପ୍ରଭୁ, ତା ନିବେଦନ ଖେଳା କରି ମନସ୍କାମନା ପୂର୍ଣ୍ଣ କର ପ୍ରଭୁ।
1: ପ୍ରଭୁ ଅନ୍ତର୍ଯ୍ୟାମୀ ନାରାୟଣ, ମୋ ପ୍ରିୟ ସଖୀ ପଦ୍ମାବତୀର ମନସ୍କାମନା ପୂର୍ଣ୍ଣ କର ପ୍ରଭୁ, ପୂର୍ଣ୍ଣ କର।
0: ଆରେ ତୁ ସେତିକି ବେଳେ ଏଠି ଠିଆ ହେଇଛୁ, ମହାରାଜ ପ୍ରାୟ 22 ପାହାଚ ହେଲେଣି, ଚା ଚା ଲୁଚି ଚା ଲୁଚି ଚା।
2: ଛମୁଛାର ଛମୁଛାର ଛମୁଛାର,
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଉତ୍କଳ ଗଜପତି ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ଗୁହାରି ଶୁଣିବାକୁ ଅବଧାନ ହେଉ ମଣିମା। ହେ ମହାବାହୁ, ମଣିମା ବଳିଆର ଭୁଜ ମହାବାହୁଙ୍କର ତୁଳସୀ ପ୍ରସାଦ ସେବା କରନ୍ତୁ ମଣିମା।
3: ହେ ପତିତ ପାବନ ବଳିଆର ଭୁଜ ମହାବାହୁ।

ଏ ଆଖି ଆଜି କଣ ନ ଦେଖିଲା? ରାଜଜେମା ପଦ୍ମାବତୀର ଗୁନ୍ଥାହାର ଆଜି ଚଣ୍ଡାଳ କଳାରେ ଅତି ଆଦରରେ ଶୋଭା ପାଉଛି। ଧନ୍ୟ ପ୍ରଭୁ ଚଣ୍ଡାଳର ଦେବତା, ସବୁ ତୁମରି ଇଚ୍ଛା। କିଏ କହେ କଳିଯୁଗର ଦେବତା ମୁକ ନିର୍ଜୀବ? ନା ନା, ସବୁ ତୁମରି ନିର୍ଦ୍ଦେଶ ପ୍ରଭୁ, ସବୁ ତୁମରି ଆଶୀର୍ବାଦ। ଏଠି ହେ ମୁଦ୍ରିକା, ଇଏ ତ ମୂଲ୍ୟବାନ ରତ୍ନମୋତି। ତେବେ କଣ ଗଜପତି ମହାରାଜାଙ୍କ ଅଙ୍ଗୁଳିରୁ ଏ ରତ୍ନମୋତି ଖସି ପଡ଼ିଛି? ଯାଉଛି ମହାରାଜାଙ୍କୁ ଏ ମୋତି ଦେଇ ଆସିବି। ଯାଉଛି।

0: କହ ଯୁବକ, କହ, ତୁମକୁ ମୋର ଆଜି ଅଦୟ କିଛି ନାହିଁ। ଇଏ ରତ୍ନମୁଦି ନିମିତ୍ତ ତୁମେ ଯାହା ମାଗିବ ଅବଶ୍ୟ ପାଇବ, ଧନ ରତ୍ନ ରାଜ୍ୟ।
1: ନା ମଣିମା, ସେ ସମସ୍ତ ପ୍ରତି ମୋର ତିଳେ ହେଲେ କାମନା ନାହିଁ।
0: ଇଏ ମୁଦ୍ରିକାର ମୂଲ୍ୟ ତୁମେ ଜାଣ ଯୁବକ, ସମଗ୍ର ପୃଥିବୀର ରତ୍ନ ଭଣ୍ଡାର ଏହାର ମୂଲ୍ୟ ଦେଇପାରିବ ନାହିଁ। ଜଣେ ଅପରିଚିତ ଯୁବକ ହୋଇ ଅଯାଚିତ ଭାବରେ ତୁମେ ଏ ମୂଲ୍ୟବାନ ରତ୍ନ ଆଣିଦେଇଥିବାରୁ ଉତ୍କଳର ଗଜପତି ତୁମର ଯେ କୌଣସି ପ୍ରାର୍ଥନା ପୂରଣ କରିବାକୁ ପ୍ରସ୍ତୁତ। ଯାହା ଚାହ ନିର୍ଭୟରେ ପ୍ରକାଶ କର ଯୁବକ।
1: କ୍ଷତ୍ରିୟ ଯୁବକ କେବେ ଦୁଇଥର ବଚନ ଦିଏ ନାହିଁ ମହାରାଜ। ଗଜପତି ସ୍ୱୟଂ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ତାଙ୍କଠାରୁ ମୁଁ
0: ଚଳନ୍ତି ପ୍ରତିମା। ଚଳନ୍ତି ପ୍ରତିମା ନା ଚଣ୍ଡାଳ, ନା ନା ନା ଯୁବକ, ଏ ସିଂହାସନର ତୁମେ ଅବମାନନା କର ନାହିଁ। ଏ ରତ୍ନମୁଦି ଲାଗି ତୁମକୁ ପ୍ରତିଦାନ ଗ୍ରହଣ କରିବାକୁ ହେବ।
1: ବେଶ, ଏ ଅକିଞ୍ଚନ ପ୍ରତି ମଣିମାଙ୍କର ଯଦି ଅନୁଗ୍ରହ ହୋଇଛି, ତେବେ ଜଗନ୍ନାଥଙ୍କର ସେବକ ସେଇ ଭକ୍ତ ଶିରୋମଣି ଚଣ୍ଡାଳର ସେବାରେ ନିଯୁକ୍ତ ହେବା ପାଇଁ ମୋତେ ଅନୁମତି ମିଳିଲେ।
0: ଉଠ ଯୁବକ, ଉଠ, ମୋ ପାଦ ଛାଡ଼। ଅପରିଚିତ ହେଲେ ମଧ୍ୟ ତୁମ ରୂପ କହେ ତୁମେ ସରଳ, ପ୍ରଭୁଭକ୍ତ ଓ ବିଶ୍ୱାସୀ। ତୁମର ପ୍ରାର୍ଥନା ଅବଶ୍ୟ ପୂରଣ ହେବ
1: ମଣିମା,
0: କିନ୍ତୁ ରତ୍ନମୁଦି ନିମିତ୍ତ ଇଏ ମୋର ଯଥେଷ୍ଟ ପ୍ରତିଦାନ ବୋଲି ମନେ ହୁଏ ନାହିଁ। ଆଉ କିଛି ମାଗ ଯୁବକ, ମାଗ।
1: ଏ ଦାସାନୁଦାସ ପ୍ରତି ଏତେ ଯଦି ଅନୁଗ୍ରହ, ତେବେ ଯଥା ସମୟରେ ମୋର ପ୍ରାର୍ଥନା ନିବେଦନ କରିବି ମଣିମା।
0: ଉତ୍ତମ, ସେଥିଲାଗି ଗଜପତି ତୁମ ନିକଟରେ ସତ୍ୟବଦ୍ଧ। ଆଜିଠାରୁ ତୁମେ ମୋର ପାର୍ଶ୍ୱଚର।
1: ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଏ ଦାସ ଯେପରି ଗଜପତିଙ୍କର ବିଶ୍ୱାସର ଉପଯୁକ୍ତ ହୁଏ।
0: ହଁ, ଏପର୍ଯ୍ୟନ୍ତ ତୁମର ନାମ ଜାଣିପାରିଲି ନାହିଁ ଯେ।
1: ନାମ ପଦ୍ମସିଂହ।
0: ପଦ୍ମସିଂହ।

0: ଚମତ୍କାର, ଅତି ଚମତ୍କାର। ଜ୍ୟୋତ୍ସ୍ନା ରାତିର ଚିଲିକା ଜଳରାଶିରେ ନୀଳ ଓ ପିତର କି ଅପୂର୍ବ ସମ୍ମିଳନ, ବିଚିତ୍ର ଦୃଶ୍ୟ। ପ୍ରକୃତିର ଏହି ମିଳନ ଭିତରେ ପୁରୀ ରହିଛି ପୂର୍ଣ୍ଣତା, ମାଦକତା ଓ ସାର୍ଥକତା, ଯାହା ମନୁଷ୍ୟ ଜୀବନରେ ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ।
1: ମଣିମାଙ୍କର ଜୟ ହେଉ।
0: ପଦ୍ମ, କିଛି କହିବ? ପଦ୍ମ
1: ନା ମହାରାଜ, ଆପଣ ଶିବିର ଛାଡ଼ି ଏକୁଟିଆ ଚିଲିକା କୂଳକୁ ଚାଲି ଆସିଥିବାରୁ।
0: ବନ୍ଦୀର ଆୟତ୍ତ କଣ ପଦ୍ମ?
1: ବନ୍ଦୀ ସମ୍ରାଟ ପୁରୁଷୋତ୍ତମ ଦେବ।
0: ମୁଁ ତ ଦେବତା ନୁହେଁ, ମନୁଷ୍ୟ। ମନୁଷ୍ୟର ପ୍ରାଣ ଅଛି, ଧମନୀରେ ରକ୍ତ ଅଛି, ହୃଦୟରେ ସ୍ପନ୍ଦନ ଅଛି, ଆଉ ଜୀବନରେ ଜୀବନର ଅନୁଭୂତି ମଧ୍ୟ ଅଛି। ସମ୍ରାଟ ହେଲେ ମଧ୍ୟ ମୁଁ କଣ ମନୁଷ୍ୟଠାରୁ ପୃଥକ?
1: କିନ୍ତୁ ସାଧାରଣ ମନୁଷ୍ୟଠାରୁ ମହିଆନ, ଶ୍ରେଷ୍ଠ।
0: ତାର୍ଥ ସାଧାରଣଙ୍କ ଠାରୁ ସୁଖ ଦୁଃଖର ଅନୁଭୂତି ମୋର ଅଧିକ।
1: ଏ ପ୍ରଶ୍ନର ସମାଧାନ ମହାରାଜ ନିଜେ କରିବେ ସିନା।
0: ସମାଧାନର କୌଣସି ପ୍ରମାଣ ମୁଁ ଦେଖୁନାହିଁ ପଦ୍ମ। କାଞ୍ଚି ବିଜୟ ଲାଗି ମୋର ଚିନ୍ତା ଓ ଭାବନାର ସୀମା ନାହିଁ। ହଠାତ୍ ମୋର ମନେ ହେଲା ମୁଁ ଯେପରି ବନ୍ଦୀ, ମୁଁ ଦୁର୍ବଳ।
1: କଣ ପାଇଁ ଏ ଦୁର୍ବଳତା ମହାରାଜ?
0: ସିଏ ଥିଲା ଅତୀତର ଏହିପରି ଏକ ସନ୍ଧ୍ୟା, ନବବସନ୍ତର ପ୍ରଥମ ସମାଗମ। ଶୁକ୍ଳ ସପ୍ତମୀର ଚନ୍ଦ୍ର କିରଣର ସଜାଗ ଆଘାତରେ ଖୋଲି ଯାଇଥାଏ କାବେରୀ ପକ୍ଷର ଦ୍ୱାର। ହଠାତ୍ କାଞ୍ଚି ରାଜୋଦ୍ୟାନରୁ ଦେଖିପାରିଲି ଦୁଇଟି ଚପଳ ସୁନ୍ଦର ଆଉ ଭ୍ରମର କୃଷ୍ଣ ଉତ୍କଣ୍ଠ ନୟନ। ସେହି ମାଦକ ଭରା ନୟନ ଯୁଗଳର ଆକର୍ଷଣରେ ମୋ ମନ ପ୍ରାଣ ସବୁ ବନ୍ଦୀ ହେଇଗଲା।
2: ମଣିମାଙ୍କର ଜୟ ହେଉ।
0: ବାହୁବଳେନ୍ଦ୍ର, ସମ୍ବାଦ କଣ?
2: ପାଖ ଗାଁର ଗୋଟିଏ ଗୋପାଳୁଣୀ ସ୍ୱାମୀଙ୍କର ଦର୍ଶନ ପାଇଥିଲି।
0: ଠିକ ଅଛି, ତାକୁ ଆସିବାକୁ ଦିଅ।
2: ଯଥାଜ୍ଞା ମଣିମା।
0: ଗୋପାଳୁଣୀର ଛଦ୍ମବେଶରେ ଶତ୍ରୁପକ୍ଷର କେହି ଗୁପ୍ତଚର ନୁହେଁ ତ ପଦ୍ମ?
1: ଗୁପ୍ତଚର ହେଡ଼େ ତାର ସାହସ!
0: ଯୁଦ୍ଧ ସମୟରେ ଏହା ଅସମ୍ଭବ ନୁହେଁ,
1: ଯେତେ ହେଲେ ସ୍ତ୍ରୀ ଲୋକଟାଏ ତ।
0: ତଥାପି ସେ ଅବହେଳାର ଯୋଗ୍ୟ ନୁହେଁ ପଦ୍ମ। ଗୁପ୍ତଚର ବୃତ୍ତିରେ ସ୍ତ୍ରୀ ଲୋକ ପୁରୁଷଙ୍କ ଠାରୁ ଅଧିକ।

0: ଆକ୍ରମଣାତ୍ମକ।
1: କିନ୍ତୁ କାଞ୍ଚି ଯେଠାରୁ ଅନେକ ଦୂର,
0: ସ୍ତ୍ରୀ ଲୋକ ପକ୍ଷରେ ଅସମ୍ଭବ କଣ? କିନ୍ତୁ ଇଏ କଣ ପଦ୍ମ, ତୁମେ ନିଜକୁ ଏତେ ତନ୍ନତନ କରି ଚାହୁଁଛ ଯେ, କଥା କଣ?
1: ନା ମହାରାଜ, ମୁଁ ସେଇ ସ୍ତ୍ରୀ ଲୋକଟିର ଛଦ୍ମବେଶ କଥା ଭାବୁଥିଲି।
2: ମଣିମା, ଏଇ ସେ ଗୋପାଳୁଣୀ।
0: ତୋ ନାଁ କଣ ଗୋପାଳୁଣୀ?
3: ମୋ ନାଁ ମାଣିକୀ ମଣିମା।
0: ଘର?
3: ଏଠିକି ଗଦାଏ ବାଟ, ଚିଲିକା କୂଳ, ସତୀବର ପାଖରେ।
0: ଆସିବା କାରଣ?
3: ମଣିମା, ଏଇ ମୁଦି
0: ଇଏ ତ ଜଗନ୍ନାଥଙ୍କର ରତ୍ନ।

0: ଯାଉଥିଲେ, ମତେ ଦେଖି ଶୋଷ ହଉଛି ବୋଲି କହି ସେ ଦିହେ ଦହି ଖାଇବାକୁ ମାଗିଲେ।
1: ସେଉଠୁ କଣ ହେଲା ମାଣିକି?
0: ମୁଁ ଦହି ଦେଲି, ଖାଇଲେ। କୋଡି ମାଗିଲା ବେଳକୁ କହିଲେ, ନେ ଏଇ ମୁଦି ଚିହ୍ନଟ ରଖିଥା, ପଛରେ ଆମ ରାଉତେ ଆସୁଛନ୍ତି, ତାଙ୍କୁ ଦେଲେ ସେ କୋଡି ଦେବେ। ମଣିମା ମଣିମା, ମୁଁ ଗରିବ ଲୋକ ମଣିମା, ଏ ମୁଦି ନେଇ ମୁଁ କଣ କରିବି ଯେ?
1: ଆଚ୍ଛା ଆଚ୍ଛା ଆଚ୍ଛା, ସେମାନେ କୁଆଡେ ଗଲେ?
0: କହୁଥିଲେ ଦକ୍ଷିଣରେ କୋଉଠି ଯୁଦ୍ଧ ହଉଛି, ସେଇଠିକି ଯାଉଛନ୍ତି।
1: ଆଚ୍ଛା, ସେ ଦି ଜଣ ଦେଖିବ କେମିତିଆ?
0: ଜଣେ କଳା ଆଉ ଜଣେ ଗୋରା। ମୋ ହାଣ୍ଡିକ ଯାକ ଦହି ଖାଇ ଆଖି ପିଛୁଳାକେ ଘୋଡାରେ ବସି ପଳେଇ ଗଲେ ପରା। ମୁଁ ପଛରୁ ଡାକିଲା ବେଳକୁ ଆଉ କଣ ଅଛନ୍ତି?
2: ବାହୁବଳେନ୍ଦ୍ର, ବାହୁବଳେନ୍ଦ୍ର, ମାଣିକି କଥା ଶୁଣିଲ ତ? ବାହୁବଳେନ୍ଦ୍ର ଭକ୍ତବତ୍ସଳ ପ୍ରଭୁ ସ୍ୱୟଂ ଜଗନ୍ନାଥ ବଳଭଦ୍ର ତା ହାତରୁ ଦହି ଖାଇ ଅଧମକୁ ବାଟ କଢେଇ ନଉଛନ୍ତି। ଏ ଜାତିର ଯାତ୍ରା ପଥରେ ଆଜି ଦେବତାର ଆଶୀର୍ବାଦ ଝରି ପଡୁଛି। ଆଉ ଆମର ଭୟ ନାହିଁ ବାହୁବଳେନ୍ଦ୍ର, ଆଉ ଆମର ଭୟ ନାହିଁ। ସର୍ବସଙ୍କଟ ହାରି ମଧୁସୂଦନ ଆଜି ଆମର ସହାୟ। ଧନ୍ୟ ଧନ୍ୟ ଏ ମାଣିକି, ଧନ୍ୟ ତୋର ଜୀବନ।
0: ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ମୋ ହାତରୁ ଦହି ଖାଇ ଚାଲିଗଲେ, ଆଉ ମୁଁ ମହତ ଭାଗିନୀ ତାଙ୍କୁ ଚିହ୍ନି ପାରିଲି ନାହିଁ। ହେ ମଣିମା ମଣିମା, ମୋର ଆଉ ମୂଲ ମୁଁ ପାଇସାରିଛି, ମୋର ଆଉ କୋଉଠି ଲୋଡ଼ା ନାହିଁ।
2: ବାହୁବଳେନ୍ଦ୍ର,
3: ମଣିମା,
2: ପ୍ରଭୁଙ୍କ ଚରଣ ଧୂଳିରେ ଯେଉଁ ଭୂମି ଆଜି ପବିତ୍ର ହୋଇଛି, ଆଜିଠାରୁ ତାର ନାମ ହଉ ମାଣିକି ପାଟଣା। ଯାବତ୍ ଚନ୍ଦ୍ରାର୍କେ ପୁତ୍ର ପୌତ୍ରାଦି କ୍ରମେ ମାଣିକି ଗୌରୁଣୀ ଭୋଗ କରୁ ସେଇ ନିଷ୍କର ଜମି, ବିଖ୍ୟାତ ହେଉ ପ୍ରଭୁ ଜଗନ୍ନାଥଙ୍କର ବାନା। ଯା ମାଣିକି, ଯା ଖୁସି ମନରେ ଘରକୁ ଫେରି ଯା, ଏହା ହିଁ ତୁମ ଦହିର ଉପଯୁକ୍ତ ମୂଲ୍ୟ।
0: ମଣିମା,
3: ଜୟ ପ୍ରଭୁ ଶରଣ ପଞ୍ଜର ଜଗନ୍ନାଥଙ୍କର,
4: ଜୟ
3: ଜୟ ଗଜପତି ମହାରାଜ ପୁରୁଷୋତ୍ତମ ଦେବ।

ଦେଶରେ ଏ ଆତଙ୍କ। ପ୍ରଭୁ, ମୁଁ ଅପରାଧିନୀ। ପ୍ରଭୁ, ମୋତେ ତୁମେ କ୍ଷମା କରିଦିଅ। କ୍ଷମା କରିଦିଅ ପ୍ରଭୁ।

0: ଭଜେ ବକ୍ରତୁଣ୍ଡ ସବୁଥିରେ ଆଜି ବିଘ୍ନ। ଗାଧୋଇ ପାଧୋଇ ଗଲାବେଳକୁ କିଏ ଗୋଟେ ପାଷାଣ୍ଡ ପଛରୁ ଡାକିଦେଲାଣି, ଆରେ କିଏ ରେ ତୁ? ଏ ରାଜପରିଚାରକ, କଥା କଣ?
1: ଛାମୁ ଡାକେରା, ଚଞ୍ଚଳ ଆସନ୍ତୁ।
0: ଛାମୁ ଡାକରା, ଏ ଅବେଳରେ କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା, ମାଲ ନେଇ ଶୀଘ୍ର ପହଞ୍ଚିଲେ ମଣିମା ଯୁଦ୍ଧକୁ ବିଜୟ କରିବେ।
0: ଯୁଦ୍ଧକୁ? ଛାମୁ କଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡ଼ି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସିଲେଣି, ନାଗେରା ଦିଆ ହଉଥିଲା, ଆପଣଙ୍କୁ ଶୁଣି ନାହାନ୍ତି କି?
0: ଏ ହଁ ଶୁଣିଛି ଶୁଣିଛି।
2: ଆରେ ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ହେଇଟି କାହାକିରେ କହିବେନି ଟି, ଆଜି ସକାଳେ ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନୀ ବସିଥିଲା ପରା।
0: ଏ ଶାଗୁଣା, ଆହେ ଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳର ସୂଚନା ଦେଖାଗଲାଣି। ରାତି ଅଧରେ ମେଳାମେଳା ହୋଇ କାଉ ବୋବୋଉଛନ୍ତି।
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କଣ କଣ?
2: ଏ ଗଡ଼ଦୁଆରି ପରା କହୁଥିଲା, କଳା ଘୋଡ଼ା ହେଇ ଦି ଜଣ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ।
0: ଆହେ କେମିତି? ଗଡ଼ଦୁଆର କଣ ମୁକୁଳା ଥିଲା?
2: ନାଇଁ ପରା, ଦୁଆର ତା ଛାଏ ଛାଏ ମୁକୁଳା ହେଇଗଲା, ଆଉ ଘୋଡ଼ା ଦିଟାକ ଆଖି ପିଛୁଳାକେ ପଶିଗଲେ, ଧୂଳିରେ ତା ଆଖି ପୋତି ହେଇଗଲା ପରା।
0: ଆଉ ସେ ଘୋଡ଼ା ଦିଟା
2: କୁଆଡ଼େ ଯେ ଅଦୃଶ୍ୟ ହେଇଗଲେ କିଛି ଜଣାଗଲା ନାହିଁ।
0: ଆହେ ଛାମୁରେ ଏ କଥା ଜଣା କରିଛଟି?
2: ହେ ଜଣା କରିବୁ, ମୁଣ୍ଡ ଆଉ ରହିବଟି? ହଉ ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି।
0: ହଁ ହଁ ଚାଲ ଚାଲ। ପ୍ରଭୁ ହେ, ଏଥରକ ଯୁଦ୍ଧ କଣ ହବ କେଜାଣି? କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ଉଛି, ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତିମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜେମାଦେଇ ଶୁଣିଲଣି, ଓଡ଼ିଶା ରାଜା ଲଢେଇ କରିବାକୁ ଆସିଛନ୍ତି।
1: ତାହେଲେ ତ ଶୁଭ ସମ୍ବାଦ।
0: ଏ
1: କହ, ଏଥିଲାଗି କି ପୁରସ୍କାର ଦେବି?
0: ଓଡ଼ିଶା ରାଜା ଆମ କାଞ୍ଚି ରାଜାଙ୍କ ସାଥିରେ ଲଢେଇ କରିବାକୁ ଆସିଛନ୍ତି, ଇଏ ହେଲା ଶୁଭ ସମ୍ବାଦ। ପୁଣି କହୁଛ କଣ ନା ପୁରସ୍କାର ଦବ? ସେ ଚଣ୍ଡାଳ ରାଜା ଆମ ରାଜ୍ୟ ଉପରେ ଆକ୍ରମଣ କରିବ, ଏ କଥା ଶୁଣି ତୁମେ ଖୁସି ହଉ ତ?
1: ଜୀ ରହିବାର ଅଧିକାର ଯାହାର ଅଛି ସଂଘର୍ଷ ତାକୁ କରିବାକୁ ତ ପଡିବ।
0: କଥାଟା ସୁରୁଖୁରୁରେ ତୁଟିବାକୁ ଆଉ କଣ କିଛି ବାଟ ନଥିଲା ଜମା ଦେଇ? ଭଲରେ ସିଏ ଯଦି ଆମ ରାଜାଙ୍କୁ କନ୍ୟା ମାଗିଥାନ୍ତେ
1: ତାହେଲେ ମୁଁ ବୁଝିଥାନ୍ତି। ଶାଳକ୍ରମ ଭାବି ଯାହାଙ୍କ ଚରଣରେ ମୁଁ ମୁଣ୍ଡ ନୁଆଇଛି ସିଏ ଦେବତା ନୁହନ୍ତି, ବାଲିକରଡ଼ା
0: ଜେମା।
1: ହଁ ସଖୀ ଜାନକୀ, ମୁଁ ଏଇଥିପାଇଁ ଆଜି ଖୁସି ଯେ ଉତ୍କଳର ଗଜପତି କାଞ୍ଚି ଦ୍ୱାରରେ ହାତପାତି ଭିକ୍ଷା କରୁନାହାନ୍ତି, ସେ ଦାବି କରୁଛନ୍ତି। କାରଣ ଓଡ଼ିଆ ଜାତିର ସମ୍ମାନ ଅଛି, ଜୀବନ ଅଛି, ଆଉ ଅଛି ପୌରୁଷ। ଭିକ୍ଷା ମାଗି କେହି କେବେ ବଡ଼ ହେଇନି ଜାନକୀ, ହେଇଛି ଦାବି କରି, ବିଦ୍ରୋହ କରି, ବିପ୍ଳବ କରି।
0: ମୁଁ କଣ ସେ କଥା ବୁଝୁନାହିଁ ଜମା ଦେଇ? ମୋର କହିବାର କଥା କଣ କି, କେଇ ଦିନ ତଳେ ତ ଓଡ଼ିଆ ପାଇକ ଏଠୁ ହାରି ପଳେଇଗଲେ। ପୁଣି ଥରେ ଲଢେଇ ହେଲେ କୋଉ ପଟ ଜିତିବ, କୋଉ ପଟ ହାରିବ, ସେ କଥା କିଏ କହିପାରିବ? ଆମର କାଞ୍ଚି ରାଜା ଯଦି ମନ କରନ୍ତେ ଏ ଯୁଦ୍ଧ କଣ ବନ୍ଦ ହୋଇପାରନ୍ତା ନାହିଁ
1: ଜାନକୀ?
0: କାହିଁକି, ଆମ ରାଜା କଣ ଅପାତ୍ରରେ ବନ୍ଧୁ ବାନ୍ଧୁଛନ୍ତି କି? ଓଡ଼ିଶା ରାଜା ଦିଗ୍ବିଜୟୀ ବୀର, ଏ କଥା ସିଏ କଣ ଶୁଣିନାହାନ୍ତି?
1: ତଥାପି ସିଏ ତାଙ୍କ ବୀରତ୍ୱର ପ୍ରମାଣ ଦିଅନ୍ତୁ।
0: ହେଲେ କଣ ହେବ, ହଣାକଟା ହେଇ ଗୁରେ ଲୋକ ମରିବେ, କାହିଁକି ଭଲା ଏ ଲଢେଇ?
1: ଏ ଲଢେଇ କେବଳ ମୋରି ପାଇଁ ଲୋ ଜାନକୀ, ମୋରି ପାଇଁ। କାଞ୍ଚି ରାଜସଭାରେ ପୁରୁଷୋତ୍ତମ ଦେବ ଅପମାନିତ, ଆତ୍ମସମ୍ମାନ ଲାଗି, ସିଂହାସନର ମହତ୍ଵ ଲାଗି ସେ କଣ ଯୁଦ୍ଧ କରନ୍ତି ନାହିଁ? କାଞ୍ଚି ରାଜାଙ୍କର କଟୁ ଚଣ୍ଡାଳ ଉପାଧି ତାଙ୍କ ଅନ୍ତରକୁ କଣ ବାଧି ନଥିବ ଜାନକୀ?
0: ବାଧିଥିବ ଜେମା ଦେଇ, ବାଧିଥିବ। ଏଇ ଶୁଣୁଛ ଶୁଣୁଛ ଜେମା ଦେଇ, ତମ ସଙ୍ଗୀତଶାଳାକୁ ଯିବା ବେଳ ହେଇଗଲାଣି, ଯିବା ଆସ।
1: ଘରେ ଆଉ ବାହାରେ ଯେତେବେଳେ ବିପ୍ଳବର ପ୍ରତିଧ୍ୱନି, ସେତେବେଳେ କଣ ସଙ୍ଗୀତ ଶୁଣିବାର ଅବସର ଥାଏ ଜାନକୀ? ବରଂ ଆତ୍ମନିବେଦନରେ ଯୋଉଠି ହିନ୍ଦୁ ପାଏ ଶାନ୍ତି, ସୁଖ ଆଉ ଆନନ୍ଦ, ସେଇ ଗଣପତି ମନ୍ଦିରକୁ ମତେ ନେଇ ଚାଲ ସଖୀ, ସେଇଠିକି ନେଇ ଚାଲ
0: ଜେମା ଦେଇ।
1: ହଁ ସେଇଠିକି ଚାଲ।

0: ଜୟ ଗର୍ଭ ଅଞ୍ଜନ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ
0: ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
2: ଇଏ କର୍ଣ୍ଣ ଆଜି କଣ ଶୁଣୁଛି? ଉତ୍କଳ ବାହିନୀର ଅନ୍ୟତମ ଯୋଦ୍ଧା ନବଘନ ଉତ୍ତର କବାଟ ବାର୍ତ୍ତା ଦେଇଗଲେ, ବିଜୟ ଚନ୍ଦ୍ରାକ୍ଷଙ୍କର ଅଦ୍ଭୁତ ରଣକୌଶଳ ଯୋଗୁଁ କାଞ୍ଚି ବାହିନୀ ଛତ୍ରଭଙ୍ଗ ଦେଇଛି। ଯୁଦ୍ଧରେ ଆଜି ଓଡ଼ିଆ ପାଇକମାନେ ନିଶ୍ଚୟ ଜାଣିବେ, ଯୁଦ୍ଧ ଭୂମିକୁ ମୋର ଯିବା ଆବଶ୍ୟକ ପଡ଼ିବ ନାହିଁ। ଭକ୍ତବତ୍ସଳ ପ୍ରଭୁ ଚଣ୍ଡାଳର ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
0: ଜୟ ଦର୍ପ ଧର୍ମ ପ୍ରଭୁ ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
3: ମହାମହିମ ସମ୍ରାଟଙ୍କର ଜୟ ହେଉ।
2: ଆସନ୍ତୁ ଯୁବରାଜ ବିଜୟ ଚନ୍ଦ୍ରାକ୍ଷ, ଯୁଦ୍ଧରେ ଆପଣଙ୍କର ବିଚକ୍ଷଣ ରଣକୌଶଳର ସମ୍ବାଦ ମୁଁ ପାଇସାରିଛି, ବଧେଇ ଜଣାଉଛି।
3: ଏପରି କହି ମୋତେ ଲଜ୍ଜିତ କରନ୍ତୁ ନାହିଁ ମହାରାଜ, ଓଡ଼ିଶାର ରଣକୌଶଳ ବୀରତ୍ୱ ଆଉ ଦିଗ୍ବିଜୟ ମୂଳରେ ଶତ୍ରୁ ମର୍ଦ୍ଦନକାରୀ ଗଜପତି ହେଉଛନ୍ତି ଏକମାତ୍ର ପଥ ପ୍ରଦର୍ଶକ। ଆଜି ମନେ ହେଲା ଓଡ଼ିଆ ପାଇକର ରଣଶିକ୍ଷା ନିକଟରେ କାଞ୍ଚି ବର୍ତ୍ତମାନ ଏକ ଶିଶୁ, ସେଇଥିପାଇଁ ଯୁଦ୍ଧରେ ଆଜି କାଞ୍ଚି ସେନା ଛତ୍ରଭଙ୍ଗ ଦେଇଛି।
2: କିନ୍ତୁ ଏସବୁ ସମ୍ଭବ ହେଲା ଆପଣଙ୍କର ସୁଦକ୍ଷ ପରିଚାଳନା ଯୋଗୁଁ ସିନା, ତା ନହେଲେ।
3: କ୍ଷମା କରିବେ ମହାରାଜ, ଯାହା ଶୁଣିଛନ୍ତି ସମସ୍ତ ଭ୍ରମ। ଯୁଦ୍ଧ ପରିଚାଳନା ଲାଗି ମୁଁ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ତୁର୍ଯ୍ୟନାଦ କଲି, ଦେଖିଲି ହଠାତ୍ ଯେମିତି ଦୁଇଜଣ ଯୋଦ୍ଧା ଦୁଇଟି ଘୋଡ଼ାରେ ମୋ ଆଖି ଆଖିରେ ଆବିର୍ଭୂତ ହେଲେ। ଚାରିଗୋଟି ବିରାଟ ବାହୁର ଛାୟା ଫୁଟି ଦିଶିଲା। ଆମ ଉତ୍କଳ ସେନା ବ୍ୟୁହ ଭେଦ କରୁ ନ କରୁଣୁ ବିରାଟ କାଞ୍ଚି ସେନା ଛତ୍ରଭଙ୍ଗ ଦେଲେ।
4: ଆପଣ କଣ କହୁଛନ୍ତି?
3: ହିନ୍ଦୁର ନମସ୍ୟ ଚଳନ୍ତି ଜଗନ୍ନାଥ, ଧନ୍ୟ ଆପଣଙ୍କର ଭକ୍ତି, ଧନ୍ୟ ଆପଣଙ୍କର ମହିମା, ଆପଣଙ୍କର ସଙ୍ଗ ସୁଖ ଲାଭ କରି ମୁଁ ଧନ୍ୟ ହେଇଛି। ଆଶୀର୍ବାଦ କରି ମୋତେ ପବିତ୍ର କରନ୍ତୁ ମହାରାଜ, ମୋତେ ପବିତ୍ର କରନ୍ତୁ।
2: ଇଏ କଣ କରୁଛନ୍ତି ବନ୍ଧୁ ବିଜୟ ଚନ୍ଦ୍ରାକ୍ଷ? ମୋ ପାଦ ଛାଡ଼ନ୍ତୁ ବୀର, ଉଠନ୍ତୁ ଉଠନ୍ତୁ ଆପଣ। ସବୁ ସେଇ ଜଗନ୍ନାଥଙ୍କର କରୁଣା, ସବୁ ତାଙ୍କରି ଇଚ୍ଛା।
5: ଗଜପତିଙ୍କର ଜୟ ହେଉ।
2: ନା ପଦ୍ମ, ନା, ପ୍ରଭୁ ଜଗନ୍ନାଥଙ୍କର ଜୟ ବୋଲି କୁହ।
5: ଜୟ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥଙ୍କର ଜୟ।
2: ଯୁଦ୍ଧର ସମ୍ବାଦ ତୁମେ ଶୁଣିଛୁ ପଦ୍ମ?
5: ବର୍ତ୍ତମାନ ତ ମୁଁ ସେଇଠାରୁ ଫେରୁଛି ମହାରାଜ। କହିବା ବାହୁଲ୍ୟ, ଯୁବରାଜ ବିଜୟ ଚନ୍ଦ୍ରାକ୍ଷଙ୍କର ବୀରତ୍ୱ ଗୌରବ ଶତମୁଖରେ ଫୁଟି ଉଠିଛି। ସନ୍ଧ୍ୟା ନହେଇଥିଲେ ଆଜି ବୋଧହୁଏ ହେଇଥାନ୍ତା ଶେଷ ଯୁଦ୍ଧ। ଦେଖିବେ ମହାରାଜ, ଆସନ୍ତାକାଲି ଯୁଦ୍ଧରେ କାଞ୍ଚିର ପରାଜୟ ସୁନିଶ୍ଚିତ।
2: ସବୁ ସେଇ ଗର୍ଭଗଞ୍ଜନ ପ୍ରଭୁ ନୀଳାଦ୍ରି ବିହାରୀଙ୍କର ଇଚ୍ଛା।
5: ମହାରାଜ ଅନୁମତି ଦେଲେ ମଣିମାଙ୍କ ଚରଣରେ ମୋର ଏକ ସାମାନ୍ୟ ନିବେଦନ।
2: ନିର୍ଭୟରେ ପ୍ରକାଶ କର ପଦ୍ମ।
5: କାଞ୍ଚି ବିଜୟ ପରେ ରାଜଜିମା ପଦ୍ମାବତୀଙ୍କୁ ମୁଁ ନିଜେ ବନ୍ଦିନୀ କରିବି।
2: ପଦ୍ମ, ସଂଯତ ହେଇ କଥା କୁହ। ତମେ ଏ କଥା କହି ତୁମେ ମୋର କେଉଁ ତନ୍ତ୍ରରେ ଆଘାତ କରୁଛ ଜାଣ? ଜାଣ ତୁମେ ପଦ୍ମାବତୀଙ୍କର ଆସନ କେଉଁଠି? ତୁମେ କଣ ଏପର୍ଯ୍ୟନ୍ତ ବୁଝିପାରିଲ ନାହିଁ କାଞ୍ଚି ଅଭିଯାନର ଲକ୍ଷ୍ୟ କଣ?
5: ମଣିମାଙ୍କର ତୃପ୍ତି ଲାଗି ମୁଁ ମୋର ପ୍ରାଣର ବାର୍ତ୍ତା ପ୍ରକାଶ କରିଛି ମାତ୍ର।
2: ଅସମ୍ଭବ, ତମେ ପୁରୁଷ ହୋଇ ଉତ୍କଳର ଭାବି ରାଜରାଣୀଙ୍କର ଅଙ୍ଗସ୍ପର୍ଶ କରିବାକୁ ସାହସ କରୁଛ? ମୁଁ ମନେ କରିଥିଲି ତମେ ବୁଦ୍ଧିମାନ ଆଉ ବିବେକୀ, କିନ୍ତୁ ଆଜି ତୁମର ଆସ୍ପର୍ଦ୍ଧା ଦେଖି।
5: ନିଜର କର୍ତ୍ତବ୍ୟ ମନେ କରି ମୁଁ କେବଳ ସତ୍ୟ ପ୍ରକାଶ କରିଥିଲି ମଣିମା, ଆପଣଙ୍କ ମନରେ ଆଘାତ ଲାଗିଥିବା ଯୋଗୁଁ କ୍ଷମା ଭିକ୍ଷା କରୁଛି।
2: ନା, ୟା ସ୍ପର୍ଧା ପାଇଁ କ୍ଷମା ନାହିଁ, ବରଂ ଶାସ୍ତି କୁହ ଶାସ୍ତି।
5: ଅତୀତ କଥା ଥରେ ସ୍ମରଣ କରନ୍ତୁ ମହାରାଜ, ଆପଣଙ୍କର ମହାମୂଲ୍ୟବାନ ରତ୍ନମୁଦି ଫେରସ୍ତ ଦିନ ପ୍ରତିଦାନରେ ଆପଣ ମୋର ପ୍ରାର୍ଥନା ପୂରଣ କରିବା ନିମନ୍ତେ ସତ୍ୟବଦ୍ଧ ହୋଇଥିଲେ।
2: ଓ, ସେଇ ପ୍ରାର୍ଥନା ସେଇ ସୁଯୋଗରେ।
5: ମହାରାଜ, ପୁରୁଷ ହେଇ କାଞ୍ଚି ରାଜଜିମା ପଦ୍ମାବତୀଙ୍କର ଅଙ୍ଗସ୍ପର୍ଶ କରିବାରେ ଆପଣଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଛି ତାହା ଅମୂଳକ।
2: ଅମୂଳକ କିପରି?
5: ମଣିମାଙ୍କ ସେବାରେ ନିୟୋଜିତ ପାର୍ଶ୍ୱଚର ପଦ୍ମ ସିଂ ପୁରୁଷ ନୁହେଁ।
2: ତେବେ
5: ଏଇ ଦେଖନ୍ତୁ, ଏଇ ଦେଖନ୍ତୁ ମୋର ପ୍ରକୃତ ବେଶ। ମୁଁ ପୁରୁଷ ନୁହେଁ, ନାରୀ।
2: ନାରୀ, ଆଶ୍ଚର୍ଯ୍ୟ!
5: ଅପରାଧ ମାର୍ଜନା କରିବେ ସମ୍ରାଟ, ମୁଁ କାଞ୍ଚି ରାଜଜିମା ପଦ୍ମାବତୀଙ୍କର ପ୍ରିୟ ସଖୀ ମାୟାବତୀ।
2: ମାୟା?
5: ହଁ, ମାୟା।
2: ଅଦ୍ଭୁତ, ତୁମେ ନାରୀ, ବାସ୍ତବିକ ଅଦ୍ଭୁତ।

ଚାରିପଟ ଏଠି ଶୋଭା ପାଉଛି ଏକ ସୁସଜ୍ଜିତ ଆସନରେ। ତାହେଲେ ରାଜଜେମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଚିରୁ ବନ୍ଦିନୀ ହୋଇ ଆସିବା ପରେ ବିଚାରି ଖୁବ୍ ଭାଙ୍ଗି ପଡ଼ିଛି। ଯାଏ ପଣତକାନିରେ ଚିତ୍ରପଟଟିକୁ ଟିକେ ପୋଛି ଦିଏ। ଜେମା ଦେଇ ଭାଙ୍ଗି ପଡ଼ ନାହିଁ ଜେମା ଦେଇ, ତମର ପ୍ରିୟ ସଖୀ ମାୟାବତୀ କେବେ ହେଲେ ତା କର୍ତ୍ତବ୍ୟ ଭୁଲି ନାହିଁ। କିଛି ଦିନ ଆଉ ଧୈର୍ଯ୍ୟ ଧର ଜେମା ଦେଇ, ଦେଖିବ ଜଗନ୍ନାଥଙ୍କ କରୁଣାରୁ ତମ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହବ, ତମର ଏ ଅଭିସାରିକା ବେଶ ନିଶ୍ଚୟ ସାର୍ଥକ ହବ।

0: ଇତିହାସ ପୃଷ୍ଠାରେ କଳଙ୍କ ଲେପିବାକୁ ଆପଣ କଣ ପରାମର୍ଶ ଦେବେ ମହାମନ୍ତ୍ରୀ?
1: ମହାରାଜ,
0: ତାହେଲେ ସ୍ମରଣ ରଖିବେ ମହାମନ୍ତ୍ରୀ, ସିଂହାସନ ରାଜାର ପ୍ରେମିକର ନୁହେଁ। ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
1: ମହାରାଜ, ମୋର ପ୍ରାର୍ଥନା।
0: ମୁଁ ନିରୁପାଏ ମହାମନ୍ତ୍ରୀ, ନିରୁପାଏ।
1: ମାୟା, ମାୟା।
2: ପ୍ରଣାମ ମହାମନ୍ତ୍ରୀ।
1: ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଜଗନ୍ନାଥଙ୍କର ରଥଯାତ୍ରା, ଯାହା ଯାହା କହିଥିଲି ସବୁ ମନେ ଅଛି ଟି?
2: ଅଛି ମହାମନ୍ତ୍ରୀ, ମୁଁ ତ ସକାଳ ପହରୁ ଆପଣଙ୍କୁ ଅପେକ୍ଷା କରି ରହିଛି।
1: ରାଜଜେମା ପଦ୍ମାବତୀ
2: ଆପଣଙ୍କ କହିବା ଅନୁସାରେ ଜେମା ଦେଇଙ୍କୁ କନ୍ୟା ବେଶରେ ସଜେଇ ଦେଇଛି। ଏଇ ତ ଜେମା ଆସିଲେଣି।
3: ମୋର ପ୍ରଣାମ ଗ୍ରହଣ କରନ୍ତୁ ମହାମନ୍ତ୍ରୀ।
1: ଜଗନ୍ନାଥ ତୁମର ମନସ୍କାମନା ପୂର୍ଣ୍ଣ କରନ୍ତୁ ମା।
3: ଆପଣଙ୍କର ନିର୍ଦ୍ଦୟ ଜଗନ୍ନାଥ ଏ ଅଭାଗିନୀର ଡାକ କଣ ଶୁଣିବେ ମହାମନ୍ତ୍ରୀ?
1: ହଟିଆ ଠାକୁର ଟିକେ ହଟ ଦେଖିବାକୁ ଭଲ ପାଆନ୍ତି ମା ପଦ୍ମବତୀ, ତାଙ୍କ ଉପରେ ଭରସା ରଖ, ଦେଖିବ ଏ ବୃଦ୍ଧ ମନ୍ତ୍ରୀର ଯୋଜନା କଦାପି ବିଫଳ ହେବ ନାହିଁ ମା। ମାୟା,
2: ଆଦେଶ କରନ୍ତୁ ମନ୍ତ୍ରୀ ମହାଶୟ।
1: ଆଉ ବିଳମ୍ବନ କରି ରଥଯାତ୍ରା ଦେଖିବା ବାହାନାରେ ତୁ ପଦ୍ମବତୀଙ୍କୁ ସାଥିରେ ନେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖରେ ଅପେକ୍ଷା କର, ମୋଠାରୁ ଇଙ୍ଗିତ ପାଇବା ମାତ୍ରେ।
2: ବୁଝିଗଲି, ବୁଝିଗଲି ମହାମନ୍ତ୍ରୀ, ବୁଝିଗଲି।
1: ମୁଁ ତାହେଲେ ଆସୁଛି ମା ପଦ୍ମବତୀ, ଆସୁଛି।

0: ମୁଦିଦସ୍ତେ ଆଉ ବିଳମ୍ବ କାହିଁକି ଠାକୁରମାନଙ୍କର ପହଣ୍ଡି ବିଜେ ସରିଲାଣି ଛେରା ପହରା କଲେ ପରା ଆହୁରି କେତେ ନୀତି
1: ସବୁ ଠିକଣା ଅଛି ବଡ ପଣ୍ଡାଏ ମଣିମା ଖାଲି ଚନ୍ଦନ ଆଉ ସୁବର୍ଣ୍ଣ ସମ୍ଭାଷିନୀ ଗ୍ରହଣ କଲେ ଛେରା ପହର ନୀତି ବଢିବ
0: ଏଇ ତ ମଣିମା ନିଜେ ବିଜେ ହେଲେଣି
2: ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ଯାତ୍ରୀ ଭିଡ଼ରେ ବଡ଼ଦାଣ୍ଡ ଉଛୁଳି ପଡୁଛି, ସୋରିଷଟାଏ ପକେଇବାକୁ ବି ସ୍ଥାନ ନାହିଁ। ତିନି ରଥରେ ତିନି ଠାକୁରମାନେ କେଡ଼େ ସୁନ୍ଦର ଦେଖାଯାଉଛନ୍ତି। ପ୍ରଭୁ ପ୍ରଭୁ, ଏ ନେତ୍ର ମୋର ପବିତ୍ର ହେଲା, ପ୍ରଭୁ ପବିତ୍ର ହେଲା। ମାୟା,
3: ମୁଁ ଏଇଠି ଅଛି ମହାମନ୍ତ୍ରୀ।
2: ସେ ଫୁଲମାଳଟି
3: ଜେମା ଦେଇ ଧରିଛନ୍ତି।
2: ଏଇ ଛେରା ପହଁରା କରିବା ଲାଗି ମୁଦିରସ୍ତ ଗଜପତିଙ୍କ ହାତକୁ ଚନ୍ଦନ ଆଉ ସୁବର୍ଣ୍ଣ ସମାର୍ଜନୀ ବଢେଇଦେଲି। ନନ୍ଦିଘୋଷ ରଥ ଆଡକୁ ମଣିମା ଅଗ୍ରସର ହେଉଛନ୍ତି। ଏଇ ଏଇ ସେ ସୁବର୍ଣ୍ଣ ସୁଯୋଗ। ମା ପଦ୍ମବତୀ, ଆସ ଆସ ମୋ ସାଥିରେ। ଗଜପତି ମହାରାଜାଙ୍କର ଜୟ ହେଉ।
4: କିଏ ମହାମନ୍ତ୍ରୀ?
2: ହଁ ମଣିମା, ସାଥିରେ ମୋର କାଞ୍ଚି ରାଜଜେମା ପଦ୍ମବତୀ ଆଉ ତାଙ୍କର ପ୍ରିୟ ସଖୀ ମାୟାବତୀ ମଧ୍ୟ ଆସିଛନ୍ତି।
4: କିନ୍ତୁ ସେମାନେ ଏଠାରେ କାହିଁକି?
2: ମହାରାଜ, ଅତୀତ କଥା ଥରେ ସ୍ମରଣ କରନ୍ତୁ। ଛାମୁ ସେଦିନ କହିଥିଲେ,
4: ସ୍ମରଣ ରଖିବେ ମହାମନ୍ତ୍ରୀ, ସିଂହାସନ ରାଜା ପ୍ରେମୀ କରନ୍ତୁ, ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
2: ଛାମୁ ଏକଥା କହିନଥିଲେ?
4: ହଁ କହିଥିଲି ମହାମନ୍ତ୍ରୀ, ଆଉ ମୋର ସେ ଆଦେଶ ଏ ପର୍ଯ୍ୟନ୍ତ ପାଳିତ ହୋଇନାହିଁ କାହିଁକି?
2: ଆଜି ଶୁଭ ଲଗ୍ନରେ ଗଜପତିଙ୍କର ସେଇ ଆଦେଶ ପାଳନ କରିବାକୁ ମୁଁ ଆସିଛି ମହାରାଜ। ଉତ୍କଳର ଭାବି ରାଜରାଣୀ ପଦ୍ମାବତୀଙ୍କୁ କହ ମାୟାବତୀ, ସେ ମହାରାଜଙ୍କ ଗଳାରେ ପୁଷ୍ପମାଳ ପିନ୍ଧି ତାଙ୍କୁ ପତି ରୂପେ ବରଣ କରନ୍ତୁ।
4: ମହାମନ୍ତ୍ରୀ, ଅତିଶୟ ବାର୍ଦ୍ଧକ୍ୟ ହେତୁ ଆପଣଙ୍କର ମତିଭ୍ରମ ଘଟି ନାହିଁ ତ?
2: ବାର୍ଦ୍ଧକ୍ୟରେ ପାଦ ଦେଲେଣି ମଣିମା, ଏହା ସତ୍ୟ, କିନ୍ତୁ ମତିଭ୍ରମ ଘଟି ନାହିଁ, ଏଥିରେ ମୁଁ ଦୃଢ଼ ନିଶ୍ଚିତ। ହସ୍ତରେ ସୁବର୍ଣ୍ଣ ସମାର୍ଜନୀ ଧରି ଛାମୁ କଣ ଆଜି ଜଣେ ଚଣ୍ଡାଳର କର୍ମ କରୁନାହାନ୍ତି?
4: ମହାମନ୍ତ୍ରୀ,
2: ଏତେ ନିକଟରେ ଜଣେ ଶ୍ରେଷ୍ଠ ଚଣ୍ଡାଳ ଥାଉ ଥାଉ ଏ ବୃଦ୍ଧ ମନ୍ତ୍ରୀ ଅନ୍ୟ ଚଣ୍ଡାଳଟିଏ ଖୋଜିବାକୁ କେଉଁଠିକି ଯିବ ମଣିମା? ଚକାଡୋଳାଙ୍କୁ ସାକ୍ଷୀ ରଖି ଛାମୁ ନିଜେ କୁହନ୍ତୁ, ଉପସ୍ଥିତ ସାମନ୍ତ ରାଜାମାନେ କୁହନ୍ତୁ, ସମବେତ ଜନତା କହୁ,

0: ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବର୍ତ୍ତମାନ ଛତ୍ରପତି ସମ୍ରାଟ ନା ଚଣ୍ଡାଳ?
1: ଆପଣଙ୍କର ବୁଦ୍ଧି ଓ କୌଶଳକୁ ମୁଁ ପ୍ରଶଂସା ନ କରି ରହିପାରୁନି ମହାମନ୍ତ୍ରୀ। ଆପଣଙ୍କର ଭଳି ଚତୁର ମନ୍ତ୍ରୀକୁ ଲାଭ କରି ଗଜପତି ସିଂହାସନ ମୂର୍ଦ୍ଧନ୍ୟ ହୋଇଛି।
0: ମଣିମା,
1: ଆପଣ ଆପଣ ପ୍ରକୃତରେ ବୁଦ୍ଧିମାନ। ହେ ପ୍ରଭୁ ଚକାଡୋଳା, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା।
0: ଆଉ ବିଳମ୍ବ କାହିଁକି ମା ପଦ୍ମାବତୀ? ଏ ଶୁଭ ଲଗ୍ନରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଗଜପତିଙ୍କ ଗଳାରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଜୀବନ ସାଥୀ ରୂପେ ବରଣ କର ମା। କାଞ୍ଚି ଜେମାଙ୍କୁ ପାଛଟି ଆଣ ମାୟା।
2: ଆସ ଜେମା, ଆସ।
3: ଜୟ ଚଣ୍ଡାଳ ଦେବତା ଜଗନ୍ନାଥଙ୍କର,
4: ଜୟ
3: ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର,
4: ଜୟ
3: ଜୟ ଉତ୍କଳର ରାଜାରାଣୀ ପଦ୍ମାବତୀଙ୍କର,
4: ଜୟ।

ଶୁଣୁଥିଲେ ନାଟକ ଅଭିଯାନ, ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ନାଟକ ଗୀତିନାଟ୍ୟର ପ୍ରସାରଣରେ ଶୁଣିଲେ ଗୀତିନାଟ୍ୟ ଅଭିଯାନ ମଞ୍ଚ ନାଟକ କାଳୀଚରଣ ପଟ୍ଟନାୟକ ପ୍ରଯୋଜନା ନୟନ କିଶୋର ମହାନ୍ତି ବେତାର ନାଟ୍ୟରୂପ ଶରତ ଚନ୍ଦ୍ର ମୂଳିଆ ଏହି ଗୀତିନାଟ୍ୟ ଆମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11:05 ହେବାକୁ ଯାଉଛି। ଶୁଣନ୍ତୁ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11:10। ଆସନ୍ତୁ ଜାଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀ ବୈଭବୀ ସେଟ୍ଟେ, ସନ୍ନ୍ୟାସୀ ପରିଛା, ଲୋଭାବତୀ ପଢ଼ିଆରୀ, ରମେଶ ପଟ୍ଟନାୟକ, ଲୋପିତା ମିଶ୍ର ଏବଂ ଅକ୍ଷୟ ମହାନ୍ତି। ରାମଚରିତ ମାନସ ଶୁଣିବେ 6:25। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବୁ 6:45। ଏଥିରେ ଶୁଣିବେ ଗାଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ବଡ଼ ବିର୍ସା ସିସା ଏବଂ ସାଥୀ। ବର୍ଣ୍ଣାଳୀ କ୍ରମରେ ଶୁଣିବେ ଗବାକ୍ଷ 7:25। ବିଷୟ ସମର୍ପଣ, ଶୁଣିବେ ଏହାର ପ୍ରଥମ ଭାଗ। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଶୁଣିବେ ସନ୍ଧ୍ୟା ଦର୍ଶନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭଜନ ପ୍ରଚାର କରିବୁ 8:45। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ 9:00। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଗୀତିନାଟ୍ୟ ତ୍ରିପୁରା ଶୁଣିବେ ଦିନ 11:00। ରଚନା ସୁରେଶ ଦାସ, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ, ସଙ୍ଗୀତ ଧନଞ୍ଜୟ ଶତପଥୀ। ସୌରଭାଷାର କାର୍ଯ୍ୟକ୍ରମ ତାରବା ପ୍ରଚାର କରିବୁ ଦିନ 12:30। ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀ ହେଲେ ସୁଧା ମିଶ୍ର, ସନ୍ନ୍ୟାସୀ ପରିଛା, ବାଳକୃଷ୍ଣ ଦାସ ଏବଂ ଲୋପିତା ମିଶ୍ର। ଗଜଲ ଶୁଣିବେ ଦିନ 5:00। ଶିଳ୍ପୀ ହେଲେ ଜଗଜିତ ସିଂ ଏବଂ ହରିହରନ୍। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମରୁ କିଛି ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:12:15। ଏଇଠି ଶେଷ କରୁଛୁ ଆମର ରାତ୍ରିକାଳୀନ ଅଧିବେଶନ। ପୁଣି ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ।